ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଭାଦ୍ରପଦ ବାର ଦିନ 2026 ମସିହା ଅଗଷ୍ଟ ମାସର 25 ତାରିଖ। ଆମ ପ୍ରିୟ ଶ୍ରୋତାମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ।

ଯେଉଁଠି ମନ ଶାନ୍ତ ହୁଏ ସେଇଠି ଭଗବାନଙ୍କର ଅନୁଭବ ହୁଏ, ଆଉ ଯେଉଁଠି ଭକ୍ତିର ସ୍ୱର ଉଠେ ସେଇଠି ପରିବେଶ ମଧ୍ୟ ପବିତ୍ର ହୋଇଯାଏ। ପୂଜା, ଉପାସନା, ପ୍ରାର୍ଥନା ମାଧ୍ୟମରେ ତାଙ୍କୁ ପାଇ ହୁଏ ଶ୍ରୋତାବନ୍ଧୁ। ଆସନ୍ତୁ ସେହି ପବିତ୍ର ମନୋଭାବ ରଖି ଭଗବାନଙ୍କ ଗୁଣଗାନ କରିବା। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ରୀନା ମହାପାତ୍ର।

ଜୀବନର ପ୍ରତ୍ୟେକ ନୂଆ ସକାଳ ଭଗବାନଙ୍କର ଏକ ଆଶୀର୍ବାଦ ଅଟେ। ସୁଖରେ ଧନ୍ୟବାଦ ଏବଂ ଦୁଃଖରେ ଧୈର୍ଯ୍ୟ, ଏହି ଦୁଇଟି ହେଉଛି ସୁନ୍ଦର ପ୍ରାର୍ଥନାର ଅର୍ଥ। ସେହି ସୁନ୍ଦର ମନୋଭାବ ରଖି ଆସନ୍ତୁ ଭଗବାନଙ୍କୁ ସ୍ମରଣ କରିବା। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ରାଧାକୃଷ୍ଣ ଭଞ୍ଜ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

ଭକ୍ତିରେ ରହିଛି ଏକ ଅଦୃଶ୍ୟ ଶକ୍ତି ଯାହା ଆମକୁ ପ୍ରତ୍ୟେକ କଠିନ ପରିସ୍ଥିତିରେ ଆଗକୁ ବଢ଼ିବାର ସାହସ ଦିଏ। ସେହି ଅଦୃଶ୍ୟ ସତାଙ୍କଠାରେ ନିଜର ସବୁକିଛି ସମର୍ପଣ କଲେ ଏ ମନ ହୋଇଯାଏ ମଧୁମୟ ଶାନ୍ତ। ଆସନ୍ତୁ ସେ କରୁଣାମୟଙ୍କ ନିକଟରେ ନିଜକୁ ସମର୍ପଣ କରିଦେବା। ରୁଦ୍ରପ୍ରସାଦ ସାହୁଙ୍କ ଗୀତରଚନାର କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର।

0: ଜୀବନର ବ୍ୟସ୍ତତା ଭିତରେ ଯେତେବେଳେ ମନଟିଏ ଶାନ୍ତି ଖୋଜେ, ସେତେବେଳେ ଭଗବାନଙ୍କର ନାମ ହିଁ ଆମ ମନକୁ ଆଶ୍ୱାସନା ଦିଏ। ଯେଉଁଠି ଭକ୍ତି ଅଛି ସେଠି ଆଶା ଅଛି, ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନଙ୍କର ଆଶୀର୍ବାଦ ଅଛି। ଏଇତକ ବିଶ୍ୱାସ ସହ ଶେଷ କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ବିନୋଦ ଶର୍ମା, ରୀନା ମହାପାତ୍ର, ରାଧାକୃଷ୍ଣ ଭଞ୍ଜ ଏବଂ ଶେଷରେ ଶିଳ୍ପୀ ଥିଲେ ଶଶାଙ୍କ ଶେଖର ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 118ତମ ଭାଗ।
1: एपिसोड 118 118।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣିଲେ ଏହାର 118ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ପ୍ରସ୍ତୁତି ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଯାଦୁ ଏବଂ ଯେକୌଣସି ବେଶ୍ ଉନ୍ନତ ଟେକ୍ନୋଲୋଜି ଭିତରେ ପ୍ରଭେଦ ନାହିଁ ବୋଲି ଏକଦା କହିଥିଲେ ସାର୍ ଆର୍ଥର୍ ସି କ୍ଲର୍କ। ବିଜ୍ଞାନ ତଥା ଭବିଷ୍ୟତ ବିଜ୍ଞାନ ଉପରେ ପର୍ଯ୍ୟବେସିତ ତାଙ୍କ ରଚନା ପାଇଁ ଏହି କଳିଙ୍ଗ ପୁରସ୍କାର ବିଜେତା ବ୍ରିଟିଶ ଲେଖକ ସମଗ୍ର ବିଶ୍ୱରେ ସୃଷ୍ଟି କରିଥିଲେ ତାଙ୍କର ନିଜସ୍ୱ ପରିଚୟ। ମଣିଷର ଭୌତିକ ସୁଖ ସମୃଦ୍ଧି ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅବଦାନ ପ୍ରଶଂସନୀୟ। ସଭ୍ୟତାର ଉଷାକାଳରେ ଚକ ଉଦ୍ଭାବନ ଓ ନିଆଁ ଆବିଷ୍କାର କରି ପ୍ରଗତିର ମାର୍ଗ ଉନ୍ମୋଚନ କରିଥିବା ସେହି ଆଦିମ ମଣିଷର ବଂଶଧର ଆଜି ମହାକାଶର ରହସ୍ୟ ଭେଦ କରିବାକୁ ପ୍ରୟାସରତ। ଆଧୁନିକ ଯୁଗରେ ମଣିଷ ଜୀବନକୁ ଅଧିକରୁ ଅଧିକ ସହଜ ସୁଗମ ଏବଂ ଆରାମଦାୟକ କରିବା ପାଇଁ ବିଜ୍ଞାନ ପ୍ରତିଦିନ ଭେଟି ଦେଉଛି ନୂଆ ନୂଆ ଉପକରଣ। ସେସବୁର ବ୍ୟବହାର କରି ମଣିଷ ଉପଭୋଗ କରିଚାଲିଛି ତାର ଜୀବନ। ତେବେ ବିଜ୍ଞାନର ବରଦାନ ଓ ଜୟଯାତ୍ରାକୁ ଜନସାଧାରଣ ସ୍ୱାଗତ କରୁଥିବା ବେଳେ ଏ ସମ୍ପର୍କରେ ବହୁ ବୈଜ୍ଞାନିକ ବିଦ୍ୱାନ ଦାର୍ଶନିକ ସେମାନଙ୍କ ଭିନ୍ନ ମତ ରଖିଛନ୍ତି। ପ୍ରସିଦ୍ଧ ଆମେରିକୀୟ ପ୍ରାବନ୍ଧିକ ଦାର୍ଶନିକ ପ୍ରକୃତିବାଦୀ ହେନରି ଡେଭିଡ୍ ଥୁରୁ କହିଥିଲେ ଯେ ମଣିଷ ତାର ହାତଘଡ଼ା ଯନ୍ତ୍ର ହାତରେ ନିଜେ ଗୋଲାମ ପାଲଟି ଯାଇଛି। ଯୁଗ ପ୍ରବର୍ତ୍ତକ ଆଇନଷ୍ଟାଇନ୍ ମଣିଷ ଜୀବନରେ ଆଧୁନିକ ବିଜ୍ଞାନ ପ୍ରସୂତ କଳକୌଶଳ ଯନ୍ତ୍ରପାତିର ସୁଫଳ ସମ୍ବନ୍ଧରେ ଥିଲେ ଶଙ୍କିତ ଓ ସନ୍ଦିହାନ। ସେଥିପାଇଁ ସେ କହିଥିଲେ, ସେହି ଦିନଟିକୁ ମୁଁ ଭୟ କରୁଛି ଯେଉଁଦିନ ଟେକ୍ନୋଲୋଜି ଆମର ମାନବିକ ସମ୍ପର୍କକୁ ଅତିକ୍ରମ କରିଯିବ, ସେତେବେଳେ ପୃଥିବୀରେ ଏକ ମୂର୍ଖଙ୍କ ପିଢ଼ି ରହିଥିବେ। ଅନ୍ୟ ଏକ ସ୍ଥାନରେ ସେ ପୁଣି କହିଥିଲେ, ଧୀରେ ଧୀରେ ଏହା ଭୟଙ୍କର ଭାବରେ ସ୍ପଷ୍ଟ ହୋଇଗଲାଣି ଯେ ଆମର ଟେକ୍ନୋଲୋଜି ଆମର ମାନବିକତାଠାରୁ ବଡ଼ ହୋଇଗଲାଣି। ସମୟ ବଞ୍ଚାଇବା ପାଇଁ, ଶାରୀରିକ ଶ୍ରମକୁ କମ୍ କରିବା ପାଇଁ, ଉତ୍ପାଦନ ବଢ଼ାଇବା ପାଇଁ ତଥା ଆଉ ସବୁ ଅର୍ଥନୈତିକ କାରଣରୁ ଶିଳ୍ପ ବିପ୍ଳବ ସମୟରୁ ଏଯାବତ୍ ମଣିଷ ବିଜ୍ଞାନର ନୂଆ ନୂଆ ପ୍ରୟୋଗ ଜାରି ରଖିଛି। ଚଳିତ ଶତାବ୍ଦୀରେ ଟେକ୍ନୋଲୋଜି ନୂତନ ଦିଗନ୍ତକୁ ସ୍ପର୍ଶ କରିଛି। ଏହାର ବ୍ୟାପକ ପ୍ରୟୋଗ ପରୀକ୍ଷା ଓ ବ୍ୟବହାର ଜନିତ ମଜାରେ ଏଭଳି ଧାରଣା ବି ସୃଷ୍ଟି ହେଲାଣି ଯେ ମଣିଷର ଅସ୍ତିତ୍ୱ ହେଉଛି ଗୌଣ। ମାତ୍ର ଏ ଧରଣର ଭ୍ରାନ୍ତ ଧାରଣାକୁ ପରିପୋଷଣ ନ କରିବାକୁ ସତର୍କ କରାଇ ଦେଇଥିଲେ ବିଲ୍ ଗେଟ୍ସ। ତାଙ୍କ ମତରେ ଟେକ୍ନୋଲୋଜି ହେଉଛି ଏକ ଉପକରଣ ମାତ୍ର, ପିଲାଙ୍କୁ କାର୍ଯ୍ୟକ୍ଷେତ୍ରରେ ଲଗାଇବା ଏବଂ ତାଙ୍କୁ ପ୍ରେରଣା ପ୍ରଦାନ କରିବାରେ ଶିକ୍ଷକଙ୍କ ଭୂମିକା ହିଁ ଗୁରୁତ୍ୱପୂର୍ଣ୍ଣ। ବିଲ୍ ଗେଟ୍ସଙ୍କ ଏହି ମନ୍ତବ୍ୟରୁ ଜାଣିହୁଏ ମଣିଷ ଜୀବନରେ ମାନବୀୟ ସ୍ପର୍ଶର କଥା। ଛୋଟ ସହରରେ ଏକାକୀ ରହୁଥିବା ମା ବାପାଙ୍କୁ ଦେଖା କରିବା ପାଇଁ ମହାନଗରରେ କାର୍ଯ୍ୟରତ ଜଣେ ଯୁବକ ଆସିଥିଲେ।

ରିଟାୟାର୍ଡ଼ କରିସାରିଥିବା ବାପାଙ୍କ ସହିତ ସେ ବ୍ୟାଙ୍କକୁ ଯାଇଥିଲେ। କିଛି ଟଙ୍କା ଟ୍ରାନ୍ସଫର କରିବାର ଥିଲା ବାପାଙ୍କର। ଘଣ୍ଟାଏ ସମୟ ବ୍ୟାଙ୍କରେ ବିତିଯିବା ପରେ ଯୁବକ ପଚାରିଲେ, ବାପା ଆପଣ ନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କରୁନାହାନ୍ତି କାହିଁକି? ଆପଣ ତ ପାରିବେ। ପୁଅକୁ ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁ ବୁଢ଼ା ବାପା ପଚାରିଲେ, କିନ୍ତୁ କାହିଁକି କରିବି ପୁଅ? ସ୍ମାର୍ଟ ହସଟେ ହସି ଯୁବକ କହିଲେ, ବାପା ତଦ୍ୱାରା ଆପଣଙ୍କୁ ଆଉ ଅଯଥାରେ ବ୍ୟାଙ୍କ ଆସି ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ। ତାଛଡ଼ା ଆପଣ ଘରେ ବସି ହିଁ ଆହୁରି ଅନେକ କାମ କରିପାରିବେ। ଏଇ ଯେମିତି ଅନଲାଇନ୍ ସପିଂ କରିପାରିବେ, କୁଆଡ଼େ ନଯାଇ ଘରେ ହିଁ ନିଜ ପସନ୍ଦର ସବୁ ଜିନିଷ ପାଇଯିବେ। ପୁଅର ମୁହଁକୁ

ଆପଣଙ୍କୁ ଆଉ ଅଯଥାରେ ବ୍ୟାଙ୍କ ଆସି ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ। ତା ଛଡ଼ା ଆପଣ ଘରେ ବସି ହିଁ ଆହୁରି ଅନେକ କାମ କରିପାରିବେ। ଏଇ ଯେମିତି ଅନଲାଇନ୍ ସପିଂ କରିପାରିବେ, କୁଆଡ଼େ ନଯାଇ ଘରେ ହିଁ ନିଜ ପସନ୍ଦର ସବୁ ଜିନିଷ ପାଇଯିବେ। ପୁଅର ମୁହଁକୁ ନିରୁତ୍ସାହିତ ଭାବରେ ଚାହିଁ ସିଏ କହିଲେ, ଆଚ୍ଛା ତେବେ ମୋତେ ଆଉ ଘରୁ ଆଦୌ ବାହାରକୁ ଯିବାକୁ ପଡ଼ିବ ନାହିଁ। ଉତ୍ସାହିତ ହେଇ ଯୁବକ କହିଲେ, ହଁ ବାପା, ଆପଣଙ୍କ ଘରେ ହିଁ ସବୁ ଜିନିଷ କୋରିଅର ମାଧ୍ୟମରେ ପହଞ୍ଚିଯିବ, ଏପରିକି କମ୍ପାନୀମାନେ ତେଜରାତି ଜିନିଷ ବି ପହଞ୍ଚାଇ ଦେବେ ଦୁଆର ମୁହଁରେ। ବୃଦ୍ଧ ପିତାଙ୍କୁ ଉତ୍ସାହିତ କି ଆନନ୍ଦିତ କରିପାରିନଥିଲା ପୁଅର ଉତ୍ତର, ବରଂ ସିଏ ଦେଖାଗଲେ ଗମ୍ଭୀର। କ୍ଷଣଟିଏ ନୀରବ ରହି କହିଲେ, ଗୋଟିଏ ଜିନିଷ କିନ୍ତୁ ତୁ ଲକ୍ଷ୍ୟ କରିପାରିନୁ ପୁଅ, ଏଇ କିଛି ସମୟ ଭିତରେ ମୁଁ ମୋର ପାଞ୍ଚ ଜଣ ପୁରୁଣା ବନ୍ଧୁଙ୍କୁ ଭେଟିଲିଣି। ସେ ଭିତରୁ ଜଣେ ମୋର ସହକର୍ମୀ ଥିଲେ। ଏଇ ବ୍ୟାଙ୍କର କର୍ମଚାରୀମାନେ ମୋତେ ଭଲ ଭାବେ ଜାଣନ୍ତି, ସେମାନଙ୍କ ସହ ଦୁଇ ଚାରିପଦ କଥାବାର୍ତ୍ତା ବି ହେଲେଣି। ପୁଅ, ଅବସର ନେବା ପରେ ତୁ ଜାଣିନୁ ମୁଁ କେତେ ଏକୁଟିଆ। ନିଃସଙ୍ଗ ଜୀବନରେ ମୋତେ ମଣିଷର ସାନ୍ନିଧ୍ୟ ଭଲ ଲାଗେ। ଯେଉଁଦିନ ବ୍ୟାଙ୍କ ଆସିବାର ଥାଏ ସକାଳୁ ହିଁ ମୋତେ ବେଶ୍ ଖୁସି ଲାଗେ। ଲୋକଙ୍କ ସହ ମିଶିବା, କଥାବାର୍ତ୍ତା ହେବାରେ ମୋର ଆନନ୍ଦ। ଆଉ ହଁ, ଏବେ ତ ମୋ ପାଖରେ ଖାଲି ସମୟ ବହୁତ। ଶୁଣ, ଗଲା ବର୍ଷର କଥା, ମୋ ଦେହ ଭୀଷଣ ଖରାପ ହେଲା। ମୁଁ ଯେଉଁ ଫଳ ଦୋକାନରୁ ନିୟମିତ ଫଳ କିଣେ ଆଉ ନ ଯିବାରୁ ସିଏ ଘରକୁ ଆସିଲା, ମୋ ଶଯ୍ୟା ପାଖରେ ବସି କାନ୍ଦିଲା। ଭଲ ହେବା ଯେ ସିଏ ସମୟ ପାଇଲେ ମୋତେ ଦେଖି ଆସୁଥିଲା। ଏଇ କିଛିଦିନ ଆଗର କଥା, ତୋ ମା ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ରାସ୍ତାରେ ହଠାତ୍ ଝୁଣ୍ଟି ପଡ଼ିଲେ, ଏତେ କଷ୍ଟ ହେଲା ଯେ ଆଉ ଚାଲି ପାରିଲେନି। ସେତେବେଳେ ଆମ ପଡ଼ାର କିରାନା ଦୋକାନବାଲା ସେହି ରାସ୍ତାରେ ଯାଉଥିଲା। ତା ଦୋକାନରୁ ମୁଁ ନିୟମିତ ସଉଦା ଆଣେ, ସେ ହିଁ ବ୍ୟସ୍ତ ହୋଇ ତୋର ମାଙ୍କୁ ଅଟୋଟିଏ ଠିକ୍ କରି ଘରକୁ ଆଣିଦେଲା, ପରେ ଆମ ସହିତ ହସ୍ପିଟାଲ ବି ଯାଇଥିଲା। ଇଏ ତ ଦୁଇଟି ଛୋଟ ଉଦାହରଣ। ସବୁ ଜିନିଷରେ ଟେକ୍ନୋଲୋଜି ପ୍ରୟୋଗ କରି କାମ କଲେ, ଅନଲାଇନ୍ ଜୀବନ ଜିଇଁଲେ, ମୋର ଏକୁଟିଆ ଜୀବନରେ ଏଇ ମାନବୀୟ ସ୍ପର୍ଶ ମୁଁ ପାଇବି କୋଉଠୁ? ବ୍ୟାଙ୍କରୁ କାମ ସାରି ବାପାଙ୍କ ସହ ଫେରି ଆସୁଥିବା ବେଳେ ଯୁବକ ଭାବୁଥିଲେ, ସତରେ ସେ ତ ଏଇ ଦୃଷ୍ଟିକୋଣରୁ ଜୀବନକୁ କେବେ ଦେଖିନଥିଲେ।

0: ଶୁଣିଲେ ଆଜିର ଅଞ୍ଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ଚାଷବାସ କଥା।
1: ଆଜି ଆମେ ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ଆମ ରାଜ୍ୟର ପାଣିପାଗ ଆଉ ମାଟି ହେଉଛି ବାଇଗଣ ଚାଷ ପାଇଁ ଉପଯୁକ୍ତ। ତେଣୁ ଚାଷୀ ଭାଇ ଭଉଣୀମାନେ ଏହି ବାଇଗଣ ଚାଷ ଅଧିକ କରିଥାନ୍ତି। ଆଉ ବାଇଗଣ ହେଉଛି ଏମିତି ଏକ ପ୍ରମୁଖ ପନିପରିବା ଫସଲ ଯାହା ବର୍ଷ ସାରା ବଜାରରେ ଆମକୁ ବହୁତ ପରିମାଣରେ ମିଳେ। ଏହି ବାଇଗଣ ଚାଷରୁ ଅଧିକା ଲାଭ ପାଇବା ପାଇଁ ଆମକୁ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତାହେଲେ ଜାଣିବା ବାଇଗଣ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି କିପରି କରିବା। ବାଇଗଣ ଚାଷ କରିବାକୁ ଚାହୁଁଥିବା ଚାଷୀ ଭାଇ ଓ ଭଉଣୀମାନେ ଜମିକୁ ପ୍ରଥମେ 4-5 ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ଶେଷ ଓଡ଼ ଚାଷ ସମୟରେ 1 ପିଛା 12 ଗାଡ଼ି ଗୋବର ଖତ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଧାଡ଼ିକୁ ଧାଡ଼ି 3 ଫୁଟ ବ୍ୟବଧାନ ଆଉ ଗଛକୁ ଗଛ 2 ଫୁଟ ବ୍ୟବଧାନରେ ଚାରାଟିକୁ ଲଗାଇବାକୁ ହେବ। ଆଜିକାଲି ତ ବହୁତ ରକମର ବିହନ ମଧ୍ୟ ବଜାରରେ ମିଳୁଛି, କିନ୍ତୁ ରୋଗ ପୋକ ସହନ ଶକ୍ତି ଥିବା ବିହନ ବ୍ୟବହାର କଲେ ଅମଳ ମଧ୍ୟ ଅଧିକ ମିଳିପାରିବ। ତା ସହିତ ଚାଷୀ ଲାଭବାନ ମଧ୍ୟ ହୋଇପାରିବ। ସେହିପରି ବିହନଗୁଡ଼ିକ ମଧ୍ୟରୁ ବଜାରରେ ମିଳୁଥିବା ବିହନଗୁଡ଼ିକ ହେଉଛି ପୁଷା ବ୍ରାଣ୍ଡ, ପୁଷା ପର୍ପଲ, ପୁଷା କ୍ଲଷ୍ଟର, ପୁଷା ଅନମୋଲ, ପୁଷା କ୍ରାନ୍ତି, ମୁକ୍ତା କେଶି, କାଶି କୋମଲ, କାଶି ପ୍ରକାଶ, ଆର୍କା କୁସୁମକର, ଆର୍କା ନବନୀତ ଭଳି ଉନ୍ନତ କିସମର ବିହନ। ଏଗୁଡ଼ିକ ଚାଷୀକୁ ଅଧିକ ଲାଭ ଦେବ। ପ୍ରାୟ 500 ଗ୍ରାମରୁ 600 ଗ୍ରାମ ମଞ୍ଜି 1 ପିଛା ପାଇଁ ଆବଶ୍ୟକ ପଡ଼ିଥାଏ। ଚାରା ଲଗାଇବାର 25 ଦିନ ପରେ କ୍ୟାଲସିୟମ

0: ଆମୋନିୟମ ନାଇଟ୍ରେଟ୍ ଦେଇ ହୁଡ଼ା ଟେକି ଦିଅନ୍ତୁ। ଗଛ ଲଗାଇବାଠାରୁ ଗଛଗୁଡ଼ିକରେ ଚେର ଆସିବା ପର୍ଯ୍ୟନ୍ତ ଟେକା ପାଣି ଦେବାକୁ ହେବ। ହୁଡ଼ା ଟେକିବା ପରେ ଆବଶ୍ୟକ ଅନୁସାରେ ସିଆର୍ କରି ଜଳସେଚନର ବ୍ୟବସ୍ଥା କରନ୍ତୁ। ବାଇଗଣ ଗଛରେ କେତେଗୁଡ଼ିଏ ପୋକ ଲାଗନ୍ତି, ସେ ମଧ୍ୟରୁ କାଙ୍କଡ଼ିଆ ପୋକ ଯେତେବେଳେ ସେ ଲାଗେ ପ୍ରଥମ ଅବସ୍ଥାରେ ପତ୍ରଗୁଡ଼ିକୁ ଉପାଡ଼ି ଫିଙ୍ଗି ଦେବାକୁ ପଡ଼ିବ। ଗଛରେ କାଣ୍ଡବିନ୍ଧା ପୋକ ମଧ୍ୟ ଲାଗିଥାଏ, ସେତେବେଳେ ଗଛର କଅଁଳ ଡାଳକୁ ବାନ୍ଧିବା ବେଳେ ଗଛ ସବୁ ଝାଉଁଳି ଯାଇଥାଏ। ଫଳ ଧରିବା ମାତ୍ରେ ଏହି ପୋକ ଫଳଗୁଡ଼ିକୁ ଆକ୍ରମଣ କରିଥାଏ। ତେଣୁ ଏସବୁ ରୋଗ ଦୂର କରିବାକୁ ହେଲେ 15 ଦିନ ଅନ୍ତରରେ 2 ଥର ସେଭିନ୍କୁ ସ୍ପ୍ରେ କରିବାକୁ ପଡ଼ିବ। ରୋଗ ଓ ପୋକମାନଙ୍କ ଦାୟରୁ ରକ୍ଷା କରିବା ଲାଗି ଉନ୍ନତ ତଥା ରୋଗ ସହ୍ୟ କରିପାରୁଥିବା ବିହନ ବ୍ୟବହାର କରିବାକୁ ହେବ। ହାଇବ୍ରିଡ୍ କିସମଗୁଡ଼ିକ ଅତ୍ୟଧିକ ଅମଳକ୍ଷମ, ତେଣୁ 1 ଏକରକୁ ପ୍ରାୟ 100 କ୍ୱିଣ୍ଟାଲରୁ ଅଧିକ ଅମଳ ମିଳିପାରିବ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମସୁରାମ ଗଣ୍ଡ ଏବଂ ସାଥୀମାନେ।
2: ବର୍ଷା ଆସିଲେ ଚାଷୀର ମନ ହସେ, କାରଣ ବର୍ଷା ତାର ଅତି ଆପଣାର। ବର୍ଷା ହିଁ ତା ମୁହଁରେ ଆହାର ଦିଏ। ଗଣ୍ଡ ଭାଇ ଭଉଣୀମାନେ ମଧ୍ୟ ବର୍ଷାକୁ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ବର୍ଷାରେ ଯେତେବେଳେ ବିଲରୁ ବିଲକୁ ପାଣିର ସୁଅ ଚାଲେ, ସେତେବେଳେ ମାଛ ଧରିବା ପାଇଁ ସେମାନେ ଦାନ୍ଦର ବା ମୁଗୁର ପାଣି ସୁଅ ପାଖରେ ବସାଇ ଦିଅନ୍ତି। ସେଥିରେ ମାଛ କଙ୍କଡ଼ା ପଡ଼ନ୍ତି। ସମୟ ଆସେ ଭାଗ ବଣ୍ଟାର, ଆଉ ଏହି ଭାଗ ବଣ୍ଟା ସମୟରେ ଉଭୟ ଗଣ୍ଡ ଯୁବକ ଏବଂ ଯୁବତୀ ତାକୁ କେନ୍ଦ୍ର କରି ନାଚି ନାଚି ଗୀତ ଗାଆନ୍ତି। ସେହି ଗୀତ ଆଜି ପ୍ରଥମେ ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସୋନପୁର ଗ୍ରାମର ମସୁରାମ ଗଣ୍ଡ ଏବଂ ସାଥୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ସାରର ଅଭାବ ନାହିଁ, ଚାଷୀଙ୍କ ଆବଶ୍ୟକତା ଅନୁସାରେ ସାର ମହଜୁଦ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ସମୃଦ୍ଧି, ସଶକ୍ତ ଓ ଶ୍ରେଷ୍ଠ ଓଡ଼ିଶା ଗଠନରେ ଚାଷୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି କ୍ଷେତ୍ରରେ ଯୁବଶକ୍ତିକୁ ଅଧିକ ସାମିଲ କରାଯାଇ କୃଷକଙ୍କ ଆୟ ବୃଦ୍ଧି ଦିଗରେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଏ ସମ୍ପର୍କରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ପ୍ରସ୍ତୁତ ମଡେଲ ଅନୁଯାୟୀ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ଼ ନିୟନ୍ତ୍ରଣ କରାଯାଇ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ପ୍ରବେଶ କରାଇବା ସମ୍ଭବ ହୋଇପାରିବ। ପ୍ରତି ଘଣ୍ଟାରେ 8-10 ହଜାର ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ କହିଛନ୍ତି।
1: ଟେକ୍ନୋଲୋଜି ଉପଯୋଗରେ ସେ କଥା କେମିତି କରିହେବ, ସେଥିପାଇଁ ଗୋଟେ ଫାଇନାଲ ମଡେଲ ଆଇଆଇଟି ଭୁବନେଶ୍ୱର ତରଫରୁ ସେମାନେ ଉପସ୍ଥାପନ କରିଛନ୍ତି। ଆମେ ତାର ପାଇଲଟ ମଡେଲଟା କହିଛୁ ଯେ ପାଖାପାଖି 8-10 ଦିନ ଭିତରେ ସେମାନେ କରିକି ଆମକୁ ଗୋଟେ ଦେଖେଇବେ। ଥରେ ସେ ପାଇଲଟ ମଡେଲ ହେଇଗଲା ପରେ ଯୋଉ ମଡେଲ ଡ୍ରଇଂ ସେମାନେ ଦେଖେଇଛନ୍ତି, ଥରେ ହେଇଗଲେ ତାକୁ ଇମ୍ପ୍ଲିମେଣ୍ଟ କେମିତି କରାହବ, ଥରେ ଆମେ ତାର ଗୋଟେ ଟାଇମ୍ ଲାଇନ୍ ବି ତିଆରି ହେଇଯିବ। ସମ୍ପୂର୍ଣ୍ଣ ଭାବରେ ମତେ ଲାଗୁଛି 3-4 ମାସ ଭିତରେ, ମ୍ୟାକ୍ସିମମ୍ 3-4 ମାସ ଭିତରେ।
0: ରାଜ୍ୟ ସରକାର ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କୁ ରାଜ୍ୟ ଲୋକାୟୁକ୍ତ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଚୟନ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସୁପାରିଶ କ୍ରମେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶାରେ ଏକ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା କରାଯାଇଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ଶ୍ରୀ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବାକୁ ପରାମର୍ଶ ଦେଇଛନ୍ତି। ଝାରସୁଗୁଡ଼ା ଭୁବନେଶ୍ୱର ମଧ୍ୟରେ ଆସନ୍ତା 4 ତାରିଖରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ। ଏ ସମ୍ପର୍କରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ଏକ ଘରୋଇ ବିମାନ କମ୍ପାନୀ 17 ଅଗଷ୍ଟରୁ 24 ଅକ୍ଟୋବର ପର୍ଯ୍ୟନ୍ତ ହାଇଦ୍ରାବାଦ ଝାରସୁଗୁଡ଼ା ଭୁବନେଶ୍ୱର ରୁଟ୍ରେ ବିମାନ ସେବା ବନ୍ଦ ରଖିବାକୁ ଘୋଷଣା କରିଥିଲା, ତେବେ କୌଣସି କାରଣରୁ ବିମାନ ସେବା ପ୍ରଭାବିତ ହୋଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଶା ପୁନର୍ବସତି ଓ ଥଇଥାନ ନୀତି 2006ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ବିସ୍ଥାପିତ ପରିବାରକୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତା ରାଶି ବୃଦ୍ଧି ହୋଇଛି। ସରକାରଙ୍କ ପକ୍ଷରୁ ପ୍ରାୟ 6% ବର୍ଦ୍ଧିତ ହାରରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ପୁନର୍ବାସ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ସାନମସି ଗାଁଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଶାକର୍ମୀମାନଙ୍କୁ ଆଶା କିଟ୍ ବଣ୍ଟନ କରିଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକରେ ଆଶାକର୍ମୀଙ୍କ ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗଗୁଡ଼ିକର ସମାଧାନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତଦନ୍ତ ଓ ସମାଧାନ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟି

0: ର ଭୂମିକା ଓ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ବ୍ଲକସ୍ତରୀୟ ଅଭିମୁଖୀକରଣ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗରିମା ଯୋଜନାର ସଫଳ ରୂପାୟନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମରେ ଦାଦନ ଶ୍ରମିକ ମୁକ୍ତ ସଚେତନତା ଶିବିର ଆୟୋଜିତ ହୋଇଛି। ଭଦ୍ରକ ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ 2,05,468 ନୋଟିସ୍ ପ୍ରଦାନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ଠାରେ ସର୍ବାଧିକ 144 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ବ୍ରାହ୍ମଣୀ ସୁବର୍ଣ୍ଣରେଖା ଓ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହାତୀ ଓ ତେଲ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଭଦ୍ରକ କେନ୍ଦୁଝର ଯାଜପୁର ମୟୂରଭଞ୍ଜ କେନ୍ଦ୍ରାପଡ଼ା ବାଲେଶ୍ୱର କଳାହାଣ୍ଡି ଆଦି ଜିଲ୍ଲା ପ୍ରଭାବିତ ହୋଇଛି।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଚକ୍ଷୁଦାନ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବ୍ରଜସୁନ୍ଦର ମିଶ୍ର।
2: କଳାଡଳାକୁ ସ୍ୱଚ୍ଛ ପଟଳ ବୋଲି କୁହାଯାଏ। ଏହା ରଙ୍ଗହୀନ ଏବଂ ସ୍ୱଚ୍ଛ ପରଦା ଏବଂ ଏଥିରେ ରକ୍ତବାହୀ ନାଳି ନଥାଏ। ଏହାର ପଛଭାଗରେ ଥିବା କନିକାର ଆଇରିସ୍ ରଙ୍ଗ କଳା ହୋଇଥିବାରୁ ଏହା କଳା ଦେଖାଯାଏ। କୌଣସି ବସ୍ତୁରୁ ଆଲୋକରଶ୍ମି ସ୍ୱଚ୍ଛ ପଟଳ ଦେଇ ତାରାରନ୍ଧ୍ର ଦୃଶ୍ୟକାଚ କାଚା ଭରସ ଦେଇ ମୁକୁରିକା ବା ରେଟିନାରେ ପଡ଼ି ତାହାର ପ୍ରତିମ୍ବିତ ନେତ୍ରଶ୍ରେଣୀ ମାଧ୍ୟମରେ ମସ୍ତିଷ୍କକୁ ଗଲେ ଆମେ ବସ୍ତୁଟିକୁ ଦେଖିପାରୁ। ତେ ପ୍ରତିବିମ୍ବିତ ହେବା ପାଇଁକି ଚକ୍ଷୁର ଏହି ପ୍ରତ୍ୟେକ ଅଙ୍ଗ ସ୍ୱଚ୍ଛ ହେବା ଦରକାର। କୌଣସି କାରଣ ବଶତଃ ଯଦି ଏହି ଅଙ୍ଗମାନଙ୍କ ମଧ୍ୟରୁ କିଛି ଅସ୍ୱଚ୍ଛ ହୋଇଯାଏ ତେବେ ଆଖିକୁ ଆଉ ଦେଖାଯାଏ ନାହିଁ। ଅନେକ ସମୟରେ କଳାରେ ଘା ହୋଇଥାଏ ଯାହା ଆଘାତଜନିତ ଭୂତାଣୁଜନିତ ବା ପୁରୁଷାଧୀନତା ଯୋଗୁଁ ହୋଇଥାଏ। ବେଳେବେଳେ କଳାଡଳାରେ କିଛି ରୋଗ ଦେଖା ହୋଇଥାଏ, ଆଖି ଲାଲ ପଡ଼େ, ଆଲୁକୁ ଚାହିଁ ହୁଏ ନାହିଁ, କିନ୍ତୁ କୌଣସି ଅବସ୍ଥାରେ ବି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇପାରେ, ଏ ମଣିଷ ଆଉ ଦେଖିପାରେ ନାହିଁ। ସେଭଳି କ୍ଷେତ୍ରରେ ଯଦି ଏକ ମୃତ ବ୍ୟକ୍ତିର ଆଖି ଆଣି ସୁସ୍ଥ ଲୋକଠାରେ ଲଗାଯାଏ ସୁସ୍ଥ ମଣିଷ ହୁଏତ ଦେଖିପାରେ, କିନ୍ତୁ ମଲା ମଣିଷର ଆଖି ସୁସ୍ଥ ମଣିଷଠାରେ ଲଗାଇବା ବିଷୟରେ ଅନେକଙ୍କର ଭୁଲ ଧାରଣା ରହିଛି। ଲୋକଙ୍କର ଧାରଣା ଯେ ସମ୍ପୂର୍ଣ୍ଣ ଆଖିରଳାକୁ ବଦଳାଇ ଦିଆଯାଇପାରେ, ପ୍ରକୃତ ପକ୍ଷରେ ଏହା ଠିକ୍ ନୁହେଁ। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ମୃତ ବ୍ୟକ୍ତିର ସ୍ୱଚ୍ଛ ପଟଳ ଜୀବିତ ବ୍ୟକ୍ତିର ସ୍ୱଚ୍ଛ ପଟଳ ମଧ୍ୟରେ ତାହା ଯଦି କୌଣସି କାରଣରୁ ଫୁଲା ପଡ଼ିଥାଏ ତାହେଲେ ଲଗାଯାଇପାରେ। କୌଣସି ବ୍ୟକ୍ତିର ମୃତ୍ୟୁରୁ 6 ଘଣ୍ଟା ମଧ୍ୟରେ ଡୋଳା ସଂଗ୍ରହ କରାଯାଏ। ଏହାକୁ ଚକ୍ଷୁ ଭଣ୍ଡାରରେ ନିର୍ଦ୍ଦିଷ୍ଟ ଉତ୍ତାପରେ ରଖାଯାଏ। ଆବଶ୍ୟକ ଅନୁଯାୟୀ ଏହାର 2 ଦିନ ମଧ୍ୟରେ ଏହି ଡୋଳା ରୋପଣ କରାଯାଇଥାଏ। ଏହି ଅସ୍ତ୍ରୋପଚାରକୁ କଳା ଡୋଳା ରୋପଣ ବା କାର୍ଡିଓଭାସ୍କୁଲାର ବୋଲି କୁହାଯାଏ। ଏହା ପୁଣି 2 ପ୍ରକାର ହୋଇଥାଏ, ସମୁଦାୟ ସ୍ୱଚ୍ଛ ପଟଳର ସ୍ଥାପନ ବା ଫୁଲ୍ ଥିକନେସ୍ କାର୍ଡିଓପ୍ଲାଷ୍ଟି, ଆଂଶିକ ସ୍ୱଚ୍ଛ ପଟଳ ସ୍ଥାପନ ବା ଲାମିନାର କାର୍ଡିଓପ୍ଲାଷ୍ଟି। ପ୍ରଥମ ପ୍ରକାର ଅସ୍ତ୍ରୋପଚାର ସାଧାରଣତଃ ଚକ୍ଷୁ ସଂଗ୍ରହର 24 ଘଣ୍ଟା ମଧ୍ୟରେ କରିବା ଦରକାର ଏବଂ ଦ୍ୱିତୀୟଟି 7 ଦିନ ମଧ୍ୟରେ କରାଯାଇପାରେ। ଚକ୍ଷୁ ଭଣ୍ଡାରରେ ମୃତ ବ୍ୟକ୍ତିର ଚକ୍ଷୁକୁ ସଂଗ୍ରହ କରାଯାଇ ନିର୍ଦ୍ଦିଷ୍ଟ ତାପମାତ୍ରା ଓ ପରିବେଶରେ ଚକ୍ଷୁ ରୋପଣ କରାଯିବା ପର୍ଯ୍ୟନ୍ତ ରଖାଯାଏ। ଏଠାରେ ତାପମାତ୍ରାକୁ ପ୍ରାୟ 4 ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ରଖାଯାଏ। ଯଦି ବ୍ୟକ୍ତିର ମୃତ୍ୟୁ ଯକ୍ଷ୍ମା କର୍କଟ କିମ୍ବା ଦୀର୍ଘଦିନ ବ୍ୟାପି ଅସୁସ୍ଥତାର କାରଣ ହେତୁ ହୋଇଥାଏ ତେବେ ସେ ଚକ୍ଷୁ ବ୍ୟବହାର ଯୋଗ୍ୟ ହୋଇପାରେ ନାହିଁ। ଖୁବ୍ କମ୍ ବୟସ ବା ଅତି ଅଧିକ ବୟସର ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଚକ୍ଷୁ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇନଥାଏ। ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଚକ୍ଷୁଦାନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ଆବଶ୍ୟକ। ଆମ ପ୍ରଦେଶର 3ଟି ମେଡିକାଲ କଲେଜରେ ଏବଂ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଡାକ୍ତରଖାନାରେ ଜନସାଧାରଣ ସେମାନଙ୍କ ନାମ ଚକ୍ଷୁଦାନ ପାଇଁ ରେଜିଷ୍ଟ୍ରିଭୁକ୍ତ କରିପାରିବେ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ଏ ମହାନ କାର୍ଯ୍ୟରେ ନିଜକୁ ସାମିଲ କରିବା ଉଚିତ। ଆମ ଦେଶରେ ଜନସାଧାରଣ ଏ ବିଷୟରେ ଏତେ ସଚେତନ ନୁହନ୍ତି। ସେମାନଙ୍କୁ ଜାଣି ରଖିବା ଉଚିତ ଯେ ଏହା ଏକ ନୂତନ ଅଭିଯାନ ନୁହେଁ। ପୁରାଣ ଯୁଗରେ ବର୍ଣ୍ଣିତ ଅଛି ଯେ ମହର୍ଷି ଦଧିଚି ଜୀବଜଗତର କଲ୍ୟାଣ ପାଇଁ ତାଙ୍କର ଅସ୍ଥିଦାନ କରିଥିଲେ। ଏଠାରେ ବ୍ୟକ୍ତି ମୃତ ହେଲା ପରେ ତା ଚକ୍ଷୁ ସଂଗ୍ରହ କରିବା କଥା କୁହାଯାଉଛି। ଯେ ଜଣେ ସୁସ୍ଥ ବ୍ୟକ୍ତି ଆଉ ଜଣେ ମୃତ ବ୍ୟକ୍ତିର ଆଖି ସାହାଯ୍ୟରେ ପୃଥିବୀକୁ ଦେଖିପାରିଲା, ଏହାଠାରୁ ପୁଣ୍ୟ କାମ ଆଉ କ'ଣ ଥାଇପାରେ।

0: କରନ୍ତୁ, ମୃତ ବ୍ୟକ୍ତିର ଅନ୍ୟ କୌଣସି ଅଙ୍ଗ ଅନ୍ୟ ମଣିଷର ଦରକାରରେ ଲାଗିପାରେ ନାହିଁ, କିନ୍ତୁ ଚକ୍ଷୁର ଡୋଳା ଅର୍ଥାତ୍ ଜଣେ ବ୍ୟକ୍ତିର ସୁସ୍ଥ ଥିବା ଅବସ୍ଥାରେ ଡୋଳା ଦୁଇଟି ଦୁଇଜଣ ଜୀବିତ ବ୍ୟକ୍ତିଙ୍କୁ ଦେଖିବାରେ ସାହାଯ୍ୟ କରେ। ଅନ୍ୟ ବସ୍ତ୍ର ଯାହା ଆପଣ ଦାନ କରନ୍ତି କିଛି ଦିନ ପରେ ତାହା ସରିଯାଏ ଏବଂ ବ୍ୟକ୍ତି ବିଶେଷ ଆପଣଙ୍କୁ ଭୁଲିଯାଏ। ମାତ୍ର ଯଦି ଆପଣଙ୍କ ଆଖି ଦ୍ୱାରା କେହି ଦେଖିପାରେ, ସେ ତାର ଜୀବନ ଥିବା ପର୍ଯ୍ୟନ୍ତ ଆପଣଙ୍କୁ ପୁରିପାରେ ନାହିଁ। ତେଣୁ ଏହାକୁ ମହତ୍ ଦାନ ବୋଲି କୁହାଯାଏ। ଦେଖାଯିବା ଲୋକ ପରିଶ୍ରମ କରି ନହେଲେ ମଧ୍ୟ ଗୁଜୁରାଣ ମେଣ୍ଟାଇ ପାରେ, ତାର ଅର୍ଥଦାନ ଦରକାର ନାହିଁ। ତେଣୁ ଆଜି ଆମେ ସମସ୍ତେ ଏଭଳି ଏକ ପ୍ରତିଶ୍ରୁତିବଦ୍ଧ ହେବା ଯେ ମୃତ୍ୟୁବେଳକୁ ଆମେ ସମସ୍ତେ ନିଜର ଆଖି ଦାନ କରିବା ଉଚିତ ଏବଂ ଆମେ ଏହି ଦୁନିଆରେ ନ ରହିଲେ ମଧ୍ୟ ଆମର ଆଖି ସାହାଯ୍ୟରେ ପୁଣି ଦୁନିଆକୁ ନୂଆକରି ଦେଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଚକ୍ଷୁଦାନ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ବ୍ରଜ ସୁନ୍ଦର ମିଶ୍ର। ଆକାଶବାଣୀ କଟକ ସମୟ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିବାକୁ ଯୁବ କୂଟନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ, ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଆଜି ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା, ଗହମ ଅଟା ଓ ଆନୁଷଙ୍ଗିକ ଉତ୍ପାଦ ଉପରୁ ରପ୍ତାନୀ କଟକଣା ପ୍ରତ୍ୟାହାର କଲେ ସରକାର, ଏବଂ କଲମ୍ବୋ ଟେଷ୍ଟରେ ଗତକାଲିର ସ୍କୋର 2 wicket-8 runs ଆଜିର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ ଶ୍ରୀଲଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ କୂଟନୀତିଜ୍ଞଙ୍କୁ ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବାରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେବାତୀର୍ଥଠାରେ 2025 ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଏହି ଯୁବ ଅଧିକାରୀ ଯେଉଁ ଦେଶରେ କାର୍ଯ୍ୟ କରିବେ ସେଠାରେ ତୃଣମୂଳ ସ୍ତରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ କାର୍ଯ୍ୟ କରିବା ଉଚିତ। ପାରମ୍ପରିକ କୂଟନୈତିକ ପରିସର ବାହାରେ ସମ୍ପର୍କକୁ ବ୍ୟାପକ କରିବାକୁ ପଡ଼ିବ। ଭାରତର ସଭ୍ୟତାଭିତ୍ତିକ ଶକ୍ତିକୁ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ପ୍ରଭାବଶାଳୀ ଢଙ୍ଗରେ ଯୋଗାଯୋଗ ସହ ସମନ୍ୱୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ସେବା ପ୍ରଦାନକୁ ଅଧିକ ସୁଗମ, ତ୍ୱରିତ ଏବଂ ନାଗରିକ କୈନ୍ଦ୍ରିକ କରିବା ଉପରେ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ବିଶ୍ୱସ୍ତରରେ ଭାରତକୁ ଏକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଶ୍ରୀ ମୋଦି ଯୁବ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଭାରତକୁ ଜାଣିଏ ଶୀର୍ଷକ କ୍ୱିଜ୍ କାର୍ଯ୍ୟକ୍ରମ ଆୟୋଜନ କରିବା କହିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀ ତାଲିମ ତଥା ଭାରତ ଦର୍ଶନରୁ ପାଇଥିବା ଅଭିଜ୍ଞତାକୁ ଶ୍ରୀ ମୋଦିଙ୍କ ସହ ବାଟିଛନ୍ତି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା 50 ବୈଦେଶିକ ସେବା ଅଧିକାରୀ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁରକ୍ଷା ସମ୍ପର୍କିତ ସବୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ନବମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ 2026 ଉଦ୍ଘାଟନ କରି ଶ୍ରୀ ଶାହା ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଦିଗରେ ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବହୁମୁଖୀ ସଂସ୍ଥା କେନ୍ଦ୍ରର ପ୍ଲାଟଫର୍ମରେ ଉପଲବ୍ଧ ସୂଚନାକୁ କୃତ୍ରିମ ବୁଦ୍ଧିମତା ଆଧାରରେ ସମୀକ୍ଷା କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରହାର ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ଶାହା ଆଲୋକପାତ କରିଛନ୍ତି। ତାଲିମ କାର୍ଯ୍ୟକ୍ରମ, ପଳାତକଙ୍କୁ ଫେରାଇ ଆଣିବା ସହ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ୟୁଏପିଏ ମାମଲାଗୁଡ଼ିକର ତଦନ୍ତ ବେଳେ ବ୍ୟାପକ ତଥା ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକର ଗତକାଲିର ପ୍ରଥମ ଦିନରେ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ଶ୍ରୀ ଶାହା ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା ନେଇ କର୍ତ୍ତବ୍ୟ ପାଳନ କରିବା ଅବସରରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୁରକ୍ଷା କର୍ମଚାରୀଙ୍କ ସ୍କୃତି ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ସମ୍ମିଳନୀର ଦ୍ୱିତୀୟ ଦିବସରେ ନୀଳ ଅର୍ଥନୀତିକୁ ସୁରକ୍ଷିତ କରିବା, ଜାତୀୟ ସୁରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ନେଇ ଏକ ସଶକ୍ତ ମାଧ୍ୟମ ସୃଷ୍ଟି କରିବା ଉପରେ ଆଲୋଚନା ଅନୁଷ୍ଠିତ ହେବ। ସମ୍ମିଳନୀରେ ସମଗ୍ର ଦେଶରୁ ସୁରକ୍ଷା ଏବଂ ପୁଲିସ ବଳର 850 ଅଧିକ ଅଧିକାରୀ ଯୋଗ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି କ୍ରେମ୍ଲିନ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ

ବାଣିଜ୍ୟ ଅର୍ଥନୈତିକ ସହଯୋଗ ଆଗାମୀ ଉଚ୍ଚସ୍ତରୀୟ ସମ୍ମିଳନୀ ପାଇଁ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ ଶକ୍ତି ସାର ଏବଂ ଆଣବିକ ସହଯୋଗ କ୍ଷେତ୍ରରେ ଭାରତ ଓ ରୁଷିଆ ମଧ୍ୟରେ ଉଲ୍ଲେଖନୀୟ ସମ୍ପର୍କ ସ୍ଥାପିତ ହୋଇପାରିଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ ହେବା ନେଇ ଡକ୍ଟର ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି। ଡକ୍ଟର ଜୟଶଙ୍କର ରୁଷକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ୍ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ଆଲୋଚନା କରିବେ। ବେଜିଂଠାରେ ଏହି 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗଙ୍କ ମଧ୍ୟରେ ସୀମା ପ୍ରସଙ୍ଗ ସହ ଦ୍ୱିପାକ୍ଷିକ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝୋଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍କୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ବେଜିଂଠାରେ ପହଞ୍ଚିଥିଲେ। ଗହମ ଅଟା ଏବଂ ଏହାର ଆନୁଷଙ୍ଗିକ ଉତ୍ପାଦ ଉପରୁ ସରକାର ରପ୍ତାନୀ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାଦ୍ୱାରା ଅଟା, ମଇଦା, ସୁଜି ଏବଂ ଅନ୍ୟାନ୍ୟ ଗହମ ଭିତ୍ତିକ ଉତ୍ପାଦର ରପ୍ତାନୀ ତ୍ୱରାନ୍ୱିତ ହୋଇପାରିବ। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ଗହମ ଅଟା ତଥା ଆନୁଷଙ୍ଗିକ ଉତ୍ପାଦ ପାଇଁ ରପ୍ତାନୀ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ କାନାଡ଼ା ଏବଂ ଆମେରିକା ଗସ୍ତରେ ଯିବେ। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଆର୍ଥିକ ସହଭାଗିତାକୁ ଅଧିକ ସଶକ୍ତ କରିବା, ନିବେଶ କ୍ଷେତ୍ରକୁ ବ୍ୟାପକ କରିବା ଏବଂ ବିଶ୍ୱ ଅର୍ଥନୈତିକ କ୍ଷେତ୍ର ଉପରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ହେଉଛି ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। କାନାଡ଼ାର ଟରଣ୍ଟୋଠାରେ ଅର୍ଥମନ୍ତ୍ରୀ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନ୍ଙ୍କ ସହ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା ବୈଠକରେ ଯୋଗଦେବେ। ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଶିଳ୍ପ କ୍ଷେତ୍ରର ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉଦ୍ୟୋଗପତିଙ୍କ ସହ ନିବେଶ ଗୋଲଟେବୁଲ୍ ବୈଠକରେ ମତ ବିନିମୟ କରିବେ। କାନାଡ଼ା ଭାରତ ସହଯୋଗ, ଦୀର୍ଘକାଳୀନ ନିବେଶ ଏବଂ ଆର୍ଥିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ରହିଥିବା ସୁଯୋଗର ନୂତନ ମାର୍ଗ ଉନ୍କକ୍ତ କରିବା ନେଇ ଅର୍ଥମନ୍ତ୍ରୀ ଅନ୍ୟ ଏକ ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। କାନାଡ଼ା କ୍ଲବ୍ ଅଫ୍ ଟରଣ୍ଟୋଠାରେ ଦୁଇ ଦେଶର ବ୍ୟବସାୟିକ ପରିଷଦ ସହିତ ପାରସ୍କରିକ ଅର୍ଥନୈତିକ ସ୍ୱାର୍ଥ ସମ୍ଭଳିତ ଆଲୋଚନାରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ଆମେରିକାର ଚିକାଗୋ, ଆସେଭିଲ୍ ଏବଂ ନ୍ୟୁୟର୍କଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ବିଶ୍ୱ ଅର୍ଥନୈତିକ ପ୍ରସଙ୍ଗ ନେଇ ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ ଏବଂ G20 ସଦସ୍ୟ ରାଷ୍ଟ୍ରର ବରିଷ୍ଠ ଅର୍ଥନୈତିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ତାରିଖରେ ଅର୍ଥମନ୍ତ୍ରୀଙ୍କର ଏହି ଦ୍ୱିରାଷ୍ଟ୍ରୀୟ ଗସ୍ତ ଶେଷ ହେବ। ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଶୈକ୍ଷିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଯୋଶୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏବଂ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଏଆଇସିଟିଇର ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ରୀଡ଼ାକୁ ପ୍ରୋହାହନ ପ୍ରଦାନ କରିବା, ଛାତ୍ରଛାତ୍ରୀଙ୍କର ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଖେଳ ଭାରତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପଞ୍ଜାବର ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ 117ଟି ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଗତକାଲି ପଟିଆଲାଠାରେ ଅନୁଷ୍ଠିତ ପ୍ରଥମ ଜୋନାଲ୍ ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବରେ ରାଜନୈତିକ ପରିବର୍ତ୍ତନ ଅବସମ୍ଭାବୀ ଏବଂ ବିଜେପି ଏହି ପରିବର୍ତ୍ତନକୁ ବାସ୍ତବରେ ପରିଣତ କରିବା ଲାଗି ପ୍ରସ୍ତୁତ ରହିଛି। ଶ୍ରୀ ସନ୍ତୋଷ ପଞ୍ଜାବକୁ ଦୁଇଦିନିଆ ଗସ୍ତରେ ଯାଇ ଦଳର କାର୍ଯ୍ୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଛତିଶଗଡ଼ର ସୁକ୍ମା ଜିଲ୍ଲା ଅନ୍ତର୍ଗତ ଭେଜି ଥାନା ଅଞ୍ଚଳରେ ବହୁ ପରିମାଣର ମାଓ ଅସ୍ତ୍ରଶସ୍ତ ତଥା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ଏହି ଅସ୍ତ୍ରଶସ୍ତକୁ ଜବତ କରାଯାଇଥିବା ସୁରକ୍ଷା ବାହିନୀ ସୂଚନା ଦେଇଛି। ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟର୍ସ ଦ୍ୱାରା ଗତକାଲି ବିଭିନ୍ନ ଅଞ୍ଚଳରେ ତଲାସୀ ଅଭିଯାନ କରାଯାଇଥିଲା। ମାଓ କ୍ୟାମ୍ପଗୁଡ଼ିକର ଠାବ କରିବା ଏବଂ ଅସ୍ତ୍ରଶସ୍ତ ଜବତ କରିବା ନେଇ ଏହି ତଲାସୀ ଅଭିଯାନ ଜାରି ରହିବ ବୋଲି ପୁଲିସ୍ କହିଛି। କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସର ବ୍ୟାଟିଂ ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ଆରମ୍ଭ କରିବ। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ଇନିଂସ ସମାପ୍ତି ଘୋଷଣା

0: କରିଛି। ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ଏବଂ ଧ୍ରୁବ ଜୁରେଲ ଶତକୀୟ ପାଳି ଖେଳିଛନ୍ତି। ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା ଦଳ ବାଦ୍ ପଡ଼ିଛନ୍ତି। ପୁରୁଷ ଦଳ ଆର୍ଜେଣ୍ଟିନାଠାରୁ 3-5 ଗୋଲ୍ରେ ପରାସ୍ତ ହୋଇ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ଗତକାଲି ମହିଳା ଦଳ ଅଷ୍ଟ୍ରେଲିଆ ସହ ଅମୀମାଂସିତ ଭାବେ ଖେଳ ଶେଷ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିବାକୁ ଯୁବ କୂଟନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଆଜି ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଗହମ ଅଟା ଏବଂ ଆନୁଷଙ୍ଗିକ ଉତ୍ପାଦ ଉପରୁ ରପ୍ତାନୀ କଟକଣା ପ୍ରତ୍ୟାହାର କଲେ ସରକାର। ଏବଂ କଲମ୍ବୋ ଟେଷ୍ଟରେ ଗତକାଲିର ସ୍କୋର 2 8 ରନ୍ରୁ ଆଜିର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ।
2: ସୁପ୍ରଭାତ, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରତିଟି ସକାଳରେ ଆମେ ଜୀବନର କିଛି ନୂଆ ଅନୁଭୂତି, ଅଭିଜ୍ଞତା, ଅନୁଭବକୁ ଆମନ୍ତ୍ରଣ କରିଥାଉ। ଯେମିତି ଦିନଟି ମଧ୍ୟ ସେମିତି ଆମକୁ କେତେ କ'ଣ ଭେଟି ଦେଇଥାଏ। କେବେ ହସ ଖୁସି ସଫଳତାର ଭେଟି, ତ କେବେ ପୁଣି ସଂଘର୍ଷ ପାଇଁ ଆଗକୁ ଦୃଢ଼ ମନୋବଳ ସଞ୍ଚୟ କରିବାର ଭେଟି। ହଁ ଆଜ୍ଞା, ଅସୁବିଧା ସୁବିଧା, ସଫଳତା ବିଫଳତା, ଉଜ୍ଜଳ ଆଶା ନିରାଶା, ଏସବୁ ସମୟ ସାଥିରେ ରହିଛି, ଆଗକୁ ରହିବ, ଆଉ ଆମେ ତାକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। କାରଣ ଆମେ ବୁଦ୍ଧିମାନ ଜୀବ, ସେ ଆଗକୁ ଯାହା ହେବାକୁ ଥାଉ ନା କାହିଁକି ଦିନର ପ୍ରାରମ୍ଭ ସମୟରେ ସକାରାତ୍ମକ ଭାବଧାରା ସହିତ ପ୍ରସ୍ତୁତ ହେବା।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣାଭିବା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ମହ୍ଲାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ତାହେଲେ ଶୁଣିବା ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର।

0: ବର୍ଷାକାଳୀନ ପଲ୍ଲୀର ଦୃଶ୍ୟ ସତରେ ବେଶ ମନଛୁଆଁ।
1: ବର୍ଷକ ମଧ୍ୟରେ ଆଷାଢ଼ ଆଉ ଶ୍ରାବଣ ମାସରେ ପ୍ରଚୁର ପରିମାଣରେ ବର୍ଷା ହୋଇଥାଏ,
0: ତେଣୁ ତ ଆମେ ଶୁଣିଛେ ଆଉ ଜାଣିଛେ ଭକ୍ତକବି ମଧୁସୂଦନଙ୍କ ଭାଷାରେ ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସଇ ଘନ ଘନ।
1: ହଁ, ଏଥିପାଇଁ ତ ଆକାଶରେ ମେଘ ଦେଖି ମୟୂର ନାଚିଥାଏ।
0: ଖାଲି ଯେ ମୟୂର ଖୁସିରେ ନାଚିଥାଏ ତାହା ନୁହେଁ, ଆମେ ସମସ୍ତେ ଏହି ବର୍ଷା ସହିତ ନିଜକୁ ଭିଜେଇ ଖୁସି ଅନୁଭବ କରିଥାଉ।
1: ଆଉ ଯଦି ଗାଁ ମାନଙ୍କ କଥା ଦେଖିବା ତାହେଲେ ଏହି ବର୍ଷାକୁ କୃଷକ ଭାଇମାନେ

0: ଏ ଚାତକ ପକ୍ଷୀ ପରି ଚାହିଁ ବସିଥାନ୍ତି।
1: କାହିଁକି ନା ଚାଷ ହେଉଛି ଆମର ମେରୁଦଣ୍ଡ।
0: ଏହି ବର୍ଷା ଦିନେ ପ୍ରତ୍ୟେକ ଗାଁରେ ସବୁଜ ଶାଗପତ୍ର ସହ ଅନେକ ପ୍ରକାର ଫୁଲ ଫଳ ଓ ସବୁଜ ପନିପରିବା ମିଳିବା ସହିତ ଗାଁର ମୁକ୍ତ ବାୟୁ ଗ୍ରାମବାସୀଙ୍କ ପାଇଁ ଖୁବ୍ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ।
1: ତେବେ ଚାଲନ୍ତୁ ନା ଆଜି ମଧ୍ୟ ସେମିତି ଏକ ଗାଁକୁ ବୁଲିଯିବା ଆଉ ସେହି ଗାଁର ଚାଷବାସ ପର୍ବପର୍ବାଣୀ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗାଁର ନାମକରଣ।

0: ନବରଙ୍ଗପୁର ଜିଲ୍ଲାରେ ରହିଛି ଏକ ସୁନ୍ଦର ଗାଁ ମୈଦଲପୁର।
1: ଏହି ଗାଁର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା ଏହି ଗାଁକୁ କିପରି ଭଲ ପାଉଛନ୍ତି ଏବଂ ଏହି ଗାଁ ସମ୍ପର୍କରେ ସେ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।
2: ମୁଁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବିଶେଷ କରି ମୁଁ ଏହି ଗାଁରେ ପ୍ରାୟ 50 ବର୍ଷ ହେଲା ବସବାସ କରି ଆସୁଛି। ଆଉ ଏଇଠି ଜାଣିବାରେ ମୁଁ ଯାହା ଜାଣିଛି, ଏ ଗାଁ ବର୍ତ୍ତମାନ ଧୀରେ ଧୀରେ ପ୍ରଗତି ଆଡ଼କୁ ଯାଉଛି। ଏ ଗାଁ ମୁଁ ଯେତେବେଳେ ଛୋଟ ଥିଲି ଏ ଗାଁର ରୂପରେଖ ଏମିତି କିଛି ନଥିଲା। ଏଇଠି ଖାଲି ବଣ ଜଙ୍ଗଲ ପରିପୂର୍ଣ୍ଣ, ଚାରିଆଡ଼େ ଥାଏ, ମାନେ ସନ୍ଧ୍ୟା ହେଇଗଲେ ସେଠି ବାହାରକୁ ବାହାରିବାଟା ମଧ୍ୟ ଭୟ ଲାଗୁଥାଏ। ଏଠି ବିଭିନ୍ନ ପ୍ରକାର ହିଂସ୍ର ଜନ୍ତୁ ମାନେ ମଧ୍ୟ ଯିବା ଆସିବା କରୁଥାନ୍ତି। କିନ୍ତୁ ଧୀରେ ଧୀରେ ସମୟର ପରିବର୍ତ୍ତନ କ୍ରମେ ଏଗୁଡାକ ପରିବର୍ତ୍ତନ ହେଇଛି। ଏଇ ଯୋଉ ରହିଲା ମୈଦଲପୁର ରହିଲା, ଏ ମୈଦଲପୁରଟା ଯୋଉ ବରିଗମାରୁ ବରଗଡ଼ ପର୍ଯ୍ୟନ୍ତ ଲମ୍ବି ରହିଥିବା ଜାତୀୟ ରାଜପଥ NH-26 ଉପରେ ରହିଛି। ଯଦି ଆମେ କହିବାକୁ ଯିବା ପ୍ରକୃତରେ ବର୍ତ୍ତମାନ ଯୋଉ ରାଜପଥ ଉପରେ ଯୋଉ ଗାଁଟା ଅଛି, ବର୍ତ୍ତମାନ ଯାହାକୁ ଆମେ ମୈଦଲପୁର କହୁଛୁ ସେଇଟା ମୈଦଲପୁର ନୁହଁ, ସେଇଟା ହେଉଛି ନିଗିଗୁଡ଼ା। କିନ୍ତୁ ବାସ୍ତବରେ ପ୍ରକୃତ ମୈଦଲପୁର ହେଉଛି ଏଇ ରାଜରାସ୍ତାରୁ ଭିତରକୁ 1.5 କିଲୋମିଟର ଭିତରକୁ। ଆଉ ଏ ଯୋଉ ମୈଦଲପୁର ରହିଲା ଏଇଟା ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳ, ଯୋଉଟାକି କଳାହାଣ୍ଡି ଜିଲ୍ଲାର ଆଉ ନବରଙ୍ଗପୁର ଜିଲ୍ଲାର ବର୍ଡର ଅଞ୍ଚଳ। ପ୍ରପର ମୈଦଲପୁର ଗାଁରେ ସମୁଦାୟ 7ଟି ଅନୁଷ୍ଠାନ ରହିଛି। ଗୋଟେ ହେଲା ହାଇସ୍କୁଲ, ଯୋଉଠିକି 400+ ପିଲା ପଢ଼ନ୍ତି। ତାପରେ ରହିଲା ଆମର ୟୁପି ସ୍କୁଲ, ଯୋଉଟାକୁ ଆମେ JNUPS ବୋଲି କୁହାଯାଉଛି, ବର୍ତ୍ତମାନ ସେଇଠି 300+ ଷ୍ଟୁଡେଣ୍ଟସ୍ ପଢ଼ନ୍ତି। ଏହା ବ୍ୟତୀତ ଏଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମଧ୍ୟ ଗୋଟେ ହଷ୍ଟେଲ ଅଛି, ଯୋଉଠିକି 6ରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଯୋଉମାନେ କି ଡ୍ରପ୍ ଆଉଟ୍ ଷ୍ଟୁଡେଣ୍ଟସ୍, ତାପରେ ସିଙ୍ଗଲ ପ୍ୟାରେଣ୍ଟସ୍, ମାନେ ଯୋଉଟାକି ବିଲୋ ପଭର୍ଟି ଲାଇନ୍ରୁ ଆସିକିରି ଏଠି ସେମାନଙ୍କୁ ରଖାଯାଉଛି। ଆଉ ସେମାନେ ମଧ୍ୟ ବହୁତ ଖୁସିରେ ଏଠାରେ ଅଛନ୍ତି। ୟା ବାଦ TRW ସଂସ୍ଥାରୁ ମଧ୍ୟ ଗୋଟେ 100-seated ଗାର୍ଲସ ହଷ୍ଟେଲ ରହିଛି, ଯୋଉଠିକି 9th-10th କ୍ଲାସର ଝିଅମାନେ ଅଧ୍ୟୟନ କରନ୍ତି। ଏହା ବ୍ୟତୀତ ଏଠି ଗୋଟେ ଶିଶୁ ମନ୍ଦିର ଅଛି, ଯୋଉଠିକି 100+ ଷ୍ଟୁଡେଣ୍ଟ ପଢ଼ନ୍ତି। ତା ବାଦ ଇଂଲିଶ ମିଡିୟମ ସ୍କୁଲଟିଏ ବି ଅଛି, ଯୋଉଠିକି 40-50 ଷ୍ଟୁଡେଣ୍ଟସ୍ ଏଠି ଅଧ୍ୟୟନ କରନ୍ତି। ଗୋଟେ ଡିଗ୍ରୀ କଲେଜ ଅଛି କେବଳ ଆର୍ଟ୍ସ ୱିଙ୍ଗସ୍ର, ସେଠି 300+ ପିଲାମାନେ ପଢାପଢି କରନ୍ତି। ଏଠି 1300-1400 ଭିତରେ ପିଲା ଏଠି ସମ୍ଭାଳିଲା ଭଳିଆ ଶିକ୍ଷାନୁଷ୍ଠାନ ରହିଛି। ଏହା ବ୍ୟତୀତ ମୁଁ ଜଣେ ଶିକ୍ଷକ ହିସାବରେ ମୁଁ ଯେତିକି ଦିନ ବି କାର୍ଯ୍ୟ କଲି, ତା ଭିତରେ ମୁଁ ବି ଦେଖିଲି ଯେ ପିଲାମାନଙ୍କର ଯେହେତୁ ସେମାନଙ୍କର ଗୋଟେ ପାରିବାରିକ ସଚେତନତା ନଥାଏ, ସେମାନେ ବିଭିନ୍ନ ସ୍ତରରୁ ଆସିଥାନ୍ତି, ତେଣୁ ସେମାନଙ୍କୁ ବୁଝେଇବା, ଶିଖେଇବା, ସେମାନଙ୍କୁ ଜଣେଇବା, ପ୍ୟାରେଣ୍ଟସ୍କୁ ସଚେତନ କରାଇବା ଏବଂ କେମିତି ପିଲାଟା ରେଗୁଲାର ସ୍କୁଲକୁ ଆସିପାରିବ ସେ ଦିଗରେ ଯଥେଷ୍ଟ ମୁଁ ବି ପ୍ରୟାସ କରିଛି। ଯଦି ଆମେ ପ୍ରତିଭା କଥା ଚିନ୍ତା କରିବା ତାହେଲେ ଏଇ ମୈଦଲପୁର ଅଞ୍ଚଳର ଯିଏକି ଆମର ବିଗତ ଥିଲେ ମେମ୍ବର ଅଫ୍ ପାର୍ଲିଆମେଣ୍ଟ ଥିଲେ ପର୍ଶୁରାମ ମାଝୀ, ତାପରେ ଆମର ବିଧାୟକ ଥିଲେ ଭୁଜବଳ ମାଝୀ, ଏହା ଭିତରେ ମଧ୍ୟ ଆମର ଥିଲେ ହରିହର ମାଝୀ ବୋଲିକିନା ପଞ୍ଚାୟତ ଚେୟାରମ୍ୟାନ୍ ଥିଲେ। ଏହା ବ୍ୟତୀତ ବିଭିନ୍ନ ସ୍ତରରେ ପିଲାମାନେ ମଧ୍ୟ ଏଠୁ ଯାଇକି ସରକାରୀ ଚାକିରିରେ ଅବସ୍ଥାନ କରିଛନ୍ତି। ଆଉ ସେମାନେ ବିଭିନ୍ନ ପ୍ରକାର ସେମାନଙ୍କର ପୁଅ ଝିଅମାନଙ୍କୁ ମଧ୍ୟ ବିଭିନ୍ନ ମାନେ ବଡ଼ ବଡ଼ ସର୍ଭିସ ମାନଙ୍କରେ ସେମାନଙ୍କୁ ନିଯୁକ୍ତି କରିପାରିଛନ୍ତି। ଏହା ବ୍ୟତୀତ ଏ ଜାଗାରେ ମୂର୍ତ୍ତି କଳାକାର, ଯୋଉ ମାଟି କାମ ଯୋଉମାନେ କରୁଛନ୍ତି, ସେ ମଧ୍ୟ ଗୋଟେ ସ୍ୱନାମଧନ୍ୟ କଳାକାର ଗୋଟେ ଅଛି, ସେ ମଧ୍ୟ ବହୁତ ସୁନ୍ଦର ମୂର୍ତ୍ତି ଏଠି ତିଆରି କରେ ଆଉ ଶସ୍ତା ଦରରେ ଯୋଗାଏ। ଏଠି ମେନ୍ ଏଠିର ଚାଷ ହେଲା ଧାନ, ମକା, ବିରି, କାନ୍ଦୁଲ ଆଉ କୋଳଥ। ଅଧିକାଂଶ ଚାଷୀ ଏଠାରେ

ମାଦଲପୁର ଗୋଟିଏ ଛୋଟ ଗାଁ ହେଲେ ମଧ୍ୟ ଏଠାରେ ମାନେ ବିଭିନ୍ନ ପ୍ରକାର ଏଠାରେ ଅଛି ଜଗନ୍ନାଥ ମନ୍ଦିର, ଠାକୁରାଣୀ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଏବଂ ମା ପଦର ଘୋଷିଆଣୀ ବୋଲିକି ଗୋଟିଏ ପୀଠ ରହିଛି। ଏ ପୀଠରେ ବିଭିନ୍ନ ସମୟରେ ତାଙ୍କର 12 ଦିନରେ ବା ତାଙ୍କର ତିଥି ଯୋଉ ମାନେ ଯୋଉ ତାଙ୍କର ପୂଜା ଦିନ ଗୁଡାକରେ ବହୁତ ଭିଡ଼ ହୁଏ। ଆଉ ଏ ଜାଗାରେ ସାଧାରଣତଃ ପର୍ବପର୍ବାଣି କହିଲେ ରଥଯାତ୍ରା, ଘଟ ଯାତ୍ରା, ଦୋଳ ପୂର୍ଣ୍ଣିମା, ହୋଲି, ଠାକୁରାଣୀ ଯାତ୍ରା, ଦୁର୍ଗା ପୂଜା ଇତ୍ୟାଦି ବହୁତ ଧୁମଧାମରେ ପାଳନ କରାଯାଇଥାଏ। ଏହା ବ୍ୟତୀତ ପୌଷ ପର୍ବ, ନୂଆଖାଇ, ଅମୁସ ପର୍ବ, ଦିଆଲି ପର୍ବ, ରଜ, ରକ୍ଷାବନ୍ଧନ, ଗଣା ଡିଆଁ, ଚୈତ୍ର ପର୍ବ ଇତ୍ୟାଦି ସ୍ଥାନୀୟ ପର୍ବ ଗୁଡାକୁ ମଧ୍ୟ ଏଠିକାର ଲୋକ ପ୍ରାଧାନ୍ୟ ଦେଇ ପାଳନ କରିଥାନ୍ତି। ଯଦି ଆମେ ମୈଦଲପୁରର ପାରିପାର୍ଶ୍ୱିକ ଅବସ୍ଥା କଥା ଚିନ୍ତା କରିବା ତାହେଲେ ଏହାର ଉତ୍ତର ଦିଗରେ ରହିଛି ଯୋଉଟାକି କଳାହାଣ୍ଡି ଜିଲ୍ଲା ବା ଆମପାଣି ଘାଟି। ଏହା ପାଖରେ ଗୋଟିଏ ମାନେ ଯୋଉଟାକି ପିକନିକ୍ ସ୍ପଟ କୁହାଯାଉଛି ଖଡ଼କା ଜଙ୍ଗଲ ବୋଲିକିନା, ସେଇଟା ଗୋଟେ ବହୁତ ସୁନ୍ଦର ବାହାର ପିକନିକ୍ କରନ୍ତି। ଏବଂ ତାର ଯଦି ଆମେ ଚିନ୍ତା କରିବା ଦକ୍ଷିଣ ଦିଗକୁ ତାହେଲେ ଏହା ନିକଟରେ ରହିଛି ପାପଡ଼ାହାଣ୍ଡି ଯୋଉଟାକି ଆମର ଡିୟର ପାର୍କ ଅଛି, ଆଉ ଶିବ ମନ୍ଦିର ଅଛି। ତାପରେ ଆମର ଏଟା ରହିଲା ଆପଣଙ୍କର ପୂର୍ବ ଦିଗକୁ ରହିଲା ଜଙ୍ଗଲ, ଯୋଉଟାକି ବିଭିନ୍ନ ଶ୍ରେଣୀର ସେଇଠି ଜଙ୍ଗଲ ଜାତ ଦ୍ରବ୍ୟ ସବୁ ମିଳେ, ମହୁ, ଝୁଣା, ଲାଖ ଏଗୁଡାକ ସବୁ ସଂଗ୍ରହ କରି ସେମାନେ ଆଣନ୍ତି। ତା ପାଖରେ ରହିଲା ପଶ୍ଚିମକୁ ଆସିଲା ଆଉ ଗୋଟେ ବହୁତ ସୁନ୍ଦର ଜିନିଷ ଅଛି ଏଇଠି ଯୋଉଟାକି ଗର୍ଭରାଇ ମନ୍ଦିର ବୋଲି କୁହାଯାଏ, ବହୁତ ପୁରୁଣା ମନ୍ଦିର ସେଇଟା। ତା ସହିତ ଶୈବ ପୀଠ ମଧ୍ୟ ମିଶିକି ଅଛି। ଏ ଯୋଉ ମହିଳାମାନେ ଅଛନ୍ତି, ମହିଳାମାନେ ବିଭିନ୍ନ ସେମାନଙ୍କର ଯୋଉ SHG ଗ୍ରୁପ ଅଛି ଯୋଉଟାକି ସ୍ୱୟଂ ସହାୟକ ଦଳ ବୋଲି କୁହାଯାଉଛି, ସେମାନେ ବିଭିନ୍ନ ସ୍ତରରେ ଛତୁଆ ପ୍ରସ୍ତୁତ କରିବା, ତାପରେ ଯୋଉ ବାଉଁଶ କାମ କରିବା, ତାପରେ ବିଭିନ୍ନ ପ୍ରକାର ଏ ଯୋଉ କୁଟୀର ଶିଳ୍ପ ଯୋଉଟା ଖଲି ତିଆରି କରିବା, ଦନା ଫନା ଏଗୁଡାକ ତିଆରି କରିବା, ତାପରେ ଏ ଯୋଉ ଲୁଗାପଟା ରଙ୍ଗ ଦେବା, ଏଇ ସବୁ କାର୍ଯ୍ୟରେ ସେମାନେ ନିଜକୁ ସାମିଲ କରୁଛନ୍ତି। ଏହା ବ୍ୟତୀତ କୁଲି ମଜୁରୀ ବି କରୁଛନ୍ତି, ଏମିତି କରି ସେମାନେ ନିଜର ଜୀବନଯାପନ କରନ୍ତି। ଏ ଯୋଉ ଯେତେ ବି ଯାହା ବି ଯୋଜନା ଆସୁଛି ପ୍ରତ୍ୟେକ ମାନେ ଏଠି ତ ଗଭର୍ଣ୍ଣମେଣ୍ଟ ଦେଲା କାଳିଆ ଯୋଜନା, ସୁଭଦ୍ରା ଯୋଜନା ସବୁ ତ ସେମାନେ ଉପଲବ୍ଧି ମାନେ ପାଇଲେ ସେମାନେ ନିଜକୁ, ହେଲେ ମଧ୍ୟ ସେମାନଙ୍କର ଯେହେତୁ ଦାରିଦ୍ର୍ୟ ଅବସ୍ଥା ରହୁଛି, ପାରିବାରିକ ସ୍ଥିତି ସେମାନଙ୍କର ମଜବୁତ ନୁହେଁ, ତେଣୁ ଯାହା ବି ଦେଲେ ତାହା ବି ୟୁଟିଲାଇଜ୍ କରୁଛନ୍ତି। ତା ଭିତରେ କିଏ ଠିକ ରାସ୍ତାରେ ପଡିଗଲା ଉନ୍ନତି କରି ଚାଲୁଛି, ଆଉ ଯଦି ଯିଏ ଅଲଗା ରାସ୍ତାକୁ ଯାଉଛି ସେ ତାର ହରେଇ ବସୁଛି। ଆଉ ସ୍ୱତନ୍ତ୍ର ଯୁବପିଢ଼ି ପାଇଁ ତ ଖେଳ ପଡିଆ ନାହିଁ, ସେ କଲେଜ ଗ୍ରାଉଣ୍ଡରେ ହିଁ ଯୋଉ ଯୁବପିଢ଼ି ଅଛି ସେଇଠି ଖେଳନ୍ତି। ଆଉ ବିଭିନ୍ନ ସମୟରେ ସେମାନେ ପ୍ରାୟ ଯୋଉ କ୍ରିକେଟ, ଭଲିବଲ, ଫୁଟବଲ ଏଗୁଡାକୁ ଖେଳନ୍ତି। ତା ବାଦେ ଏଇଠି ଯୁବପିଢ଼ି ପାଇଁ ଆଉ ଗୋଟେ ବ୍ୟବସ୍ଥା ମଧ୍ୟ ଅଛି ମୈଦଲପୁରରେ, ମାନେ ଜଷ୍ଟ ମାନେ ରିସେଣ୍ଟ ମାସେ 2 ମାସ ହେବ ଓପେନ୍ ହେଇଛି ଗୋଟେ ଜିମ୍, ଯୋଉଠିକି ସ୍ୱାସ୍ଥ୍ୟ ରକ୍ଷାର ପ୍ରତ୍ୟେକ ନିୟମ ସହ ସୁସ୍ଥ ସବଳ କେମିତି ରହିବା, ସ୍ୱାସ୍ଥ୍ୟ ରକ୍ଷା କେମିତି ହେଇପାରିବ, ମାନେ ଲେଟେଷ୍ଟ ମଡେଲର ଗୋଟେ ନୂଆ ଭେରାଇଟିର ଗୋଟେ ଜିମ୍ ହେଇଛି। ସେଇଠି ମଧ୍ୟ ପ୍ରାୟ 100 ଜଣ ଖଣ୍ଡେ ଯୁବକ ଯାଇକି ସେଇଠି ଅଭ୍ୟାସ କରୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ତ ମୈଦଳପୁରକୁ ମୁଁ କହିବି ଏକ ଶାନ୍ତ, ସରଳ ଏବଂ ସମସ୍ତ ବର୍ଗର ସମସ୍ତ ଶ୍ରେଣୀର ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ଗୋଟିଏ ସୁନ୍ଦର ଗାଁ ଆଉ ଗୋଟିଏ ସୁନ୍ଦର ନାଁ। ଆଜି ଯଦି ମୈଦଲପୁର ନାଁ କରିଛି, ଆଜି ଯଦି ମୈଦଲପୁରର ସୁନାମ ଅଛି, ଆଖପାଖ 4 ଖଣ୍ଡ ପଞ୍ଚାୟତ କି 4-5 ଖଣ୍ଡ ପଞ୍ଚାୟତର ଲୋକ ଏ ମୈଦଲପୁର ଉପରେ ଡିପେଣ୍ଡ କରନ୍ତି, ଯୋଉଠିକି ଏଠି ହିଁ ହସ୍ପିଟାଲ ଅଛି, ଏଲୋପାଥିକର ଅଛି, ହୋମିଓପାଥିକର ଅଛି, ଆୟୁର୍ବେଦିକର ଅଛି, ତେଣୁ ଏଇ 4-5 ଖଣ୍ଡ ଗ୍ରାମ ପଞ୍ଚାୟତ ଯୋଉ ରହିଲା ସେଠି କୋଉଠି ନାହିଁ, ଏଇଠି ହିଁ ସେମାନେ ଡିପେଣ୍ଡ କରନ୍ତି। ଖେଳ, କସରତ, କୁସ୍ତି ମାନେ ଯେକୌଣସି ଗୋଟେ ବାଣିଜ୍ୟ ପେଣ୍ଠ ଟାଇପ୍ର ହେଇକିରି ଅଛି। ଆଉ ଏଠି ସାପ୍ତାହିକ ହାଟ ବୁଧବାର ଦିନ ହୁଏ, ଯୋଉ ହାଟରେ କି ମାନେ ବାହାରୁ ମଧ୍ୟ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଆସି ଏଠି ମାନେ ବିଭିନ୍ନ ପ୍ରକାର ବ୍ୟବସାୟୀ ଛୋଟ ଜିନିଷଠୁ ଆରମ୍ଭ କରି ବିଭିନ୍ନ ସୌଖୀନ ଜିନିଷ ପର୍ଯ୍ୟନ୍ତ ଏଠି ସୁଲଭ ମୂଲ୍ୟରେ ଦେଇଯାଆନ୍ତି। ତେଣୁ ମୈଦଲପୁର ନିଶ୍ଚିତ ଭାବରେ ସମସ୍ତଙ୍କର ଗୋଟେ ପ୍ରାଣକେନ୍ଦ୍ର କହିଲେ ଭୁଲ ହେବ ନାହିଁ। ଆଖପାଖ 4-5 ଖଣ୍ଡ ପଞ୍ଚାୟତର ଲୋକ ଡିପେଣ୍ଡ କରନ୍ତି ମୈଦଲପୁର ଉପରେ। ଆଉ ଏଇ ଯୋଉ ଆଖପାଖ 4-5 ଖଣ୍ଡ ପଞ୍ଚାୟତରେ ରହୁଥିବା ସମସ୍ତ ଯୋଉ ସରକାରୀ ଚାକିରିଆ ମଧ୍ୟ ରୁହନ୍ତି ଏହି ମୈଦଲପୁରରେ।

0: ବର୍ତ୍ତମାନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ଏକ ପୁରୁଣା ଗାଁ ମୈଦଲପୁର ବିଷୟରେ ଗାଁର ଜଣେ ସଚେତନ ବରିଷ୍ଠ ନାଗରିକ ଯିଏକି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବେହେରା ସାର୍ ଆମକୁ ବହୁତ କଥା କହିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଅବିଭକ୍ତ କୋରାପୁଟ ଜିଲ୍ଲା ହେଉଛି ମନ୍ଦିର ମାଳିନୀ ଜିଲ୍ଲା।
1: ଅନେକ ଦେବାଦେବୀଙ୍କ ମନ୍ଦିରର ସମାହାରରେ ଗଠିତ ଅବିଭକ୍ତ କୋରାପୁଟ ଜିଲ୍ଲା।
0: ବିଜ୍ଞାନ ଯେତେ ଅଗ୍ରସର ହେଲେ ମଧ୍ୟ ଆମେ ସମସ୍ତେ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ କରୁ,
1: କାହିଁକି ନା କୋଉଠି ନା କୋଉଠି ଦେବାଦେବୀଙ୍କ ଅଲୌକିକ ଶକ୍ତି ଆମକୁ ବିଭୋର କରିଥାଏ।
0: ନବରଙ୍ଗପୁର ଜିଲ୍ଲାରେ ସେମିତି ଏକ ମନ୍ଦିର ରହିଛି, ଦେବୀ ମନ୍ଦିର,
1: ଯାହାକି ଗର୍ଭରାଇ ମନ୍ଦିର ନାମରେ ନାମିତ।
0: ଦେବୀଙ୍କର ମହିମା ସାରା ଜଗତରେ ବିଖ୍ୟାତ।
1: ଏଠାରେ ଖାଲି ଦେବୀଙ୍କ ମନ୍ଦିର ରହିଛି ଆଉ ମା ପୂଜା ପାଆନ୍ତି ତା ନୁହେଁ। ଏହି ସ୍ଥାନରେ ମା ଗର୍ଭରାଇଙ୍କ ମନ୍ଦିର ପାଖରେ ଆଉ ଏକ ମନ୍ଦିର ପ୍ରଭୁ ଶିବଙ୍କର ରହିଛି,
0: ଯାହାକି ବର୍ଷ ସାରା ପ୍ରଭୁ ଶିବ ପୂଜା ପାଇଥାନ୍ତି।
1: ତେବେ ଚାଲନ୍ତୁ ନା ମା ଗର୍ଭରାଇଙ୍କ କିମ୍ବଦନ୍ତୀ ଏବଂ ପ୍ରଭୁ ଶିବଙ୍କର ଆବିର୍ଭାବ ବିଷୟରେ ଆଜି ଜଣେ ଭକ୍ତଙ୍କଠାରୁ ଜାଣିବା।
0: ଏ ସମ୍ପର୍କରେ ଆମକୁ କହୁଛନ୍ତି ଜଣେ ଭକ୍ତ, ଯିଏକି ଜଣେ ପ୍ରଧାନ ଶିକ୍ଷୟିତ୍ରୀ, ପ୍ରତିମା ଯାଦବ।
2: ନମସ୍କାର ମ୍ୟାଡମ୍, ମୁଁ ପ୍ରତିମା ଯାଦବ, ମୁଁ ଏବେ ମୈଦଳପୁର ପ୍ରାଥମିକ ବିଦ୍ୟାଳୟରେ ହେଚ୍ଏମ୍ ଦାୟିତ୍ୱର କାର୍ଯ୍ୟ ତୁଲାଉଛି। ମା ଗର୍ଭରାଇ ମନ୍ଦିର ଆମ ମୈଦଳପୁର ପାଖରେ, ଏଠୁ ପ୍ରାୟ 4 କିଲୋମିଟର ଦୂରରେ ଯୋଉ ପଞ୍ଚାୟତରେ ଅଛି ନା ମ୍ୟାଡମ୍, ସେ ପଞ୍ଚାୟତର ନାଁ ହେଲା ନୂଆକଟ, ଆଉ ସେ ଗାଁର ନାଁ ହେଲା ପୂଜାରୀଗୁଡ଼ା। ପୂଜାରୀଗୁଡ଼ା ନିକଟସ୍ଥ ପାହାଡ଼ ଉପରେ ଏ ମନ୍ଦିରଟି ଅବସ୍ଥିତ। ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବାକୁ ଆସନ୍ତି। ଏହି ମନ୍ଦିର ଶହ ଶହ ବର୍ଷରୁ ଏଠି ଅବସ୍ଥିତ ହୋଇଆସିଅଛି। ଏହି ମନ୍ଦିରକୁ ପ୍ରଥମେ ଜୟପୁରର ରାଣୀ ନିର୍ମାଣ କରିଥିଲେ ବୋଲି ଲୋକମାନେ କହୁଛନ୍ତି, ଯୋଉଟାକି ଆମେ ଶୁଣିଛୁ। ଏହି ମନ୍ଦିରରେ ମା ଗର୍ଭରାଇଙ୍କ ବ୍ୟତୀତ ଆମ ଚାଉଁରିଆ ଭଗବାନ ଆଉ ପ୍ରଭୁ ଶିବଙ୍କୁ ଏବଂ ପ୍ରଭୁ ଗଣେଶଙ୍କୁ ଏବଂ ମା ପାର୍ବତୀଙ୍କୁ ଆଉ ବୁଢା ରାଜା ମଧ୍ୟ ଏଠି ପୂଜା କରାଯାଏ। ଏହି ମନ୍ଦିରରେ ଏବେ ସେଠିକାର ଆଦିବାସୀ ମାନେ, ସେ ଯୋଉମାନେ ସେ ପାଖ ତଳେ ରହୁଛନ୍ତି, ସେଇ ଜାତି ଲୋକ ଯୋଉଟାକି ଆଦିବାସୀ ଲୋକ, ସେମାନେ ପୂଜା ବିଧି ଦାୟିତ୍ୱରେ ମଧ୍ୟ ବର୍ତ୍ତମାନ ଅଛନ୍ତି।

ସେ ଯୋଉ ଗର୍ଭରାଇ ମନ୍ଦିର ଅଛି, ଶ୍ରାବଣ ମାସରେ ତ ବହୁତ ଭିଡ଼ ମ୍ୟାଡମ, ବହୁତ ଭିଡ଼, ଭକ୍ତ ଶ୍ରଦ୍ଧାଳୁ ହଜାର ହଜାର ଆସନ୍ତି, ଆଉ ସେମାନଙ୍କର ବସିବା ପାଇଁ ଉଠିବା ପାଇଁ ପାଣିର ସୁବିଧା ସବୁ ସେଠି ଅଛି ମ୍ୟାଡମ, ଆଉ ଭଲ ମନୋରମ ଜାଗା ମଧ୍ୟ, ଦେଖିବାକୁ ବହୁତ ଭଲ ଲାଗେ। ଆଉ ଏବେ ଯୋଉ ଶ୍ରାବଣ ମାସ ଚାଲିଛି, ଆମର ଏଠିକାର ଯୋଉମାନେ ଭକ୍ତମାନେ ଅଛନ୍ତି ସେମାନେ ଖାଇବା ପିଇବାର ବ୍ୟବସ୍ଥା କରିଦିଅନ୍ତି ସେଠି, ଯୋଉମାନେ ଆସନ୍ତି ପାଣି ଢାଳିବା ପାଇଁ ସେମାନେ ଖାଇ ପିଇକିରି ଭଲରେ ଯାଆନ୍ତି ସେଠୁ, ବହୁତ ପ୍ରତ୍ୟକ୍ଷ ଭାବରେ ମାନନ୍ତି, ଆମେ ସମସ୍ତେ ସେମିତି ମାନୁ, ଆଉ ବହୁତ ଭଲ ଲାଗେ ସେ ଜାଗାଟାକୁ ଯିବା ପାଇଁ, ଭଲ ପିକନିକ୍ ବି ପ୍ଲେସ୍ ପରି ଲାଗେ, ବହୁତ ଲୋକ ବହୁତ ଆଡ଼େ ଆସନ୍ତି ଭୋଜି କରିବା ପାଇଁ, ସେଠି ଆମିଷ ନିରାମିଷ ଦୁଇଟି ଯାକ ଭୋଜି ହଉ, ଉପରେ ନିରାମିଷ ତଳେ ଆମିଷ। ମ୍ୟାଡମ୍ କାର୍ତ୍ତିକ ମାସରେ ମାସ ସାରା ସେଠି ଆମେ ଭକ୍ତମାନେ ଯାଇ ଗୀତ ଗାଉ, ସେଠି ମାଇକ୍ ବାଜେ, ଆମେ ସବୁ ଗୀତ ଗାଉ, ମାନେ ଏଇଠି ଲୋକାଲ ଲୋକ ଯାଆନ୍ତି ଯାଆନ୍ତି ପାପଡ଼ାହାଣ୍ଡିରୁ ଡାବୁଗାଁରୁ ବି ଆସନ୍ତି ପାର୍ଟି, ସେଠି ବସି ଗୀତ ଗାଆନ୍ତି, ସାରା ମାସ ଯାକ ଆମର ପୁରାଣ ପଢା ହୁଏ ସେଠି, ଆଉ ସାରା ମାସ ଯାକ ଭଜନ କୀର୍ତ୍ତନ ହୁଏ ଯୋଉଟା କି କାର୍ତ୍ତିକ ମାସରେ, ଆଉ ଶ୍ରାବଣ ମାସରେ ମଧ୍ୟ ସେମିତି ସବୁଦିନ ସେଠି ଗହଳି, ଆଉ ଶିବରାତ୍ରକୁ ତ ପୁରା ବଜାର ବସେ, ମାନେ ଗୋଟେ ବହୁତ ପୁରୁଣା ମନ୍ଦିର। ଏଠି ଯୋଉ ମାଙ୍କୁ ପୂଜା କରାଯାଏ ନା ମ୍ୟାଡମ, ସେଇ ଯୋଉ ମା ଗର୍ଭରାଇ, ତାଙ୍କର ବହୁତ ପୁରୁଣା ଇତିହାସ ମଧ୍ୟ ରହିଛି, ସେ କେମିତି ଏଠିକି ଆସିଲେ, କେମିତି ଲୋକ ତାଙ୍କୁ ପୂଜା କଲେ, ଏସବୁର ଗୋଟେ ଗୋଟେ ବଡ ବଡ କାହାଣୀ ଅଛି। ଏଇ ମନ୍ଦିରରେ କାହାଣୀକୁ ନେଇ ଗୋଟେ ଚଳଚ୍ଚିତ୍ର ମଧ୍ୟ କରାଯାଇଛି, ଯୋଉ ଚଳଚ୍ଚିତ୍ର ଆପଣ ଦେଖିପାରିବେ, ସେ ଚଳଚ୍ଚିତ୍ରର ନାଁ ହେଲା ରାଇ, ବୁଢା ରାଜା, ଚାଉଁରିଆ, ଭୈରବ ଆଉ ଭୀମ, ଏମିତି ଚାରିଟା କ୍ୟାରେକ୍ଟରରେ ସେ ଫିଲ୍ମଟା ବି ତିଆରି କରାହେଇଛି। ପାଞ୍ଚ ଭାଇଙ୍କର ଗୋଟିଏ ଭଉଣୀ ଥିଲେ କୁସୁମା ଦେଇ, ଯାହାକୁ ଏବେ ଆମେ ଗର୍ଭରାଇ ବୋଲି ଡାକୁଛୁ। ମା ଜଣେ ଛୋଟ ଝିଅ ଥିଲେ, ଆଉ କୌଣ କାରଣରୁ ମଧ୍ୟ ସେ ଗୋଟେ ପଥର ଗୁମ୍ଫା ଭିତରେ ସେ ପଶିଗଲେ, ସେ ସମୟରେ ସେ ଆଉ ସେ ଗୁମ୍ଫା ଭିତରୁ ବାହାରିଲେ ନାହିଁ, ସେ ଗୁମ୍ଫା ଭିତରେ ସିଏ ଲୋପ ହେଇଗଲେ। ଲୋପ ହେଇଗଲା ପରେ ସମସ୍ତେ ଭାବିଲେ ସେ ଝିଅ କୁଆଡେ ଗଲା କୁଆଡେ ଗଲା, ସେ ଝିଅ ଯେତେବେଳେ ଆଉ ବାହାରିଲାନି, ସେ ଗର୍ଭ ଭିତରେ ହଜିଗଲା। ସେ ଦିନଠୁ ସେଇ ମନ୍ଦିରର ସେଇ ଗୁମ୍ଫାଟାକୁ ପୂଜା କରାହଉଛି, ଆଉ ସେ ଗୁମ୍ଫାର ନାଁ ହେଲା ଗର୍ଭରାଇ, ତାକୁ ସମସ୍ତେ ଗର୍ଭରାଇ ମନ୍ଦିରରେ ମା ଅଛନ୍ତି ବୋଲି ଆଜି ପର୍ଯ୍ୟନ୍ତ ମାନି ଆସୁଛନ୍ତି। ଆଉ ଆମେ ଯେତେବେଳେ ଯେଉଁ ଭକ୍ତ ଯେଉଁ ପ୍ରକାରର ଭାବନା ନେଇକି ସେଠିକି ଯାଉଛୁ, ଆମେ ସମସ୍ତଙ୍କର ଭାବନା ମଧ୍ୟ ସୁନ୍ଦର ଭାବରେ ମା ବୁଝନ୍ତି, ଆଉ ମନସ୍କାମନା ବି ପୂର୍ଣ୍ଣ କରନ୍ତି, ତେଣୁକରି ଭକ୍ତମାନଙ୍କର ଅଧିକ ଶ୍ରଦ୍ଧା ହୁଏ, ଆଉ ଅଧିକ ଦୁଃଖ ଜଣେ ବାପା ମା ପାଖକୁ ଯାଆନ୍ତି।

ଗୋଟିଏ ମନ୍ଦିର ଯେତେବେଳେ ପ୍ରଥମେ ଷ୍ଟାର୍ଟ ହେଲା ମ୍ୟାଡାମ, ସେତେବେଳେ ଏତେ ଲୋକ ଜାଣିପାରୁନଥିଲେ, ଲୋକ ତ ମଧ୍ୟ ଯୋଉ ଜିନିଷଟାକୁ ମାନିବାକୁ ମଧ୍ୟ ନାରାଜ ଥାନ୍ତି, ସେତେବେଳେ ଅନ୍ୟମାନେ ସେଠି ସାପ ଦେଖିଲେ, ସାପ ଦେଖିଲା ପରେ ସେ ସାପ ଆଉ ସେଠୁ କୁଆଡେ ଗଲାନି, ତାକୁ ଦେଖିକିରି ଲୋକମାନେ ସେଠି କେତେ ସମୟ ଏମିତି ରହିଲେ, ତାପରେ ଖୋଳାଖୋଳି କରୁ କରୁ କୁଆଡେ ଭିତରୁ ଲିଙ୍ଗ ବାହାରିଲା, ମୁଁ ଯାହା ଶୁଣିଛି ସେଇଠି ଭଗବାନ ଶିବଙ୍କୁ ସେଠି ପୂଜା କରିବାକୁ ଗୋଟେ ମନ୍ଦିର ତିଆରି ହେଲା, ସେ ମନ୍ଦିର ବି ବହୁତ ସୁନ୍ଦର ହେଇଛି। ତାପରେ ସେ ଯୋଉ ଗଣେଶ, ସେ ଗଣେଶ ତ ଧୀରେ ଧୀରେ ବଢୁଛନ୍ତି ପୁଣି ମ୍ୟାଡାମ, ମୁଁ ଯାହା ଶୁଣିଛି ଗର୍ବରାଇ ବିଷୟରେ, ସେ ମନ୍ଦିର ଗୋଟେ ପାର୍ଶ୍ୱରେ ଅଛି ଗଣେଶ ମନ୍ଦିର, ସେ ବଢି ବଢି ଏବେ ହେଲେଣି 2-3 ଫୁଟ, ତାଙ୍କର ସେଇଠି ସ୍ଥାପନା ହେଇକି ସିଏ ସେଠି ପୂଜା ପାଇଲେ, ଏମିତି ହେଇକି 2-3 ମନ୍ଦିର ସେ ସୃଷ୍ଟି ହେଇଛି। ଆଉ ମନ୍ଦିର ଜାଗାରେ ସବୁଠି ମଧ୍ୟ ଲୋକ ଯାଆନ୍ତି, ସବୁ ଭକ୍ତ ଯାଆନ୍ତି, ଆଉ ସେଠି ମଧ୍ୟ ସମସ୍ତେ ମନସ୍କାମନା କରନ୍ତି, ସବୁ ମନ୍ଦିର ପ୍ରତ୍ୟକ୍ଷ ଲାଗେ ଆମକୁ।

ଶିବରାତ୍ରରେ ମାନେ ଆମର ଏଇ ଯେତେ 10ଟା ବ୍ଲକର ଆସନ୍ତି, ମାନେ 36 ଗୋଟ ଲୋକ ବି ସେଠିକି ଆସନ୍ତି ସେ ମାଙ୍କ ଦର୍ଶନ ପାଇଁ। ହିନ୍ଦୀ ଭାଷାଭାଷି କଥା ହଉଥିବା ଲୋକ ବି ସେଠିକି ଆସନ୍ତି, କଳାହାଣ୍ଡିରୁ ବି ଲୋକ ଆସନ୍ତି ଗର୍ଭରାଇ ମନ୍ଦିରକୁ। ସେ ଗୋଟେ ପିକନିକ୍ ପ୍ଲେସ୍ କହିଲେ ମଧ୍ୟ ଅତ୍ୟୁକ୍ତି ହବନି। ବହୁତ ସୁନ୍ଦର ଗଛ ଇଏ ସିଏ ହେଇକିରି ଛୋଟ ଛୋଟ ପର୍ବତ, ଗୋଟେ ଝରଣା ଅଛି, ସେ ଝରଣା କେବେ ବି ଶୁଖେନି ମ୍ୟାଡମ୍। ସେ ଝରଣା ଉତ୍ପତ୍ତି କୋଉଠି ଆମେ କିଏ ଜାଣିନୁ, ଖରା ବର୍ଷା ଶୀତ ସବୁବେଳେ ସେ ପାଣି ଅହରହ ବହି ଚାଲିଛି, ଏବେ ମଧ୍ୟ ଚାଲିଛି। ସେ ପାଣି ତ ପର୍ବତ ଉପରୁ ଝରି ଝରି ଆସୁଛି ମ୍ୟାଡମ୍, ସେ ପାଣି କୁଆଡେ ଶିବଲିଙ୍ଗ ଦେଇକିରି ଆସୁଛି ବୋଲି ମଧ୍ୟ ଲୋକ କହୁଛନ୍ତି ଭିତର ପଟରୁ। ଜଣେ ଭକ୍ତ ଯଦି ନବରଙ୍ଗପୁରରୁ ବାହାରିଲେ ଯେ ଆମେ ଗର୍ଭରେ ଯିବା ବୋଲି, ସେ ପ୍ରଥମେ ନବରଙ୍ଗପୁରରୁ ପାପଡ଼ାହାଣ୍ଡି ଆସିବାକୁ ପଡିବ। ପାପଡ଼ାହାଣ୍ଡିରୁ ଭବାନୀପାଟଣା ଲାଇନ୍ରେ ଆସିବେ, ଆସିଲା ପରେ ଗୋଟେ ମୈଦଳପୁର ବୋଲି ଜାଗା ପଡିବ। ସେ ମୈଦଳପୁର ଠୁ ଫାର୍ଷ୍ଟ ଏଣ୍ଟ୍ରି ହେବା ପୂର୍ବରୁ ଗୋଟେ ରୋଡ୍

ଯୋଉଟା ଡାବୁଗା ଯିବା ରୋଡ, ସେ ଡାବୁଗା ଯିବା ରୋଡ ରେ ଗଲେ ପୂଜାରୀ ଗୁଡା ଗୋଟେ ଗାଁ ଅଛି, ସେ ଗାଁ ପାଖରେ ଟିକେ ଲେଖା ହେଇଛି ବୋର୍ଡ ଅଛି ମ୍ୟାଡମ, ସେ ଗାଁ ପରେ ଭିତରକୁ ଗଲେ ଟିକେ ଜାଗା ଗଲେ ମନ୍ଦିର ଅଛି, ମନ୍ଦିର ବି ଦେଖାଯାଉଛି ରୋଡକୁ, 2000 ବର୍ଷର ମନ୍ଦିର ହେଇଥିବ, ବହୁତ ପୁରୁଣା ଥିଲା, ଏବେ ଧୀରେ ଧୀରେ ସେ ଡେଭଲପ ହେଇଯାଉଛି। ମାନେ ଆଗ ତ ସେ ଗାଁର ଜଣେ ପୂଜାରୀ ଯାଇ କରୁଥିଲେ, ସେ ଭତ୍ରା ସମାଜର ଲୋକ ବୋଧେ, ଆଉ ଏବେ ତ ସେମାନଙ୍କୁ ରହିବା ପାଇଁ ମଧ୍ୟ ଘର ତିଆରି ହେଇଗଲାଣି, ସେମାନେ ବିକ୍ରି କରିବା ପାଇଁ ନଡ଼ିଆ କଦଳୀ ଭଲ ମନ୍ଦ ଏଣ୍ଟାନ ତାଙ୍କର ପୂଜା ଜିନିଷ ଯାହା ଯାହା ଦରକାର ସେଟା ବିକ୍ରି କରିବା ପାଇଁ ଘର ଦ୍ୱାର ହେଇଗଲାଣି ସେମାନଙ୍କ ପାଇଁ, ଏବେ ବହୁତ ଡେଭଲପ ହେଲାଣି, ସେଠି ରହୁଛନ୍ତି ପୂଜାରୀ ମାନେ, ଆଉ ସେ ପୂଜାରୀ ଗୁଡାର ଭତ୍ରା ସମାଜର ଲୋକମାନେ ହିଁ ସେଠି ପୂଜା କରନ୍ତି। କିନ୍ତୁ ଏଠି ଗୋଟେ ତାର ମହାତ୍ମ୍ୟ, ଶିବରାତ୍ରି କାର୍ତ୍ତିକ ସୋମବାର ଏଥିରେ ଆମେ ବହୁତ ନାଗ ଇଏ ସିଏ ଦେଖୁ ମ୍ୟାଡମ, ଗଲେ ବାହାରି ବୁଲୁଥିବେ, ସେଥିପାଇଁ ସମସ୍ତେ ଭଲ ପାଆନ୍ତି ସେ ମନ୍ଦିରକୁ, ସେ ପଥର ଖୋଲ ଭିତରେ ବି ଥିବେ କିନ୍ତୁ କାହାକୁ କିଛି କରିବେନି। ମୁଁ ଯେତେବେଳେ ନୂଆ ବାହାଘରେ ଆସିଥିଲି ଆମ ଘରକୁ ବୁଢ଼ୀଟା ଆସୁଥାଏ, ଧୀରେ ଧୀରେ ଚାଲେ, ମୁଁ ଯେତିକି ଶୁଣିଛି ଅନୁଭବ କରିଛି ସେ ବୁଢ଼ୀଠୁ, ତାକୁ ମୁଁ ମୋର ତ ଟାଇମ ପାସ୍ ହୁଏନି ଘରେ ଥାଏ, ଚାକିରି ନଥିଲା ସେତେବେଳେ, ମୁଁ ତାକୁ ପଚାରିଲି ମା ତମ ଗାଁ କୋଉଠି, ନା ଆମ ଗାଁ ପୂଜାରୀ ଗୁଡା, ମୁଁ କହିଲି ପୂଜାରୀ ଗୁଡା ବୋଲି କୋଉ ପାଖରେ, ନା ତମେ ଯାଇଛ ନା ଗର୍ଭରାଇ ମନ୍ଦିର, ହଁ ଯାଇଛି, ହଁ ସେଇଠି, ସେ ମନ୍ଦିର ଗୋଟେ ପୁରୁଣା ମନ୍ଦିର ଆମର ଗାଁରେ ଅଛି, ଆମର ଲୋକମାନେ ଯାଇ ସେଠି ପୂଜା କରୁଛନ୍ତି, ଆଉ ତୁ ଜାଣିଛୁ ମତେ ଥରେ କଣ ଗୋଟେ ରୋଗ ହେଇଥିଲା ଯୋଉଟାକି ତା ହାତ ଗୋଡ ସବୁ ପୁରା ଟାଇଟ ହେଇଯାଇଥିଲା, ଯଦି ବଙ୍କା ବଙ୍କା ହେଇଯାଇଥିଲା, ସେ ଆଉ ଚାଲି ପାରୁନଥିଲା, ଘୋଷାଡ଼ି ଘୋଷାଡ଼ି ଚାଲୁଥିଲା, ସେ କହିଲା ମୁଁ ବଞ୍ଚିଲେ କେତେ, ନ ବଞ୍ଚିଲେ କେତେ ବୋଲି ଭାବିକି ସେ ଗଲା ମନ୍ଦିରରେ ରହିଗଲା ପଡି, ସେ ବୁଢ଼ୀ କହୁଥାଏ ଯାହା ରାତିରେ ବି ଖାଏନି ଆଉ ସେଠି ଶୋଉଥାଏ। ଦିନେ ରାତିରେ ଜଣେ ଆସିଲା, ତାକୁ କହିଲେ ତୁ କାହିଁ ଏଠି ଶୋଇଛୁ ସ୍ୱପ୍ନରେ, ମୁଁ ଆଉ କଣ କରିବି, ତୋ କିଛି କର ନା ଏ ହଳଦୀ ନେ ଆଉ ତୁ ଗାଧେଇକିରି ଆସେ, ସେ ବୁଢ଼ୀ ଦେଇକି ସେ ହଳଦୀ ନେଇକି ଗାଧେଇବାକୁ ଗଲା, ଉଠିକିରି ଗଲା, ଚାଲିକିରି ଗଲା, ସ୍ୱପ୍ନରେ ଚାଲିକିରି ଗଲା, ତାପରେ ହଳଦୀ ଲଗେଇ ସେ ଗାଧେଇଲା, ପୁଣି ମନ୍ଦିରକୁ ଆସିଲା, ମନ୍ଦିରକୁ ଆସିଲା ପରେ ସେ ଲୋକଟା ଥିଲା, ଯୋଉ ଲୋକଟା ତାକୁ କହିଥିଲା ହଁ ମୁଁ ଗାଧେଇକିରି ଆସିଲି, ତୁ ଏଠି ବସ, ବସିଲା, ତାପରେ ଭଗବାନଙ୍କୁ ଅନା, ତାପରେ ଭଗବାନଙ୍କୁ ଅନେଇଲା, ତାପରେ ଆ ନିଦ ଭାଙ୍ଗି ଯାଇଛି, ଇଏ ବସିଛି, ଆ ନିଦ ଭାଙ୍ଗିଲା ବେଳକୁ ଇଏ ବସିଛି କୁଆଡେ ମନ୍ଦିରରେ, କେହି ନାହାନ୍ତି, ସେତେବେଳେ କବାଟ ପବାଟ କିଛି ନଥାଏ, ବାଘ ବାଲୁ ମନ୍ଦିର ଭିତରେ ପଶିକିରି ମଧ୍ୟ ଇଏ କରନ୍ତି, ଆସୁଥାନ୍ତି ଯାଉଥାନ୍ତି, ମାନେ ସେମାନେ ଝାଡା କରିଥିବାରେ ଇଏ କରିଥିବାରେ ସକାଳେ ପୂଜାରେ ଦେଖେ ଜାଣେ ଯେ ଏଇ ଏଇ ଜନ୍ତୁ ଆସିଥିଲେ ବୋଲିକିରି। ବୁଢ଼ୀ ବସିଛି ନିଦ ଭାଙ୍ଗିଲା ବେଳେ, ମୁଁ କଣ ବସିଛି କେମିତି ଏମିତି ହେଲା, ତାପରେ ଉଠିଲା, ଉଠିପାରିଲା, ଚାଲିଲା, ଚାଲିପାରିଲା, ତାପରେ ଭଗବାନଙ୍କର ଶରଣାପନ୍ନ ହେଇଗଲା ସେ ବୁଢ଼ୀ। ସେ ବୁଢ଼ୀ ଆସି ମତେ କହୁଥାଏ, ମୁଁ ନୂଆ ନୂଆ ବାହାଘର ମୋର ହେଇଥାଏ, ସେ ବୁଢ଼ୀ ଏସବୁ କହିଲା ପରେ ମୁଁ କହିଲି ଭଗବାନ କଣ ଏମିତି ବି ଦୁନିଆରେ ଅଛନ୍ତି, ତାହେଲେ ତୁମେ କେତେ ଦିନ ରହିଥିଲ, ନା ମୁଁ 21 ଦିନ ରହିଥିଲି, କୋଉଦିନ ଏସବୁ ହେଲା, ନା 21 ଦିନ ସରି ଯାଇଥିଲା ମା, କେତେ ଦିନ ହେଇଥିଲା ମୁଁ ଜାଣିନି, 21 ଦିନ ସରି ଯାଇଥିଲା, କିନ୍ତୁ ମୁଁ ଯାଉନଥିଲି ଘରକୁ, ମୁଁ ତ ମରିଯିବି ତ ମରିଯିବି ଏଇଠି ମରିଯିବି ବୋଲି ରହିଯାଇଥିଲି, ବାଘ ଆସେ ଭାଲୁ ଆସେ ମତେ କେହି କିଛି କରନ୍ତିନି, ସେ ବୁଢ଼ୀ କହୁଥାଏ। ସବୁବେଳେ ଚାହେଁ ଭଲ କାମ କରିବି, ସେ ଭଲ ଭିତରେ ମୋର ଯେତେ ଅସୁବିଧା ଆସୁଥିଲେ ମଧ୍ୟ ସେ ଆପେ ଆପେ ସୁବିଧା ହେଇଯାଏ, ମୋ ଅଜାଣତରେ ସୁବିଧା ହେଇଯାଏ, ବହୁତ ବଡ ବଡ ଆଘାତ ଆସୁଥିଲେ ମଧ୍ୟ ମୋ ଅଜାଣତରେ ସେ ଆଘାତଟା ପଳେଇଥାଏ, ଆରେ ମୋର ଏଇଟା ଆସିବାର ଥିଲା, ମୁଁ କେମିତି ରକ୍ଷା ପାଇଗଲି, ଠିକ ଏଇଟା ମୋ ପାଇଁ ଭଗବାନ ଅଛନ୍ତି। ଭକ୍ତଙ୍କୁ ତ ମଣିଷ ଏତେ ସହଜରେ ବୁଝେଇ ପାରିବନି ମ୍ୟାଡମ, କିନ୍ତୁ ଭକ୍ତ ନିଜେ ଫିଲ୍ କରୁଥିବ ଯେ ମୋ ପାଖରେ ମୁଁ କିଛି ଭଲ କାମ କରିଛି, ମୋ ପାଖରେ କିଛି ଭଲ ଗୁଣ ଅଛି, ତେଣୁକରି ମୁଁ ସୃଷ୍ଟିରେ ଏତେ ସୁନ୍ଦର ଭାବରେ ବଞ୍ଚି ପାରୁଛି। ଜଣେ ଭକ୍ତ ଯଦି ଆସିବେ ସିଏ ମାଙ୍କର ମନ୍ଦିରକୁ ନ ପହଞ୍ଚୁନୁ, ଯଦି ପାହାଚ ନ ଚଢ଼ୁନୁ, ସେ ଜାଣିପାରିବେ ଯେ ଏଠି କଣ ଅଲୌକିକ ଶକ୍ତି ଅଛି, ସେ ନିଜେ ଫିଲ୍ କରିପାରିବ ମ୍ୟାଡମ। ଆଉ ଯେତେବେଳେ ପାହାଚ ଚଢ଼ିକିରି ଯିବେ ମନ୍ଦିର ବେଢା ଭିତରେ ବୁଲିବେ, ସେମାନଙ୍କୁ ସେ ଫିଲିଂ ଆସିବ ଯୋଉଟାକି ମନ୍ଦିରରେ କିଛି ଗୋଟେ ଶକ୍ତି ଅଛି ବୋଲି ଫିଲ୍ ହୁଏ। ସେଠି ଗଲେ ଥରେ ଆସନ୍ତୁ, ଦେଖନ୍ତୁ ମନ୍ଦିର, ଆଉ ସେଠାର ଫିଲିଂଟା ନିଜେ ଅନୁଭବ କରନ୍ତୁ, ସେ ଫିଲିଂ ସେଠି ଅଛି, ବହୁତ ସୁନ୍ଦର, ସେ ଭଗବାନଙ୍କୁ ଦେଖିବାକୁ ବି ବହୁତ ଭଲ ଲାଗେ, ବସିବାକୁ ସେଠି ବହୁତ ଶାନ୍ତି ଲାଗେ, ଆଉ ସେଇଠି ଯୋଉ ଭୋଗ ହେଇଥିବ ଆପଣ ଯୋଉଟା ବି ଖାଆନ୍ତୁ ବହୁତ ଟେଷ୍ଟ ଲାଗେ। ଶିବରାତ୍ରିରେ ମିଳିବ, ଆଉ ପ୍ରତ୍ୟେକ ସୋମବାର କାର୍ତ୍ତିକ ମାସ ସବୁ ସୋମବାର ସେଠି ଭୋଗ ଦିଆ ହୁଏ, ଆଉ ଏଇ ଯୋଉ ଶ୍ରାବଣ ମାସରେ ମଧ୍ୟ ଯୋଉ ଭକ୍ତମାନେ ଆସନ୍ତି ପାଣି ଧରିକି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଏ, ସେଠି କିଛି ପଇସା ଦେବାକୁ ପଡ଼େନି, କିନ୍ତୁ ଜଣେ ଜଣେ ବଦାନ୍ୟ ବ୍ୟକ୍ତି ସେଠି ଦିଅନ୍ତି, ଆଉ ମ୍ୟାନେଜମେଣ୍ଟ କରିବା ପାଇଁ ମଧ୍ୟ ସେଠି ଗୋଟେ କମିଟି ଅଛନ୍ତି, ସେମାନେ ସବୁ ମ୍ୟାନେଜମେଣ୍ଟ କରନ୍ତି, ଯୋଉଟାକି ପଣ୍ଡିତ ଗୁଡା ଗାଁର କେତେ ଜଣ ଅଛନ୍ତି, ସିନ୍ଧି ଗୁଡା ଗାଁର କେତେ ଜଣ ଅଛନ୍ତି, ପୂଜାରୀ ଗୁଡା ଗାଁର କେତେ ଜଣ ଅଛନ୍ତି, ମୈଦଳପୁର କେତେ ଜଣ ଅଛନ୍ତି, ଏମିତି ସବୁ କମିଟି ସେଠି ଅଛି, ବହୁତ ସୁନ୍ଦର କମିଟି ଜଣ ଅଛନ୍ତି, ଆଉ ସେମାନେ ହିଁ ସବୁ ମ୍ୟାନେଜମେଣ୍ଟ କରନ୍ତି ସେଠି।

0: ବର୍ଷା ଋତୁ, ସେଥିରେ ପୁଣି ଶ୍ରାବଣ ମାସ। ଝରଝର ବର୍ଷାରେ ମା ଧରଣୀ ସବୁଜ ଚାଦରରେ ଘୋଡ଼ି ହୋଇ ରହିଥାଏ।
1: ଯେଉଁଆଡ଼େ ଚାହିଁଲେ ସବୁଜ ହିଁ ସବୁଜ,
0: ଆଉ ତାରି ଭିତରେ ଭକ୍ତମାନେ ଆଧ୍ୟାତ୍ମିକ ମନୋଭାବ ନେଇ ଭଗବାନଙ୍କ ଶରଣାଗତ ହୋଇଥାନ୍ତି, ଭଗବାନଙ୍କ ପାଖକୁ ଯାଇଥାନ୍ତି, ଆଉ ନିଜର ମନସ୍କାମନା ପୂରଣ କରିଥାନ୍ତି।
1: ତେବେ ଗର୍ଭରାଇ ମନ୍ଦିର ବିଷୟରେ ଶ୍ରୀମତୀ ପ୍ରତିମା ଯାଦବ ବହୁତ କିଛି କଥା କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ବନ ବିଭା ବର୍ଣ୍ଣାଳୀରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅପରାହ୍ନ 5:00 ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସ 26 ତାରିଖ ବୁଧବାର ଅପରାହ୍ନ 3:00 to 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 0685423690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଆମ ଫୋନ୍ ନମ୍ଘରଟି ପୁଣି ଥରେ କହି ରଖୁଛୁ 0685423690। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ପ୍ରଥମେ ସମାଚାର ପ୍ରଭାତ ପରେ

0: final test in Colombo. And with that, we end the morning news. Have a nice day.
1: ଏତେବେଳେ ଯାଏଁ ଶୁଣୁଥିଲେ ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣିଲେ ମର୍ଣ୍ଣିଂ ନ୍ୟୁଜ୍ ରିଲିକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ପ୍ରଥମେ ଶିଳ୍ପୀ ହେଲେ ଦେବେନ୍ଦ୍ର କୁମାର ଅଧିକାରୀ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର କର, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅନୁରାଧା ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର କର। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଆପଣମାନେ ଶୁଣୁଛନ୍ତି ସୁରଲହରୀ କାର୍ଯ୍ୟକ୍ରମ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଦେବେନ୍ଦ୍ର କୁମାର ଅଧିକାରୀ ଏବଂ ଅନୁରାଧା ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର କର। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଦେବେନ୍ଦ୍ର କୁମାର ଅଧିକାରୀ ଏବଂ ଅନୁରାଧା ପାଣିଗ୍ରାହୀ। ଗୀତ ରଚନା କରିଥିଲେ ପ୍ରଫୁଲ୍ଲ କୁମାର କର, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ କୁମାର ପାପି, ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ପରିଚାଳନା ଗଗନ ବିହାରୀ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଶିଳ୍ପୀ ହେଲେ ଟି ସୌରୀ ନିଜାମଙ୍କ ଗୀତ ସଙ୍ଗୀତ ପରିଚାଳନା ପୂର୍ଣ୍ଣ ଖୁଣ୍ଟିଆ।

ଶୁଣିଲେ କେତୋଟି ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତିଧାରାରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଫିଜା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଗୁଲଜାର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଆପଣମାନେ ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦଲାଲ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି ଅଞ୍ଜାନଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବାପି ଲେହେରୀ।

0: ଏଇଠି ଆମ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଆଜି ସକାଳ 9:30 ଶୁଣିବେ ବନ୍ୟାମାଲିକା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ବ୍ରଜବନ୍ଧୁ ଖୁରାଙ୍କ ସହିତ ସାକ୍ଷାତକାର। ଆଜି ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଆଜି ଦିନ 12:30। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ନେଇଯିବା କିଛି ବିଜ୍ଞାପନ ବିରତି।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ

0: କିନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣୁଛନ୍ତି ଆଖି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ସୁଦେଶ ଭୋସଲେ, କବିତା କ୍ରିଷ୍ଣମୂର୍ତ୍ତି ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ପରିଚାଳନା ବାପି ଲେହେରୀ।

ଆପକି ଖାତିର ଏହି ଚଳଚ୍ଚିତ୍ରର ଗୀତ ଶୁଣନ୍ତୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ହିମେଶ ରେଶମିଆ। ଗୀତ ରଚନା କରିଛନ୍ତି ସମୀର।

ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ତୁମ୍ ବିନ୍ ଟୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ରେଖା ଭରଦ୍ୱାଜ ଏବଂ ଜଗଜିତ୍ ସିଂ। ଗୀତ ରଚନା କରିଛନ୍ତି ସକିଲ ଆଜମୀ। ସଙ୍ଗୀତ ପରିଚାଳନା ଅଙ୍କିତ ତିୱାରୀ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:30 ପ୍ରଚାର କରୁଛୁ ବନ୍ୟାମଲ୍ଲିକା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ସ୍ମିତାରାଣୀ ଜେନା।

ସୁର ଯେତେବେଳେ ହୃଦୟକୁ ଛୁଏଁ ସେତେବେଳେ ସଙ୍ଗୀତ ଜୀବନ୍ତ ହୋଇଥାଏ। କଣ୍ଠରୁ ବାହାରୁଥିବା ସୁର ହୃଦୟକୁ ଆସିଲେ ମନକୁ ଛୁଇଁଯାଏ। ଗୀତ କେବଳ ଶୁଣାଯାଏ ନାହିଁ, ଅନୁଭବ କରାଯାଏ। ସଙ୍ଗୀତ ହେଉଛି ଏମିତି ଏକ ଭାଷା ଯାହାକୁ ହୃଦୟକୁ ବୁଝିଥାଏ। ଯେଉଁଠି ଶବ୍ଦ ଶେଷ ହୁଏ ସେଇଠୁ ସୁରର ଆରମ୍ଭ ହୋଇଥାଏ। ଏହି ସୁନ୍ଦର କଣ୍ଠ ହଜାର ହୃଦୟରେ ଏକା ସାଙ୍ଗେ ଭାବନା ଯୋଗାଇଥାଏ। ହଁ ଶ୍ରୋତା ବନ୍ଧୁ, ସୁର ହେଉଛି ତାଙ୍କର ପରିଚୟ, ସଙ୍ଗୀତ ହେଉଛି ତାଙ୍କର ଜୀବନ। ନିଜର ମଧୁର କଣ୍ଠରେ ଆମ ସମସ୍ତଙ୍କ ହୃଦୟକୁ ସେ ଛୁଇଁଛନ୍ତି। ସେ ଆଉ କେହି ନୁହେଁ, ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଟି ପଞ୍ଚାୟତର ବ୍ରଜବନ୍ଧୁ ଖୁରା, ଯିଏକି ଜଣେ ସୁନ୍ଦର ଗାୟକ ହେବା ସହିତ ଜଣେ ଲିରିକ୍ସ ଏବଂ କମ୍ପୋଜର ମଧ୍ୟ। ତେବେ ଚାଲନ୍ତୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ତାଙ୍କୁ ସ୍ୱାଗତ ଜଣାଇବା ଆଉ ଜାଣିବା ତାଙ୍କ ଜୀବନ ସମ୍ପର୍କରେ।

0: ସାର୍ ନମସ୍କାର।
1: ହଁ ନମସ୍କାର ମ୍ୟାଡମ,
0: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି।
1: ଥ୍ୟାଙ୍କ ୟୁ। ମୁଁ ହେଉଛି ବ୍ରଜବନ୍ଧୁ ଖୁରା, ନବରଙ୍ଗପୁର ଡିଷ୍ଟ୍ରିକ୍ଟ, ତେନ୍ଦୁଲିଖୁଣ୍ଟି ବ୍ଲକ, ପୂଜାରଗୁଡ଼ା ଗ୍ରାମ ପଞ୍ଚାୟତ।
0: ଆପଣଙ୍କର ସଙ୍ଗୀତ ଯାତ୍ରା କେମିତି ଆଉ କୋଉଠୁ ଆରମ୍ଭ ହୋଇଥିଲା ସାର୍?
1: ମୋ ସଙ୍ଗୀତ

0: ଯାତ୍ରା ମୁଁ ଯେତେବେଳେ ଛୋଟ ଥିଲି ଆଉ ସ୍କୁଲରୁ ଷ୍ଟାର୍ଟ ହେଇଥିଲା। ସ୍କୁଲରୁ ଯେତେବେଳେ ମୋର ଟିଚର ଦି ଜଣ ଥିଲେ ଆଉ ସେ ସବୁବେଳେ ମତେ ବହୁତ ଖୁସିରେ ଯେମିତି ଆଗକୁ ବଢି ପାରିବି ଯେମିତି ସଙ୍ଗୀତରେ ସେ ଉତ୍ସାହ ଦଉଥିଲେ। ଆଉ ସେଇ ଟାଇମରେ ମ୍ୟାଡମ ମୁଁ ସଙ୍ଗୀତକୁ ବହୁତ ଭଲ ପାଉଥାଏ ଆଉ ସେଇ ଟାଇମରୁ ମୋ ସଙ୍ଗୀତକୁ ଧୀରେ ଧୀରେ ଆକୃଷ୍ଟ ହେଇ ସେଇପଟେ ଚାଲିଲି। ମ୍ୟାଡମ
1: ଆପଣ ଯେତେ ସବୁ ଗୀତ ଗାଇଛନ୍ତି ମାନେ ଆପଣଙ୍କର ପ୍ରଥମ ଗୀତ ମାନେ କୋଉଟା ଥିଲା?
0: ପ୍ରଥମ ଗୀତ ଯେତେବେଳେ ଗାଇଲି ମ୍ୟାଡମ ସେଟା ଟିକେ ଭୟ ଭୟ ଲାଗୁଥିଲା ଆଉ ସେତେବେଳେ ପ୍ରାୟ କିଛି ଜାଣିପାରିନଥିଲି। ଧୀରେ ଧୀରେ ମ୍ୟାଡମ ମାନେ ଶିଖି ଶିଖି ଆଇଲି ଯେ ଆମ କୋରାପୁଟ ଅଞ୍ଚଳରେ କୋଉ ପ୍ରକାର ଗୀତ ଚାଲେ। ତାପରେ ଫୋକ୍ ଗୀତକୁ ପୁରା ମାନେ ଗୁରୁତ୍ୱ ଦେଲି ଆଉ ତାପରେ ଫୋକ୍ ଗୀତ ପଟେ ମ୍ୟାଡମ ଧୀରେ ଧୀରେ ଗାଇବାଟା ଷ୍ଟାର୍ଟ କଲି। ବିର୍ସା ସିଂହ ସହିତ ଗାଇଥିଲି ଆଉ ସେଇ ପୁଣି ଶାନ୍ତିପ୍ରିୟ ସହିତ ମଧ୍ୟ ଗାଇଥିଲି। ଗୀତଟା ହଉଛି କେତେ ଦିନ ଚୋରି ଚୋରି ଦୁନିଆ କେ ଡରି ଡରି କେତେ ଭେଟବୁ ରାନୀ ଲୁଚି ଲୁଚି କରି ବୋଲେ ଫିମେଲ ଭଏସ୍ ଆସୁଛି ନାଇଁ ହେଲେ କା ହେଲା ମେଜୁବେ ଭାରି। ଏଇଟା ଥିଲା ମ୍ୟାଡମ ଫାର୍ଷ୍ଟ ସେଇ ଟାଇମରେ ହିଁ ଗାଇଥିଲି ଗୀତ ଟିକେ ମନେ ପଡୁନାହିଁ ମ୍ୟାଡମ।
1: ବହୁତ ବଢିଆ ସାର। ତାହେଲେ ଯେତେବେଳେ ଆପଣ ମାନେ ପ୍ରଥମେ ଗୀତ ଗାଇଲେ ଆପଣଙ୍କୁ ପ୍ରେରଣା କିଏ ଦିଅନ୍ତି ମାନେ କୋଉ ସିଙ୍ଗରକୁ ଆପଣ ବହୁତ ଭଲ ପାଆନ୍ତି ଆଉ ତାଙ୍କୁ ଦେଖିକି ଆପଣ ଗୀତ ଗାଇଲେ?
0: ମୁଁ କୋରାପୁଟିଆ ଯେତେ ସିଙ୍ଗର ଅଛନ୍ତି ଗୀତ ସମସ୍ତଙ୍କୁ ଭଲ ଲାଗେ ମାନେ ଓଲ୍ଡ ସିଙ୍ଗର ମାନଙ୍କ ଆଉ ତାପରେ 90 ଦଶକ ସେତିକିବେଳେ ଚାଲିଥିଲା। 90 ଦଶକର କିଛିଟା ଫିଲିଙ୍ଗସ ମୋର ହୃଦୟରେ ଥିଲା। ଆଗରେ ଯେଉଁ ପ୍ରକାର ପାହାଡ ପର୍ବତ ଝରଣା ଆମ ପୁରା ଏରିଆର ପ୍ରକୃତର ଯେତେ ଆମର ପରିବେଶ ଥିଲା ସେଇଟାକୁ ନେଇକି ମ୍ୟାଡମ ଗୀତ ଲେଖୁଥିଲି ଆଉ ଧୀରେ ଧୀରେ ଗାଇବାଟା ଷ୍ଟାର୍ଟ କରୁଥିଲି ମ୍ୟାଡମ। ଆଉ ବିଶେଷ କରି ସ୍ୱର୍ଗତ ଏଚ୍ ବଚନ ତାପରେ ବର୍ତ୍ତମାନ ଅଛନ୍ତି ସୁଖଦେବ ବାରିକ ଏମାନଙ୍କର ଗୀତ ଆଉ ପୁରୁଣା ଆମର ଲିଟି ବୁଟା ତାପରେ ଭୂତ ପାନି ମାରିଲି ରେ ନନି ଛାତ୍ରୀ ନା ଧରି ଛି ଛି ଛି ରେ ନନି ବେକେ ଚିପ ମାଲି ବାଙ୍ଗଟି ଖସା ଏଟା ବହୁତ ଭଲ ଲାଗୁଥିଲା ମ୍ୟାଡମ। ସେଇଟାକୁ ଦେଖି ଦେଖି ଧୀରେ ଧୀରେ ଶିଖିବାଟା ଷ୍ଟାର୍ଟ କଲି ମ୍ୟାଡମ।
1: ଆପଣ ଖାଲି ଗୀତ ହିଁ ଗାଆନ୍ତି ନା ଗୀତ ଲେଖନ୍ତି ମଧ୍ୟ?
0: ମୁଁ ଗୀତ ଲେଖେ ମଧ୍ୟ ମ୍ୟାଡମ ଆଉ ଗୀତ ଗାଏ ମଧ୍ୟ ମ୍ୟାଡମ କମ୍ପୋଜ ଦିଏ।
1: ଆଚ୍ଛା, ତାହେଲେ ଏପର୍ଯ୍ୟନ୍ତ ଯେତିକି ସବୁ ଆପଣ ଗୀତ ଗାଇଛନ୍ତି ସବୁ ଗୀତ ମଧ୍ୟରୁ ଆପଣଙ୍କର ସବୁଠାରୁ ପ୍ରିୟ ଗୀତଟା କୋଉଟା?
0: ରସିଆରେ।
1: ଆଚ୍ଛା, ତାହେଲେ ସେଇ ଗୀତଟିକୁ ଆମକୁ ଆଜି ଶୁଣେଇବେ?
0: ହଁ ମ୍ୟାଡମ, ଫିମେଲ ଭଏସ୍। ରସିଆରେ ରସିଆ

0: ଗାୟକ ଭାବେ ଆପଣ କୋଉ ସବୁ ଚ୍ୟାଲେଞ୍ଜ ର ସମ୍ମୁଖୀନ ହୁଅନ୍ତି? ଯେମିତିକି ସମସ୍ତଙ୍କ ଜୀବନରେ ବଞ୍ଚିବା ପାଇଁ ଆମେ କିଛି ନା କିଛି କାମ କରୁ, ତାହେଲେ କାମ କଣ କରନ୍ତି ସାର୍, ମାନେ ଜୀବିକା ଭରଣ ପୋଷଣ କରିବା ପାଇଁ?
1: ମୋ ଛୋଟ ଛୋଟ କଣ୍ଟ୍ରାକ୍ଟ କାମ କେତେଟା ନିଏ ମ୍ୟାଡମ୍, ଆଉ ପ୍ରାୟ ସଙ୍ଗୀତରେ ବହୁତ କାମ ଆସେ ମ୍ୟାଡମ୍, କଟକରୁ ଆସେ, ତାପରେ କୋରାପୁଟରୁ ଆସେ, ନବରଙ୍ଗପୁରରୁ ଆସେ, ବହୁତ କାମ ଏମିତି ଆସେ ମ୍ୟାଡମ୍ ପ୍ରାୟ।
0: ଆଚ୍ଛା, ଆପଣଙ୍କ ଜୀବନରେ ପରିବାରର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
1: ବହୁତ ମ୍ୟାଡମ୍, ବହୁତ। ଆଜିକାଲି ସଂଘର୍ଷ ଜୀବନରେ ତ ପରିବାରକୁ ପ୍ରଥମେ ବହୁତ ପ୍ରାୟୋରିଟି ଦେଇ ହୁଏ ମ୍ୟାଡମ୍, ତାପରେ ବାକି କାମ, କିନ୍ତୁ ଫିର୍ ଭି ମୁଁ 60% ସଙ୍ଗୀତରେ ହିଁ ଦିଏ ମ୍ୟାଡମ୍।
0: ମା ବହୁତ ସପୋର୍ଟ କରନ୍ତି?
1: ହଁ, ମା ସୀମାହୀନ ସପୋର୍ଟ ମା କରନ୍ତି, ନଚେତ ଟିକେ ପ୍ରୋବ୍ଲେମ ହେଇଥାଏ ତ ମ୍ୟାଡମ୍। ମାନେ ସକାଳେ ବାହା ଉଠିବି, ଉଠିଲା ପରେ ରିଆଜ କରିବି, ରିଆଜ 7 ସୁଦ୍ଧା ସାରିଦେବି, କିମ୍ବା ଯଦି ବ୍ୟାୟାମ ଗଲେ ବ୍ୟାୟାମ ଯାଇକି 7 ଆସେ, ତାହେଲେ 9 ଅଧେ 1.5 ଘଣ୍ଟା ରିଆଜ କରେ ମ୍ୟାଡମ୍। ସେତିକି ଭିତରେ ମାଙ୍କର ଅନେକ ଗୁଡାଏ, ମାନେ ମା ନଥିଲେ ନିଜେ କରିବା ପାଇଁ ପଡେ ଘରେଇ କାମ ଯାକ, ତ ମା ଅନେକ ଗୁଡାଏ କାମ ନେଇକି ହେଲ୍ପ କରନ୍ତି ମ୍ୟାଡମ୍, ସଙ୍ଗୀତ ଲେଖିବା ପାଇଁ, ସଙ୍ଗୀତ ରିଆଜ କରିବା ପାଇଁ ମତେ ଟିକେ ସୁବିଧା ହୁଏ ମ୍ୟାଡମ୍।
0: ଆଚ୍ଛା, ଆପଣଙ୍କର ସଫଳତା ପଛରେ ଯଦି ଆମେ କାହାର ହାତ ଅଛି ବୋଲି ଭାବିବା, ତାହେଲେ ଆପଣଙ୍କର ମା ହିଁ?
1: ହଁ, ମା ତ ଉତ୍ସାହ ଦିଅନ୍ତି ମ୍ୟାଡମ୍, କିନ୍ତୁ ଗାଉଁଲି ଜାଗାରେ ରହୁ ଆମେ, କିନ୍ତୁ ସଂଘର୍ଷ ତ ଜାରି ଥାଏ, କିନ୍ତୁ ମା ବହୁତ ଟିକେ ସପୋର୍ଟ କରନ୍ତି ମ୍ୟାଡମ୍।
0: ଆପଣ ଏତେ ଗୁଡ଼ିଏ ଗାୟକ ଗାୟିକା ମାନଙ୍କ ସହିତ କାମ କରୁଛନ୍ତି,

0: ମାନେ କାହା ସହିତ କାମ କରିବାକୁ ଆପଣଙ୍କୁ ଅଧିକା ଭଲ ଲାଗେ?
1: ଆମ କୋରାପୁଟିଆ ନା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଭିତରେ ମ୍ୟାଡମ୍?
0: କୋରାପୁଟରେ ବି କହିପାରିବେ, ମାନେ ଟୋଟାଲ ଓଡିଶାରେ ବି କହିପାରିବେ, ଆପଣଙ୍କୁ ସବୁଠାରୁ ମାନେ କାହା ସହିତ କାମ କଲେ ବହୁତ କମ୍ଫର୍ଟେବଲ ଲାଗେ, ବେଶୀ ପ୍ରାକ୍ଟିସ କରିବାକୁ ପଡେନି, ଜଲ୍ଦି ସବୁକିଛି ମ୍ୟାନେଜ ହେଇଯାଏ?
1: କମ୍ପୋଜର ହେଲେ ଆମ ନବରଙ୍ଗପୁରର ଆନନ୍ଦ କୁମାର ଦାସ ଅଛନ୍ତି, ସେ ମ୍ୟୁଜିକ ଡାଇରେକ୍ଟର, ତାଙ୍କ ସହିତ କାମ କରିବା ବହୁତ କିଛି ଜାଣିବେ, ଶିଖିବେ, କରିବାକୁ ମଧ୍ୟ ଭଲ ଲାଗେ, କାରଣ ସେ ବହୁତ କିଛି ଶାସ୍ତ୍ରୀୟ ସଙ୍ଗୀତ ତାଙ୍କେ ଜାଣିଛନ୍ତି ଆଉ ଶିଖିଛନ୍ତି ମ୍ୟାଡମ୍।
0: ଆପଣଙ୍କର ଯୋଉ ମ୍ୟୁଜିକାଲ ଟିମ୍ ରହିଛି, ସେ ଟିମ୍ରେ କେତେ ଜଣ ଅଛନ୍ତି?
1: ଅଲଗା ଜଣଙ୍କ କଥା ଶିଖିଥିଲି ମ୍ୟାଡମ୍, ସେ ହେଉଛନ୍ତି ଦିଲ୍ଲୀରେ ରହୁଥିଲେ, ତାଙ୍କ ନାମ ହେଉଛି କାନପୁରୀ ବୋଲି କୁହନ୍ତି ମ୍ୟାଡମ୍, ଦର୍ଦ କାନପୁରୀ, ତାଙ୍କଠୁ ଶିଖୁଥିଲି ମ୍ୟାଡମ୍। ତାପରେ ପରେ ମୁଁ ତାଙ୍କେ ଗଲା ପରେ ତାପରେ ମୁଁ ନିଜେ ଧୀରେ ଧୀରେ ଯେତେ ଶିଖେଇ ଦେଇଥିଲେ କୌଣସି ମାନେ ଥାଟ ରାଗ ଏ ବିଷୟରେ ମାନେ ଯେତିକି ଥିଲା ହରକତ ମୁର୍କି ଏଇଟା ମାନେ ସବୁ ସରଗମ ପ୍ରଗମ ସବୁ ପ୍ରାକ୍ଟିସ ନିଜେ କରୁଥିଲି ମ୍ୟାଡମ୍। ଆଉ ବେଳେ ବେଳେ ୟୁଟ୍ୟୁବ ମଧ୍ୟ ଦେଖେ ମ୍ୟାଡମ୍, ଆଉ ବଡ ବଡ ଯୋଉ ଶାସ୍ତ୍ରୀୟ ସଙ୍ଗୀତ କାରବାନ ରହନ୍ତି ତାଙ୍କଠୁ ଅନେକ ଜିନିଷ ଦେଖି ଦେଖି ଶିଖେ ମ୍ୟାଡମ୍।
0: ଆପଣ ଷ୍ଟେଜରେ ଯେତେବେଳେ ଗୀତ ଗାଇଲେ ସେତେବେଳେ ଆପଣଙ୍କୁ କଣ ଫିଲ୍ ହେଇଥିଲା?

0: ସ୍ମୃତି ଏକ ରୂପ
1: ବହୁତ ସୁନ୍ଦର ସାର୍। ଆଜି ପର୍ଯ୍ୟନ୍ତ ଆପଣ ଯେତିକି ଗାଇଛନ୍ତି ନିଜ ଗୀତ, ମାନେ ସବୁଠାରୁ ଆପଣଙ୍କର ମନପସନ୍ଦର ଗୀତଟା କୋଉଟା?
0: ବହୁତ ଗୁଡାଏ ଅଛି, ସବୁ ଗୀତ ଭଲ ଲାଗେ ମ୍ୟାଡମ, ସେମିତି କିଛି ଇଏ ଲାଗେ ନାହିଁ।
1: ଆଚ୍ଛା, ତାହେଲେ କୋରାପୁଟିଆ ଗୀତକୁ ଆପଣ କେତେ ପସନ୍ଦ କରନ୍ତି?
0: କୋରାପୁଟିଆ ଗୀତ ମ୍ୟାଡମ ହାଟ ମ୍ୟାଡମ, ତାକୁ ବନାଇଲେ ତାରିଖା ତାରିଖାରେ ବନା ହୁଏ ମ୍ୟାଡମ, ବହୁତ ସୁନ୍ଦର ସୁନ୍ଦର ବନେଇ ହୁଏ ମ୍ୟାଡମ। ଫକ୍ ସଙ୍ଗକୁ ନେଇକି ଦର୍ଦ ଭରି ବନେଇ ହୁଏ, ମାନେ ମେଲୋଡିଅନ ର ବନେଇ ହୁଏ, କିମ୍ବା କମେଡିଆନ ର ବନେଇ ହୁଏ, ଅନେକ ପ୍ରକାର ବନେଇ ହୁଏ ମ୍ୟାଡମ।
1: ଆଉ କୋରାପୁଟର ଯୋଉ ଗୀତ ଗୁଡାକ ବନେଇବା ପାଇଁ ମାନେ ମାନେ ଲିରିକ୍ସ ଅପେକ୍ଷା ମ୍ୟୁଜିକ ଆଉ ଇନଷ୍ଟ୍ରୁମେଣ୍ଟ ରେ ବି ବହୁତ ଧ୍ୟାନ ଦେବାକୁ ପଡିବ, ତାକୁ କେମିତି ମ୍ୟାନେଜ କରନ୍ତି ଆପଣ?
0: ମୁଁ ପ୍ରଥମେ ମାନେ ଫକ୍ ସଙ୍ଗ ର ରାଗ କୁ ନେଇକି ତାପରେ ହାରମୋନିୟମ କୁ ଧରେ ମ୍ୟାଡମ, ଆଉ ହାରମୋନିୟମ ରୁ ଧରିକି ତାପରେ ଗାଉଁଲି ଜାଗାରେ ଯୋଉ ଆମ ଆଞ୍ଚଳିକ ଭାଷା ଅଛି ମ୍ୟାଡମ, ଶବ୍ଦକୁ ପ୍ରୟୋଗ କରେ ମ୍ୟାଡମ, ମାନେ କୋଉ କୋଉ ଶବ୍ଦ ଭଲ ଥାଏ, ଆଉ ପୁଣି ଥରେ ଆମ ପୁରୁଣା କଣଟା ୱାର୍ଡ ଜାଗା କିମ୍ବା ଫିଲ୍ମ ଜାଗା ଥାଏ, ଷ୍ଟୋରୀ ଜାଗା ଥାଏ, ମାନେ କୋରାପୁଟ କଣ ମାଗୁଛି, କୋରାପୁଟ କଣ ଚାହୁଁଛି, ଆମ ପୁରା କୋରାପୁଟ ପବ୍ଲିକ କଣ ଚାହୁଁଛନ୍ତି, ମାଟି ପାଣି ପବନ କଣ ଚାହୁଁଛି, ସେଇଟାକୁ ନେଇକରି ମ୍ୟାଡମ ଲାଷ୍ଟରେ ଆତ୍ମା, କୋରାପୁଟର ଆତ୍ମା କଣ, ସଙ୍ଗୀତର ଆତ୍ମା କଣ, ସେଇଟାକୁ ନେଇକି ଧରିକି ବନାଏ ମ୍ୟାଡମ।
1: ବହୁତ ସୁନ୍ଦର ସାର୍। ଆପଣଙ୍କର ଆଉ ଗୋଟେ ଗୀତ ଶୁଣିବା।
0: ମୁଁ ଗୋଟେ ଗୀତ ଲେଖିଥିଲି ପର୍ବ ପାଇଁ, ଗତ 2025 ଡିସେମ୍ବର ବିଗିନିଂ ଷ୍ଟାର୍ଟିଂ ଯୋଉଟା 2026 ସେ ସମୟରେ ଲେଖିଥିଲି ମ୍ୟାଡମ, ଆଉ ସେଇ ଗୀତକୁ କଣ୍ଠଦାନ କରିଥିଲେ ଅଶୋକ କାପୁର, ଆଉ ମ୍ୟୁଜିକ୍ ଦେଇଥିଲେ ଆନନ୍ଦ ଦାସ ମ୍ୟାଡମ, ଆଉ ଗୀତଟି ବୋଲ ହଉଛି ମ୍ୟାଡମ ଆଇ

0: ତାପରେ କରସ ଆସୁଛି
1: ଢୋଲ ବାଜେ ଧୁମଧାମ ଢୋଲ ବାଜେ ଧୁମଧାମ ଗୀତ ମାରି ମାରି ନାଚ କରି କରବ ମନ ଧୁମଧାମ
0: ଏଇଟା ଥିଲା ମ୍ୟାଡମ କରସ ଏଇଟା କୋରାପୁଟ ପରବ ପାଇଁ ଲେଖିଥିଲେ ମ୍ୟାଡମ ଆପଣ ଅଶୋକ କାପୁର ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଯାଇକରି ତା ପାଇପାରିବେ ବହୁତ ସୁନ୍ଦର ହେଇଥିଲା ମ୍ୟାଡମ ଆଉ ମାଲକାନଗିରିରେ ଗୋଟେ ଡଙ୍ଗା ଟାଇପ୍ର ଗୋଟେ ଷ୍ଟାର୍ଟ ହେଇଥିଲା ସେଇଟା ଆମର ଟିକେ ଚାଲିଲା ନାହିଁ ମ୍ୟାଡମ କିନ୍ତୁ ଗୀତ ବହୁତ ବଢିଆ ହେଇଛି ମ୍ୟାଡମ କୋରାପୁଟ ବିଷୟରେ ସେଇଟା ଲେଖିଥିଲେ ମ୍ୟାଡମ।

0: ଯେତେବେଳେ ଆପଣ ଗୀତ ଲେଖନ୍ତି ମାନେ ନିଜ ମାଟିକୁ ନେଇକି ନିଜ କଲଚରକୁ ନେଇକି ତାର ଗୋଟେ ମଜା ଅଲଗା ଥାଏ। ତାହେଲେ ଯେତେବେଳେ ସେଟା ରିଲିଜ ହୁଏ ଆପଣଙ୍କର ସାଙ୍ଗସାଥି ଆଖପାଖ ଯୋଉମାନେ ରହୁଛନ୍ତି ସେମାନେ ଆପଣଙ୍କୁ ମାନେ କେମିତି ପ୍ରଶଂସା କରନ୍ତି?
1: ସାଙ୍ଗସାଥି ପ୍ରତ୍ୟେକ ମିନିଂଫୁଲ ଗୀତ ଲେଖେ ମ୍ୟାଡମ, ଆଉ ସାଙ୍ଗସାଥି ବହୁତ ପସନ୍ଦ କରନ୍ତି। ସମସ୍ତଙ୍କୁ ତ ଗୋଟେ ପ୍ରକାର ଗୀତ ମାନେ ପସନ୍ଦ ଲାଗେ ନାହିଁ, ଆଉ ସାଙ୍ଗସାଥି ଆଉ କେବେ ବାହାରିବ, ଆଉ ତମର ଗୀତ କେବେ ବାହାରିବ, ଏଇ ପ୍ରକାର ନେଇକି ସବୁବେଳେ ପଚାରିଥାନ୍ତି ମ୍ୟାଡମ। ଆଉ ଗୀତ ତ ବହୁତ ବୁକିଂ ଆସୁଛି ମ୍ୟାଡମ, ଯୋଉଟାକି ମତେ ସମୟ ନାହିଁ। କଟକର ବି, ଘୁମରା ଷ୍ଟୁଡିଓର ବି, ଭୁବନେଶ୍ୱରର ବି, ତାପରେ ବରଗଡ଼ର ବି, କୋରାପୁଟ ରେକର୍ଡିଂ ବି, ଅନେକ ମ୍ୟାଡମ ସବୁବେଳେ ପଚାରିଥାନ୍ତି ଯେ ଆପଣଙ୍କର ଗୀତ କେବେ ଆସିବ, କୋଉଟା ଆଉ ଦଉଛନ୍ତି, ଏଇ ପ୍ରକାର ଚାଲିଥାଉଛି ମ୍ୟାଡମ। କିନ୍ତୁ ଗାଉଁଲି ଜାଗାଟା ମ୍ୟାଡମ, ଆମ ଗାଁଟା ଆଉ ଟାଉନ ସହିତ ଟିକେ ଦୂର, ବହୁତ ଦୂର, ମାନେ କଣ୍ଡିଭେଟେଡ କୋରାପୁଟର ବର୍ଡର ଆମ ଗାଁଠୁ ଜଷ୍ଟ 4 କିଲୋମିଟର କଳାହାଣ୍ଡି ପହଞ୍ଚି ଯାଇହଉଛି ମ୍ୟାଡମ। କଳାହାଣ୍ଡି ବର୍ଡର ପାଉଛୁ ଆମେ, ସେମିତିକା ଗୋଟେ କୋଣରେ ରହିଯାଇଛି ମ୍ୟାଡମ, କିନ୍ତୁ ସଂଘର୍ଷ ଜାରି ରଖିଛି ଆମ କୋରାପୁଟ ପାଇଁ ମ୍ୟାଡମ। ଆଉ ସମସ୍ତଙ୍କର ଖୁସି ଯେ ସବୁବେଳେ ଆପଣଙ୍କର କୋଉ ଗୀତ ଆସେ ସେ ବିଷୟରେ ହିଁ ଜଗିଥାନ୍ତି ମ୍ୟାଡମ। ଆଜିକାଲି ତ ମ୍ୟୁଜିକ ଅଲଗା ମ୍ୟାଡମ, ପୁଅ ଝିଅମାନଙ୍କର ଫ୍ଲେଭର ବି ହେବା, ଏବେ ଗୋଟେ ଗୀତ ମଧ୍ୟ ଦେଇଥିଲି 16ଟି ଫଗୁଣ ଆସେ, ସେଇଟା ବି ଭଲ ଚାଲିଛି ମ୍ୟାଡମ। ଆଉ ଗୋଟେ ତୋର ଗାଗର ଚୁନି, ସେଇଟା ବି ଭଲ ଚାଲିଛି ମ୍ୟାଡମ। ଏଇଟା ଶନି ଭଉଣୀ ସହିତ ଗାଇଥିଲି, ଆଉ ଗୀତ ହଉଛି ତୋର ଗାଁ।

0: ଆଗକୁ ଆପଣଙ୍କର କଣ ସବୁ ପ୍ଲାନ ରହିଛି, ମାନେ ଇନ୍ ଫ୍ୟୁଚର ଆପଣ କଣ କରିବେ?
1: ଇନ୍ ଫ୍ୟୁଚର ତ ସଂଘର୍ଷ ଚାଲିଛି ମ୍ୟାଡମ, କିନ୍ତୁ ମୌକା ଟିକେ ମିଳୁନାହିଁ ମ୍ୟାଡମ। ବର୍ତ୍ତମାନ ଗୋଟେ କୋରାପୁଟରେ ଏମିତି ଗୋଟେ ସମୟ ଚାଲିଛି ମ୍ୟାଡମ, ଯାହା ପାଖରେ ପଇସା ଅଛି ସିଏ ମାନେ ଯାହା ହଉ ନା କାହିଁକି ଖୁସିରେ ଗୀତ ଗାଉଛନ୍ତି, ଗୀତ ରେକର୍ଡିଂ କରୁଛନ୍ତି ଆଉ ଛାଡି ଦେଇଥାଉଛନ୍ତି ମ୍ୟାଡମ, ଯୋଉଟା କି ମାନେ ପୁଣି ଭଲ କଳାକାରକୁ ମଧ୍ୟ କୋରାପୁଟ ଇଣ୍ଡଷ୍ଟ୍ରିରେ ଟିକେ ଚିହ୍ନିବାଟା ଟିକେ ଡେରି କରିଦେଉଛନ୍ତି। ମାନେ କିଏ କେମିତି ଲେଖନ୍ତି, କିଏ କେମିତି ଗାଆନ୍ତି, କିଏ କେମିତି ମ୍ୟୁଜିକ ଦେଉଛନ୍ତି, ଆଉ ପ୍ରାୟ ସପୋର୍ଟ କରୁଛନ୍ତି ଟାଉନିଆ କିଛି ସହରୀ ଲୋକଙ୍କୁ, ଆଉ ପ୍ରାୟ ସବୁ କଟକ ଉପରେ ନଜର ରଖିଛନ୍ତି ମ୍ୟାଡମ, ଯୋଉଟା କି ଆମ ଏଇ ଆଞ୍ଚଳିକ ଲୋକଙ୍କୁ ଟିକେ ଆଗକୁ ବଢିବାରେ ଟିକେ ବିଳମ୍ବ ହଉଛି, ଟିକେ ଅସୁବିଧା ହଉଛି ମ୍ୟାଡମ, ସେଇଟା ହିଁ ଆମ ପାଇଁ ଟିକେ ଅସୁବିଧା ହଉଛି ମ୍ୟାଡମ। ପୁଣି ପରବ ହଉ, ମଣ୍ଡେଇ ହଉ, ମାଲ୍ୟବନ୍ତରେ ହଉ, ଏଇଟା ହଉଛି ଗାଉଁଲି ଜାଗାର ଲୋକଙ୍କୁ ନେଇକି ସେଇଠି ଫୋକସ୍ କରିବା ଟିକେ ଏମ୍ ଟିକେ କମ୍ ଥାଉଛି ମ୍ୟାଡମ, ଯୋଉଟା କି ଆମ ନବରଙ୍ଗପୁରରେ ଏଇ ଗତ ଥର କୋରାପୁଟ ପୁଅମାନଙ୍କୁ କଳାକାର ମାନଙ୍କୁ ଚାନ୍ସ ଦେଇଥିଲେ ବହୁତ ବଢିଆ ମ୍ୟାଡମ, କିନ୍ତୁ ମାଲ୍ୟବନ୍ତରେ କିମ୍ବା ଚୈତିରେ କିମ୍ବା ନବରଙ୍ଗପୁର ମଣ୍ଡେଇରେ ଟିକେ ଯାହା ମାନେ ଲୁକାୟିତ ପ୍ରତିଭା କିମ୍ବା ଭଲ କଳାକାରକୁ ନେଇକି ଯୋଉଟାକି ଲୋକଲୋଚନକୁ ଆଣିବା ପାଇଁ ଟିକେ ଇଣ୍ଟରେଷ୍ଟଟା ଟିକେ କମିଯାଉଛି ମ୍ୟାଡମ, ଆଉ ଦେଖିପାରୁନୁ, ଆଉ ଯୋଉଟାକି ଲୋକ ବି ଆମକୁ ଜାଣିପାରୁନାହାନ୍ତି।
0: ଆପଣ ଭାବୁଛନ୍ତି ମାନେ କଣ କଲେ ଏଇ ସବୁ ପ୍ରୋବ୍ଲେମର ଆମେ ସଲ୍ୟୁସନ ବାହାର କରିପାରିବା? ମାନେ ଆପଣ ଯେତିକି ସବୁ କୋରାପୁଟରେ ମାନେ ଆମର ଡିଷ୍ଟ୍ରିକ୍ଟରେ ଆଖପାଖ ଡିଷ୍ଟ୍ରିକ୍ଟରେ ଯୋଉ ଏତେ ଭଲ ଭଲ ସିଙ୍ଗର୍ସ ଗୁଡା ଅଛନ୍ତି, ତାହେଲେ ଆପଣ ସମସ୍ତେ ଯଦି ଏକଜୁଟ ହେଇକି ଆଗକୁ ବଢିବେ ତାହେଲେ ନିହାତି ଭାବରେ ଏଇସବୁ ପ୍ରୋବ୍ଲେମର ରାସ୍ତା ନିହାତି ବାହାରିବ ବୋଲି ମୁଁ ଭାବୁଛି। ଆପଣଙ୍କର କଣ ରହିଛି ମତ?
1: ଆମେ ଯେତେ ଏକଜୁଟ ହେବୁ ନାଇଁ ମ୍ୟାଡମ, କିଛି ଜଣ ଅଛନ୍ତି ଯୋଉଟା କି ଭିତର ପୁଷ୍ଟରୁ ତାଙ୍କର ଅଲଗା ଚିନ୍ତାଧାରା ଥାଏ ମ୍ୟାଡମ, ଯୋଉଟା କି ଆମେ ପହଞ୍ଚି ପାରୁନୁ, ଆମେ ଜାଣିପାରୁନୁ। ଏବେ ବ୍ଲକ ଲେବୁଲର ମନେକର କଳାକାର ଚୁଜ୍ ହେଇକରି ଯଦି ବିଡିଓ ମହାଶୟଙ୍କୁ ଦାୟିତ୍ୱ ଦିଆଯାଏ ତାହେଲେ ମାନେ ସମସ୍ତ ବ୍ଲକରୁ ନେଇକି ମ୍ୟାଡମ ଭଲ ଭଲ କଳାକାରକୁ ବାଛିକି ନବରଙ୍ଗପୁର ନେଇକି ନେଇ ହୁଏ ମ୍ୟାଡମ, ଆଉ ଆଜିକାଲି ନାଚକୁ ହିଁ ପ୍ରାୟୋରିଟି ଦେଉଛନ୍ତି, ସଙ୍ଗୀତକୁ ଦେଉନାହାନ୍ତି ମ୍ୟାଡମ, ଯୋଉଟା କି ଦୁଃଖ ଲାଗୁଛି। ଆଉ ନବରଙ୍ଗପୁରରେ କିମ୍ବା ମାଲକାନଗିରି କିମ୍ବା କୋରାପୁଟରେ ମଧ୍ୟ ସମସ୍ତଙ୍କୁ ଏଇ ପ୍ରକାର ନେଇକି ସୁଯୋଗ ମିଳିବା କଥା, ବ୍ଲକ ଲେବୁଲରୁ ଯାଇକି ଗୋଟେ ଷ୍ଟେଜରେ ନେଇକି ମଧ୍ୟ ତାଙ୍କର ପ୍ରତିଭା ଦେଖାଇଲେ ମ୍ୟାଡମ ଆମ କଳାକାର କିମ୍ବା ମୁଁ କିମ୍ବା କେହି ମଧ୍ୟ ଜଣେ ସକ୍ସେସ ହେଇପାରିବେ ମ୍ୟାଡମ, ଆଉ ଲୋକ ଜାଣିପାରିବେ, ଆଉ ଯୋଉଦ୍ୱାରା କି ଆମର ପ୍ରତ୍ୟେକ ଡିଷ୍ଟ୍ରିକ୍ଟର ମଧ୍ୟ ନେଇକି ଗର୍ବ ଆସିପାରିବ।

ଆଉ କିଛିଟା ମ୍ୟାଡମ ରହିଥିଲା ମୋ ଗୀତ ମ୍ୟାଡମ ଅନ୍ତର ଚକ୍ରବର୍ତ୍ତୀ ଗାଇଲେଣି ତାପରେ ମୋ ଗୀତ ସୌଜନ୍ୟା ରଥ ପ୍ରଜ୍ଞା ହୋତା ଇରା ମହାନ୍ତି ହଁ ପ୍ରାୟ ସିଙ୍ଗର ଗାଇଲେଣି ମ୍ୟାଡମ ପୁଣି ଉମାକାନ୍ତ ବାରିକ ମଗାଇଛନ୍ତି ତିନିଟା ଗୀତ ଯୋଉଟାକି ବର୍ଷା ପାଣି ପାଇଁ ଟିକେ ସମୟ ହେଇପାରୁନାହିଁ ମ୍ୟାଡମ ଆଉ ବର୍ତ୍ତମାନ ଅନେକ ଅସୀମା ପଣ୍ଡା ସହିତ ଗୀତ କରିବାର ଥିଲା ମ୍ୟାଡମ ସେ ସମୟରେ ହ୍ୟୁମାନ ଭାଇଙ୍କର ଦେହ ଟିକେ ଖରାପ ଥିଲା ଆମେ ଥିଲୁ ଆଉ ତାପରେ ବେକରି ବାହାରି ଆସିଲୁ ମ୍ୟାଡମ ଅନେକ ଗୀତ ଯୋଉଟାକି କୋରାପୁଟରୁ ସେମାନେ କୋରାପୁଟ ଲିରିକ୍ସ ସିଷ୍ଟକୁ ନେଇକି ମଧ୍ୟ ଯୋଉଟା ପସନ୍ଦ କରୁଛନ୍ତି ଆରେ ନେଉଛନ୍ତି ଆଉ ସୁଯୋଗ ଦଉଛନ୍ତି ବାହାରେ ଦଉଛନ୍ତି

0: ସେତେବେଳେ ସେଟା ପାଇଁ ମୁଁ ମଧ୍ୟ ନିଜକୁ ଟିକେ ଖୁସି ଲାଗୁଛି ଯେ ଯାହା ହଉ କୋରାପୁଟର ପରିଚୟ ଆକୁ ଦିନେ ଦିନେ ମାନେ ଓଡିଶା ସାରା ଯୋଉଟାକି ଦେଇପାରିବା ବୋଲି ଟିକେ ଭାବୁଛି ମ୍ୟାଡମ୍। ଆଗ ତ ଯାହା ଅଛି ମ୍ୟାଡମ୍, କିନ୍ତୁ
1: ଗର୍ବ ଫିଲ୍ କରୁଛୁ ସାର୍ ଯେ ଆପଣଙ୍କ ଭଳିଆ ସବୁ ଆର୍ଟିଷ୍ଟ ଆମ ପାଖରେ ଅଛନ୍ତି, ଆମ ଏରିଆରେ ଅଛନ୍ତି, ଯୋଉମାନେ କି ଅଲିଉଡ ଇଣ୍ଡଷ୍ଟ୍ରିରେ କାମ କଲେଣି ଆଉ ଆମ ଭାଷାକୁ ଆମ କୋରାପୁଟକୁ ବାହାରେ ଯାଇକି ପରିଚିତ କରାଉଛନ୍ତି, ଆଉ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ସାର୍। ଆମେ ଯେତେ ଆପଣଙ୍କୁ ଧନ୍ୟବାଦ ଦେବୁ ତାହା ବି କମ୍ ପଡିବ, ଆଉ ଆପଣ ଏମିତି ହିଁ ଆମ ସମସ୍ତଙ୍କୁ ସୁନ୍ଦର ସୁନ୍ଦର ଗୀତ ଲେଖୁଥାନ୍ତୁ, ଗାଉଥାନ୍ତୁ ଆଉ ଶୁଣାଉଥାନ୍ତୁ, ଆଉ ଆଶା କରୁଛି ଆପଣଙ୍କର ଯାହା ବି ସ୍ୱପ୍ନ ରହିଛି, ଯାହା ବି ଆଗକୁ କରିବେ ବୋଲି ଭାବିଛନ୍ତି, ନିହାତି ଭାବରେ ଆପଣ ସେଥିରେ ସଫଳ ହେବେ। ଆମ ଆକାଶବାଣୀ ଜୟପୁରର ଏହା ହିଁ ଆପଣଙ୍କୁ ଶୁଭେଚ୍ଛା, ଆଉ ଆପଣ କଥା ହେଲେ ଆପଣଙ୍କ ବିଷୟରେ ବହୁତ କିଛି ଶୁଣିବାକୁ ମିଳିଲା, ବହୁତ ସୁନ୍ଦର ସୁନ୍ଦର ଗୀତ ଗାଇଲେ ଆପଣ। ଆଜି ଆମ ବନମଲ୍ଲିକା କାର୍ଯ୍ୟକ୍ରମରେ କଥା ହେଲେ, ଆମକୁ ସମୟ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
0: ହଁ ମ୍ୟାଡମ୍, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଯୋଉଟା କି ଆପଣ ଗୋଟେ ଗାଉଁଲି ପିଲାକୁ ମାନେ ଖୋଜି ପାଇଲେ, ଗୋଟେ କଣ୍ଠଶିଳ୍ପୀ, ଜଣେ ଲିରିକ୍ସିଷ୍ଟ, ଜଣେ କମ୍ପୋଜରକୁ ମ୍ୟାଡମ୍, ଆଉ ଗୋଟେ ଆପଣଙ୍କ ରେଡିଓ ଷ୍ଟେସନ ମାଧ୍ୟମରେ କିଛିଟା ମୋର ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିଲେ, ତେଣୁକରି ଆପଣଙ୍କୁ ମଧ୍ୟ ପୁଣି ଆପଣଙ୍କ ପ୍ରତି ଟିମ୍ କୁ ମଧ୍ୟ ମ୍ୟାଡମ୍ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ।

କଳାକାରର ଜୀବନ ଏକ ରଙ୍ଗମଞ୍ଚ, ହସ ତଳେ ଲୁଚିଥାଏ ଅନେକ କଷ୍ଟ, ତାଳିର ଶବ୍ଦରେ ମିଳେ ଯେ ସମ୍ମାନ, ନୀରବ ରାତିରେ ଝରେ କେତେ ଅଭିମାନ। ସ୍ୱପ୍ନ ପାଇଁ ସେ ଚାଲେ ଏକା କଣ୍ଟା ରାସ୍ତାରେ, ହୁଏନି ଦୁର୍ବଳ, ନିଜ ଲୁହକୁ ଗୀତରେ ସଜାଏ, ଅନ୍ୟର ମୁହଁରେ ଫୁଟାଏ ହସ ଅମଳ। ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ସୁନ୍ଦର ଗାୟକ, ଲିରିକ୍ସ ଏବଂ କମ୍ପୋଜର ବ୍ରଜବନ୍ଧୁ ଖୁରାଙ୍କୁ। ତେବେ ତାଙ୍କର ଗୀତ ମାଧ୍ୟମରେ ସେ କୋରାପୁଟ ମାଟିର ନାଁକୁ ଆହୁରି ମହକାନ୍ତୁ ଏବଂ ତାଙ୍କ ଭବିଷ୍ୟତର ଉଜ୍ଜଳ କାମନା କରି ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରୁ ବିଦାୟ ନେବା। ବନମଲ୍ଲିକାର ଆଜିର ଅଧ୍ୟାୟଟି ଆପଣଙ୍କୁ କିପରି ଲାଗିଛି ଆପଣ ନିହାତି ଭାବରେ ନିଜର ସୁଚିନ୍ତିତ ମତାମତ ଆମକୁ ପଠାଇବେ। ମତାମତ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568 ଏବଂ ଆପଣମାନେ ଆମକୁ ଆମର ଅଫିସିଆଲ ୱେବ୍ସାଇଟ୍ airjoypur@gmail.com ମେଲ୍ ମଧ୍ୟ ପଠାଇ ପାରିବେ। ତାହେଲେ ବିଦାୟ ନେଉଛି ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରୁ, ଯାହାର ଉପସ୍ଥାପନାରେ ଥିଲି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ। ଲୁକା ଛୁପି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କରନ୍ ସେମ୍ବୀ, ଗୀତ ରଚନା କରିଛନ୍ତି ନିର୍ମାନ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍ଚୀ।

ଦି ସ୍କାଏ ଇଜ୍ ପିଙ୍କ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣନ୍ତୁ। ଶିଳ୍ପୀ ହେଲେ ଅରିଜିତ ସିଂ, ନିଖିଲ ଡିସୋଜା, ଅନ୍ତରା ମିତ୍ର। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ପରିଚାଳନା ପ୍ରୀତମ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ପେଡ୍ମ୍ୟାନ୍ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି କୋସର ମୋନି। ସଙ୍ଗୀତ ପରିଚାଳନା ଅମିତ ତ୍ରିବେଦୀ।

0: ଏଇଠି ଆମ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଆଜି ସକାଳ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହମରାଜ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ପରିଚାଳନା ହିମେଶ ରେଜମିଆ।
1: तुमसा कोई दूसरा इस समय पे हुआ तो रब से शिकायत होगी, तुम्हारी तरफ रुख किसी गैर का हुआ तो कयामत से पहले कयामत।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ ଏବଂ ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ହଁ ବନ୍ଧୁ, ପୂର୍ବ ଆକାଶରେ ସିନ୍ଦୁର ଫାଟି ସୂର୍ଯ୍ୟଙ୍କର ପହିଲି କିରଣ ସହ ଆରମ୍ଭ ହୋଇଯାଏ ନୂଆ ଦିନଟିଏ। ଦିନଟି ଆସିବା ସହ ନିଜ ସାଥିରେ ନେଇ ଆସିଥାଏ ଅନେକ ଆଶା ଓ ଆକାଂକ୍ଷାକୁ। ଦିନ ପରେ ସଞ୍ଜ ହୁଏ ଆଉ ସଞ୍ଜ ପରେ ରାତି ଆସେ। ଏ ହେଉଛି ପ୍ରକୃତିର ନିୟମ। ବନ୍ଧୁ, ଗୋଟିଏ କଥା ଏଇଠି ଆମକୁ ସବୁବେଳେ ମନେ ରଖିବାକୁ ହେବ ଯେ ଯେମିତି ଅନ୍ଧାର ନଥିଲେ ଆଲୋକର ମହତ୍ତ୍ୱକୁ କେହି ବୁଝନ୍ତି ନାହିଁ, ଠିକ୍ ସେହିପରି ଦୁଃଖ ନଥିଲେ ସୁଖର ମହତ୍ତ୍ୱ ମଧ୍ୟ ରୁହନ୍ତା ନାହିଁ। ତେଣୁ ଦୁଃଖରେ ଭାଙ୍ଗି ପଡ଼ିବା ନାହିଁ କି ସୁଖରେ ଅତି ଆନନ୍ଦିତ ହେବା ନାହିଁ। ଏ ପରିବର୍ତ୍ତନଶୀଳ ଦୁନିଆରେ କିଛି ହେଲେ ଚିରସ୍ଥାୟୀ ନୁହେଁ। କେବଳ ଏତିକି ଆଶା ରହିବା ଦରକାର ଯେ ପରିସ୍ଥିତି ଯାହା ହେଉନା କାହିଁକି ସବୁ ପ୍ରକାର ପରିସ୍ଥିତିକୁ ଆମେ ମୁକାବିଲା କରିପାରିବା।

ବନ୍ଧୁ, ନିଜ ଅଜାଣତରେ କିଛି ଭୁଲ ହୋଇଗଲେ ତା ପାଇଁ କ୍ଷମା ପ୍ରାର୍ଥନା ସହ ପଶ୍ଚାତ୍ତାପ ମଧ୍ୟ କରାଯାଇପାରେ, କିନ୍ତୁ ନିଜ ଜାଣତରେ ଭୁଲ ହୁଏ ତା ପାଇଁ କ୍ଷମା ତ ଦୂରର କଥା, ତାକୁ ଅପରାଧ ବୋଲି ଗଣନା କରାଯାଇଥାଏ। ଏହି କଥାଟି ଆମ ମଣିଷ ଜାତି ପାଇଁ ପୂରାପୂରି ପ୍ରଯୁଜ୍ୟ। ଆମେ ହେଲୁ ସବୁଠାରୁ ବିବେକୀ, କିନ୍ତୁ ଅବିବେକୀ କାମ କରିଥାଉ। ବନ୍ଧୁ, ଆମେ ହେଲୁ ଜ୍ଞାନୀ, କିନ୍ତୁ ବେଳେବେଳେ ଅଜ୍ଞାନର ସୀମା ଟପିଯାଉ। ଆମ ପାଖରେ ଧୈର୍ଯ୍ୟ ଅଛି, ହେଲେ ସମସ୍ୟା ଚକ୍ରରେ ମାତ୍ରାଧିକ ଅଧୈର୍ଯ୍ୟ ହୋଇପଡ଼ୁ। ତେଣୁ ଆମେ ଆମର ସମସ୍ତ ଅଭିଜ୍ଞତାକୁ ସାଥୀ କଲେ ଅଜ୍ଞାନର ଅନ୍ଧକାରରୁ ମୁକୁଳି ପାରିବା ସହ ପରିସ୍ଥିତିକୁ ମଧ୍ୟ ସହଜରେ ମୁକାବିଲା କରିପାରିବା।

ବନ୍ଧୁ, ମଣିଷ ଜୀବନରେ କିଛି ପାଇବା ଆଉ କିଛି ହରାଇବା ଗୋଟିଏ ନୀତିଦିନିଆ କଥା। ଆମ ପାଇଁ ସବୁ ପାଇବାର ଆଶା ହିଁ ଆମକୁ ଦୁଃଖ ଦେଇଥାଏ। ଗୌତମ ବୁଦ୍ଧ କହିଥିଲେ, କାମନାର ବିନାଶରେ ଦୁଃଖର ବିନାଶ। ଏ କଥାକୁ ଭଲ ଭାବରେ ଜାଣି ମଧ୍ୟ ଅତ୍ୟଧିକ ପାଇବାର ଆଶାକୁ ଆମେ ମନରେ ଧରି ରଖିଥାଉ। ସବୁକିଛି ଥାଇ ମଧ୍ୟ ଆମେ ଦୁଃଖୀ ହୋଇଥାଉ, କାହିଁକି ନା ଅନ୍ୟ ସହ ଆମେ ନିଜକୁ ତୁଳନା କରିଥାଉ। ଏଇଠି ଗୋଟିଏ କଥା ଆମକୁ ସବୁବେଳେ ମନେ ରଖିବାକୁ ହେବ ଯେ ଯେମିତି ଆମ ହାତର ପାଞ୍ଚ ଅଙ୍ଗୁଳି ସମାନ ନୁହେଁ, ଠିକ୍ ଆମ ସମସ୍ତଙ୍କର ଭାଗ୍ୟଫଳ ଆଉ କର୍ମଫଳ ଗୋଟିଏ ପ୍ରକାରର ନୁହେଁ। ଆମେ ଯଦି ଥରୁଟିଏ ନିଜ ଆଖପାଖକୁ ଦେଖିବା, ତାହେଲେ କେତେ ଲୋକ ଆମଠାରୁ ମଧ୍ୟ କେତେ କଷ୍ଟ କେତେ ଦୁଃଖରେ ଅଛନ୍ତି, ଆଉ ସେମାନଙ୍କ ତୁଳନାରେ ଆମେ କେତେ ଭଲରେ ଅଛୁ, ଏକଥା ନିଜେ ଜାଣିଯିବା

0: ହଁ ଆଜ୍ଞା,
1: ସବୁକିଛି ସେତେବେଳେ ମିଳିବ ଯେତେବେଳେ ଆପଣ ଭାଗ୍ୟଠାରୁ କର୍ମ ପ୍ରତି ଅଧିକ ବିଶ୍ୱାସ ରଖିବେ। ବନ୍ଧୁ, ତ୍ୟାଗ ବିନା କିଛି ପାଇବା ସମ୍ଭବପର ନୁହେଁ। ଯେମିତି ଥରେ ପ୍ରଶ୍ୱାସ ନେବାକୁ ହେଲେ ପ୍ରଥମେ ନିଶ୍ୱାସ ଛାଡ଼ିବାକୁ ପଡ଼ିଥାଏ। ହଁ ବନ୍ଧୁ, ଜୀବନରେ ଅନେକ ସମସ୍ୟା ଆସିପାରେ, ଅନେକ ପ୍ରକାର କଷ୍ଟ ସହିବାକୁ ପଡ଼ିପାରେ, ହେଲେ ଜିତିବାର ଆଶାକୁ କେବେ ନିଜଠାରୁ ଦୂରେଇ ଦେବାନି।

ହଁ ବନ୍ଧୁ, ସବୁବେଳେ ନିଜ ମନ ଅପେକ୍ଷା ନିଜ ହୃଦୟର କଥାକୁ ଶୁଣନ୍ତୁ। କାହିଁକିନା ମନ ତ ନିଜର ସ୍ୱାର୍ଥ ପାଇଁ କିଛି ମଧ୍ୟ କରିଦେଇପାରେ, ହେଲେ ବିବେକ କେବେ ହେଲେ ନିଜର ସ୍ୱାର୍ଥ ଆଉ ଅନ୍ୟାୟ ପାଇଁ ପରାମର୍ଶ ଦିଏନି। ଜୀବନର ଚଲାପଥରେ ଅସୁବିଧା ଯଦି ବଢ଼ୁଛି ତେବେ କିଛି ସମୟ ଅଟକି ଯାଆନ୍ତୁ ଆଜ୍ଞା, ନିଜ ଉପରେ ଅତ୍ୟଧିକ ଧ୍ୟାନ ଦିଅନ୍ତୁ, ଆଉ ଯେଉଁ ଭୁଲ ପାଇଁ ଅସୁବିଧା ବଢ଼ୁଛି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ହଁ ବନ୍ଧୁ, ଜୀବନଟା ବହୁତ ସୁନ୍ଦର। ଗୋଟିଏ ଦିନ, ଗୋଟିଏ ଘଣ୍ଟା ଆଉ ଗୋଟିଏ ସେକେଣ୍ଡ ମଧ୍ୟ ଜୀବନରେ କେବେ ହେଲେ ଫେରିଆସିବନି। ରାଗ, ରୋଷା, ଅଭିମାନକୁ ପଛରେ ଛାଡ଼ି ଜୀବନକୁ ମନଭରି ଉପଭୋଗ କରନ୍ତୁ।

ଅଳ୍ପରେ ଖୁସି ହୁଅନ୍ତୁ, ଅଧିକ ଆଶା କରନ୍ତୁ ନାହିଁ। କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ, ଆଉ ଛୋଟ ଛୋଟ ଆଶା ମଣିଷକୁ ଦୁଃଖରେ କନ୍ଦାଇଥାଏ। ହାତର ଲେଖାରେ ଯାହା ଲେଖା ଅଛି ତାହା ହିଁ ମିଳିବ, ହେଲେ ପରିଶ୍ରମର କଲମରେ ଯାହା ଲେଖାଯାଇଥାଏ ତାହା ମଣିଷ ଜୀବନକୁ ସାର୍ଥକ କରିଥାଏ। କଥାରେ ଅଛି ନା, ପରିଶ୍ରମର ଫଳ ସବୁବେଳେ ମିଠା। ଏହି କଥାଟି ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଆଉ ତା ସାଥେ ସାଥେ କର୍ମ, ଆଉ ତା ସହ ସତ୍କର୍ମ କରିବା ଆମ ସମସ୍ତଙ୍କ ପାଇଁ ନିହାତି ଜରୁରୀ ଅଟେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବନ୍ଧୁ, ଆମ ଅଞ୍ଚଳରେ ଏବେ ବର୍ଷାର ପୂରାପୂରି ରାଜୁତି। ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ। ବର୍ଷା ହେବା ଯୋଗୁଁ ଥଣ୍ଡା ଜ୍ୱର ସମସ୍ତଙ୍କ ଘରେ ଘରେ ଲାଗି ରହିଛି, ଆଉ ତା ସାଥିରେ ପାଣିରେ ମଧ୍ୟ ସମସ୍ୟା, କାହିଁକିନା ଦୂଷିତ ପାଣି ଯୋଗୁଁ ହଇଜାର ହେବାର ସମ୍ଭାବନା ମଧ୍ୟ ରହିଛି। ସେ ଗାଁ ଗହଳିର ସ୍ୱାସ୍ଥ୍ୟକେନ୍ଦ୍ର ହେଉ ଅଥବା ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ହସ୍ପିଟାଲ, ସବୁଠି ରୋଗୀଙ୍କ ଭିଡ଼। ଏଭଳି ପରିସ୍ଥିତିରେ ନିଜର ଦେହକୁ ଭଲ ରଖିବାକୁ ହେଲେ ଫୁଟା ପାଣି ବ୍ୟବହାର କରନ୍ତୁ, ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରନ୍ତୁ, ସ୍ୱାସ୍ଥ୍ୟ ରକ୍ଷାର ନିୟମକୁ ଯଥାସମ୍ଭବ ପାଳନ କରନ୍ତୁ, ନିଜେ ସୁସ୍ଥ ରହିବା ସହ ନିଜ ପରିବାରର ସଦସ୍ୟଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ।

ବନ୍ଧୁ, ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଏକା ହିଁ ଆଗକୁ ବଢ଼ିବାକୁ ହୋଇଥାଏ। ସଫଳ ହେଲା ପରେ ଆପଣ ସମସ୍ତଙ୍କ ପାଇଁ ପାଲଟି ଯାଆନ୍ତି ଉଦାହରଣଟିଏ ହୋଇ। ଆଜି ଦିନଟି ଆପଣଙ୍କ ପାଇଁ ନେଇଆସୁ ସୁଖ ସମୃଦ୍ଧିର ବାର୍ତ୍ତା। ଏହି କାମନା ସହ ଅଶୋକ କୁମାର ମିଶ୍ରକୁ ବିଦାୟ ଦିଅନ୍ତୁ ଆଜିର ଆକାଶବାଣୀ ଲାଇଭ୍ରୁ। ରହୁଛି, ନମସ୍କାର।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଆୱାରା ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ମୁକେଶ, ଗୀତ ରଚନା କରିଥିଲେ ଶୈଳେନ୍ଦ୍ର, ସଙ୍ଗୀତ ପରିଚାଳନା କରିଥିଲେ ଶଙ୍କର ଜୟକିଶନ। ଏଥର ସାହିରଙ୍କ ରଚନାରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ସଙ୍ଗୀତ ପରିଚାଳନା ରବି, ଚଳଚ୍ଚିତ୍ର ଆଖେଁ।

ଗୀତଟି ଥିଲା ଆମନେ ସାମନେ ଚଳଚ୍ଚିତ୍ରରୁ। ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀ ଥିଲେ ମହମ୍ମଦ ରଫି। ସଙ୍ଗୀତ ପରିଚାଳନା କରିଥିଲେ କଲ୍ୟାଣଜୀ ଆନନ୍ଦଜୀ। ଏଥର ସାହିରଙ୍କ ରଚନାରେ ଶିଳ୍ପୀମାନେ ହେଲେ ମହେନ୍ଦ୍ର କପୁର ଏବଂ ଆଶା ଭୋସଲେ। ସଙ୍ଗୀତ ପରିଚାଳନା ରବି। ଚଳଚ୍ଚିତ୍ର ଆଦମୀ ଔର ଇନ୍ସାନ।

ଅଭିଳାଷ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଥିଲେ ମଜରୁ, ସଙ୍ଗୀତ ପରିଚାଳନା କରିଥିଲେ ରାହୁଲ ଦେବ ବର୍ମନ। ଏଥର ମଜରୁଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀମାନେ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ। ଚଳଚ୍ଚିତ୍ର ତିସରି ମଞ୍ଜିଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ଥିଲା ଆରାଧନା ଚଳଚ୍ଚିତ୍ରରୁ। ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀ ଥିଲେ କିଶୋର କୁମାର, ସଙ୍ଗୀତ ପରିଚାଳନା କରିଥିଲେ ସଚିନ ଦେବ ବର୍ମନ। ଏଇଠି ଆପଣଙ୍କୁ କହି ରଖୁଛୁ, ପୁଣି ଥରେ ଆମ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ଦିନ 2:15। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଆସନ୍ତୁ ଶୁଣିବା ଏହି ଘୋଷଣାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସର 26 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 0685423069। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇଲେଞ୍ଜୁ।

0: ମାତ୍ର ଆଜିକାଲି ଦିନାତି ପରିବର୍ତ୍ତନ, ଅଡ଼େ ଚାଷବାସତେ ପରିବର୍ତ୍ତନ, ହାତୀ ଫଳରେ ନିହି ଚାଷବାସ କେହାଲତା କେଞ୍ଜି ନିହି ବିହନସ୍କେ ବେଟା ହି ନାହିଁ। ହାଇବ୍ରିଡ୍ ବିହନ ତଳେ ମାରସ୍କେ ଚାଷବାସ କେହା ରୋଚକା ଅଧିକା ଡାବୁ ବେଟା ହେଲତା କେଞ୍ଜି ଚେଷ୍ଟା କେହିମ ନାହିଁ। ତ ଇଦିରଣ୍ଡି ଜନା ଚାଷ କେହାଲି ମକା ଚାଷ ଇଞ୍ଜିନିୟରି ଇଦିଆତରଣ୍ଡି ଅର୍ଥକାରୀ ଫସଳ ଆମନି ଗୋଟାଇକି ଡାବୁ ବେଟା ନାହିଁ ଚେଞ୍ଜାଲସ୍କେ ତ ମେଡ଼ାଇନୁ ତାନି ପରେ ଡାବୁସ୍କେ ଅଧିକ ବେଟା ନାହିଁ। ମକା ଚାଷ କି ନଇଚେ ସାରେ ଇଦିରଣ୍ଡି ଲାଭବାନ ଚାଷ ଇ ମକା ଚାଷ କି ହାଲତା କି ଚାର ମାର ତଲିମୁଲୁ ଆନା କି ନଦୀ ମନେ ଇଚ୍ଛାରେ ତ ଆମେ କାଣ୍ଡା ଉହିନ ର ଆମେ ବାଡ଼ ତ ଉହି ନାହିଁ। ତ ଇ ସମୟ ତାସ୍କେ ମାର ଇ ଚାଷ କି ହେଲା ଆଡ଼ି ନାହିଁ ମାର ଇ କାରାମେଡ଼ାସ୍କେ ମାର ଇ ଜନାନ୍ତି ଉହାନା ଚାଷବାସ କି ହେଲା ଆଡ଼ି ନାହିଁ। ମାତ୍ର ଆମେ କାଣ୍ଡା ଏଇ ଟିକେ ଦରକାର ମଞ୍ଜାନୁ ଆମେ କାଣ୍ଡା ଏଇ ମଞ୍ଜାନୁ ଆମେ କାଣ୍ଡା ସୁବିଧା ମଞ୍ଜାନେ ହେଲେ ତ ବାଡ଼ କୁଡ଼ା ସିନି କାହାନା ମାର ଇ ଜନାନ୍ତି ଚାଷ କେତେ ସାରେ ଅଜିନେ
1: ଚାଷୀ ଲୋକ କମି ଲୋକ ଚାଷ ପିସ୍ତେ ମାର ଦା ତାକି ଏନା କି ନାହିଁ ମାନେ ଜନା ଓହାଲ ତାକି ଆଜିକାଲି କାରଣ ବେଡ଼ା ତାକି ତ ଲାଟା କୁଟା ଚିକେ ଅଡ଼ଇନେ ଲାଟା କୁଟା ମାର ହୁଡ଼ା ହୁଡ଼ି ଖାଁ ସଫା ସୁତରା କିନ କି ହା ନା ଏଦାଣି ମାର ନିହିଁକି ଡୁଆଡ଼ୁବି କି ନାଇଁ ମାନେ ଏଦା ତାକି ମାର ଏନା କି ନାହିଁ ମାନେ ଏ ଜାଗାତି ନେହେନେ କି ହୁଡ଼ାନା କାରଣ ବେଡ଼ା ତାକି ମାଙ୍ଗ ନିହିଁକି ଯତ୍ନ ଖାଲି ପଡ଼ ଆନେ ଯଦି ଏମ୍ବି କାଟାଦାରି ମାନେ ସାରେ ମାର ମଟର ଚିକେ ଲାଗ କି ହାଁ ଚାଷବାସ ଜନା ଚାଷ ଖେଳାଡ଼ି ନାହିଁ ତାନେ ତଲେ ଯଦି ମାର ଏମ୍ବି ହୋରୁ ଏଇ କି ଜଲାତେ ଏଇ ୱାହିନୁ ଏବା ତଲେ ଚିକେ ମାର କାରଣବେଡ଼ା ଖେଳାଡ଼ି ନାହିଁ ଗୋଟେ କାରଣବେଡ଼ା ତିମ ଜନା ଚାଷ ଅଳ୍ପ ମାଙ୍ଗ ଅଧିକା ଲାଭ ଚିକେ ଅଡ଼ିଆନୁ ଅଳ୍ପ କଷ୍ଟ ଚିକେ ଆନେ ଅଡ଼େ
0: ନିନ ବ୍ୟସ୍ତି ସମାନେ ଜନା ଚାଷ କେହାଲ ତାକି ସାରେ ତଲି ସେ ଜମି ପ୍ରସ୍ତୁତି ନିହି କଥା ଅଡ଼େ ଏଦିମ୍ବା ତାକି ଯେ କତ ସାର ଆମନି ଗୋଟା ହି ନାହିଁ ତାମି ପାଇଁ ଯେ ଏନିକି ବିଶୋଧନ କି ନାହିଁ ଇ ବି ହେଲେ ମାର ଜନାତି ଉପରେ ମାର ପୁନାଇ ମାନେ ଚାଷ ରଣାଣି କିନ ଅଛି ସାର ଏନିକି ମାର ନିହି ଅମଳ ବେଟା ନାହିଁ ଏନିକି ନିହି ଲାଭ ଆଡ଼ୁଇନେ ଇଦାଣି ଚିନ୍ତା କାନେ କିନ ଚାଷ କେହି ମା ଏଇଛି ସାରେ କାଲି ଉହା ସୂତାରେ ମିଳିଏ ଏଦା ପାଇଁ ଯେ ମାର ଏ ଭୂମିତି ମାର ଏନିକି ରତିନ ସାର ଦେବା ଡୁନାଏ ମାନେ ଲାଟା କୁଟା ପେରନାଏ ମାନେ ଏମ୍ବାଟ ମାଞ୍ଜା ଏନିକି ଉହି ନାହିଁ ଏଇ ହଜାର ତାକି ଏନିକି ନାଡ଼ା ନିହି କିଡ଼ଇନେ ଗିଚୁ ଏନି କିଡ଼ଇନେ ସାରା ଏନିକି କିନାଏ ଇବା ହେଲେ ବାର ସିନି କାନ ମାର ଉହିନାଦି ମାନେ ଏନ୍ତାକି କାରଣବେଡ଼ା ତ ଏଇତା ଅଭାବାନୁ ଏଦା ପାଇଁ ଯେ ଆମ୍ବି କାଣ୍ଡା ଏଇ ମାନୁ ଆମ୍ବି କାଣ୍ଡା ବାନ୍ଧା ମାନେ କାଏ ଏଦା ପାଇଁ ଯେ ମାର ବ୍ୟବସ୍ଥା କିନାଦି ମାନେ ନହେଲେ ମାର ଯଦି ନ କେତା ଡାଇ ସଜି ସିନିକା ଆନା ମେହା ଆନେ ଯଦି ମାର ଉହାତୁ ନାଇଁ ଇଚ୍ଛାରେ ଏଦି ଡାକି ଆନେ ମାତ୍ର ପଳ ୱାଏ ଏଦା ପାଇଁ ଯେ ଚାଷ କିନ ଇଚ୍ଛାରେ ନିହିକି କିନାଦି ମାନେ ଅଡ଼େ ଏନିକି ଉହିନାଟି ଆଚ୍ଛା ବୋଲି ତା ଗାତ ହି ନାହିଁ କି ଉରିଆ ହି ନାହିଁ କି ଗୁରୁମୁରି ହି ନାହିଁ ଏହେନା ହି ନାହିଁ ଇବା ହେଲେ ପଞ୍ଜାନ ମାର ଚାଷବାସ କିନାଦି ମାନେ
1: ହଁ ମାମା ନିନେ ଲେଚିଲେ ନେ ପୁନାନ ମାର ଚାଷ କେତେ ସାରେ ଲସ ଝିକି ଆନାଇ ଏଦା ତକି ଏନା କି ନାହିଁ ମାନେ ଆଜିକାଲି କାରଣବେଡ଼ା କାରଣବେଡ଼ା ତି ଜନା ଚାଷ ତା ମାର ଯେଉଁ ସରକାର ଗାତା ଇଞ୍ଜିନିୟରି ଏ ସରକାର ଗାତା ଗାଡ଼ି ହିଁ ଆନା ରାପି ଗାତା ଟିକେ ଅଧିକା ହିନ ତାପରେ ଏଇ ଏମିତି ୱାଇ ସାରେ ଯିକି ଜାକା ମଡ଼ ଖାଲି ପଡ଼ା ନେ ଆଟେ ଏ ଜାଗା ତ ଏନିକି ଏଇ ରହିନୁ ଇ ସବୁ ସିନି ଖାମାର କେତେ ନେହେ
0: ଅର୍ଡ଼ର କଥା ଏ ଜନାତି ଉଣାବାଡ଼ା ଆମର ସିନିକିନ କଡ଼ି କରି ତା କେଞ୍ଜି ଏନା ହେଉଛି ଆଜିକାଲି କଡ଼ି କରି ତି ପିସା ତୁନରେ ପାଙ୍ଗାତା ନିହି ମେ ଓରି ଏଦା ପାଇଁ ଏ ଜନା ଚାଷ ଯଦି କିନ କି ଏନି ଚାଷ କେ ମାର କିନ ଅଛରେ ଏଦିମା ବାଡ଼ ହିନା ଦି ମାନେ ହିତି ସାରା ଦିଅ କୋଡ଼ି କରି ଏଦିମା ହଡ଼ୁ ଅଡ଼େଇବା ର ଲୋକ କା ଚାଲିଶ କେ ପଡ଼ ଆନେ
1: ସତ କଥା ମାମା ଆଜିକାଲି ଦରି ମାରି ଲାଟାକୁଟା ଚାଷ ବାଡ଼ ହିନ ଏଦିମା ମାର କା ଚାଲିଶ କେ ପଡ଼ ଆନେ ଟାଇମ ହେଲେ ପଡ଼ ଆନେ ମାର ଦୁଇ ପଇସା ବେଟା ରହୁଛି ସାରେ ଟିକେ ଅଧିକ ପରିଶ୍ରମ ଖାଲି ପଡ଼ାନ ଆଜିକାଲି ଆଶାବେଡ଼ାସା ମାଙ୍ଗ ପିଓ ୱାହିନେ ଏମ୍ବି କାଣ୍ଡ ଉହିତିସ୍କେ ଆନୁ କି ଯତ୍ନ କାତିସ୍କେ ଆନୁ ଆଜିକାଲି ଯେକୌଣସି ଚାଷ କିନ ନିହାତି ନିହି ଯତ୍ନ କିନ ଚାଷ କିନ
0: ସତା କଥା ତାଇ ବା ଇଦିରୁଣ୍ଡି ନିହି ଲାଭବାନ ଚାଷ ଏଦା ତା କାମନି ଲୋକ ଚାଷ କିହି ନାହିଁ ସାରେ ଏ ସମୟତା ଅମଳ ସମୟତା ଦିମା ଗାଡ଼ି ଦାରାସ୍କେ ସିନିକିନା ଦିମାନେ ଲାବାଡ଼ ଇନ କେଡ଼ିଆ ଓ ଇଅନ ଇଚ୍ଛା କଡ଼ ହେତୁ ଅଡ଼େ ଡାବୁ ତିମାର ଏନିକି ଅଧିକ ବେଟା ନାହିଁ ଅଡ଼େ ନିହି ଦାରତଳ ପାରନ ପାରଛାନ ମାର ଇ ଜନା ଚାଷ ତି ଲାଭବାନ ବେଟାନ ତ ଇ ଜନା ଚାଷ ଉପରେ ବେଶାଲ ତାକି ର ତାଇ ମାନେ ସେ ଏ ତାଇ ତାଣ୍ଡେ ମାର ବେନ
2: ଜହର ତାଇ
3: ଜହର ତାଇ
2: ନି ଦରୁ ଟିକେ ନି ପରିଚୟ ଟିକେ ହିଆତେ ନି ହିଆତେ ମା
3: ନା ଦରୁ ସଦା ଜାନେ
2: ନାଇ
3: ମନ୍ତ୍ରୀ ବୁଟ
2: ପଞ୍ଚାୟତ
3: ଦଲେଗୁଡ଼ା
2: ବ୍ଲକ
3: ସେମିଲିଗୁଡ଼ା
2: ଆଜିକାଲି ଏନା ଖିଞ୍ଜି
3: ଆଜିକାଲି ଗୋଟେ ଟିକେ ଜନା ତା ଚାଲ ଖେଳ ହେଇନି।

0: ଚାଷବାସ କି ହେଁ ଜି ନିକା ତାହା ଏ ଆଚ୍ଛା ଏନେ ନି ଚାଷ କି ହେଁ ଜି
1: ମିର୍ସିଙ୍ଗା କର ଟାଇମ୍ ଜି
0: ହଁ ହଁ ମିର୍ସିଙ୍ଗା ଚାଷ କି ହେଁ ଜି ହାଁ ଅଡ଼େ ନା କି ଜି
1: ମାଣ୍ଡିଆ ଇଚ୍ଛା ରଖା
0: ହଁ ଅଡ଼େ
1: କୁଲିଙ୍ଗ ସରିବା କାରଣ
0: ଜନା ଚାଷ ଟିକେ ଅଧିକ କି ହେଁ ଜି ନିକା ତାହା ଏ
1: ଆଚ୍ଛା
0: ମାର ନିଜ କଥା ଆନ ଜନା ଚାଷ ବିଷୟରେ ହେଲେ ଜନା ଉହାଲ ତାକି ମାର ତଲି ଏନି ଖାଲ ପଡ଼ାନି ଜାଗା
1: ମାର ଟିକେ ଯେଟା ବି ତା କାରାତା ଡୁହାଲ ପଡ଼ା ହେରୁ ମାନ ଲଗ ହେରୁ ଟ୍ରାକ୍ଟର ମାନ ଲଗ ଟ୍ରାକ୍ଟର ଲଗାଉ କି ନାଇଁ
0: ତଲି ବେଲା ବେଲି କାରାତେ ମାର ଡୁହାଲ ପଡ଼ାନି ଏନି କଥା
1: କାରାତେ ଅଲ୍ପ ଟିକେ ଡେଭଲା ହାଲ ବି ଦିନଲେ
0: ଡେଭଲା ବିଲି କାତେ ସା ତାପରେ ପିଉ ଆନି ବେଲା ଉହାଲ ପଡ଼ା ହେନେ ହାଏ ଜନାୟା କାରା କାରା ତ ଉହିତେ ତ ନିହି ଆନୁ ନିକତା
1: ଲାଣ୍ଡି ଲେଖା କାରା ତ ଉହିତେ ହେଲେ ଅଦିନୁ ବର୍ଷା ରାତି
0: ଅଳ୍ପ କାରା ତି ନାଇଁ ମାନେ ଅଡେ ଏମ୍ବା ଉହି ନା ଟିମ ଏରା ନା ଅସୋ ସଡି ହିଁ ଜରି
1: ଏହି ନାତି ଟିକେ ଗୁରୁମୁର ଇଚ୍ଛା ଲେଖା ହେଲାମି ଆଦି ଲୋକ ତ ଅଡା ପିଗାତା ରିପୋର୍ଟ ଲେଖା ଟିକେ ଗେପ ପିସି ପୁଟେ ଉହି ସାରି ଟିକେ ଜନା ଅଦିନୁ
0: କହେ କୋ ଟିକେ ଉହିତେ ନେ ହେଇନି କଥା ହେଲେ ମାର ଜନା ଉହିତେ ଜେଚ ଏବେ ଆଡ କଥା ପଡା ନେ
1: କଥା ପଡ଼ା ଥିବା ନେ ଅସ ନେ ଅସ ହେଲେ ଟିକେ କାମା ଲୁଜା ପାଇଁ ଅସ ଜାଲ ସେ ନେରି ଯାତ କାଲି
0: ଗ୍ୟାସ ମାରା ଜି
1: ଗ୍ୟାସ ମାରା ଜି
0: ଏ ଗ୍ୟାସ ମାରା ବେନି ଦ୍ୱାରା ଚିମା ଭୂମି ଚିନ ସ ଏତ
1: ଗ୍ୟାସ ମାରା ବେ ତ ସାରି ଭୂମି ଟିକେ ଷ୍ଟ୍ରଙ୍ଗ ଆହା ଦିନେ ଟିକେ ଅଧିଲେ ମା ଟିକେ କତନା ଜମି ଅଧିନେ
0: ଯୋଉଟା ଆପି କାତେ ଏହା କେତେ ହେଁ ନି କଥା ଆରେ ଜନ ଆଜ୍ଞା ମାର କଥା ହେଲା କି ଏ ସବୁ ଚାକିଲେ ପାଟା ଅତି ସାରେ କଥା ପଡ଼ା ନେ
1: ପୁଟେ ପଟା ସାର କଥା ଅଧିକ ସୁଟ ଜନା ଅଧିନେ ଇରେମାନ ଲମ୍ବା ଅତି ସାରି ଟିକେ କଥା ମାରା ହେଲା
0: ହେଲେ ରୁଣ୍ଡି ଦେବାକୁ ଥି ସାର ଆହା ଜିନି କି ରେହେଁ କଥା ପଡ଼ା
1: ନା ରହନ୍ତି ଆନେ
0: ଆହାନେ
1: ଉଣା ଜାଣ୍ଡୁ ଆକୁ ଲଗା ହେନା କଥି ଅଧିକ ଏତେ ବେଲେ ପାଗ ଅଡି ଯାତି ଖରାପ ପାଗ ଅଛି ସେ ଆନେ ବର୍ଷା ଏତେ ବେଲେ ତ ଆନେ
0: ଗାଡି ପିଓ ହାତିସ କେ କଥା ମିଳି ଏନି କଥା ହେଲେ ଯେତେବେଳେ ଆହାନୁ ଆତି ସାରେ ଯୋଉ କଥା ହେଲେ ରାତି ସାରେ ଯୋଉ ଅସୋ ସଡି ହେଲ ପଡ଼ା ନେ
1: କଥା ହେଲେ ରାତି ସାରି ଅସ ଡାକିଣା ଯଦି ଆଡ଼ି ଲଗେ ଗୁରୁମୁର
0: ସାର ଭାଇ ହାତି ସାର ଏବେ ଦିଖାଲ ପଡ଼ାନେ ଦିଖା ତ ସାର ଏବେ ମେସିନ ତମେ ଥି ସାର ହେଇନେ କେଡ଼ ଥି ଯେ ରେବା
1: ବେଶୀ ଲେଖା ଅତି ସାର ଟିକେ ବାସ୍ତା ଥା ଆମେ ଥା ତ ଟେଙ୍ଗା ତଲେ ବେଚାଲା ନେ ଟିକେ ଗାଡି ଦଶ ବାର କୁଇଣ୍ଟାଲ ସାର ତ ମେସିନ ତା ଖେଳା ନେ ଦେଗା କେଇ ତଲେ
0: ହେଲେ ଖେଳକେ ପଡ଼ାନେ ହେଲେ ମାର ଜନାୟା ନିନୁ ଏଚେ ଏରିଆ ତ ହଁ ଜି
1: ଏତେଗା ଏକର ଲେ ହଁ
0: ଏକର ତ ଏଚର ବାସ୍ତା ଲାନୁ
1: ହାତି ବର୍ଷା ଟିକେ କମ ବାର ଚାରି
0: ହାତି
1: ବର୍ଷା ରେଟ୍ ଅତାରି ବାଇଶ ଟଙ୍କା ଲେଖା କୋଡ଼ିଏ ଟଙ୍କା
0: ତିନି
1: ଚାରି ଦିନ ବାଇକ ଆସ ମିଲ ତମେ ପାଟି ନୁ ମିଲ ତମେ
0: ଜନା ନିହିକ ବାଇ ନାଇ ମାନେ ନିହିକ ବାଇ ଆସରେ ମିଲ ତମେ ପଟା ହେନୁ
1: ପାଟି ନୁ ମାର୍କେଟ ତା ଦିନ ବାଚିକି
0: ବାଚିକି ଆଣରେ ଉଣା ଦ୍ୱାରା ଆନୁ ଉଣା
1: ଦ୍ୱାରା ଅଦା ତ ଚାନ୍ଦେରି ବାୟା
0: ଚାନ୍ଦେରି
1: ଗଜା ହେନେ ମାର୍କେଟ ତ ଏଇଠି ନମ ଦୁଇ ଟଙ୍କା ତ ଉଣା କି ମିଠା ନେରି ପନ୍ଦର ଟଙ୍କା ମାଛି ତେର ଟଙ୍କା କି ଏଇଠି ନେରି
0: ମାଙ୍କ କୁଇଣ୍ଟାଲ ତା କି ଦୁଇଶହ ତିନିଶହ ଟଙ୍କା ଲସ୍ ଆନାଇ
1: ଆନାଇ ଆତି
0: ହଁ ଓ ଜନା ଚାଷ କେତେ ଶିଖେ ମାଙ୍କ ଟିକେ ଲାଭ ମାନେ ନି କଥା ନେ ଗୋଟେ ପିଜୁ ପୁଆ ନି ଆଡ଼ାଇ ମାନେ ବାସ କାଣି କାମ୍ବି ସାର ହା
1: ଯତ୍ନ ଗୁଣ ସବୁ
0: ଗୁଣ
1: କକର ପଦାନ ଯେତିକି ସେବା କି ଦେଲେ ଲାଇ ମିଡର ଜନା ବାଇ ଖାଲି ସେବା କି ନାଇଁ ମାନେ ଡାକି ଗାଦିକି ସାର ଗଜା ଆନୁ ଗଜା ଅଛି ସାର ତମର ମାର୍କେଟ ସାର ଗଜା ଥାଏ ବାଛିକି
0: ଆଣି ମାର ହେଲେ ଜନା ଉହି ସାର ଏନି କି କାରା ବେଲେ ତା ଡିକ ନାଇ ଏଲେ ସମୟ ଆଣିଲେ କି ମାର ଉହି ନାଇଁ ମାନେ
1: ବାନ୍ଧ ପାଣ ଲେସ୍ କାଇନ ଉହି ନ ପିଜୁ ପିଛା ଜନା ଅଜା
0: ଅଜା ଆଉ କଲର ହାତ ନୁ

0: ହେଲେ ଜନା ତ ଏ ଲାଭ ତ
1: ଲାଭ
0: ଓଡ଼ିଆ କଥା ବେସ୍ତାତି ଓଡ଼ିଆ ନିହି ଜିନିଷ ପୁଚମି ଇନାନ୍ତି ସବୁ ଲୋକ ମାମ୍ବୁ ପୁଞ୍ଜାଲି ଦରକାର ଏନିକି ଚାଷ କି ନାଇଁ ବହୁତ ବହୁତ ଧନ୍ୟବାଦ
2: ଇ ଜନା ଚାଷ ଉପରେ ଇତାଇ ତାଣ୍ଡେ ତ ବେଚାଇ ହିସ୍କେ ହତାତେ ପୁଚାଇ ଓଡ଼େ ଏମ୍ବାଟ ଏ ନେ ମାର ରାହା ସାରଦା ଥାକି ପାଚୁ ରଣ୍ଡାଣୀ ଏ ନ

0: ಈ ಪಾಚು ತವೆ ಚೈತಾಯ ಬೈ ನವರ ಕಥಾ ಹಾಡಗತಾನ ಪರಿಮಳ ಕಥಾ ತಿ ಮಾರ ಹಾಡಗತಾನ ನಾಟ ಭಿತರ ಏನಿಕಿ ಮಾರ ಸಫಾ ಸುತರಾ ಇಟಿ ನಾಯಿ ನಾಯ ಭಿತರ ಮಾರ ಏನಿಕಿ ಪರಿಮಳ ವ್ಯವಸ್ಥಾ ಮಾರ କି ନାହିଁ ନାୟ ଭିତରେ ଏନିକି ପରିଷ୍କାର ଇଟିନାଦି ମାନେ ସ୍ୱଚ୍ଛତା ଏନିକି ଇଟିନାଦି ମାନେ ଏ କଥା ତୁମର ହାଡ଼ କଥା ନ ତ ତଲି ମନୁ ମାର ସିନିକିନ ମା ମନ ତ ତଲି ସେ ସଫା ସୁତରା ଇଟି ସାରେ ମା ଇଲୁସ୍ କେ ସଫା ସୁତରା ଆଣେ ଗୋଟେ ମା ପରିବେଶ କେ ସଫା ସୁତରା ଆନେ ଉଣା ଲୋକଟେ ବୁଢା ବୁଢ଼ୀ ପାତେକା ମାର ନିଜେ ସଫା ସୁତରା ଆଣେନାଦି ମାନେ ତାନି ପରେ ମା ହାମ୍ବର ଦୁଃଖିଆ ହେଲେ ସଫା ସୁତରା କିହା ତୂର୍ଣ୍ଣ ଗୋଟେ କକାର ପଦାଣିସ୍ କହିଲା ହେଁ ମାର ସଫା ସୁତର କିନ ଓଡ଼ର କଥା କାଜା କଥା ହାତେ ନାଇ ଭିତରେ ଯୋଉ ମାଞ୍ଜା ନେ ପାଇକାନା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ତରଫରୁ ଯେତିକି ବି ପାଇକାନା ଆହାନୁ କି ମାରସ୍ କେ କିତା ଏବାତେ ମାର ବ୍ୟବହାର କିନାଦି ମାନେ ପ୍ରାୟ ମାର ସେ ମେସିନ୍ ନାହିଁ ସିନିକି ନାହିଁ ହାରକା ଲୋକ ପାଇକାନା ବ୍ୟବହାର ପୁଞ୍ଜା ହେଲା ଆଉ ତାମ୍ବ ଏନିକି ବାଣ୍ଡିହା ନାହିଁ ଏନିକି ଏଉତି ୱାକ୍ ନାହିଁ ତାନି ପରିଚାଳନା ଏନିକି କି ନାହିଁ ଇ କଥା ହେଲେ ଲୋକ ପୁଞ୍ଜିଲେ ଆଡ଼ାଲା ତ ଗାଡ଼ୁ ଉଚ୍ଚାରା ଆୟା ନର ତମେ ପାଇଁ ଏନିକି ସଚେତନା କିନ ନାଇଁ ଭିତରେ ମାର ଏନିକି ବାର ଲୋକ କକାର ପଦା ହେଲା ହିଁ ଯଦି ମାର ସଫା ସୁତରା ହଡ଼ାୟାନା ମା ପାଇକାନ ଯଦି ବ୍ୟବହାର ନିହିକି କିନ ଉଚ୍ଚାରେ ମାଙ୍ଗେ କୌଣସି ଅସୁବିଧା ଆଇଏ ଇଦରଣ୍ଡି ନିହି କଥା
1: ନାସକାଣ ତ ସବୁ ସରକାର ହିହାନେ ପାଇକାନା ଏଦି ବା ମାର ବ୍ୟବହାର କିଛି ଚେଚ କି ପାଙ୍ଗା ତାମ୍ବା ଏହା ଚିସ୍କେ ହେଲା କକାର ପଦା ତେ ପାଙ୍ଗା ତିସ୍କେ ପାଣ୍ଡି ମୁଡ଼କା ହାଜି ମାନୁ ଉଣା ଲୋକ ତି କଥା କୁକି ସାର ଏ ତିସ୍କେ ମାର ଏନା କି ନାଇଁ ମାନେ ଏ ଦାରେ ଇରା ଉରି ମାଛ ସାରେ ଫ୍ରି ଖାସ୍ତି ନେହେ ତାପରେ ଏନା କି ନାଇଁ ମାନେ ଏ କକାର ପଦାଣି ନରୱା ନରୱି କି ହାସ୍କେ କକାର ପଦାଣି ସ୍କେ କେସ୍କେ କୁସ୍କି ନିହିକି ନରୱି କି ନାଇଁ ମାନେ ର ସାବୁତଲ ନରୱି କି ନ ଆଷ୍ଟେ ମାର ନିଜେସ୍କେ ନର୍ନ ତାନ ତଲେ ଆଜିକାଲି ତ ମାନେ କରାଣବେଡ଼ାବା ହିନେ କରାଣବେଡ଼ାବା ତିସାରେ ବି ହାଁ ଯିକେ ଅଧିକା ଆନୁ ମାର ଯଦି ଦାରି ମାରି ସଫା ସୁତରା ଇଟା ଇଛି ସାରେ ଏମ୍ବା ବିହା କୁଗା ସମ ମାତେ ନିରାନ୍ଦା ତାସ୍କେ ବିହା ସ୍କେ କୁଗି ୱାନୁ
0: ରାନ୍ଧା ଆତେ କି ଏଇ ଆତେ ଗହନି ଜିନିଷ କି ତିନି କାଦି ଜିନିଷ ଏଥିରେ ବା ମୁଛି କାହାନ ମାର ଏଠି ନଦୀ ମାନେ
1: ସତ କଥା ଆଜ୍ଞା।

କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଶିଳ୍ପୀ ହେଲେ ମୁକ୍ତା ଚାଟାର୍ଜୀ, ଶିଳ୍ପୀଙ୍କ କଣ୍ଠରେ ସୁର ଦାସଙ୍କ ରଚନା।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି

0: କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶେଷରେ ଶିଳ୍ପୀମାନେ ହେଲେ ସାଧନା ସରଗମ ଏବଂ ଆଜମ ଅଲ୍ଲୀ ମୁକର୍ରମ, ଗୀତିକାର ଦୟାରାମ ଦର୍ଦ ଫିରୋଜୀ।

ଆସନ୍ତୁ ଶୁଣିବା ଏହି ଘୋଷଣାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସର 27 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ତର ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସର 26 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ତର ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 0685423069। ଘୋଷଣାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣ ପାଇଁ ନେଇ ଆସିଛୁ ଆଜିର ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ। ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କା ମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କା ମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା, ଗୁଣ୍ଡ, ଗୋବର ଖତ ଦେଇ ମଞ୍ଜି ବୁଣାଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। 1 ଡେସିମିଲ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ 4-5 ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ 12 ଶଗଡ଼ ଖତ ଏକର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହିପରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି 2 ଫୁଟ ଓ ଗଛକୁ ଗଛ 2 ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ 6 ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP,

0: 46 ସୂର୍ଯ୍ୟମୁଖୀ ଓ ଜୁଆଳା କ୍ଷେତକୁ କେମିତି ଜଳସେଚନ କରିବା। ଲଙ୍କା ଚାରା ଲଗାଇବାର 3 ସପ୍ତାହ ପରେ ଓ ତାପର 3 ସପ୍ତାହ ପରେ ଏହିପରି 2 ଥର କୋଡ଼ା ଖୋସା କରାଯାଇଥାଏ। ଏହି ସମୟରେ କ୍ଷେତର ଘାସ ସବୁକୁ ବାଛି ପରିଷ୍କାର କରିଦେବାକୁ ହେବ। ଆଉ ମଧ୍ୟ ଆବଶ୍ୟକ ପରିମାଣରେ ପୁଣି ଥରେ ଖତ ସାର ପ୍ରୟୋଗ କରାଯିବାକୁ ପଡ଼ିବ। ଯତ୍ନ ସହକାରେ ଥରକୁ ଥର ଜମିର ବତର ଦେଖି ଗଛକୁ ଜଳସେଚନ କରିବାକୁ ପଡ଼ିଥାଏ। ଜଳସେଚନ ଆବଶ୍ୟକ ପରିମାଣରେ କରା ନ ଗଲେ ଫଳ ଫଳିବା କମିଯାଇଥାଏ। ଲଙ୍କା ଗଛରେ ସାଧାରଣତଃ ହଳଦୀଗୁଣ୍ଡ ପୋକ ଲାଗିଥାଏ। ଏହା ବାଦ ଯେଉଁ ପୋକ ଓ ଫଳକଟା ପୋକ ଲଙ୍କା ମରିଚ ଫସଲର ବିଶେଷ କ୍ଷତି କରିଥାନ୍ତି। ଏପରି ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ହେଲେ ସେଭିନ୍ ମେଟାସିଷ୍ଟକସ୍ ଆବଶ୍ୟକ ପାଣିରେ ମିଶାଇ କ୍ଷେତରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଲଙ୍କା ଚାଷରେ ଝାଉଁଳା ରୋଗ ମଧ୍ୟ ହୋଇଥାଏ। ଏଥିସହିତ ଲଙ୍କା ଗଛକୁ ଭାଇରସ୍ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ଏହା ବ୍ୟତୀତ ଯେଉଁ କ୍ଷେତରେ ବାଇଗଣ କିମ୍ବା ବିଲାତି ବାଇଗଣ ଲଗାଇଥିବେ ସେହିସବୁ ଜମିରେ ଲଙ୍କା ଚାଷ କରିବେ ନାହିଁ। ପ୍ରତି ଏକର ପିଛା କଞ୍ଚା ଲଙ୍କା ସର୍ବାଧିକ 30-35 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। କଞ୍ଚା ଲଙ୍କା ବିକ୍ରୟ କରିବାର ବିଶେଷ ସୁବିଧା ନଥିଲେ ମଧ୍ୟ କଞ୍ଚା ଲଙ୍କାକୁ ଶୁଖେଇକିରି ବିକ୍ରୟ ମଧ୍ୟ କରିପାରିବେ।
1: ଲଙ୍କା ମରିଚ ଚାଷ ଏ ସମ୍ପର୍କରେ ଶୁଣିଲେ ଆଜିର ଚାଷବାସ କଥାରେ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:20 ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା ଅନୁପମା ରାଜୁ ଏବଂ ସୁଜାତା ବେଜ୍।

0: ଘର ଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନାରେ ମୁଁ ଅନୁପମା ରାଜୁ
1: ଆଉ ମୁଁ ସୁଜାତା ବେଜ। ନମସ୍କାର।
0: ସୁଜାତା,
1: ହଁ ଅପା,
0: ଚକ୍ଷୁ ବା ଆଖି ହେଉଛି ଆମ ପାଇଁ ପ୍ରକୃତିର ଏକ ଅମୂଲ୍ୟ ଉପହାର। ଜନ୍ମଠାରୁ ଆରମ୍ଭ କରି ମାଆଙ୍କ ମୁହଁ, ବାପାଙ୍କ ସ୍ନେହ, ପ୍ରକୃତିର ସୌନ୍ଦର୍ଯ୍ୟ, ସକାଳର ସୂର୍ଯ୍ୟୋଦୟ, ସବୁକିଛି ଆମେ ଆମ ଚକ୍ଷୁ ମାଧ୍ୟମରେ ଦେଖିଥାଉ। କିନ୍ତୁ ଆମ ସମାଜରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଚକ୍ଷୁ ସମସ୍ୟା ଯୋଗୁଁ ଦୃଷ୍ଟିହୀନତାର ଜୀବନ ବିତାଉଛନ୍ତି। ସେମାନଙ୍କ ଜୀବନରେ ଚକ୍ଷୁଦାନ ଆଶାର ଏକ ନୂଆ ଆଲୋକ ଆଣିଦେଇପାରେ।
1: ସତ କଥା ଅପା, ଚକ୍ଷୁଦାନ ହେଉଛି ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଆଖିରୁ ଆବଶ୍ୟକୀୟ ଚକ୍ଷୁତନ୍ତୁ ଦାନ କରିବା। ଏହା ଚିକିତ୍ସା କେନ୍ଦ୍ରରେ ପ୍ରକ୍ରିୟାକରଣ ପରେ ଆବଶ୍ୟକ ଥିବା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୋଇଥାଏ। କିଛି ଲୋକ ଭାବନ୍ତି ମୋର ଆଖି ଠିକ୍ ନୁହେଁ, ମୁଁ ଚକ୍ଷୁଦାନ କରିପାରିବି ନାହିଁ। କିନ୍ତୁ ଚକ୍ଷୁଦାନର ଯୋଗ୍ୟତା ସମ୍ବନ୍ଧରେ ଚକ୍ଷୁ ବିଶେଷଜ୍ଞ ହିଁ ଜାଣିପାରନ୍ତି। ତେଣୁ ନିଜେ ଅଯୋଗ୍ୟ ଭାବି ଚକ୍ଷୁଦାନରୁ ପଛକୁ ହଟିବା ଉଚିତ ନୁହେଁ। ଚକ୍ଷୁଦାନ କେବଳ ଏକ ଦାନ ନୁହେଁ, ଏହା ମାନବିକତାର ଏକ ମହାନ ଉଦାହରଣ।
0: ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ସେ ଦାନ କରିଥିବା ଚକ୍ଷୁ ଯୋଗୁଁ ଅନ୍ୟ ଜଣେ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରିପାରନ୍ତି। ତେଣୁ ଆମ ସମାଜରେ ଚକ୍ଷୁଦାନ ସମ୍ପର୍କରେ ସଠିକ୍ ତଥ୍ୟ ଆଉ ସଚେତନତା ପହଞ୍ଚାଇବା ନିହାତି ଆବଶ୍ୟକ। ଆମେ ଜୀବନରେ ଅନେକ ଦାନ କରୁ, ଯେମିତିକି ରକ୍ତଦାନ, ବସ୍ତ୍ରଦାନ, ଅନ୍ନଦାନ। କିନ୍ତୁ ମୃତ୍ୟୁ ପରେ ଯଦି ଆମ ଦାନ ଅନ୍ୟ ଜଣଙ୍କ ଜୀବନକୁ ଆଲୋକିତ କରିପାରେ, ତେବେ ଏହାଠାରୁ ବଡ଼ ମାନବ ସେବା ଆଉ କ'ଣ ହେଇପାରେ?
1: ତେଣୁ ତ କୁହାଯାଏ, ଚକ୍ଷୁଦାନ ମହାଦାନ, ଅନ୍ଧକାର ଜୀବନରେ ଆଲୋକର ସନ୍ଧାନ।

0: ଗୀତ ଶୁଣିବା ଭିତରେ ଗୋଟେ କଥା ଭାବୁଥିଲି ସୁଜାତା।
1: କ'ଣ ବା?
0: ସଂସାରରେ ସବୁଠୁ ପବିତ୍ର ଆଉ ମିଠା ସମ୍ପର୍କ ହେଉଛି ବୈବାହିକ ସମ୍ପର୍କ। ବିବାହ ପରେ ଦୁଇଟି ଅଜଣା ବ୍ୟକ୍ତିତ୍ୱ, ଦୁଇଟି ଭିନ୍ନ ଚିନ୍ତାଧାରା ଏକାଠି ହୋଇଥାନ୍ତି, କିନ୍ତୁ ଦୁହିଁଙ୍କ ମଧ୍ୟରେ ତାଳମେଳ ରହିବା ନିହାତି ଜରୁରୀ, ନା କ'ଣ କହୁଛ?
1: ହଁ ବା, ସୁନ୍ଦର କଥା କହିଲ। ଆଉ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସବୁଠୁ ବଡ଼ ଚାବିକାଠି ହେଉଛି ବୁଝାମଣା। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ଉତ୍ତମ ବୁଝାମଣା ଥାଏ, ତେବେ ବଡ଼ରୁ ବଡ଼ ଝଡ଼ ମଧ୍ୟ ସହଜରେ ପାର ହୋଇଯାଏ।
0: ରାଗ, ରୁଷା, ମାନ, ଅଭିମାନ ତ ସବୁ ପରିବାରରେ ଥାଏ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥାଏ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛୋଟ ଛୋଟ ଝଗଡ଼ାଗୁଡ଼ିକ ତରକାରୀରେ ଲୁଣ ପରି, ଲୁଣ ନଥିଲେ ଯେମିତି ସ୍ୱାଦ ମିଳେନି, ସେମିତି ଟିକେ ଅଭିମାନ ନଥିଲେ ପ୍ରେମର ଗଭୀରତା ମଧ୍ୟ ଜଣାପଡ଼େନି।
1: ସକାଳୁ ଚା କପ୍ରେ ଚିନି କମ୍ ହେବାକୁ ନେଇ ଝଗଡ଼ା ହୋଇଥାଉ, କିମ୍ବା ରବିବାର ଦିନ ବୁଲିବାକୁ ଯିବାକୁ ନେଇ ରୋଷିବା, ସେ ସବୁ ଝଗଡ଼ା ଭିତରେ ରହିଥାଏ ଅନାବିଳ ଭଲ ପାଇବା। ରାଗିବା ରୋଷିବା ଯେତିକି ସ୍ୱାଭାବିକ, ତାକୁ ସେତିକି ଶୀଘ୍ର ସମାଧାନ କରିବା ସେତିକି ଜରୁରୀ। ଝଗଡ଼ାକୁ ଅଧିକ ଦିନ ଟାଣିଲେ ସମ୍ପର୍କରେ ତିକ୍ତତା ଆସିଥାଏ।
0: ଝଗଡ଼ା ତ ସବୁ ସଂସାରରେ ହୋଇଥାଏ, କିନ୍ତୁ ସୁଖୀ ଦାମ୍ପତ୍ୟ ସେଇଠି ହୁଏ ଯେଉଁଠି ଭୁଲକୁ ଜାବୁଡ଼ି ନ ଧରି କ୍ଷମା କରିବାର ବଡ଼ପଣ ଥାଏ। ଟିକିଏ ମିଠା କଥା ସବୁ ରାଗକୁ ଦୂର କରିଦିଏ।
1: ସ୍ୱାମୀ ସ୍ତ୍ରୀଙ୍କର ଏହିଭଳି ମିଠା ମିଠା ସମ୍ପର୍କକୁ ନେଇ ଆଜିର ଏହି କାର୍ଯ୍ୟକ୍ରମ ସୁଖୀ ଦମ୍ପତି। ଆସନ୍ତୁ ସୁଖୀ ଦମ୍ପତିରେ ଭେଟିବା ସୁରେନ୍ଦ୍ର କୁମାର ମହାପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ମହାପାତ୍ରଙ୍କୁ।
2: ଅପା ଭାଇ ନମସ୍କାର। ଆପଣ ମାନଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଆପଣଙ୍କ ପରିଚୟ ଦିଅନ୍ତୁ।
3: ମୋ ନାଁ ସୁରେନ୍ଦ୍ର କୁମାର ମହାପାତ୍ର।
4: ଶ୍ରଦ୍ଧାଞ୍ଜଳି ମହାପାତ୍ର।
2: ତ ବାହା ହେଇ ଆପଣଙ୍କର କେତେ ବର୍ଷ ହେଲା?
3: 15 ବର୍ଷ ହେଲାଣି ବିବାହ ହୋଇଛି।
2: ଆପଣଙ୍କ ପରିବାରରେ କିଏ କିଏ ରହନ୍ତି?
3: ମା ଅଛନ୍ତି, ଭାଇ ଭଉଣୀ, ଭାଉଜ, ଝିଆରୀ ପୁତୁରା।
2: ମାନେ ଆପଣଙ୍କର ଯୌଥ ପରିବାର? ଅପା, ଆପଣଙ୍କ ମା ଘରର ବି ଯୌଥ ପରିବାର କି?
4: ନାଇଁ, ଆମର ଆମେ 5 ଭଉଣୀ, ମା ନାହାନ୍ତି, ବାପା ଅଛନ୍ତି ଏକୁଟିଆ। 5 ଭଉଣୀ ଯାହା ବାଟେ ଯିଏ ବାହା ହେଇଛି, ଯାହା ଶାଶୁଘରେ ସିଏ ଅଛୁ।
2: ତ ଆପଣ ଯେତେବେଳେ ଗୋଟିଏ ଯୌଥ ପରିବାରକୁ ଗଲେ, ସେଠାରେ ଆଉ ଗୋଟିଏ ପରିବାର ଆପଣ ପାଇଲେ ଯେଉଁଠିର ଚାଲିଚଳନ ରୀତିନୀତି ସବୁ ଅଲଗା ଥାଏ, ତ ଆପଣଙ୍କୁ କେମିତି ଆଡଜଷ୍ଟ ହେବାକୁ ପଡିଥିଲା?
4: କିଛି ବି ଅସୁବିଧା ହେଇନି, ଶାଶୁଘର ବହୁତ ଭଲ, ଶ୍ୱଶୁର ନଣନ୍ଦ ଦିଅର ସମସ୍ତେ ବହୁତ ଭଲ, ଦେଶ୍ରଦା ସେମାନେ ସବୁ ଶିଖେଇ ଦେଇଥିଲେ ମତେ। ମୋର କଟର ଝିଅ ପୁରୀର ବୋହୁ ହେଲି, ଏପଟ ସେପଟ ଢାଞ୍ଚା ପୁରା ଅଲଗା ଥିଲା, କିନ୍ତୁ ସେମାନେ ଆଡଜଷ୍ଟ କରିଦେବା ଯୋଗୁଁ ମୁଁ ବହୁତ ମାନେ ଭଲସେ ଇଏ କରିଦେଇଥିଲି, କିଛି ବି ମତେ ଅସୁବିଧା ହେବାକୁ ପଡିନି।
2: ତ ପରିବାରର ସମ୍ମତିରେ ବାହାଘର ହେଇଥିଲା ନା ପ୍ରେମ ବିବାହ କରିଥିଲେ?
4: ନା, ପରିବାର ସମ୍ମତିରେ ବାହାଘର ହେଇଥିଲା।
2: ପରସ୍ପର ସହିତ କେବେ ଦେଖା ହେଇଥିଲା?
4: 2011 ମୁଁ ମୋର ଜଣେ ରିଲେଟିଭ ଘରକୁ ବୁଲିବାକୁ ଆସିଥିଲି, ସିଏ ତାଙ୍କ ଘରେ ଭଡ଼ାରେ ରହିଥିଲେ, ତ ମୋର ରିଲେଟିଭ ମାଉସୀ ହେବେ, ସିଏ ପ୍ରସ୍ତାବ ପକେଇଲେ, ସିଏ ଦେଖିବାକୁ ଆସିଲେ, ସେ ଗୋଟେ କରିଥିଲେ ସିଏ। ତାପରେ ଶାଶୁଘର ସମସ୍ତେ ଆସିଲେ, ଏନଗେଜମେଣ୍ଟ ହେଲା, ତାପରେ ବାହାଘର ହେଲା।
2: ତ ବିବାହ ପରେ ଭାଇ ଆପଣଙ୍କୁ ସହଯୋଗ କରୁଥିଲେ କି?
4: ହଁ, ବହୁତ ସହଯୋଗ, ବାହାଘର ଠୁ ଆଜି ଯାଏ 15 ବର୍ଷ ହେଇଗଲା, ସବୁଥିରେ ମାନେ ଛୁଆଙ୍କ ଠୁ ଆରମ୍ଭ କରି ଘର ଠୁ ସବୁଥିରେ ମତେ ସାହାଯ୍ୟ କରୁଛନ୍ତି।
2: କେଉଁ କେଉଁ କାମରେ ସାହାଯ୍ୟ କରନ୍ତି?
4: ସବୁ ରୋଷେଇ ବାସ, ବାହାର କାମ, ପିଲାଙ୍କର ପାଠ ପଢାରେ, ଝିଅ ଗୋଟେ ଅସୁସ୍ଥ ତାର ମେଡିକାଲ କାମରେ, ସବୁଥିରେ ମତେ ସାହାଯ୍ୟ କରୁଛନ୍ତି। ପୂଜା ପାଟି ଘରର ସବୁ କାମରେ ମତେ ସାହାଯ୍ୟ କରନ୍ତି।

0: ତ ଭାଇ ଆପଣ ଆପଣଙ୍କ ଜୀବନ ସାଥୀ ବିଷୟରେ କେଉଁ ନୂଆ କଥା ପ୍ରଥମେ ଜାଣିବାକୁ ପାଇଲେ ବିବାହ ପରେ?
1: ବିବାହ ପୂର୍ବରୁ ତ ସିଏ ଗୋଟେ ଚଳଣି ଅଲଗା ଥିଲା, ବାହାଘର ପରେ ଗୋଟେ ଚଳଣି ସମ୍ପୂର୍ଣ୍ଣ ଭିନ୍ନ ହେଇଗଲା। ତ ବାହାଘର ପରେ ଟିକେ ଅବାଗିଆ ଲାଗିଲା, ବିବାହ ନ ହବା ପୂର୍ବରୁ କୁଆଡେ ମନ ହେଲା ବୁଲିବାକୁ ପଳଉଥିଲୁ, ସାଙ୍ଗସାଥୀ ମାନଙ୍କ ସାଙ୍ଗରେ ଯାଉଥିଲୁ ଆସୁଥିଲୁ। ଏ ବିବାହ ହେବା ପରେ ସେ ଗୋଟେ ଜିନିଷ ବନ୍ଦ ହେଲା, ହଁ କୁଆଡେ ଯିବାକୁ ହେଲେ ଘରେ ମିଶେସ କାହିଁକି ଯିବ, ନ ଗଲେ ହବନି କି, ସେତିକି ନ ଗଲେ ଭଲ ହୁଅନ୍ତା, ଭଲ କି କହନ୍ତି। ମୁଁ ତ ସେଇଟାକୁ ଆଡଜଷ୍ଟ କରିକି ମୁଁ ଯାଏନି, ରହିଯାଏ, କଣ ଗୋଟେ କହିଦିଏ ନା ଏମିତି କାମ ଅଛି ସେମିତି କାମ ଅଛି କହିକି ରହିଯାଏ। ଏଇସବୁ ଜିନିଷ ଯାକ ଆଡଜଷ୍ଟ କରିବାକୁ ପଡେ ଆଉ କଣ, ଆଉ କାହିଁକି ଅଯଥାରେ ଯିବ, ଏତେ ବାଟ ଯିବ, ବୁଲି ବୁଲି କରି ଆସିବ, ଦେହ ଖରାପ ହବ, ଏଇ ସବୁ ଜିନିଷ ପରେ ସେ କହନ୍ତି। ସେତେବେଳେ ବିବାହ ହେଇନଥିଲେ ହଁ ଯିବା ଇଆଡେ, ହଁ ପଳେଇବା ଚାଲ, କହିବାକୁ ସେତେବେଳେ କିଏ ଜଣେ ନଥିଲେ, ବିବାହର ପରେ କହିବାକୁ ଜଣେ କିଏ ଆସିଲା, ସେ ଜିନିଷ ପରିବର୍ତ୍ତନ ହେଲା।
0: ତ ଆପଣ ମାନଙ୍କ ମଧ୍ୟରୁ କିଏ ବେଶୀ ରାଗନ୍ତି?
1: ମିସେସ୍ ବେଶୀ ରାଗି।
0: ରାଗିଲେ ପ୍ରଥମେ କିଏ କଥା ଆରମ୍ଭ କରନ୍ତି?
1: ମୁଁ କଥା ଆରମ୍ଭ କରେ, ମୁଁ କମ୍ପ୍ରମାଇଜ୍, ଯେହେତୁ ଘରର ବଡ ମୁଁ, ତେଣୁକରି ମୁଁ ହିଁ ସେ ଜିନିଷକୁ ସମାଧାନ କରିବାର ଅଛି, ମୁଁ ସେ ଜିନିଷକୁ ମୁଁ ହିଁ ସମାଧାନ ସାଙ୍ଗେ କରିଦିଏ। ଆଉ ଏମିତି 15 ବର୍ଷ ଭିତରେ ଆମେ କେବେ ଗୋଟେ ଦିନ କଥା ନ ହୋଇକି ରହିନୁ, ଘର ହେଲା ମେରୁ କଥା ପାଟିତୁଣ୍ଡ ଭଲ ମନ୍ଦ ଟିକେ ହେଉଥାଏ, ସେ ଜିନିଷଟାକୁ ସମାଧାନ ମୁଁ କରିଦିଏ। ତ ସେମିତିରେ 15 ବର୍ଷ ଆମର ବିତିଗଲା।
0: ତ ଅପା ଏମିତି ରୋଷେଇ କରି କେବେ ରହିନାହାନ୍ତି?
1: ନା କେବେ ରହିନାହାନ୍ତି, ଆମେ କେବେ ରୋଷେଇ କରି ଗୋଟେ ଦିନ ରହିନୁ, କେବେ ରୋଷେଇ କରି ଗୋଟେ ଦିନ ଭୋକରେ ବି ରହିନୁ। ସକାଳେ ଯଦି କଣ ଟିକେ ମୁହଁ ଫୁଲାଫୁଲି ହେଲୁ, ଟିଫିନ୍ ଏକା ସାଙ୍ଗରେ ବସି ଖାଇବୁ, ଟିଫିନ୍ ଖାଇଲା ପରେ ଯଦି ମୁହଁ ଫୁଲାଫୁଲି ଟିକେ କଣ ହେଲା, ଖରାବେଳେ ଏକାଠି ଖାଇଲୁ, ଖରାବେଳେ ଖାଇସାରିବା ପରେ ବି ଯଦି କେତେବେଳେ କଣ ହେଲା, ରାତିରେ ଏକାଠି ଖାଇଛୁ, ଗୋଟେ ଦିନ କଥା ନ ହେଇକି ରହିନୁ।
0: ମାନେ ଆପଣଙ୍କ ଝଗଡା କେବେ ଦୀର୍ଘସ୍ଥାୟୀ ହେଇ ରହିନି?
1: ନା କେବେ ନା, ଗୋଟେ ଦିନ ଆମର କ୍ରସ୍ କରିନି କେବେ, ସେ 15 ମିନିଟ୍ ଅଧଘଣ୍ଟା ସେତିକି ଭିତରେ ସୀମିତ ରହିଛି।
0: ତ ଅପାଙ୍କର କେଉଁ ଅଭ୍ୟାସଟି ଆପଣଙ୍କୁ ସବୁଠାରୁ ବେଶୀ ଭଲ ଲାଗେ?
1: ତାର ମତେ ସବୁଠାରୁ ବେଶୀ ଭଲ ଲାଗେ କଣ, ସିଏ ଦେଖି ଚାହିଁକିରି ସବୁ ଜିନିଷ କରେ। ଆଉ ମନେକର ଆମ ପାଖରେ 500 ଟଙ୍କା ଅଛି, ଆମେ 500 ଟଙ୍କାରେ ଚଳିବାର ଅଛି ବୋଲେ 400 ଟଙ୍କାରେ ସେ ଚେଷ୍ଟା କରେ ଚଳେଇକି 100 ଟଙ୍କା କେମିତି ବଞ୍ଚେଇକି ରଖିବ। ସେ ଅଭ୍ୟାସଟି ମତେ ଭଲ ଲାଗେ ବେଶୀ, ସେ ଅଭ୍ୟାସଟି ମୋର ଆଗରୁ ବିବାହ ହେବା ପୂର୍ବରୁ ନଥିଲା। 500 ଟଙ୍କା ଜାଗାରେ ମୁଁ 700 ଟଙ୍କା ଖର୍ଚ୍ଚ କରିବାକୁ ଚେଷ୍ଟା କରେ, କିନ୍ତୁ ବିବାହ ହେଲା ପରେ 500 ଜାଗାରେ 400 ଖର୍ଚ୍ଚ କରିବାର ମତେ ସେ ବାଟ ଦେଖେଇଲା, ସେ ଗୋଟେ ଜିନିଷ ମୋତେ ତାର ବେଶୀ ଭଲ ଲାଗେ।
0: ମାନେ ସଞ୍ଚୟ ଅଭ୍ୟାସଟି,
1: ସଞ୍ଚୟ ଅଭ୍ୟାସ, ସେ ଅଭ୍ୟାସଟି କରିବାର, ସିଏ ହିଁ ଘର ଦ୍ୱାର ଗାଡି ଘୋଡ଼ା ଯୋଉଟା ମୋ ଯାହା ବି ଅଛି ମୋ ପାଖରେ, ମୁଁ ହିଁ ରୋଜଗାର କରୁଥିଲି, ସେ ତ ହାଉସ୍ ୱାଇଫ୍, ସେ ଘରେ ରହିବାଟା ଯାହା ରୋଜଗାର କରୁଥିଲି ମୁଁ କହୁଥିଲି, କିନ୍ତୁ ସେ ରୋଜଗାରଟାକୁ କୋଉ ବାଟରେ ନେଇକି କୋଉଠି କଣ କଲେ କଣ ହବ, ସେ ଜିନିଷ ସିଏ କରିପାରୁଥିଲା, ତାର ବେଶୀ ଭଲ ଲାଗିଲା।
0: ତ ଅପା ଭାଇଙ୍କର କେଉଁ ଅଭ୍ୟାସଟି ଆପଣଙ୍କୁ ବେଶୀ ଭଲ ଲାଗେ?
2: ସିଏ ମାନେ ରାଗନ୍ତି ନାହିଁ କେବେ, ରାଗିକି କିଛି ମାନେ ବହୁତ ଇଏରେ କିଛି କହିବେନି, ଆଉ ବହୁତ ହେଲ୍ପିଂ, ମୋ ବାପା ଘରୁ ବି ବହୁତ ହେଲ୍ପ କରିଛନ୍ତି, ମତେ ବି ହେଲ୍ପ କରିଛନ୍ତି, ତାଙ୍କ ସବୁ ଗୁଣ ଭଲ, ରାଗି ହେଲେ ମୁଁ, ସେ କେବେ ବି ରାଗି ନାହାନ୍ତି ଆଜି ଯାଏ, ଆଉ ମୋ ଉପରେ ନାହିଁ, କାହା ଉପରେ ବି ରାଗନ୍ତିନି, ସେଟା ମା ଭାଇ ଭଉଣୀ ବାହାର ଲୋକ କାହା ଯୋଉଠି ବି ଗଣ୍ଡଗୋଳ ହଉଥିବ ସେ ପଚା ପଚା ହେଇ ଘରକୁ ପଳେଇ ଆସିବେ, ରାଗି ନାହିଁ, ଆଉ ସବୁ ବହୁତ ଭଲ, ମତେ ଆଜି ଯାଏ ମାନେ ବହୁତ ଖୁସିରେ ତ ରଖିଛନ୍ତି ଆଉ।

0: ଆପଣ କହିଲେ ଆପଣଙ୍କ ବାପା ଘରକୁ ମଧ୍ୟ ହେଲ୍ପ କରନ୍ତି, ତ କଣ କଣ ହେଲ୍ପ
1: ବହୁତ
0: କରନ୍ତି?
1: ମୋ ମା ଯେତେବେଳେ ମରିଗଲେ ମୋର ଭାଇ ନାହିଁ, ତାଙ୍କେ ସାନ ଜୁଇଁକି ମୁଖାଗ୍ନି ଦେଲା ଠୁ କର୍ମ କଲା ଠୁ ଅସ୍ଥି ବିସର୍ଜନ ଯାଏ ସବୁ କରିଛନ୍ତି, ପୁଅ ହେଇକି ସବୁ କରିକି ମାଆର ଦେହ ଖରାପ ବେଳକୁ ବି ମେଡିକାଲ ଟ୍ରିଟମେଣ୍ଟ ଆରମ୍ଭ କରି ସବୁ ବହୁତ ହେଲ୍ପ କରିଛନ୍ତି। ସେଇଟା ଦେଖିକି ମୋତେ ବି ବହୁତ ଖୁସି, ପରିବାରରେ ବି ବହୁତ ଖୁସି, ସେ ଆଙ୍କୁ ଭଲ ପାଆନ୍ତି ବାପା ଘରେ ବି ସମସ୍ତେ।
0: ତ ଭାଇ, ଅପାଙ୍କର କେଉଁ ଅଭ୍ୟାସଟି ଆପଣଙ୍କୁ ଟିକେ ଅସୁବିଧା ଦେଇଥାଏ?
2: ରାଗିବାଟା ମୁଁ ସବୁବେଳେ ବୁଝାଏ, ରାଗିଲେ କୌଣସି ଜିନିଷର ସମାଧାନ ନାହିଁ, ସମସ୍ୟା ଅଛି ବୋଲେ ସମାଧାନ ଅଛି, ରାଗି ଗଲେ ସମାଧାନ ନୁହଁ। ମୁଁ ସେ ଜିନିଷ ତାକୁ ବହୁତ ଥର ବୁଝାଏ, ସେ ଜିନିଷରେ ରହିଯାଇଛି ରହିଯାଇଛି, ଆମେ ତାକୁ ଆଡଜଷ୍ଟ କରି ଆଗକୁ ଯିବାକୁ ଅଛି, ଆମେ ଆଗକୁ ଯାଉଛୁ ଆଉ।
0: ତ ଅପା, ଭାଇ ଆପଣଙ୍କୁ ଦେଇଥିବା ସବୁଠାରୁ ସୁନ୍ଦର ସ୍ମୃତି କଣ ବୋଲି ଆପଣ ଭାବନ୍ତି?
1: ମତେ ସବୁଠୁ ସୁନ୍ଦର, ମତେ ଘର ଗିଫ୍ଟ କରିଥିଲେ ବାହାଘର 5 ବର୍ଷ ପରେ, ତାପରେ ଗୋଟେ ଗାଡି ଗିଫ୍ଟ କଲେ ବାହାଘର 10 ବର୍ଷ ପରେ।
0: କି ଗାଡି?
1: କାର। ସେ ଦିଟା ମୋର ବହୁତ ଇଚ୍ଛା ଥିଲା ମ୍ୟାରେଜ ପୂର୍ବରୁ ବି, ସେ ଦିଟା ତାଙ୍କେ ଫୁଲଫିଲ କରିଛନ୍ତି, ରହିବାକୁ ଘର ମାନେ ପର୍ସନାଲ ତାଙ୍କ ନିଜ ଇଏରେ, 5 ବର୍ଷ ତ ମିଶି ଘର ପରେ ସବୁ ତାଙ୍କ ନିଜ ରୋଜଗାରରେ ମତେ ଘର କରିଦେଇଥିଲେ ଆଉ ଗାଡି କରିଦେଇଥିଲେ। ସେ ଦିଟା ମୋର ବହୁତ ଇଚ୍ଛା ଥିଲା, ସେଇଟା ସେ ପୂରଣ କରିଦେଲେ, ଆଉ ଦିଟା ଝିଅ କିଛି ତ ଅସୁବିଧା ନାହିଁ, ଭଗବାନ ଦିଟା ଝିଅ ଦେଇଛନ୍ତି, ଭଲ ଝିଅ ଦିଟା ବି।
0: ଝିଅ ମାନେ ପାଠ ପଢୁଛନ୍ତି?
1: ହଁ, ଝିଅ ବଡଟା 10th ପଢୁଛି, ସାନଟା 1 କ୍ଲାସରେ ପଢୁଛି।
0: ତ ଭାଇ, ଅପା ଆପଣଙ୍କୁ ଦେଇଥିବା ସବୁଠାରୁ ସୁନ୍ଦର ସ୍ମୃତି କଣ?
2: ଦୁଇଟା ଝିଅ ମତେ ଦେଇଛନ୍ତି।
0: ତ ଆପଣଙ୍କ ଦାମ୍ପତ୍ୟ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ କେବେ ଆସିଥିଲା?
2: ଯେବେ ମୋର ବଡ ଝିଅଟି ଜନ୍ମ ହେଲା, ବଡ ଝିଅଟି ଯେତେବେଳେ ଜନ୍ମ ହେଲା, ମୋର ବଡ ଝିଅ ଜନ୍ମ ହେଇଛି ଗୁରୁବାର ଦିନ ଦିନ 3:15, ସାନ ଝିଅଟି ଜନ୍ମ ହେଇଛି ଗୁରୁବାର ରାତି 3:15। ତେଣୁକରି ବଡ ଝିଅ ଯୋଉଦିନ ଜନ୍ମ ହେଲା ସେଇଦିନ ସବୁଠାରୁ ବଡ ଭଲ ଗିଫ୍ଟ ମୋ ପାଇଁ ସେଇଟା।

0: ଅପା ଆପଣ ସବୁଠାରୁ ସୁନ୍ଦର ଗିଫ୍ଟ କ'ଣ ବୋଲି ଭାବୁଛନ୍ତି?
1: ସେମିତି ତ କିଛି ନାହିଁ, ସବୁ ହିଁ ତ ମୋର, ତାଙ୍କ ଯାହା ଦେଇଛନ୍ତି ଆଜି ଯେତିକି ଦେଇଛନ୍ତି ସବୁ କିଛି ମୋର, ତାଙ୍କର ବ୍ୟବହାରଟା ଭଲ ମୋତେ ସବୁଠୁ ଭଲ ଗିଫ୍ଟ ଲାଗୁଛି ଆଉ। ହେଲ୍ପିଂ ଆଉ ରାଗିକି ଆଜି ଯାଏ ମୋତେ ଦିନେ ବି କିଛି କହିନାହାନ୍ତି, ଗୋଟେ ଦିନ ବି ରାଗିକି କିଛି ବି କହିନାହାନ୍ତି।
0: ତ ଭାଇ, ଆପଣଙ୍କ ମତରେ ସୁଖୀ ଦାମ୍ପତ୍ୟ ଜୀବନର ମୁଖ୍ୟ ଆଧାର କ'ଣ?
2: ହଁ, ମୁଖ୍ୟ ଆଧାର ପରିବାରକୁ ଧରିକି ଆମେ ଚଳିବାଟା, ସବୁ ପରିବାର ମିଶିକିରି ଚଳିବାଟା ହଉଛି ମୁଖ୍ୟ ଆଧାର।
0: ଆଉ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ କେତେ ଗୁରୁତ୍ୱପୂର୍ଣ୍ଣ ରହିଥାଏ?
2: ନା, ଗୋଟେ ସ୍ୱାମୀ ଗୋଟେ ସ୍ତ୍ରୀକି ସବୁବେଳେ ବିଶ୍ୱାସ କରିବା ଦରକାର, ଆଉ ଗୋଟେ ସ୍ତ୍ରୀ ଗୋଟେ ସ୍ୱାମୀକି ବି ସବୁବେଳେ ବିଶ୍ୱାସ କରିବା ଦରକାର। ଯଦି ଅବିଶ୍ୱାସ ସେଠି ରହିଗଲା ତ ସେ ଦାମ୍ପତ୍ୟ ଜୀବନ ବେଶୀ ଦିନ ନୁହଁ। ତେଣୁକରି ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ନିଜ ନିଜକୁ ବିଶ୍ୱାସ କରିବା ଦରକାର, କିଏ କାହାକୁ ସନ୍ଦେହ ନ ରଖନ୍ତୁ। ଯଦି ସନ୍ଦେହ ମନରେ ଆସିଲା, ଜଣେ ଜଣଙ୍କୁ ଯଦି ଆସିଲା, ପଚାରି ଦିଅନ୍ତୁ। ସେ ଜିନିଷଟା ନ ପଚାରିଲେ କ'ଣ, ସେ କଳହଟା ବଢି ବଢି ଯିବ। ତେଣୁକରି ପ୍ରଥମ କଥା ହେଲା ସ୍ୱାମୀ ସ୍ତ୍ରୀ ଭିତରେ ସନ୍ଦେହ ନ ରଖ।
0: ତ ଏଇ କ୍ଷେତ୍ରରେ ଖୋଲାଖୋଲି ଭାବେ କଥା ହେବା ଜରୁରୀ କି?
2: ନିଶ୍ଚିନ୍ତ, ଖୋଲାଖୋଲି ହେଇକି ଯଦି କଥା ଗୋଟେ ହେଇଗଲେ ଆମର ସନ୍ଦେହଟା ଯୋଉ ଥିବ ସେଟା ତ ଦୂର ହେଇଯିବ ନା। ଆମେ ଭାବୁଥିବା ନାଇଁ ମୋର ସ୍ତ୍ରୀ ଏଇ ଜିନିଷଟା ମୋତେ ଲୁଚେଇଛି, ଯଦି ସ୍ତ୍ରୀ କହିଦେବ ନାଇଁ ହେ ଏଇ ଜିନିଷଟା ଏମିତି କି ସେମିତି, ମୋ ମନରୁ ସେ ସନ୍ଦେହ ପଳେଇଲା, ତ ମୁଁ ଆଉ ସନ୍ଦେହ କରିବାର ଦରକାର ନାହିଁ। ତ ସନ୍ଦେହଟା ଦିନକୁ ଦିନ ବେଶୀ ଦିନ ରହିଲେ ସେଟା ଘନୀଭୂତ ହେଇକି ସେଇ ଜିନିଷରେ ହିଁ ପରିବାର ଭିତରେ ପାଟିତୁଣ୍ଡ ହୁଏ। ତେଣୁକରି ପ୍ରଥମ ଜିନିଷ ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ସନ୍ଦେହ କଥା ଶବ୍ଦ ହିଁ ନ ରହିବା ଦରକାର।
0: ଯାହା ବି ମନରେ ଅଛି ତାକୁ ବାହାର କରିଦେବା ନିହାତି ଦରକାର।
2: ଯାହା ମନରେ, ସ୍ତ୍ରୀ ମନରେ ଯଦି କ'ଣ ଅଛି ସ୍ତ୍ରୀ ପ୍ରକାଶ କରିଦେବା ଦରକାର, ସ୍ୱାମୀ ମନରେ ଯଦି କ'ଣ ଅଛି ସ୍ୱାମୀ ବି ପ୍ରକାଶ କରିଦେବା ଦରକାର, ଜଣେ ଜଣକୁ ବିଶ୍ୱାସ କରିବା ଦରକାର। ସ୍ୱାମୀ ବିନା

0: ଘର ନୁହଁ କି ସ୍ତ୍ରୀ ବିନା ଘର ନୁହଁ, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଥିଲେ ଗୋଟେ ପରିବାର, ଯଦି ସ୍ୱାମୀ ସ୍ତ୍ରୀ ଭିତରେ କଳହ ରହିଲା ତ ସେ ପରିବାର ଆଉ ରହିବନି ନା।
1: ମାନେ ଦୁହେଁ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ,
0: ଦୁଇଟି ପାର୍ଶ୍ୱ ନିଶ୍ଚିନ୍ତ।
1: ତ ପରସ୍ପରକୁ ସମ୍ମାନ ଦେବା ଦାମ୍ପତ୍ୟ ଜୀବନକୁ ମଜବୁତ କରିଥାଏ କି?
0: ହଁ ନିଶ୍ଚିନ୍ତ। ମୁଁ ଏବେ ସ୍ୱାମୀ ସ୍ତ୍ରୀ କି ସବୁବେଳେ ମୁଁ ଯଦି କହିବି ନାଇଁ ତମର କାମ ଏଇଟା ତମେ କର, ମୋର କାମ ସେଟା ନୁହଁ ମୁଁ କରିବିନି, ତ ସ୍ତ୍ରୀ ବ୍ୟସ୍ତ ଥିଲେ ସ୍ୱାମୀ କରିଦେବା ଦରକାର। ସେମିତି କୋଉଠି ଶାସ୍ତ୍ର ପୁରାଣରେ ସେମିତି ଲେଖା ହେଇକି ଆସିନି ନା ଏଇ ଜିନିଷଟା ସ୍ତ୍ରୀ କରିବ। ମନେକର ଆମେ ରୋଷେଇ କରିବାଟା ଗୋଟେ ଲେଖା ହେଇନି ଯେ ସ୍ତ୍ରୀ ହିଁ କରିବ, ସ୍ତ୍ରୀ ନଥିଲେ ତ ସ୍ୱାମୀ ଖାଇବ କଣ? କେତେବେଳେ ସ୍ତ୍ରୀର ଅସୁବିଧା ବେଳେ ସ୍ୱାମୀ ବି କରିବାକୁ ପଡିବ, ସେଠି ଆମେ କହିବା ସ୍ତ୍ରୀଟା ଗୋଟେ ଜ୍ୱର ହେଇଥିବ ନାଇଁ ଲେଖା ହେଇଛି ତମେ ହିଁ ରୋଷେଇ କରିବ, ସ୍ତ୍ରୀ କରିପାରିବନି ତାର ତ ଦେହ ଖରାପ ଥିବ, ସ୍ତ୍ରୀ ଉପାସରେ ସ୍ୱାମୀ ଉପାସରେ ସେଇ ଜିନିଷ ଯାକରେ ସ୍ତ୍ରୀକୁ ସପୋର୍ଟ କରିବା ଦରକାର।
1: ମାନେ ଆମର ଦାମ୍ପତ୍ୟ ଜୀବନକୁ ଆଗେଇ ନେବାକୁ ହେଲେ ମିଳିମିଶି ସବୁ କାମ କରିବାକୁ ପଡିବ,
0: ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ମିଳିମିଶି କରିବାର ଅଛି, ଜଣେ କଲେ ସିଏ ନାଟାକୁ କେତେ ବାଟ ନେଇକି ବା ଯାଇପାରିବ, ଯେମିତି ରକ୍ତ ମାଂସର ଶରୀର ତାକୁ ବି ହାଲିଆ ଅଛି, ଜଣେ କରୁଥିବ ଆଉ ଜଣେ ବସିଥିବ ସେମିତି କଲେ ତ ହବନି ନା, ତେଣୁ ଦି ଜଣ ଯଦି ଗୋଟେ ଜିନିଷକୁ କରିଦେଲେ ସେ ଜିନିଷଟା ଆଗକୁ ଯାଇପାରିବ।
1: ଯେମିତି ଆପଣ ଘରର କାମରେ ସାହାଯ୍ୟ କରୁଛନ୍ତି ସେମିତି ଅପା ବାହାର କାମରେ ମଧ୍ୟ ସାହାଯ୍ୟ କରନ୍ତି କି?
0: ହଁ କରନ୍ତି, ମୁଁ କୁଆଡେ ବି ଯାଇଥାଏ ଦୁଇ ଦିନ ଚାରି ଦିନ ମୁଁ ଯାଇଥାଏ, ପିଲାମାନଙ୍କର ଦେହ ମୁଣ୍ଡ ଭଲ ମନ୍ଦ ହେଲେ ସେ ନିଜେ ମେଡିକାଲ ଧରିକି ଯାଏ, ଟ୍ରିଟମେଣ୍ଟ କରେ, ଔଷଧ ପତ୍ର ଆଣେ, ଯୋଉଟା ମୋର କାମ ଥାଏ ସେ ଜିନିଷ ବି କରିଦିଅନ୍ତି। ଆଜି ହଁ ଘରର କଣ ସଉଦା ପତ୍ର ଭଲ ମନ୍ଦ ନାହିଁ, ମୁଁ ଯଦି ନଥିବି ଘରେ ଦୁଇ ଦିନ ଚାରି ଦିନ କୁଆଡେ ଯାଇଥିବି ସେ ଜିନିଷ ମୋର କାମ ଥାଏ ସେ ନିଜେ କରିଦିଅନ୍ତି। ତ ମତେ ଜଗନ୍ତିନି ଯେ ନାଇଁ ତମେ କରିକି ଗଲନି ନହେଲେ ତମେ ଆସିଲେ କର, ସେ ଜିନିଷକୁ ସେ ଜଗନ୍ତି, ସେ ନିଜେ ନିଜେ କରିଦିଅନ୍ତି।
1: ଘରର ଦାୟିତ୍ୱ ଦୁହେଁ ମିଶି ଆପଣ ବାଣ୍ଟି ନେଉଛନ୍ତି, ତ ଏହାଦ୍ୱାରା କଣ ସବୁ ଲାଭ ମିଳିଥାଏ?
2: ମାନେ ମାନେ ଗଣ୍ଡଗୋଳ ହୁଏନି, ଭଲସେ ଘରଟା ଚଳିଯାଏ, କିଛି ଅସୁବିଧା ହବାକୁ ପଡ଼େନି। ଆଉ ଦି ଜଣ ଦି ଜଣଙ୍କୁ କେବେ ଅପେକ୍ଷା କରିନୁ କୋଉ କାମରେ, ଯାହାକୁ ଯେତେବେଳେ ଟାଇମ ହେଲା ସେ କାମଟା ସେ କରିଦେଲା, ତାକୁ ଜଗିନୁ ଯେ ତମେ ଏଇଟା କରିବ ମୁଁ ଏଇଟା କରିବି, ବାହାର କାମ ହଉ ଘର କାମ ହଉ ସବୁ କାମରେ ଦି ଜଣ ତାର ଯେତେବେଳେ ଟାଇମ ପଡିଲା ସେ କରିଦେଲା, ସେଗୁଡାକ ସୁବିଧା ସବୁ ଆଉ। ତମେ ଅଣ୍ଡରଷ୍ଟାଣ୍ଡିଂଟା ଠିକ ଅଛି ଆଉ।

0: ତ ଶେଷରେ ଆମର ଶ୍ରୋତା ଭଉଣୀ ମାନଙ୍କୁ ସୁଖୀ ଦାମ୍ପତ୍ୟ ଜୀବନ ବିଷୟରେ କିଛି ବାର୍ତ୍ତା ଦେବାକୁ ଚାହିଁବେ କି?
1: ନିଶ୍ଚୟ ନିଶ୍ଚୟ। ପ୍ରଥମେ ମୁଁ କହିବି, ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ କି କାହାକୁ ସନ୍ଦେହ କରନ୍ତୁନି। ଯଦି ଆପଣଙ୍କ ମନରେ ସନ୍ଦେହ ଆସୁଛି ପଚାରି ଦିଅନ୍ତୁ। ସ୍ୱାମୀ ମନରେ ସନ୍ଦେହ ଆସିଲା ସ୍ତ୍ରୀକୁ ପଚାରନ୍ତୁ, ସ୍ତ୍ରୀ ମନରେ ସନ୍ଦେହ ଆସିଲା ସ୍ୱାମୀକୁ ପଚାରନ୍ତୁ। ପଚାରିଦେଲେ କ'ଣ, ସେ ଜିନିଷଟା ଦୂର ହେଇଯିବ। ଆଉ ଘର ଭିତରେ ଯୋଉ କଳହ ଲାଗିବା କଥା ସେ ଜିନିଷଟା ଆଉ ହବନି। ଏଇ ଜିନିଷଟି ପ୍ରଥମେ କରନ୍ତୁ, କିଏ କାହା ପରେ ସନ୍ଦେହ କରନ୍ତୁନି। ସନ୍ଦେହ ଆସିଲେ ସେ ସନ୍ଦେହଟାକୁ ଉନ୍ମୋଚନ କରିଦିଅନ୍ତୁ।

ସ୍ୱାମୀଙ୍କୁ କେବେ ସନ୍ଦେହ କରିବନି, ସ୍ୱାମୀ ସ୍ତ୍ରୀଙ୍କୁ ସନ୍ଦେହ କରିବନି, ଆଉ ଘର କାମରେ ଟିକେ ମାନେ ମିଳିମିଶି କରିଦବ। ଏଇଟା ତ ସୁଖୀ ଦମ୍ପତି, ଆଉ ମାନେ ସ୍ୱାମୀର ରୋଜଗାର କମ ଥିଲେ ବି ତାକୁ ଆଡଜଷ୍ଟ ହେଇକି ଚଳିବାକୁ ପଡିବ। ମାନେ ନାଇଁ ଯେ ସବୁବେଳେ ମତେ ଏଇଟା ଦରକାର ସେଇଟା ଦରକାର, ପଇସା ହିଁ ଦରକାର, ମୁଁ ଏପଟେ ବୁଲିବାକୁ ଯିବି ଚାଲିଯାଇଛି ସ୍ୱାମୀର।

ସୁଖ ସୁଖରେ ଆମେ ସାଥ ଦବାର ଅଛି, କମ୍ ପଇସାରେ ବି ଚଳିପାରୁଛି, ଅଧିକା ପଇସା ହେଲେ ବି ଖୁସିରେ ରହିବାର ଅଛି। ସବୁବେଳେ ଗୋଟେ ଗୃହିଣୀ ବାହାରେ ବୁଲିବି, ଚାଲିବି, ହୋଟେଲରେ ଖାଇବି, ଏଇଟା ଯାକ ତ ଚଳିବନି ନା। ସ୍ୱାମୀଙ୍କୁ କେତେବେଳେ ଆମେ ବି ଟାଇମ୍ ଦେବାକୁ ପଡିବ, ଆଉ ସେମାନେ ତ ବାହାରକୁ ଯିବେ, ରୋଜଗାର କରିକି ଆଣିଲେ ଆମେ ହବ, ସେମାନଙ୍କୁ ଆମେ ଡାଉଟ୍ କରିବା, ସବୁବେଳେ ପଇସା ପଇସା ପଛରେ ବୁଲିବା, ଆମେ ବି ବାହାରେ ବେଶୀ ଟାଇମ୍ ବୁଲାବୁଲି କରିବା, ଏଇଟା ଯାକ ସବୁ ସ୍ୱାମୀଙ୍କୁ ପସନ୍ଦ ନଥିବ। ସେତେ ଗୃହିଣୀ ମାନେ ଟିକେ ଘରେ ରହିକି ଘର କାମରେ ଇଏ କରିକି ମାନେ ସ୍ୱାମୀର ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହେବାର ଅଛି। ପଇସା ପତ୍ରରେ ବି ଆମେ ବି ଟିକେ ଆଡଜଷ୍ଟ ହେଇକି ଚଳିବା କଥା, ଯେତେ

0: ଆସିବା, ଏଟା ଯାକ ସବୁ ସ୍ୱାମୀକୁ ପସନ୍ଦ ନଥିବ। ସେତେ ଗୃହିଣୀ ମାନେ ଟିକେ ଘରେ ରହିକି ଘର କାମରେ ଇଏ କରିକି ମାନେ ସ୍ୱାମୀର ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହେବାର ଅଛି। ପଇସା ପତ୍ରରେ ବି ଆମେ ବି ଟିକେ ଆଡଜଷ୍ଟ ହେଇକି ଚଳିବା କଥା, ଯେତେ ପଇସା ଆଣିଲେ ବି ନିଅଣ୍ଟ, ସ୍ୱାମୀର ସବୁବେଳେ ସେମାନଙ୍କୁ ପଇସା ପଇସା ପଇସା ହାରିଲେ ବି ଟିକେ ଇଏ ହବନି। ସେଥିପାଇଁ ସବୁ ସ୍ତ୍ରୀ ଚାହିଁବା କଥା କି ସ୍ୱାମୀଙ୍କୁ ବେଶୀ ଇଏ ନ ଦେବାକୁ, ଘର ହେଇକି ଗଣ୍ଡଗୋଳ ଅଛି ତାକୁ ବି କମ୍ପ୍ରମାଇଜ କରି ଚାଲିବା। ହସ ଖୁସିରେ ଗୋଟେ ସ୍ତ୍ରୀ ଚାହିଁଲେ ହିଁ ଘରଟା ସୁଖରେ ଚାଲିବ। ସବୁ ସ୍ୱାମୀ ମାନେ ତ ଚଲେଇ ଦେବେ, ସେମାନେ କିଛି ନାହିଁ ରାଗିଗଲେ ବାହାରକୁ ପଳେଇବେ। ଗୋଟେ ସ୍ତ୍ରୀ ହିଁ ମନ ବୁଝେଇକି ଘରଟା କେମିତି ଖୁସିରେ ଚଲେଇବା,
1: ମାନେ ଉଭୟ ଉଭୟଙ୍କୁ ଜାଣିବେ, ଚିହ୍ନିବେ, ପରସ୍ପରକୁ ସହଯୋଗ କରିବେ, ତେବେ ଯାଇ ଆମର ଦାମ୍ପତ୍ୟ ଜୀବନ ସଫଳ ହେବ। ଯାହା ହଉ ଅପା ଭାଇ, ଆପଣମାନେ ବହୁମୂଲ୍ୟ ସମୟ ଦେଲେ, ସେଇଥିପାଇଁ ଆପଣମାନଙ୍କୁ ଆମ କେନ୍ଦ୍ର ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।

0: ଶ୍ରୋତା ଭଉଣୀ, ଆଜି ସୁଖୀ ଦମ୍ପତି କ୍ରମରେ ଭେଟିଲେ ସୁରେନ୍ଦ୍ର କୁମାର ମହାପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ମହାପାତ୍ରଙ୍କୁ। ସତରେ ପରିବାର ହେଉଛି ଜୀବନର ସବୁଠାରୁ ସୁନ୍ଦର ସମ୍ପର୍କର ଘର। ଏହି ପରିବାରରେ ଦମ୍ପତିଙ୍କର ସମ୍ପର୍କ ଆହୁରି ସୁନ୍ଦର ଓ ମଜବୁତ ସେତେବେଳେ ହୁଏ ଯେତେବେଳେ କି ସନ୍ତାନର ଆଗମନ ହୋଇଥାଏ। ସନ୍ତାନ ଜନ୍ମ ନେଲେ ପରିବାରରେ ଖୁସିର ନୂଆ ଅଧ୍ୟାୟ ଆରମ୍ଭ ହୁଏ। ଶିଶୁର ଆଗମନରେ ପରିବାର ଯେପରି ଆନନ୍ଦରେ ଭରିଯାଏ, ସେହିପରି ଏକ ନୂଆ ଦାୟିତ୍ୱ ମଧ୍ୟ ଆସିଯାଏ। କିନ୍ତୁ ଶିଶୁର ଯତ୍ନ କେବଳ ଜନ୍ମ ପରେ ନୁହେଁ, ଗର୍ଭାବସ୍ଥାରୁ ହିଁ ଆରମ୍ଭ କରିଦେବା ଉଚିତ।
1: ହଁ ଶ୍ରୋତା ଭଉଣୀ, ଏହି ସମୟରେ ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ଏବଂ ନିୟମିତ ନିର୍ଦ୍ଧାରିତ ସମୟରେ ANC ଚେକଅପ୍ କରାଇବା। ପୁଷ୍ଟିକର ଖାଦ୍ୟ ଯେମିତିକି ଭାତ, ରୁଟି, ତା ସହିତ ଡାଲି, ଶାଗ, ସବୁଜ ପନିପରିବା, ଫଳ, କ୍ଷୀର, ଦହି, ଅଣ୍ଡା, ମାଛ ମାଂସ ଭଳି ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ଖାଦ୍ୟରେ ପ୍ରୋଟିନ୍, ଆଇରନ୍, ଫଲିକ୍ ଏସିଡ୍, କ୍ୟାଲସିୟମ୍ର ଆବଶ୍ୟକତା ପୂରଣ କରିବା ନିହାତି ଜରୁରୀ।
0: ତା ସହିତ ଶ୍ରୋତା ଭଉଣୀ, ପର୍ଯ୍ୟାପ୍ତ ବିଶ୍ରାମ ନେବା ମଧ୍ୟ ଦରକାର। ଅତ୍ୟଧିକ ଶାରୀରିକ ପରିଶ୍ରମ ଏବଂ ଭାରି ଜିନିଷ ଉଠାଇବାରୁ ଆମେ ଦୂରେଇ ରହିବା, ପରିଷ୍କାର ପାଣି ପିଇବା, ତା ସହିତ ହାତ ଓ ଖାଦ୍ୟର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖିବା, ଗର୍ଭାବସ୍ଥାରେ ଆବଶ୍ୟକ ଟିକା ନେବା ମା ଆଉ ଶିଶୁର ସୁରକ୍ଷାରେ ସହାୟକ ହୋଇଥାଏ। ତେଣୁ ଉପଯୁକ୍ତ ସମୟରେ ଆମେ ଟିକା ନେବାକୁ ଯେମିତି ଭୁଲିବାନି।
1: ଏହିସବୁ ବିଷୟ ପ୍ରତି ଧ୍ୟାନ ଦେବା ସହିତ ମାନସିକ ଶାନ୍ତି ନିହାତି ଦରକାର। ତେଣୁକରି ଅତ୍ୟଧିକ ଚିନ୍ତା ଓ ଚାପରୁ ଦୂରେଇ ରହି ନିଜକୁ ସବୁବେଳେ ଆମେ ଖୁସି ରଖିବା।
0: ଏହି ସମୟରେ ମାଙ୍କର ଯତ୍ନ ନେବା କେବଳ ତାଙ୍କ ନିଜ ଦାୟିତ୍ୱ ନୁହେଁ, ସ୍ୱାମୀ ଏବଂ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସ୍ନେହ, ସହଯୋଗ ଏବଂ ମାନସିକ ସମର୍ଥନ ଦେବେ। କାରଣ ସୁସ୍ଥ ମା ହିଁ ସୁସ୍ଥ ଶିଶୁର ଆଧାର। ଆଜିର ଯତ୍ନ ହିଁ ଆସନ୍ତାକାଲିର ସୁସ୍ଥ ପରିବାରର ଭିତ୍ତି। ତେଣୁ ଗର୍ଭାବସ୍ଥାରେ ମାର ଉପଯୁକ୍ତ ଯତ୍ନ ନେବା। ତେବେ ଶ୍ରୋତା ଭଉଣୀ, ଯିବା ପୂର୍ବରୁ ଆସନ୍ତାକାଲିର ଆକର୍ଷଣ ସମ୍ପର୍କରେ କିଛି ଜାଣିବା। ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ସାକ୍ଷାତକାର ଦାନ୍ତବିନ୍ଧାର କାରଣ ଓ ତାର ପ୍ରତିକାର ସମ୍ପର୍କରେ,
1: ତା ସହିତ ସୋସିଆଲ ମିଡିଆ ଯୁଗରେ ନାରୀର ଭୂମିକା ଉପରେ ସାକ୍ଷାତକାର।
0: ତେବେ ଆଜି ତ ସମୟ ହିଁ ଆସିଲାଣି ଶ୍ରୋତା ଭଉଣୀ, ଆପଣ ତଥା ଆପଣଙ୍କ ପରିବାରର ସମସ୍ତେ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ଏହି କାମନାର ସହିତ ରହୁଛୁ। ମୁଁ ଅନୁପମା ରାଜୁ
1: ଆଉ ମୁଁ ସୁଜାତା ବେଜ, ନମସ୍କାର।

0: ଏଥିଲା ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଉଘରଣୀ। ଉପସ୍ଥାପନାରେ ଥିଲେ ଅନୁପମା ରାଜୁ ଏବଂ ସୁଜାତା ପେଜ। ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକୀୟରେ ଶୁଣିବେ ଚକ୍ଷୁଦାନ ମହତ୍ଦାନ ସମ୍ପର୍କରେ, ପରେ ରହିଛି ଦଳଗତ ଆଲୋଚନା, ବିଷୟ ହେଲା ଆଜିର ଯୁବପିଢ଼ିର ପ୍ରମୁଖ ସମସ୍ୟା ଓ ସମାଧାନ ସମ୍ପର୍କରେ। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:15। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଏକୀକୃତ ଦେଣନେଣ ସେବା ୟୁପିଆଇ ଦେଶର ଡିଜିଟାଲ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି କହିଲେ ପ୍ରଧାନମନ୍ତ୍ରୀ। ଚୀନରେ ଆଜି ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗହମ, ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇଲେ ସରକାର। ଅର୍ଥନୈତିକ ଓ ଆର୍ଥିକ ସହଯୋଗ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ କାନାଡ଼ା ଓ ଆମେରିକା ଗସ୍ତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ଜାରି। ଏକୀକୃତ ଦେଣନେଣ ସେବା ୟୁପିଆଇର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଡିଜିଟାଲ ନେଣଦେଣ ଯାତ୍ରାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦେଶବାସୀଙ୍କୁ ସେମାନଙ୍କ ୟୁପିଆଇ ସମ୍ବନ୍ଧିତ ଅନୁଭବ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟ ୟୁପିଆଇର ସଫଳତା ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ। 2016 ଅଗଷ୍ଟ 25 ଦେଶରେ ୟୁପିଆଇ ବ୍ୟବସ୍ଥା ଆରମ୍ଭ ହୋଇଥିଲା। 13,000 ଆରମ୍ଭ ହୋଇଥିବା ୟୁପିଆଇ ବ୍ୟବସ୍ଥା 2016-17 ସୁଦ୍ଧା 1.78 କୋଟି ଏବଂ 2025-26 ସୁଦ୍ଧା 24,162 କୋଟି ଟଙ୍କା ଦେଣନେଣ ସୀମା ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଏହାର ଦେଣନେଣ ମୂଲ୍ୟ 7,000 କୋଟି ଟଙ୍କାରୁ 314,00,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଭାରତରେ ନୁହେଁ, ବିଦେଶର 11 ଦେଶରେ ମଧ୍ୟ ୟୁପିଆଇ ଡିଜିଟାଲ ଦେଣନେଣ ସେବା ସଫଳ ଭାବେ କାର୍ଯ୍ୟ କରୁଛି। ୟୁଏଇ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କତାର, କାମ୍ବୋଡ଼ିଆ, ଗ୍ରୀସ୍ ଏବଂ ମାଳଦ୍ୱୀପରେ ୟୁପିଆଇ ସେବା ଡିଜିଟାଲ ଦେଣନେଣର ପ୍ରମୁଖ ମାଧ୍ୟମ ପାଲଟିଛି। ଭାରତରେ ଡିଜିଟାଲ ଭିତ୍ତିଭୂମିର ପ୍ରମୁଖ ସ୍ତମ୍ଭ ଭାବେ ୟୁପିଆଇ କୋଟି କୋଟି ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ମଧ୍ୟ ଭାରତୀୟ ୟୁପିଆଇ ବ୍ୟବସ୍ଥାକୁ ବିଶ୍ୱର ସର୍ବବୃହତ୍ ବାସ୍ତବ ସମୟ ଦେଣନେଣ ବ୍ୟବସ୍ଥା ଭାବେ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱର 49% ଦେଣନେଣ ବ୍ୟବସ୍ଥା ୟୁପିଆଇ ମାଧ୍ୟମରେ ହେଉଥିବା ସୂଚନା ଦିଆଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ବେଜିଂଠାରେ ଭାରତ ଚୀନ୍ ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଉଭୟ ନେତା ସୀମା ସମ୍ପର୍କିତ ସମସ୍ୟା ସମେତ ଅନ୍ୟ କେତେକ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍କ ସହ ସାକ୍ଷାତ କରିଛନ୍ତି। ଆଲୋଚନା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଦ୍ୱାରା ଚୀନ୍ ସହ ଭଲ ସମ୍ପର୍କ ରହିଛି। ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗ 2003 ସ୍ଥାପିତ ଭାରତ ଚୀନ୍ ସୀମା ସମସ୍ୟା ସମ୍ପର୍କିତ

ଆଲୋଚନା ଲାଗି ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ଅଗଷ୍ଟରେ ଭାରତ ଏବଂ ଚୀନ୍ ମଧ୍ୟରେ ସଫଳ ଭାବେ 24ତମ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଘରୋଇ କମ୍ପାନୀଗୁଡ଼ିକର କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଏବଂ ଆୟକର ଦାଖଲ ସମ୍ପର୍କିତ ସମ୍ବେଦନଶୀଳ ସୂଚନାର ବ୍ୟବସାୟିକ ବ୍ୟବହାର ହେବା ବିଷୟକୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାଜନକ ବୋଲି କହିଛନ୍ତି। କେନ୍ଦ୍ର ସରକାର ଏଭଳି ସୂଚନାଗୁଡ଼ିକର ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଉପାୟ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି, ଯାହାଫଳରେ କୌଣସି ତଥ୍ୟର ଦୁରୁପଯୋଗ ହୋଇପାରିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ବି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ବ୍ୟବସାୟିକ ଉଦ୍ୟୋଗର ଭବିଷ୍ୟତ ନିଧି ପାଣ୍ଠି ଓ ଆୟକର ଦାଖଲ ସମ୍ପର୍କିତ ସୂଚନାର ବ୍ୟବସାୟିକ ବ୍ୟବହାର ହେବା ମାମଲାର ଶୁଣାଣି କରି ଏହା କହିଛନ୍ତି। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ପିୟୁଷ ଶର୍ମା ନାମକ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ମନା କରିବା ସହ କହିଛନ୍ତି, କେନ୍ଦ୍ର ସରକାର ବିଶେଷଜ୍ଞଙ୍କ ସହାୟତାରେ ଏଭଳି ସମସ୍ୟାର ସମାଧାନ ଲାଗି ଏକ ପ୍ରଭାବଶାଳୀ ଉପାୟ କରିବା ଉଚିତ। ଆଗତ ଜନସ୍ୱାର୍ଥ ମାମଲାରେ ଘରୋଇ କମ୍ପାନୀଗୁଡ଼ିକର ଭବିଷ୍ୟତ ନିଧି ପାଣ୍ଠି ଏବଂ ଆୟକର ଦାଖଲ ସମ୍ପର୍କିତ ତଥ୍ୟ ସରକାରୀ ଅଧିକାରୀମାନଙ୍କୁ ଦିଆଯିବା ପରେ ଏହାର ବ୍ୟବସାୟିକ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର କହିଛନ୍ତି, ଭାରତର ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଘଟୁଛି, ଯାହାଫଳରେ ଘରୋଇ ଉତ୍ପାଦନ 2025-26 ଆର୍ଥିକ ବର୍ଷରେ 1.78 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 2013-14 ଆର୍ଥିକ ବର୍ଷରେ ଏହା 43,000 କୋଟି ଟଙ୍କା ଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ବିନିର୍ମାଣ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ କୁମାର କହିଛନ୍ତି, ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଘରୋଇ ଇକୋସିଷ୍ଟମ୍ ଦ୍ରୁତଗତିରେ ବିକାଶ ଲାଭ କରୁଥିବା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ଉଦ୍ୟୋଗ ଓ ଶିଳ୍ପଗୁଡ଼ିକ ବ୍ୟାପକ ପୁଞ୍ଜିନିବେଶ କରୁଥିବାରୁ ବିନିର୍ମାଣ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ଉତ୍ପାଦନ ହେଉଛି। କେନ୍ଦ୍ର ସରକାର ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ବୈଦେଶିକ ବାଣିଜ୍ୟ ବିଭାଗ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାର ଗହମ, ଅଟା ଏବଂ ଅନ୍ୟ କେତେକ ଉତ୍ପାଦର ରପ୍ତାନୀ ନୀତିରେ ସଂଶୋଧନ କରି ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ କାନାଡ଼ା ଏବଂ ଆମେରିକା ଗସ୍ତରେ ଯିବେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଗସ୍ତ କାଳରେ ଉଭୟ ଦେଶ ସହ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଆର୍ଥିକ ସହଯୋଗ ଦୃଢ଼ କରିବା ସହ ପୁଞ୍ଜିନିବେଶ ସମ୍ପର୍କିତ ଆଲୋଚନା କରାଯିବ। ଟରଣ୍ଟୋ ଗସ୍ତ କରି ଶ୍ରୀମତୀ ସୀତାରମଣ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିଙ୍କ ସହ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଆଲୋଚନା ଉଭୟ ଦେଶ ପାଇଁ ବୃହତ୍ ଅର୍ଥନୈତିକ ବିକାଶ, ଆର୍ଥିକ କ୍ଷେତ୍ର ସହଯୋଗ, ଦ୍ୱିପାକ୍ଷିକ ପୁଞ୍ଜିନିବେଶ ସୁଯୋଗ ଆଦି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ସାମଗ୍ରୀ ପରିବହନ କ୍ଷେତ୍ରରେ 40%ରୁ ଅଧିକ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ କହିଛନ୍ତି, କେନ୍ଦ୍ର ସରକାର ଦେଶରେ ବିଶ୍ୱସ୍ତରୀୟ ବିମାନ ପରିବହନ ହବ୍ ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରୁଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସାମଗ୍ରୀ ପରିବହନ ନେଟୱାର୍କର ବିସ୍ତାର ଉପରେ ଗୁରୁତ୍ୱ ଦେଇଛନ୍ତି। ଗୁଜରାଟର ସାଇବର ଆତଙ୍କବାଦ ଘଟଣାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 5ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ବିହାର ଏବଂ ଦିଲ୍ଲୀର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ଗତବର୍ଷ ଗୁଜରାଟରେ ମାମଲା ପଞ୍ଜିକୃତ ହୋଇଥିଲା। ସୂଚନା ଅନୁଯାୟୀ ଗତବର୍ଷ ଅପରେସନ୍ ସିନ୍ଦୁର ସମୟରେ କେନ୍ଦ୍ର ସରକାରଙ୍କର 54 ୱେବ୍ସାଇଟ୍ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ହାସଲ କରିବା ଲାଗି ଚେଷ୍ଟା କରାଯାଇଥିଲା। ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସପ୍ତଧାରା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଏକ ରୋଡ୍ମ୍ୟାପ୍ ବୋଲି ବିଜେପି କହିଛି। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଜେପି ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ସପ୍ତଧାରାରେ ବିନିର୍ମାଣ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା ଶକ୍ତି, ନୀଳ ଓ ସବୁଜ ଅର୍ଥନୀତି ଭଳି 7ଟି ଉଦୀୟମାନ ଧାରା ଦେଶକୁ ବିକଶିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୟୁପିଆଇର 10 ବର୍ଷର ସଫଳ ଯାତ୍ରାକୁ ସ୍କରଣ କରି ଡକ୍ଟର ପାତ୍ର କହିଛନ୍ତି, ଏହା ବିଶ୍ୱର ସର୍ବବୃହତ ବାସ୍ତବ ସମୟ ଦେଣନେଣ ବ୍ୟବସ୍ଥା ହୋଇପାରିଛି, ଏହା ଦେଶକୁ ସମୃଦ୍ଧ କରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ବିହାରରେ ପ୍ରବାହିତ ଗଙ୍ଗା ଏବଂ ଅନ୍ୟ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପାଟନା ସମେତ ଭାଗଲପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଭାଗଲପୁର ଜିଲ୍ଲାର ନୌଗାଛିଆ ସ୍ଥିତ ରାଘପୁର ରିଙ୍ଗବନ୍ଧରେ

0: ଘଳିଆ ସୃଷ୍ଟି ହେବା ଫଳରେ ନିକଟସ୍ଥ ଗ୍ରାମଗୁଡ଼ିକ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ବେଗୁସରାଇ ଜିଲ୍ଲାରେ ଝାମଟିଆ ଗ୍ରାମ ନିକଟରେ ଏକ 30 ଫୁଟ ଓସାରର ଘଳିଆ ଯୋଗୁଁ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପରିସ୍ଥିତିର ଆକଳନ କରିବା ପାଇଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ କରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ପରେ ଫରକ୍ୟା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲି ଦିଆଯାଇଛି, ଫଳରେ ଜଳ ପ୍ରବାହ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି। କ୍ରିକେଟ୍ କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ ବିପକ୍ଷରେ ଆୟୋଜକ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ କରୁଛି। ସମ୍ବାଦ ଲେଖା ହେଲା ବେଳକୁ ଶ୍ରୀଲଙ୍କା 41 ଓଭରରେ 5ଟି ୱିକେଟ୍ ହରାଇ 160 ରନ୍ କରିଛି। ପୂର୍ବରୁ ଭାରତ 9 ୱିକେଟ୍ ହରାଇ ପ୍ରଥମ ଇନିଂସରେ 503 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଧ୍ରୁବ ଜୁରେଲ୍ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହି ସିରିଜ୍ରେ ପ୍ରଥମ ଟେଷ୍ଟରେ ଭାରତ 165 ରନ୍ରେ ଜିତିବା ପରେ 1-0 ସିରିଜ୍ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକୀକୃତ ଦେଣନେଣ ସେବା ୟୁପିଆଇ ଦେଶର ଡିଜିଟାଲ୍ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି କହିଲେ ପ୍ରଧାନମନ୍ତ୍ରୀ। ଚୀନ୍ରେ ଆଜି ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗହମ ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇଲେ ସରକାର। ଅର୍ଥନୈତିକ ଓ ଆର୍ଥିକ ସହଯୋଗ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ କାନାଡ଼ା ଓ ଆମେରିକା ଗସ୍ତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ।
1: The headlines. Prime Minister Narendra Modi terms UPI as major turning point in India's digital payments journey, earns global recognition with operations across 11 countries. Centre empowers West Bengal government to conduct hearings under CAA to issue citizenship certificates to eligible applicants. National Security Advisor Ajit Doval to hold special representatives talks with Chinese Foreign Minister Wang Yi on India-China boundary issue in Beijing today. United States proposes additional $1.03 lakh fee for all H-1B cap subject petitions. And in Test cricket, Sri Lanka trailed by 339 runs, losing 5 wickets in the first innings at Colombo. Prime Minister Narendra Modi has hailed the decade-long success of the service of Unified Payment Interface. In a social media post, Mr. Modi marked UPI as a major turning point in India's digital payments journey. Calling countrymen to share their UPI experience, he stated that the sheer scale and reach of UPI is something every Indian must be proud of. The United Payments Interface UPI, which was launched on this day in 2016, has completed 10 years of transforming digital payments in India. The unprecedented scale and reliability achieved by UPI have earned global recognition, with the system now operational across 11 countries. The UPI has surged almost 13,000-fold in transaction volume. The Finance Ministry said the annual transaction volume expanded from just 1.78 crore transactions in 2016-17 to over 24,162 crore transactions in 2025-26. The transaction value also rose sharply from 7,000 crore to nearly 314 lakh crore during the same period. We have more from our correspondent.
2: UPI has emerged as the backbone of India's digital payments ecosystem and a critical driver of financial inclusion. In just a decade, UPI has transformed the scale of digital payments in the country, making transactions faster, simpler, and more accessible. The unprecedented scale and reliability achieved by UPI have also received global recognition. UPI is now operational across the 11 countries, including France, Singapore, UAE, Sri Lanka, Bhutan, and Mauritius. Today, one out of every two real-time digital payment transactions globally happens in India. As of 2025, UPI accounts for nearly 49% of the world's real-time payment transaction volume. With Dipendra, this is Anand Kumar for Akashwani News, Delhi.
1: The central government has empowered the West Bengal government to conduct hearings under the Citizenship Amendment Act, CAA, and issue citizenship certificates to eligible applicants. More details from our Kolkata correspondent.

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା କଭି ଖୁସି କଭି ଗମ୍ ଏହି ଚଳଚ୍ଚିତ୍ରରୁ। ଅନିଲ ପାଣ୍ଡେଙ୍କ ରଚନାରେ ଶିଳ୍ପୀମାନେ ଥିଲେ ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା କରିଥିଲେ ସନ୍ଦେଶ ଚାଣ୍ଡିଲ୍ୟ।

ଶେଷରେ ଦେବ କୋହଲିଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ୱାଲ। ସଙ୍ଗୀତ ପରିଚାଳନା ଆଦେଶ ଶ୍ରୀବାସ୍ତବ। ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ୍ ଖିଲାଡ଼ି।

0: हिंदी चलचित्र गीतर कार्यक्रम एतिकिरे शेष हला। आकाशवाणी जयपुर आमर परवर्ती कार्यक्रम आंचलिक संवाद रिले करुछु आकाशवाणी कटक केन्द्ररु शुणी पारिबे सूचना विज्ञापन विरति परे।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ଡିଜିଟାଲ ନେଣଦେଣ କ୍ଷେତ୍ରରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ହେବ ଆରମ୍ଭ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ସୁବିଧାକୁ ସାମିଲ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ 3 ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବନ୍ୟା ପ୍ରଭାବିତ ଅଞ୍ଚଳରେ ସର୍ପାଘାତରେ 6 ଜଣଙ୍କ ମୃତ୍ୟୁ। ଭାରତରେ ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାର ୟୁପିଆଇ 10 ବର୍ଷ ପୂରଣ କରିଛି। ଗତ ଦଶନ୍ଧିରେ ୟୁପିଆଇ ଭାରତର ଡିଜିଟାଲ ନେଣଦେଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହା ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ମେରୁଦଣ୍ଡ ହେବା ସହ ଆର୍ଥିକ ଅନ୍ତର୍

0: ସଶକ୍ତିକରଣର ପ୍ରମୁଖ ଚାଳକ ଭାବେ ଉଭା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଭାରତର ଡିଜିଟାଲ୍ ଦେଣନେଣ ଯାତ୍ରାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦେଶବାସୀଙ୍କୁ ସେମାନଙ୍କ ୟୁପିଆଇ ସମ୍ବନ୍ଧିତ ଅନୁଭବ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟ ୟୁପିଆଇର ସଫଳତା ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ୟୁପିଆଇ ବ୍ୟବସ୍ଥା ଗତ 10 ବର୍ଷ ମଧ୍ୟରେ ବିଶ୍ୱର ସବୁଠାରୁ ବୃହତ ଡିଜିଟାଲ୍ କାରବାରର ମାଧ୍ୟମ ଭାବେ ସ୍ୱୀକୃତି ଲାଭ କରିଛି। ଏହି ବ୍ୟବସ୍ଥା 2016 ଅଗଷ୍ଟ ମାସ 25 ତାରିଖରେ ଆରମ୍ଭ ହୋଇଥିଲା। ୟୁପିଆଇ ଯୋଗୁଁ ଦୈନନ୍ଦିନ ଅର୍ଥ କାରବାର ଦ୍ରୁତ ଓ ସହଜ ହୋଇପାରିଛି। ବିଲ୍, ମୋବାଇଲ୍ ରିଚାର୍ଜ, ଟ୍ରେନ୍ ଟିକେଟ୍ ଆଦି ବିଭିନ୍ନ ଆବଶ୍ୟକତାର ନେଣଦେଣ ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇପାରୁଥିବାରୁ ଏହାର ବ୍ୟବହାର ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା 1,78,00,000 ହୋଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ମଇ ମାସରେ ପ୍ରଥମ ଥର ପାଇଁ ୟୁପିଆଇ ମାସିକ କାରବାର ସଂଖ୍ୟା 2,300 କୋଟି ଟଙ୍କା ଅତିକ୍ରମ କରିଛି। ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି ସର୍ବାଧିକ ମାସିକ କାରବାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୟୁପିଆଇ ବ୍ୟବସ୍ଥା ଦ୍ୱାରା ଟଙ୍କା କାରବାର ଦ୍ରୁତ ଏବଂ ସୁବିଧାଜନକ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ୟୁପିଆଇ ଡିଜିଟାଲ୍ ନେଣଦେଣକୁ ଦୈନନ୍ଦିନ ଜୀବନର ଏକ ସହଜ ଓ ଅବିଚ୍ଛିନ୍ନ ଅଂଶରେ ପରିଣତ କରିଛି। ରାସ୍ତାକଡ଼ର ଛୋଟ ଦୋକାନୀଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ, ଗାଁଠାରୁ ସହର ପର୍ଯ୍ୟନ୍ତ ୟୁପିଆଇ ପ୍ରତ୍ୟେକ କାରବାରକୁ ସୁଗମ କରିପାରିଛି। ଏହା ଅଧିକ ସଂଯୋଜିତ, ସଶକ୍ତ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଗଠନକୁ ସୁଦୃଢ଼ କରିଛି। ଆଗାମୀ ଦଶନ୍ଧିରେ ୟୁପିଆଇର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୟୁପିଆଇ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ଆରମ୍ଭ ହେବ। ଅଧିବେଶନ କାଳରେ 9ଟି କାର୍ଯ୍ୟଦିବସ ରହିବା ସହ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଅଧିବେଶନ ଅକ୍ଟୋବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏଥିସହ 311 କୋଟି ଟଙ୍କା ବ୍ୟୟ ବରାଦରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଗସ୍ତ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ଅବସରରେ ସେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରୋଗୀମାନେ ଯେଭଳି ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇପାରିବେ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଥିବାବେଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଥିବା 3 ରଥର ଭଙ୍ଗା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ବିଧି ପରମ୍ପରା ଅନୁଯାୟୀ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି, ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ଭଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲ୍ଲାର ବାରକୋଟଠାରେ ସର୍ବାଧିକ 162.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହାତୀ ଓ ତେଲ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

0: ପାଞ୍ଚକୁ ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ କଳାହାଣ୍ଡି ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱରଠାରେ ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଅପରକୋଲା, ବାଲିମେଳା, ମାଛକୁଣ୍ଡ, ଇନ୍ଦ୍ରାବତୀ, ସାଳନ୍ଦୀ, ଲୋୟର ସୁକ୍ତେଲ ଜଳଭଣ୍ଡାରର ଜଳସ୍ତର କମିବା ସହ ସ୍ୱାଭାବିକ ଜଳ ନିଷ୍କାସିତ ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୌଣସି ପ୍ରକାର ବିପଦ ନଥିବା ଶ୍ରୀ ପୂଜାରୀ କହିଛନ୍ତି।
1: କେବଳ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼କୁ ଛାଡ଼ିଦେଲେ, ବୌଦ୍ଧ ଜିଲ୍ଲାକୁ ଛାଡ଼ିଦେଲେ, ବାକି ସବୁ ୟେଲୋ ଜୋନ୍ ଭିତରେ ଅଛି। ସାମଗ୍ରିକ ଭାବରେ ଦେଖିଲେ ବର୍ତ୍ତମାନ ଓଡ଼ିଶାରେ ରିଲିଫ୍ ସେଣ୍ଟରର ସଂଖ୍ୟା ହେଲା 957। ଯେଉଁ ନୂଆକରି 2282 ବ୍ୟକ୍ତି ସ୍ଥାନାନ୍ତରିତ ହୋଇଛନ୍ତି, ପ୍ରତି ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କର ସଂଖ୍ୟା ହେଲା 4,94,125। ଫ୍ରି କିଚେନ୍ ଯେଉଁଟା ନୂଆକରି ଖୋଲା ହୋଇଛି ତା ସଂଖ୍ୟା ହେଲା 95, ଏବଂ ବର୍ତ୍ତମାନ ରାଜ୍ୟରେ ଫ୍ରି କିଚେନ୍ର ସଂଖ୍ୟା ହେଲା 944। ବିଗତ ଦୁଇ ଦିନ ଭିତରେ ସ୍ୱତନ୍ତ୍ର ଭାବରେ ପୁଣି 28 ODRF ଟିମ୍।
0: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 622.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 297,663 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16 ଗେଟ୍ ଦେଇ 288,116 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ବନ୍ୟା ପ୍ରଭାବିତ ଜଳବନ୍ଦୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ସାପ କାମୁଡ଼ାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଉରକେଲା ଚାନ୍ଦିପୋଷ ଥାନା ହାତୀଓଡ଼ା ଗ୍ରାମରେ 2 ଜଣ, ବଣାଇ ଟିକାୟତପାଲି ଥାନା ଭୂୟାଁ ସାହିରେ 2, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁରରେ 1 ଏବଂ ଭଦ୍ରକର ଚାନ୍ଦବାଲି ବ୍ଲକର ଉତ୍ତୁକୁଡ଼ା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ଓଡ଼ିଶୀ ସଙ୍ଗୀତ, ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ତାଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ରଘୁନାଥ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଓଡ଼ିଆ ସଙ୍ଗୀତ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅମୂଲ୍ୟ ଅବଦାନ ଚିରସ୍କରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟସ୍ତରରେ ପୁରସ୍କାର କରାଯିବ। ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2 କୋଟି ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ। ଗଞ୍ଜାମ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧ ନିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚିହ୍ନଟ ଅପରାଧୀ ଓ ଅଭ୍ୟାସଗତ ଅପରାଧୀଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ସଚେତନ କରାଯାଉଛି। ଆଇନର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଗଠନ ସଂଶୋଧନ ଏସ୍ଆଇଆର୍ର ସମୟସୂଚୀ, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଭାରତର ଡିଜିଟାଲ୍ ଦେଣନେଣ କ୍ଷେତ୍ରରେ ୟୁପିଆଇ ବୈପ୍ଲବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ହେବ ଆରମ୍ଭ। ଆୟୁଷ୍ମାନ ଯୋଜନା ଅଧୀନରେ 91 ନୂତନ କର୍କଟ ଚିକିତ୍ସା ସୁବିଧାକୁ ସାମିଲ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ 3 ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବ ଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ପାଦକୀୟରେ ଶୁଣିବେ ଚକ୍ଷୁଦାନ ମହତଦାନ ଏ ସମ୍ପର୍କରେ। ପରେ ଦଳଗତ ଆଲୋଚନାରେ ଶୁଣିବେ ଆଜିର ଯୁବପିଢ଼ିର ପ୍ରମୁଖ ସମସ୍ୟା ଓ ସମାଧାନ ସମ୍ପର୍କରେ। ଅପରାହ୍ନ 5:30ରେ ଶୁଣିବେ ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ କାର୍ଯ୍ୟକ୍ରମ ଉଦୟ ଭାରତ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ, ପୁଣି ଥରେ ରାତି 8:00ରେ। ରାତି 7:30ରେ ରହିଛି କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:15ରେ। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଶୁଣିବେ ସାକ୍ଷାତକାର। ପରେ ଶୁଣିବେ ବର୍ଷା ଋତୁରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ୱଚ୍ଛତା ସମସ୍ୟା ସମ୍ପର୍କରେ। ରାତି 8:35ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ର ଶିବରଞ୍ଜନୀ। ରାତି 9:30ରେ ଶୁଣିବେ କାର୍ଯ୍ୟକ୍ରମ ଛାୟାପଥ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଶିଳ୍ପୀଙ୍କ କଣ୍ଠରେ ଶୁଣିବେ ରାଗ ଶୁଦ୍ଧ ନଟ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30ରେ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ସମୟ ଦିନ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ଏହି ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00ରେ ଆମର ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ ଆମର ଏଫ୍ଏମ୍ ପ୍ରସାରଣ ସେବାରେ 103.6 MHz ଯୋଗେ।
2: अभी आपने सुना चश्मे व दूर फिल्म का गीत शैलेंद्र आनंद कुमार और ए हरिहरन की आवाजें थी। इंदु जैन ने इसे लिखा था, राज कमल का संगीत।
3: रंगमंच से रुपहले पर्दे तक कुछ अनकहे किस्से, कुछ यादगार किरदार।
4: रावड़ी राठौड़ में मेरा करैक्टर इंस्पेक्टर का था जो कि पॉजिटिव था और कर्नाटका में एक जगह है।

ବର୍ତ୍ତମାନ ସମୟ ଅପରାହ୍ନ 5:00। ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଆଚ୍ଛା, ଆଜି କଣ ଏତେ ଡିମ୍ ଡିମ୍? ଆଖି ତଳେ ଯାକ କଣ ଆଜି ଏତେ କଳା କଳା ପଡିଯାଇଛି? ଆରେ ରେ, ରୁହ ରୁହ, ଗୋଟେ ଫଟୋ କାଢି ଦଉଛି।
1: ଆରେ କଣ ହଉଛ ତମେ?
0: ଆରେ ପ୍ରତୀକ, କଣ ହେଲା ଏମିତି ଆଜି ହଉଛୁ ଯେ?
1: ଆରେ ସେ କଥା ନାହିଁ, ଟିକେ ଟାୟର୍ଡ ହେଇଯାଇଛି ଆଉ ୱାର୍କଲୋଡ୍ ଟିକେ ଅଧିକା ଥିଲା, ରାତି ନିଦ ବି ହଉନି ଠିକସେ।
0: ମୁଁ ତ କହୁଥିଲି ଏତେ ଷ୍ଟ୍ରେସ୍ ନବା କଣ ଠିକ କି?
1: ଷ୍ଟ୍ରେସ୍ ତ ନବାକୁ ପଡିବ ନା, କାମ ଧନ୍ଦା ଏସବୁ କିଏ ବୁଝିବ?
0: ଷ୍ଟ୍ରେସ୍ କଥା ତ ମୁଁ ଜାଣିନି, କିନ୍ତୁ ଆଜିର କାର୍ଯ୍ୟକ୍ରମ ମୁଁ ତମକୁ ଡେଡିକେଟ୍ କରିବି।
1: ଆଚ୍ଛା କଣ ଅଛି ଆଜିର ସ୍ପେଶିଆଲ ରେ?
0: ସେଇଟା ମୁଁ ତମକୁ କାହିଁକି କହିବି ଯେ ଏବେ? ତେବେ ଚାଲ ଆଜିର କାର୍ଯ୍ୟକ୍ରମ ତ ଆରମ୍ଭ କରିବା ନା।
1: ହଉ ଠିକ ଅଛି।
0: ତେବେ ଚାଲନ୍ତୁ ସାଥୀ, ଆରମ୍ଭ କରିବା ଆଜିର ସନ୍ଧାନ କାର୍ଯ୍ୟକ୍ରମକୁ। ତେବେ ଆଜିର ସନ୍ଧାନ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
1: ଆଉ ମୁଁ ପ୍ରତୀକ ଶର୍ମା।
0: ନମସ୍କାର।

0: ହେଲେ ସ୍ମୃତି, ଆଜିର ସ୍ପେଶିଆଲ ପ୍ରୋଗ୍ରାମ କ'ଣ ଜଲ୍ଦି କୁହ।
1: ନା ନା, ମୁଁ ଏବେ ସେଇଟା କହିବିନି। ତେବେ ଜାଣିଛ ନା ନାହିଁ ଆଜିର ସମ୍ପାଦକୀୟ କ'ଣ ରହିଛି?
0: କ'ଣ ରହିଛି ଆଜିର ସମ୍ପାଦକୀୟ?
1: ଜାତୀୟ ଚକ୍ଷୁଦାନ ପକ୍ଷ। ତମେ ସେ ସମ୍ପର୍କରେ କିଛି ଜାଣିଛ?
0: ଆରେ ହଁ, ମୁଁ ତ ଜାଣିଛି। ଦେଖ, ଯେମିତି ଜାତୀୟ ଚକ୍ଷୁଦାନ ପକ୍ଷ ପ୍ରତିବର୍ଷ ଅଗଷ୍ଟ 15ରୁ ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଭାରତରେ ପାଳନ କରାଯାଏ, ତେବେ ଚକ୍ଷୁଦାନ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଯେଉଁ ସଚେତନତା ବଢ଼ାଇବା ପାଇଁ ଆଉ ଚକ୍ଷୁଦାନ ପ୍ରତି ଲୋକମାନଙ୍କ ମଧ୍ୟରେ ଥିବା ଯେଉଁ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ।
1: ତେବେ ମୁଁ ଭାବୁଛି ଆଜିର ସ୍ପେଶାଲ କାର୍ଯ୍ୟକ୍ରମଟା ଆରମ୍ଭ କରିବା। ହେଲେ କାର୍ଯ୍ୟକ୍ରମ ତ ଆରମ୍ଭ କରିବା, ତେବେ ତମେ ଜାଣିଛ ଆଜିକାଲି ଯୁବପିଢ଼ିମାନଙ୍କର କ'ଣ କ'ଣ ସମସ୍ୟା ସବୁ ରହିଛି?
0: ସମସ୍ୟା କ'ଣ କହିବି, ମୋତେ ଲାଗୁଛି ଆଜିର କାର୍ଯ୍ୟକ୍ରମଟା କମ୍ ପଡ଼ିବ ବୋଧେ ସମସ୍ୟା ଗଣେ ଗଣେ।
1: ଠିକ୍ କହିଲ। ତେବେ ଆଜିର ଆମ କାର୍ଯ୍ୟକ୍ରମଟା ଯୁବପିଢ଼ିମାନଙ୍କର ସମସ୍ୟା ଏବଂ ସମାଧାନକୁ ନେଇକି ଗୋଟେ ଆଲୋଚନାଟି ରହିଛି।
0: ଆଚ୍ଛା, ସେଇଥିପାଇଁ କହୁଥିଲ ଯେ ମୋ ପାଇଁ ସ୍ପେଶିଆଲ କାର୍ଯ୍ୟକ୍ରମ?
1: ହଁ, ଠିକ୍ କହିଲ। ଯେବେ କାର୍ଯ୍ୟକ୍ରମ ଆରମ୍ଭ ହେଲା, ତମେ ବହୁତ ଷ୍ଟ୍ରେସ୍ରେ ଥିଲ, ଆଉ ଆମେ ଦେଖୁଛୁ ଯେ ଆଜିକାଲିର ଯୁବପିଢ଼ିମାନେ ମଧ୍ୟ ବହୁତ ଷ୍ଟ୍ରେସ୍ରେ ରୁହନ୍ତି। କୌଣସି ବି କମ୍ପିଟେଟିଭ୍ ଏକ୍ସାମ୍ ପ୍ରିପାରେସନ୍ କରନ୍ତୁ କିମ୍ବା ୱାର୍କ ଲାଇଫ୍ ବାଲାନ୍ସକୁ ମେଣ୍ଟେନ୍ କରନ୍ତୁ, ଉଭୟ ପକ୍ଷରେ ମାନସିକ ଦୃଢ଼ତା ବହୁତ ଆବଶ୍ୟକ।
0: ତେବେ ସ୍ମୃତି, ମୁଁ ଆଉ ଅପେକ୍ଷା କରିପାରୁନି, ଚାଲ ଆରମ୍ଭ କରିବା ଆଜିର ଆଲୋଚନା ଚକ୍ର।
1: ହଁ, ତେବେ ଆଜିର ଆଲୋଚନାର ବିଷୟ ରହିଛି ଯୁବପିଢ଼ିମାନଙ୍କ ସମସ୍ୟା
0: ଆଉ ସମାଧାନ।
1: ଠିକ୍, ତେବେ ସାଥୀ ଚାଲନ୍ତୁ ଆରମ୍ଭ କରିବା ଆଜିର ଆଲୋଚନା। ଆଲୋଚନାର ବିଷୟ ରହିଛି ଆଜିର ଯୁବପିଢ଼ିର ସମସ୍ୟା ଏବଂ ସମାଧାନ।
0: ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି କିଛି ଅତିଥି, ଚାଲନ୍ତୁ ତାଙ୍କ ସୁମୁଖରୁ ଶୁଣିବା ତାଙ୍କ ପରିଚୟ।
2: ନମସ୍କାର, ମୋ ନାଁ ପ୍ରଣତି ପରିଡ଼ା। ମୁଁ ବର୍ତ୍ତମାନ ରୟାଲ କଲେଜରେ ଉଦ୍ଭିଦ ବିଜ୍ଞାନରେ ଲେକ୍ଚର ଅଛି, ମୁଁ ଜୟପୁରରୁ ବିଲଙ୍ଗ କରେ।
3: ନମସ୍କାର, ମୋ ନାଁ ବିଜୟରାମ ସାରଥୀ ପାତ୍ର। ମୁଁ ବର୍ତ୍ତମାନ କନିଷ୍ଠ ରାଜସ୍ୱ ସହାୟକ ଭାବରେ ବୋରିଗମା ବ୍ଲକରେ କାର୍ଯ୍ୟରତ ଅଛି।
4: ନମସ୍କାର, ମୋ ନାଁ ରେଶ୍ମା ପାତ୍ର, ମୁଁ ଜୟପୁରରେ ରୁହେ। ମୁଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ବୋରିଗମାରେ ଅର୍ଥନୀତି ବିଭାଗରେ ଅଧ୍ୟାପିକା ଅଛି।
0: ତେବେ ଆଜିର ଆଲୋଚନା ଚକ୍ରରେ ଯୋଗ ଦେଇଥିବାରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ତେବେ ସ୍ମୃତି, ଆଜି ଆମ ଗହଣରେ ସରକାରୀ କର୍ମଚାରୀ ଆଉ ତା ସହିତ ଶିକ୍ଷାବିତ୍ ମଧ୍ୟ ଅଛନ୍ତି। ଆମେ ସମସ୍ତେ ଜାଣିଛୁ ଯୁବପିଢ଼ିମାନେ ହେଉଛନ୍ତି ଆଗାମୀକାଲିର ଭବିଷ୍ୟତ। ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ପ୍ରଣତି ଭଉଣୀ ପାଇଁ, ଆଜିର ଯୁବପିଢ଼ି ପାଇଁ ଶିକ୍ଷାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ'ଣ, ଆପଣଙ୍କ ମତ ଦିଅନ୍ତୁ।
2: ଆଜିର ଯୁବପିଢ଼ି ପାଇଁ ଶିକ୍ଷାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ

0: ହେଉଛି ଆମର ଯୁବପିଢ଼ି ମାନଙ୍କର ସଂଖ୍ୟା ବଢିବା ସହିତ ସେମାନଙ୍କ ଭିତରେ କମ୍ପିଟିଟିଭନେସ୍ ସେତିକି ବଢିଯାଉଛି। ବର୍ତ୍ତମାନ କ୍ଷେତ୍ରରେ ସେତିକି ଲେବେଲରେ ଚାକିରି ନାହିଁ ଯେତିକି ଲେବେଲରେ ଆମର ଯୁବପିଢ଼ି ଶିକ୍ଷିତ ଅଛନ୍ତି। ତ ସେ ଯେଉଁ ନିଡ଼ଟାକୁ ଫୁଲଫିଲ୍ କରିବା ପାଇଁ ସେମାନଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ବହୁତ ରହୁଛି, ଯେଉଁଟାକି ତାଙ୍କ ଭିତରେ ଚାପ ସୃଷ୍ଟି କରୁଛି କି ମୁଁ ସେତିକି ଭଲ ମାର୍କ ରଖିବାର ଅଛି, ମୋତେ ସେତିକି ସ୍କୋର କରିବାର ଅଛି। ତ ତାଙ୍କ ମନ ଭିତରେ ଆର ପ୍ରେସରଟା ବହୁତ ରହିଯାଉଛି। ବର୍ତ୍ତମାନ ଯୁବପିଢ଼ି ଯେତିକି କାମ କରିକି ଏଫିସିଏନ୍ସି ତାଙ୍କ ବଢ଼ିବା ବଦଳରେ ସେମାନଙ୍କର ନିଜ ଭିତରେ ଷ୍ଟ୍ରେସ୍ଟା ଅଧିକ ମାତ୍ରାରେ ରହୁଛି।
1: ଏ ସମ୍ପର୍କରେ ଆପଣ କ'ଣ ମତାମତ ଦେବେ ବିଜୟରାମ ଭାଇ?
2: ମୋର ନିଜସ୍ୱ ମାନ୍ୟତା ଏହା ଯେ ଶିକ୍ଷା ପାଇଁ ଆମର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା ଡିଷ୍ଟ୍ରାକ୍ସନ୍। ଆଜି ସମୟରେ ଆମକୁ ଡିଷ୍ଟ୍ରାକ୍ଟ କରିବା ପାଇଁ ଆମ ଚାରିଆଡ଼େ ଅନେକ ବିଷୟବସ୍ତୁ ଅଛି, ତାହା ଆପଣ କହିପାରନ୍ତି, ସୋସିଆଲ ମିଡ଼ିଆକୁ ନେଇପାରନ୍ତି, ଆମର ବନ୍ଧୁମାନଙ୍କ କଥା ବି ନେଇପାରନ୍ତି, କିମ୍ବା କିଛି ଦୁର୍ବ୍ୟବହାର କିମ୍ବା ଭୁଲ ଅଭ୍ୟାସ ଗୁଡ଼ିକ ବି ନେଇପାରନ୍ତି। ଏହିସବୁ ଆମକୁ ଶିକ୍ଷାରୁ ଆମକୁ ଦୂରକୁ ନିଏ ପ୍ରଥମରେ। ଦ୍ୱିତୀୟ ଜିନିଷ ହେଲା ଦୃଢ଼ ଇଚ୍ଛାଶକ୍ତି ଆଉ ଅନୁଶାସନର ଅଭାବ। ଯଦି ଆମ ପାଖରେ ଇଚ୍ଛାଶକ୍ତି ଅଛି ତ ନିଶ୍ଚିତ ରୂପେ ଆମେ ଅନୁଶାସିତ ଭାବରେ ଯଦି କାର୍ଯ୍ୟ କରିବା, ଆମେ ଚାହିଁବା କ୍ଷେତ୍ରରେ ଆମେ ଆଗକୁ ବଢ଼ିପାରିବା। ଏଇ ଦୁଇଟି ଜିନିଷ ହିଁ ମୋ ମସ୍ତିଷ୍କରେ ସବୁ ପ୍ରଥମେ ଆସୁଛି ଏବଂ ଏତିକି ହିଁ କହିବି ମୁଁ ଏ ବିଷୟରେ।
3: ତେବେ ଆମେ ଜାଣିବାକୁ ଚାହିଁବା ଯେ ରେଶ୍ମା ଭଉଣୀଙ୍କର କ'ଣ ମତ ଅଛି?
4: ମୋ ମତରେ ଶିକ୍ଷା କ୍ଷେତ୍ରରେ ଗୋଟେ ଆଜିକାଲିର ଯୁବପିଢ଼ି ପାଇଁ ଗୋଟିଏ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ଶିକ୍ଷା ଆଉ ନିଯୁକ୍ତି କ୍ଷେତ୍ରରେ ଗୋଟେ ବହୁତ ବଡ଼ ଗ୍ୟାପ୍ ରହିଯାଉଛି। ଯେମିତିକି ଆମେ ପିଲାମାନଙ୍କୁ ଡିଗ୍ରୀ ଦେଉଛୁ, ଇନ୍ଫର୍ମେସନ୍ ଦେଉଛୁ, ବଟ୍ ସେମାନଙ୍କ ପାଖରେ ପ୍ରପର୍ ସ୍କିଲ୍ ନଲେଜ୍ ନାହିଁ। ଟେକ୍ନୋଲୋଜି ଉପରେ ସେମାନଙ୍କୁ ଜାଣିବାକୁ ପଡ଼ିବ, ଡିଜିଟାଲ୍ ଆୱେର୍ନେସ୍, ଏଇସବୁ ଯାକରେ ସେମାନଙ୍କ ପାଖରେ ଅଭାବ ଦେଖାଯାଉଛି। ସେଥିପାଇଁ ବୋଲି କେବଳ ସେମାନେ କ୍ଲାସରୁମ୍ ଲର୍ଣ୍ଣିଂରେ ଫୋକସ୍ କରୁଛନ୍ତି, ସେମାନଙ୍କୁ ଡିଜିଟାଲ୍ ଲିଟ୍ରେସି, ଫାଇନାନ୍ସିଆଲ ଆୱେର୍ନେସ୍ ଏସବୁର ଅଭାବ ରହୁଛି, ଯେଉଁଦ୍ୱାରା କି ସେମାନେ ଆଜିକାଲିର କମ୍ପିଟିଟିଭ୍ ଦୁନିଆରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଶିକ୍ଷା କ୍ଷେତ୍ରରେ ସେଇଟା ହିଁ ଗୋଟେ ମେନ୍ ଚ୍ୟାଲେଞ୍ଜ ବୋଲି ମୁଁ ଭାବୁଛି।
1: ତେବେ ଭଉଣୀ, ଆପଣ ତ କହିଲେ କି ପିଲାମାନେ ସବୁ ଆଜିକାଲି କମ୍ପିଟିଟିଭ୍ ଏକ୍ସାମ୍ସ ପାଇଁ ପ୍ରିପେୟାର କରୁଛନ୍ତି, ତେବେ ରେଶ୍ମା ଭଉଣୀ ଆପଣଙ୍କ ପାଖରେ ମୁଁ ଜାଣିବାକୁ ଚାହିଁବି ଯେ ଡିଗ୍ରୀ ଏବଂ ସ୍କିଲ୍ ଏଇ ଦୁଇଟା ଭିତରୁ ପିଲାମାନଙ୍କୁ କୋଉଟା ଭଲସେ ଇମ୍ପ୍ରୁଭ୍ କରିବା ଦରକାର?
4: ଦେଖନ୍ତୁ, ମୁଁ ଯଦି କହିବି ଗୋଟେ କଏନ୍କୁ ଧରିବା ଆମେ, ତ ତାର ଆମର ଦୁଇ ପଟ ଯାକ ଇମ୍ପୋର୍ଟାଣ୍ଟ। ଗୋଟେ ପଟ ଯଦି ନଥିବ କି ଘସି ହେଇକି ଖରାପ ହେଇଗଲା, ସେଇ କଏନ୍ଟା ଆଉ ଚଳିବନି ମାର୍କେଟରେ। ସେଥିପାଇଁ ବୋଥ୍ ଡିଗ୍ରୀ, ତା ସହିତ ସ୍କିଲ୍ ଡେଭଲପମେଣ୍ଟ, ଡିଫରେଣ୍ଟ ଟାଇପ୍ ଅଫ୍ ଲିଟ୍ରେସି ପ୍ଲସ୍ ଡିଫରେଣ୍ଟ ଡିଫରେଣ୍ଟ ନଲେଜ୍ ସମସ୍ତଙ୍କ ପାଖରେ ରହିବା ଦରକାର। ସପୋଜ୍ ଜଣଙ୍କ ପାଖରେ ଡିଗ୍ରୀ ଅଛି, ଡିଗ୍ରୀ ଏଲିଜିବିଲିଟି ପାଇଁ ଦରକାର ଆମକୁ, ବୋଥ୍ ଡିଗ୍ରୀ ତା ସହିତ ସ୍କିଲ୍ ଦୁଇଟି ଯାକ ଉପରେ କାମ କରିବାର ଅଛି। ତ ସ୍କିଲ୍ ଓରିଏଣ୍ଟେଡ୍ ଆମକୁ ଯାହା ବି ଶିଖିବାର ଅଛି, ଆମେ ଡିଗ୍ରୀ ମାନେ ଗୋଟେ ପାଠ ବିଷୟରେ ଜାଣିଲୁ, ତା ସହିତ ସ୍କିଲ୍ ଗୋଟେ ଜାଣିଥିଲେ, ଯଦି ଫ୍ୟୁଚର୍ରେ ଆମକୁ କୌଣସି କ୍ଷେତ୍ରରେ କିଛି ବି ମିଳିଲା ନାହିଁ କି କିଛି ଜିନିଷ ଆମେ କରିପାରିଲୁନି, ଆମେ କୌଣସି ପ୍ରକାର ସ୍କିଲ୍ ଜାଣିଥିବା ଯେଉଁ ହେଲ୍ପରେ କି ଆମେ ନିଜର ଗୁଜୁରାଣ ମେଣ୍ଟେଇ ପାରିବା।
3: ବହୁତ ସୁନ୍ଦର ଭାବେ ନିଜର ମତ ରଖିଲେ ଯେ ଏଲିଜିବିଲିଟି ଆଉ ଏଜିଲିଟି ଦୁଇଟି ଯାକ ଜିନିଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମ ଅଞ୍ଚଳରେ ବା ଆମ ଦେଶରେ ଜେନେରାଲି ଦୁଇ ଟାଇପ୍ର ଏଜୁକେସନ୍କୁ ଆମେ ପ୍ରିଫର ଦେଉ, କ୍ୱାଲିଟେଟିଭ୍ ଆଉ କ୍ୱାଣ୍ଟିଟେଟିଭ୍। ତେବେ ସେହି ବିଷୟକୁ ଯଦି ଆମେ ଆଗାମୀ ଚର୍ଚ୍ଚାର ବିଷୟ ରଖିବା, ତେବେ ବିଜୟ ଭାଇ ପାଇଁ ମୋର ପ୍ରଶ୍ନ ଏହା ରହିବ ଯେ ଡିଗ୍ରୀ ଆଉ ସ୍କିଲ୍ ଯେଉଁ ମୁଦ୍ରାର ଦୁଇଟି ପାର୍ଶ୍ୱ, ଏହି ଦୁଇଟି ପାର୍ଶ୍ୱରୁ ଆଜିକାଲିର ଯୁବପିଢ଼ି କେଉଁ ପାର୍ଶ୍ୱକୁ ଅଧିକ ପ୍ରାଧାନ୍ୟତା ଦେବା ଆବଶ୍ୟକ?
2: ଦେଖନ୍ତୁ, ଡିଗ୍ରୀ ଯାହା ରହିଲା ଏହା ଆମର ସିଲାବସ୍ର ଅନ୍ତର୍ଗତ। ଏହି ସିଲାବସ୍ରେ ଆମେ ଏମିତି ଆମେ ଭାବିବାନି ଯେ ଏହା କୌଣସି ସ୍କିଲ୍ ଆମକୁ ଦିଏନି, ଏହା ଗୋଟେ ଭୁଲ ଧାରଣା। ଆମେ ବିଦ୍ୟାଳୟ କାଳରେ ହେଉ, ତାପରେ ପ୍ଲସ୍ ଟୁ ସମୟରେ ବା ଇଣ୍ଟରମିଡ଼ିଏଟ୍ ସମୟରେ ଯେଉଁ ଷ୍ଟ୍ରିମ୍ ବି ସିଲେକ୍ଟ କରୁ, ସେଇଟା ଆମର ନିଜସ୍ୱ ବ୍ୟକ୍ତିଗତ ଇଚ୍ଛା ଉପରେ ରହିଛି। ତ ଆମେ ଡିଗ୍ରୀକୁ ଆମେ ସ୍କିଲ୍ ଠାରୁ କମ୍ ବୋଲି ଭାବିବାନି, ଡିଗ୍ରୀ ମଧ୍ୟ ଗୋଟେ ସ୍କିଲ୍ ହିଁ ଆମର। ଆଉ ରହିଲା ସ୍କିଲ୍ ଗୋଟେ ବଡ଼ ଟର୍ଣ୍ଣଟା, ୱାଇଡ୍ ସ୍ପ୍ରେଡ୍ ଟର୍ଣ୍ଣ ଏଇଟା ଗୋଟେ। ସ୍କିଲ୍ରେ ଆମେ ଡେ ଟୁ ଡେ ଯାହା ବି ଅପଡେଟ୍ ହେଉଛି, ତାହା ସହିତ ଆମର ଯେଉଁ କର୍ମକ୍ଷେତ୍ର ଅଛି ତାକୁ କେଉଁ ସ୍କିଲ୍ ଆବଶ୍ୟକ, ତା ପାଇଁ କ'ଣ ଆବଶ୍ୟକ, ତାହା ଆମକୁ ଶିଖିବାକୁ ପଡ଼ିବ। ନିଅନ୍ତୁ, ଜଣେ ଶିକ୍ଷକ ଅଛନ୍ତି, ସେ ଯଦି କହିବେ ନା ମୁଁ ବିଇଡ଼ିରେ ମୁଁ ଶିକ୍ଷା ନେଇନଥିଲି, ଆମେ ଅନଲାଇନ୍ ମାଧ୍ୟମରେ ପଢ଼େଇବାର ଆମେ ଶିଖିନୁ, ଆମେ କେବଳ କ୍ଲାସରୁମ୍ ଯାଇକି ଶିଖିଛୁ, ହେବନି। ତାଙ୍କୁ ଅନଲାଇନ୍ ମାଧ୍ୟମରେ ପଢ଼େଇବାର ଶିଖିବାକୁ ପଡ଼ିବ। ତାହା ମାନେ ନାହିଁ ଯେ ଜଣେ ମଣିଷ ସମସ୍ତ ସ୍କିଲ୍ ଶିଖିବାକୁ ଯିବ, ସେଟା ଅସମ୍ଭବ। ହଁ,
1: ତେବେ ଭାଇ ବହୁତ ଭଲ କଥା କହିଲେ, ବହୁତ ସୁନ୍ଦର କଥା କହିଲେ ସ୍କିଲ୍ ସମ୍ପର୍କରେ। ହଉ, ଏବେ ପ୍ରଶ୍ନ ରହିବ ମୋର ପ୍ରଣତି ଭଉଣୀଙ୍କ ପାଖରେ। ତେବେ ପିଲାମାନଙ୍କୁ ଦେଖୁଥିବେ କେତେ ମେଣ୍ଟାଲି ସେମାନେ ସ୍ଟ୍ରେସ୍ ଥାନ୍ତି, ଏଙ୍ଗଜାଇଟି ହୁଏ, ତେବେ ଆପଣ କ'ଣ ଭାବନ୍ତି ଏସବୁ କେମିତି ଆମେ ଦୂରେଇବା କଥା, କେମିତି ଦୂର କରିପାରିବା, ପିଲାମାନଙ୍କୁ କେମିତି ମୋଟିଭେଟେଡ୍ ସବୁବେଳେ ରଖିବା କଥା?
0: ମୋ ମତ

0: ପିଲାମାନଙ୍କୁ ଫାଷ୍ଟ ନିଜର ଲକ୍ଷ୍ୟ କ'ଣ ସେଇଟା ପ୍ରଥମେ ସ୍ଥିର କରିବାର ଅଛି, ଆଉ ସେ ଯାହା ବି ବନିବାକୁ ଚାହୁଁଛନ୍ତି ତା ବିଷୟରେ ତାଙ୍କ ପାଖରେ ପୁରା ମାନେ ଠିକ୍ ଇନଫର୍ମେସନ୍ ରହିବାର ଅଛି, ଆଉ ସେ ଜିନିଷକୁ ପହଞ୍ଚିବା ପାଇଁ ତାଙ୍କ ପାଖରେ ଠିକ୍ ୱେ ଥିବାର ଅଛି। ତ ତାକୁ ଫାଷ୍ଟ ଭଲସେ ଜାଣନ୍ତୁ, ତାପରେ ସେ ଯେଉଁ ଏକ୍ଜାମ୍ଟା ଦେବେ, ମାନେ ଏବେ ତ ଫାଷ୍ଟ ଏକ୍ଜାମ୍ କ୍ଲିୟର କର, ଦେନ୍ ତୁମକୁ ଚାକିରି ମିଳିବ। ଆଉ ପିଲାମାନେ କ'ଣ କରନ୍ତି ନା, ସିଲାବସ୍ଟାକୁ ଆଜି ହିଁ ମୋତେ କମ୍ପ୍ଲିଟ୍ କରିବାର ଅଛି, ଏ ବାଲା ମାନେ ମାଇଣ୍ଡସେଟ୍ ଆଜିର ଜେନେରେସନ୍ର ଅଛି କି ମୁଁ ଏ ୱିକ୍ରେ ଏ ସିଲାବସ୍ କମ୍ପ୍ଲିଟ୍ କରିଦେବି। ସେ ମନୋବୃତ୍ତିକୁ ଯଦି ସେମାନେ ନ ରଖି ଆଜି ମୁଁ ପଢ଼ିବି 2 ଘଣ୍ଟା ପଢ଼ିବି, ମୋତେ ଏଇ ଚାପ୍ଟରଟା ସରିବାର ଅଛି, ତ ସେମିତି ହେଲେ ତାଙ୍କ ସିଲାବସ୍ କଭର ହେଇଯିବ। ତ ଯଦି ଦିନକୁ ସେ କନ୍ସିଷ୍ଟେନ୍ସିରେ ତାକୁ ପ୍ରାକ୍ଟିସ୍ କରିବେ, ମକ୍ ଟେଷ୍ଟ ଦେବେ, ପ୍ରିଭିୟସ୍ ଇୟର କୋଶ୍ଚିନ୍ସ ଫଲୋ କରିବେ, କେମିତି ଆସୁଛି ଏକ୍ଜାମ୍ ପ୍ୟାଟର୍ନ କ'ଣ, କେଉଁଠୁ କୋଶ୍ଚିନ୍ ଆସୁଛି, କେଉଁ ଚାପ୍ଟର ଯାକ ଇମ୍ପୋର୍ଟାଣ୍ଟ ରହୁଛି, ବେଶୀ ମାର୍କ କାହା ଉପରେ ଫୋକସ୍ ରହୁଛି, ଏସବୁ ଉପରେ ଯଦି ସେମାନେ ଅଧିକ ଧ୍ୟାନ ଦେବେ, ସେମାନେ ମେ ବି ଏକ୍ଜାମ୍ରେ କମ୍ ମାର୍କ ରଖନ୍ତି କିମ୍ବା ଭଲ ମାର୍କ ବି ଆଚିଭ୍ କରନ୍ତି, ଏକ୍ଜାମ୍ ଫେଲିୟର୍ ବି କରନ୍ତି, କିନ୍ତୁ ସେ ଭିତରୁ ସେ ବହୁତ କିଛି ଶିଖିପାରିବେ।
1: ବହୁତ ସୁନ୍ଦର ଭାବେ ବୁଝାଇଲେ। ତେବେ ଆଜିର ଯୁବପିଢ଼ି ଯଦି ଶିକ୍ଷା କିମ୍ବା ସଫଳତା ପାଇବା ପାଇଁ ଯଦି ଆଗେଇବାକୁ ଚାହୁଁଛନ୍ତି, ତେବେ ତା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସ୍ୱାସ୍ଥ୍ୟ। ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ପ୍ରଣତି ଭଉଣୀ ପାଇଁ। ତେବେ ଭଉଣୀ, ଆପଣ ଦେଖୁଥିବେ ଆଜିକାଲିର ଯୁବବର୍ଗମାନେ ଘରୋଇ ଖାଦ୍ୟକୁ ଛାଡ଼ି ବାହ୍ୟ ଖାଦ୍ୟକୁ ବହୁତ ଆପଣାଉଛନ୍ତି, ଯେମିତିକି ଜଙ୍କ୍ ଫୁଡ୍ ହେଇଗଲା, ଫାଷ୍ଟଫୁଡ୍ ହେଇଗଲା। ତେବେ ଏହି ଜଙ୍କ୍ ଫୁଡ୍ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି, ଆଉ ଭବିଷ୍ୟତରେ ସେମାନେ ନିଜକୁ ପ୍ରତିଷ୍ଠାବାନ ବନେଇବା ପାଇଁ ଏହି ଖାଦ୍ୟ ପ୍ରଣାଳୀ ସାହାଯ୍ୟ କରିପାରିବ କି ନାହିଁ, ଏ ବିଷୟରେ ମତ ଦିଅନ୍ତୁ।
0: ଆମେ ଜଙ୍କ୍ ଫୁଡ୍ କନଜ୍ୟୁମ୍ କରିବା ବର୍ତ୍ତମାନ ଗୋଟେ ଟ୍ରେଣ୍ଡ ହେଇଯାଇଛି, ଯେମିତିକି ଆମେ ଆଜି କ'ଣ ଖାଇଲୁ ରେଷ୍ଟୁରାଣ୍ଟରେ ଫଟୋ କ୍ଲିକ୍ କର, ଫାଷ୍ଟ ହ୍ୱାଟ୍ସଆପ୍ରେ ତାର ଷ୍ଟାଟସ୍ ଦିଅ, ଇନଷ୍ଟାଗ୍ରାମ୍ରେ ଷ୍ଟୋରି ପକାଅ। ତ ଏଇ ଟ୍ରେଣ୍ଡଟା ଫଲୋ କରିବା ଚକ୍କରରେ ଆମ ଯୁବପିଢ଼ିମାନେ ନିଜ ଦେହକୁ କେତେ ଖରାପ ଜିନିଷ ଆମେ କନଜ୍ୟୁମ୍ କରୁଛୁ ତା ଉପରେ ଆମେ ଧ୍ୟାନ ଦେଉନୁ, ତା ଫଳରେ ବହୁତ ଆମର ସ୍ୱାସ୍ଥ୍ୟ ବିଗିଡ଼ୁଛି। ଯେମିତିକି ଆମେ ଯେତିକି ମାତ୍ରାରେ କ୍ୟାଲୋରିଜ୍ କନଜ୍ୟୁମ୍ କରିବା କଥା ତାଠୁ ଅଧିକ ଖାଉଛୁ, ଯେଉଁ ଜିନିଷ ଆମକୁ ନିଡ୍ ନାହିଁ ସେସବୁ ବି ଆମେ କନଜ୍ୟୁମ୍ କରୁଛୁ ଓନ୍ଲି ଫର୍ ଫଟୋସ୍। ଆମ ଅଞ୍ଚଳ ହିସାବରେ ପଖାଳ ହେଉଛି ଆମ ପାଇଁ ବହୁତ ଭଲ ଖାଦ୍ୟ, ଯେଉଁଟାକି ଆମ ଦେହ ପାଇଁ ଭଲ ରହିବ ଆଉ ପେଟ ପାଇଁ ବି ଥଣ୍ଡା ରହିବ। ସେମିତି ଆମ ଅଞ୍ଚଳରେ ଆଉ ଗୋଟେ ମୁଖ୍ୟ ଖାଦ୍ୟ ହିସାବରେ ଆମେ ଖାଉଛୁ, ଯେଉଁଟାକି ମାଣ୍ଡିଆ ପେଜ, ତା ବି ଦେହ ପାଇଁ ବହୁତ ଭଲ।
2: ତେବେ ଭାଇ, ଏ ସମ୍ପର୍କରେ ଆପଣଙ୍କର କ'ଣ ମତାମତ ରହିବ?
3: ଯେପରି ଆମେ ସମସ୍ତେ ଜାଣିଛେ, ଭିନ୍ନ ଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଖାଦ୍ୟ ଖାଇବାର ମାଧ୍ୟମ ଅଛି, ଖାଦ୍ୟ ଖାଇବାର ତରିକା ଅଛି। ଆପଣ ନର୍ଥ ଇଣ୍ଡିଆକୁ ଯିବେ ବା ଉତ୍ତର ଭାରତକୁ ଯିବେ, ଦକ୍ଷିଣ ଭାରତରେ ତାଙ୍କର ଅଲଗା, ଯେଉଁମାନେ କୋଷ୍ଟାଲ ଏରିଆରେ ରହୁଛନ୍ତି ତାଙ୍କର ଖାଦ୍ୟ ଖାଇବା ପ୍ରଣାଳୀ ଅଲଗା। କିନ୍ତୁ ଏସବୁ ଯେଉଁ ପୁରାତନ ପଦ୍ଧତି ଗୁଡ଼ା ତିଆରି ହେଇଛି ବା ଆମର ଦୈନନ୍ଦିନ ଅଭ୍ୟାସରେ ରହିଛି, ଏଗୁଡ଼ିକ ଆମର ଅଞ୍ଚଳ ଭିତ୍ତିକ, ଏହାକୁ ଆମକୁ ନିଶ୍ଚିତ ଭାବରେ ବଜାୟ ରଖିବାକୁ ପଡ଼ିବ। ତା ଛଡ଼ା ଯାହା ବି ଖାଉଛେ ତାକୁ ନେଇ ଟିକେ ସାଇଣ୍ଟିଫିକାଲି ଭାବିବାକୁ ପଡ଼ିବ, କାରଣ ଆମେମାନେ ଗୋଟେ ଜିନିଷ ଭାବୁ ଯେ କ୍ଲିନ୍ ଫୁଡ୍ ଇଜ୍ ବେଷ୍ଟ ଫୁଡ୍, ନା, କ୍ଲିନ୍ ଖାଇପାରିବା ଆମେ ତା ଭଲ, କିନ୍ତୁ ତା ବାଲାନ୍ସଡ୍ ଫୁଡ୍ ହେଇନପାରେ। ଯଦି ଆମେ ଆମର ନିଜର ଘରର ଯଦି ଖାଦ୍ୟକୁ ଯଦି ଆଲୋଚନା କରିବା, ସାଧାରଣତଃ ଆମେ ଭାତ ଖାଉ, ତା ସହିତ କିଛି ପନିପରିବା ତରକାରୀ ଇତ୍ୟାଦି ଡାଲି ଇତ୍ୟାଦି କନଜ୍ୟୁମ୍ କରୁ, କିନ୍ତୁ ଯଦି ଆମେ ତାକୁ ଦେଖିବା ତାର କେତେ ମାତ୍ରାରେ ପ୍ରୋଟିନ୍ ଅଛି, କେତେ ମାତ୍ରାରେ ଫାଇବର ଅଛି, କେତେ ମାତ୍ରାରେ ତାର କ୍ଲିନ୍ ଫ୍ୟାଟି ଏସିଡ୍ ଅଛି, ଏସବୁ ଜିନିଷ ଆମର ନଜରରେ ନଥାଏ, ଏସବୁ ଜିନିଷ ଯାହା ଆମକୁ ବହୁତ ଗୁଡ଼ାଏ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ। ତଦନୁଯାୟୀ ଯଦି ଆମେ ଆମର ଖାଦ୍ୟ ପ୍ରଣାଳୀକୁ ବଦଳାଇ ପାରିବା ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେବ।
1: ତେବେ ବିଜୟ ଭାଇ ବହୁତ ସୁନ୍ଦର ଭାବେ ବୁଝାଇଲେ ଯେ ବାଲାନ୍ସ ଡାଏଟ୍କୁ କେମିତି ଆପଣାଇବା ଦରକାର। ତେବେ ମୋର ରେଶ୍ମା ଭଉଣୀ ପାଇଁ ପ୍ରଶ୍ନଟି ରହିବ ଯେ ବାଲାନ୍ସ ଡାଏଟ୍ ଖାଇବାଟା ହିଁ ଜରୁରୀ କି? ବେଳେବେଳେ ଶାରୀରିକ ବ୍ୟାୟାମ, ଫିଜିକାଲ ଫିଟନେସ୍ ମଧ୍ୟ ଆବଶ୍ୟକ, ତେବେ ଏହି ସମ୍ପର୍କରେ ଆପଣଙ୍କର ମତାମତ କ'ଣ ରହିଛି?
4: ଜୀବନ ଧରଣର ମାନକୁ ଠିକ୍ ରୂପରେ ରଖିବା ପାଇଁ ତ ବାଲାନ୍ସ ଡାଏଟ୍ ଇମ୍ପୋର୍ଟାଣ୍ଟ, କିନ୍ତୁ ତା ସହିତ କେବଳ ବାଲାନ୍ସ ଡାଏଟ୍ରେ ଯେ କାମ ଚଳିବ ନାହିଁ, ଆମକୁ ଫିଜିକାଲି ଆକ୍ଟିଭ୍ ରହିବାକୁ ପଡ଼ିବ। ଆଉ ଫିଜିକାଲି ଆକ୍ଟିଭ୍ର ମିନିଂ କ'ଣ, ଚାଲିବା ବୁଲିବା ଏସବୁ ନୁହେଁ, ଆମକୁ କିଛି ସମୟ ନିଜ ଶରୀର ପାଇଁ ଦେବାକୁ ପଡ଼ିବ, ନିଜ ଶରୀର ପାଇଁ ଦେବା। ଯେମିତିକି ଆଜିକାଲି ଦେଖନ୍ତୁ 30 ଇୟର୍ସ ଏମିତି ହେଇଥିବ, ଡିଫରେଣ୍ଟ ଟାଇପ୍ର ଡିଜିଜ୍ ହେଇଯାଉଛି, ବିପି, ଆର୍ଥରାଇଟିସ୍ ହେଇଯାଉଛି, ସୁଗର ହେଇଯାଉଛି, ଏଇସବୁ ଯେଉଁ ପ୍ରୋବ୍ଲେମ୍ ଯାକ ହେଉଛି ତାକୁ ଆମେ ମେନ୍ଲି ଫିଜିକାଲି ଆକ୍ଟିଭିଟିରେ ଦୂର କରିପାରିବା। ଡିଫରେଣ୍ଟ ଟାଇପ୍ର ଏକ୍ସରସାଇଜେସ୍ କରିପାରିବା, ପ୍ରାଣାୟମ କରିପାରିବା, ମେଣ୍ଟାଲି ପିସ୍ ରହିବା ପାଇଁ ବୋଲି ଡିଫରେଣ୍ଟ ଟାଇପ୍ର ବ୍ରିଦିଂ ଏକ୍ସରସାଇଜ୍ କରିପାରିବା। କେଉଁ ଗୋଟେ ପ୍ରୋବ୍ଲେମ୍ ପାଇଁ ଆମେ ଡକ୍ଟର ପାଖକୁ ଯାଇଥିବା ନାହିଁ, ମୋର

0: ଫଲୋଉଛି କି କ'ଣ ଅଛି ସେ ଫାଷ୍ଟ କହୁଛନ୍ତି ଥାଇରଏଡ଼ ଟେଷ୍ଟ କରାନ୍ତୁ। ତ ଏଇସବୁ ଯାକ ଯୋଉ ପ୍ରୋବ୍ଲେମ ଯାକ ହଉଛି, ଏନ୍ଜାଇଟି, ଡିପ୍ରେସନ, ଧୀରେ ଧୀରେ ଧୀରେ ଧୀରେ ଆମର ଜଙ୍କ ଫୁଡ୍ ଖାଇବାରୁ ଆରମ୍ଭ କରିକି ନିଜର ଫିଜିକାଲ ହେଲ୍ଥ ତା ସହିତ ମେଣ୍ଟାଲ ହେଲ୍ଥକୁ ବି ଆମେ ହାମ୍ପର କରିଦେବୁ।
1: ତେବେ ମୋର ପ୍ରଶ୍ନ ରହିବ ପ୍ରଣତି ଭଉଣୀଙ୍କ ପାଖରେ, ପିଲାମାନେ ଯେବେ ବି କମ୍ପିଟେଟିଭ ପାଇଁ ପ୍ରିପେୟାର କରୁଛନ୍ତି ଆମେ ଦେଖୁଛୁ ଯେ ସେମାନେ ରାତିରେ ଶୋଉ ନାହାନ୍ତି, ତେବେ ସଫଳତା ପାଇଁ ନିଦ୍ରା ଓ ବିଶ୍ରାମକୁ ବଳି ଦେବା, ଏହି ସମ୍ପର୍କରେ ଆପଣ କ'ଣ ମତାମତ ଦେବେ?
2: ପିଲାମାନେ କମ୍ପିଟେଟିଭ ଏକ୍ଜାମ ପ୍ରିପାରେସନ ଟାଇମ୍ରେ କ'ଣ କରନ୍ତି ନା, ଗୋଟେ ଗୋଟେ ଭିଡ଼ିଓ ଦେଖିଲା ବେଳକୁ, ଗୋଟେ ମାନେ ଗୋଟେ ଗୋଟେ କ୍ଲାସ କଲା ବେଳକୁ ସେ କ୍ଲାସ୍ର ଲେନ୍ଥ 2 hours, 3 hours ଥାଏ, ତ ତାକୁ ସେ ପଢ଼ିକି ସାରିକି ମାନେ ତାଙ୍କର ଯେତେବେଳକୁ ଏଇ ଆଜିର ଡେରେ ଏତିକି ସିଲାବସ୍ ସାରିବି ବୋଲିକି ଯେଉଁ ପ୍ରିପାରେସନରେ ରଖିଥାନ୍ତି, ତ ତାକୁ ସେ କମ୍ପ୍ଲିଟ୍ କଲା ବେଳକୁ ଲେଟ୍ ହେଇଯାଏ। ସେମାନେ ନ ଶୋଇକି ପାଠକୁ ଇମ୍ପୋର୍ଟାନ୍ସ ଦିଅନ୍ତି, ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସେଇଟା ନେଗେଟିଭ ଇମ୍ପାକ୍ଟ ପକାଏ, ଯେଉଁଟାକି ତାଙ୍କୁ ପରବର୍ତ୍ତୀ ସମୟରେ ଭୁଗତାନ କରିବାକୁ ପଡ଼ିଥାଏ। ଆଉ ପାଠ ବି ବହିରୁ ପଢ଼ିବାର ଅଛି, ବର୍ତ୍ତମାନ କ'ଣ ହେଇଯାଉଛି ଟାବ୍ଲେଟ୍, କମ୍ପ୍ୟୁଟର, ଲ୍ୟାପଟପ୍ ସବୁ ସ୍କ୍ରିନ୍ ଟାଇମ୍କୁ ଟିକେ କମେଇକି ବହି ଫଲୋ କରିବାର ଅଛି, ଟେକ୍ସଟ ବୁକ୍ ଫଲୋ କରିବାର ଅଛି, ପେପର୍ସରେ ପଢ଼ିବାଟା ବେଟର ରହିବ, ଯେଉଁଟାକି ଆଖି ପାଇଁ ବି ଭଲ ରହିବ ଆଉ ତାଙ୍କ ସ୍ୱାସ୍ଥ୍ୟ ପାଇଁ ବି ଭଲ ରହିବ।
3: ବହୁତ ସୁନ୍ଦର ଭାବେ ବୁଝାଇଲେ ପ୍ରଣତି ଭଉଣୀ। ତେବେ ପଢ଼ାପଢ଼ି କରୁଥିବା ଛୁଆମାନେ କିପରି ସ୍କ୍ରିନ୍ ଟାଇମ୍ କମେଇ ପାରିବେ ସେଇ କଥା ଆମେ ଜାଣିପାରିଲୁ। ତେବେ ମୋର ପ୍ରଶ୍ନ ବିଜୟ ଭାଇ ପାଇଁ ରହିବ ଯେ କେବଳ ପଢ଼ାପଢ଼ି କରୁଥିବା ପିଲା ହିଁ ନିଦରୁ ବଞ୍ଚିତ ହେଉନାହାନ୍ତି, ଏମିତି କିଛି ଯୁବକମାନେ ଅଛନ୍ତି ଯେଉଁମାନେ କର୍ମ ଯୋଜନାରେ ଲିପ୍ତ ରହି ନିଜକୁ ସମୟ ଦେଇପାରୁନାହାନ୍ତି କିମ୍ବା ତାଙ୍କର ସ୍ଲିପ୍ ସାଇକେଲଟା କମ୍ପ୍ଲିଟ୍ ହେଉନି, ତ ଆ ଉପରେ ଆପଣଙ୍କର କ'ଣ ମତ ଅଛି?
4: ଯେହେତୁ କର୍ମକ୍ଷେତ୍ର କଥା ଭାଇ ଆପଣ କହିଲେ, ଆଜିର ସମୟରେ କର୍ମକ୍ଷେତ୍ର ବହୁତ ଷ୍ଟ୍ରେସ୍ଫୁଲ୍, ଆମେ ସମସ୍ତେ ଜାଣିଛେ, ଅନୁଭବ କରୁଛେ। ଏହି ଷ୍ଟ୍ରେସ୍ ଆମର ହେଲ୍ଥ ଉପରେ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ବହୁତ ପ୍ରଭାବ ପକାଉଛି, କହିବାକୁ ଗଲେ ଦୁଷ୍ପ୍ରଭାବ ପକାଉଛି। ତା ଯୋଗୁଁ ଆମର ନିଦ ମଧ୍ୟ ଖରାପ ହେଉଛି। ଆଉ ଆମେ ସମସ୍ତେ ଜାଣିଛେ ନିଦର ମହତ୍ଵ କ'ଣ, ନିଦ ହେଉଛି ଆମର ରିକଭରି ପିରିୟଡ୍, ଯେମିତି ଆମେ ସମସ୍ତେ ଜାଣିଛେ ଡକ୍ଟରମାନେ ପରାମର୍ଶ କରନ୍ତି ପ୍ରତିଦିନ 7-8 ଘଣ୍ଟାର ଡିପ୍ ସ୍ଲିପ୍ ଆବଶ୍ୟକତା ଅଛି, କିନ୍ତୁ ଆମର ଷ୍ଟ୍ରେସ୍ ଆମକୁ ନିଦ ହେବାକୁ ଦିଏନି। ତ ମେନ୍ଲି ସ୍କ୍ରିନ୍ ଟାଇମ୍ ଆଉ ରହିଲା ଷ୍ଟ୍ରେସ୍, ଏ ଦୁଇଟା ଆମକୁ ନିଦରୁ ବଞ୍ଚିତ କରୁଛି। ଆଉ କର୍ମକ୍ଷେତ୍ର ଯେଉଁମାନେ ବି ଅଛନ୍ତି ସେମାନେ ତ ଏହାର ଦୁଷ୍ପ୍ରଭାବ କ'ଣ ବର୍ତ୍ତମାନ ନିଶ୍ଚିତ ଭାବରେ ଭୋଗୁଛନ୍ତି, ଏହାର ଭୁକ୍ତଭୋଗୀ ମୁଁ ନିଜେ ଭାଇ। ଆମେ ସେ ହିଁ କରିପାରିବା, ଆଉ କାର୍ଯ୍ୟରେ ଯେଉଁ ଷ୍ଟ୍ରେସ୍ ଆସେ ସେଟା ଆସିବ, ଯେମିତି ଯେମିତି ବୟସ ବଢ଼ି ଯାଉଛି ଆମେ ଧୀରେ ଧୀରେ ସେ ଜିନିଷ ଶିଖିବା, ସେ ଆପେ ଆପେ ଶିଖିହେବ, ତାକୁ ଆମେ କିଛି ଏମିତି କୌଣସି ପଦ୍ଧତି ନାହିଁ ଯେ ଆମେ ଷ୍ଟ୍ରେସ୍କୁ ମ୍ୟାନେଜ୍ କରିପାରିବା, ସେ ନିଜର କ'ଣ ଅନୁଭବରୁ ହିଁ ଆସେ, ଏତିକି ହିଁ କହିବି।
1: ତେବେ ପ୍ରଶ୍ନ ରହିବ ମୋର ରେଶ୍ମା ଭଉଣୀଙ୍କ ପାଖରେ, ତେବେ ଆଜିକାଲିର ଯେଉଁ ପିଲାମାନେ ଅଛନ୍ତି ସେମାନେ ସୋସିଆଲ ମିଡ଼ିଆ ୟୁଜ୍ କରୁଛନ୍ତି, ଆଉ ପୋଷ୍ଟ କରିଲା ମାତ୍ରେ ସବୁବେଳେ ମନରେ ଗୋଟେ ଥାଏ ପ୍ରଶ୍ନ କି କେତେଟା ଲାଇକ୍ ହବ, କେତେଟା ଫଲୋଅର୍ସ ବଢ଼ିବେ, ଏବଂ ସେଇସବୁକୁ ନେଇକି ସେମାନେ ନିଜର ଲାଇଫ୍କୁ ଭାବନ୍ତି କି ସେଥିରେ ତାଙ୍କୁ ସକ୍ସେସ୍ ମିଳିବ। ଆଉ ଯଦି ଏଇସବୁ ନ ହୁଏ ତ ସେମାନେ ଭାବନ୍ତି ଆମେ ଆମ ଜୀବନରେ ଆଗକୁ କେବେ ବି ବଢ଼ିପାରିବୁ ନାହିଁ। ତେବେ ଲାଇକ୍ସ, ଫଲୋଅର୍ସ ଏବଂ ଭିୟୁଜ୍କୁ ନେଇ ନିଜର ସଫଳତାର ମାପଦଣ୍ଡକୁ କେତେ ଠିକ୍ କରିବା ଦରକାର?
0: ବହୁତ ଭଲ ପ୍ରଶ୍ନ ପଚାରିଛନ୍ତି। ଆଜିକାଲି ଜେନେରେସନରେ ବା ଆଜିକାଲିକା ଟାଇମ୍ରେ ଆମେ ଯଦି ଦେଖିବା, ନର୍ମାଲି ଲୋକ କେଉଁ ଗୋଟେ ଜାଗାକୁ ବୁଲିବା ପାଇଁ ଯାଉଛନ୍ତି ନେଚରକୁ ଉପଭୋଗ କରିବା ପାଇଁ ନୁହେଁ, ଫଟୋ କାଢ଼ିକି ପୋଷ୍ଟ କରିବା ପାଇଁ। ଆକ୍ଚୁଆଲି ଏସବୁ କ'ଣ ପାଇଁ ହେଉଛି ନା, ଆମେ ଗୋଟେ ସ୍ପେସିଫିକ୍ ଲୋକକୁ ଦେଖିଲୁ, କେଉଁ ବି ଗୋଟେ ବଡ଼ ସେଲିବ୍ରିଟିକୁ ଦେଖିଲୁ, ସିଏ ତାର କ୍ୟାରିୟର ସୋସିଆଲ ମିଡ଼ିଆ ଥ୍ରୁରୁ ବନେଇ ଦେଇଛି, ସେସବୁ ଦେଖିକି ଆଜିକାଲିର ୟୁଥ୍, ସ୍ପେସିଫିକ୍ ୟୁଥ୍, ସେମାନେ ଭାବୁଛନ୍ତି କି ଆମର କ୍ୟାରିୟର ବି ଏଇ ସୋସିଆଲ ମିଡ଼ିଆ ଥ୍ରୁରୁ ହିଁ ହେଇଯିବ। ତ ସେଥିପାଇଁ ସେମାନେ ଡିଷ୍ଟ୍ରାକ୍ଟ ହେଇକି ଏଇସବୁ ଫଟୋ ପୋଷ୍ଟ କରିବା, କିଛି ସର୍ଟ ଭିଡ଼ିଓ ବନେଇବା ଯେଉଁଥିରେ କି ଆପ୍ରୋପ୍ରିଏଟ୍ କଣ୍ଟେଣ୍ଟ ନଥିବ କିଛି ବି ଗୋଟେ ବନେଇବା ପାଇଁ, ତ ସେଇସବୁ ଭିଡ଼ିଓସରେ ପୁଣି ଲାଇକ୍ ଆସିବନି, ଫଲୋଅର୍ସ ଆସିବନି, ସେମାନେ ଗୋଟେ ବହୁତ ଡିମୋଟିଭେଟେଡ୍ ଭାବନ୍ତି କି ନାହିଁ ମୋର କିଛି ହବନି, ମୁଁ କ୍ୟାରିୟର ବନେଇ ପାରିଲି ନାହିଁ। କିନ୍ତୁ ଯଦି ଆକ୍ଚୁଆଲିରେ ଏଇସବୁ ଥ୍ରୁରୁ ହିଁ କ୍ୟାରିୟର ହେଇପାରିଥାନ୍ତା, ତ ଆମର ପୂର୍ବ ପିଢ଼ି ବି ତ ଏସବୁ ୟୁଜ୍ କରୁନଥିଲେ ନା, ତ ଏଇସବୁ ଥ୍ରୁରୁ ହିଁ କ୍ୟାରିୟର ହବ ଏସବୁ ଭାବିବା ଠିକ୍ ନୁହେଁ। ଆମର କ'ଣ ହେଇଯାଉଛି, ଗୋଟେ ଏଡିକ୍ଟ ହେଇଯାଉଛୁ ଆମେ ସେଇ ଏରିଆରେ, ଫଟୋ କାଢ଼ିବି, ପୋଷ୍ଟ କରିବି, ଯୋଉ ଅନ୍ରିଆଲିଷ୍ଟିକ ଝିଅମାନେ ଅନ୍ରିଆଲିଷ୍ଟିକ ବ୍ୟୁଟି ଷ୍ଟାଣ୍ଡାର୍ଡକୁ ଫେସ୍ କରିବା ପାଇଁ ଟ୍ରାଏ କରୁଛନ୍ତି, ଏଯାକ ରିଆଲିଟି ସହିତ କନେକ୍ଟ କରିବା ଦରକାର, ଆମକୁ ରିଏଲ ଲାଇଫ ସହିତ ବଞ୍ଚିବା ଦରକାର। ଇନଷ୍ଟାଗ୍ରାମରେ କି ଫେସବୁକ୍ରେ ଫଲୋଅର୍ସ, ଫ୍ରେଣ୍ଡସ୍, ସେଯାକ ରିଏଲ ଲାଇଫରେ ରିଏଲ ଫ୍ରେଣ୍ଡସ୍ ନୁହନ୍ତି। ଆକ୍ଚୁଆଲି ଆମ ପାଖରେ କେତେ ଜଣ ଅଛନ୍ତି, 4-5 ଫ୍ରେଣ୍ଡସ୍ ଥିବେ, ସେମାନେ ବି ରିଏଲ ଥିବେ କି ନଥିବେ ଗ୍ୟାରେଣ୍ଟି ନାହିଁ, କିନ୍ତୁ ଫେସବୁକ୍ରେ 10,000 ଫ୍ରେଣ୍ଡସ୍ ନେଇକି ଆମେ କ'ଣ କରିବା, ଯେଉଁମାନେ କି ଅସୁବିଧା ସୁବିଧାରେ ଆସିକି ପାଖରେ ଠିଆ ହେଇପାରିବେନି। ସେଥିପାଇଁ ଅନ୍ରିଏଲ ଦୁନିଆରୁ ବାହାରିକି ନିଜକୁ ରିଏଲ

0: ଏଟି ସହିତ ଫେସ୍ କରିବା ଦରକାର ୟୁଥ ମାନଙ୍କୁ।
1: ବହୁତ ସୁନ୍ଦର ଭାବେ ବୁଝାଇଲେ ରେଶ୍ମା ଭଉଣୀ। ତେବେ ଆମେ ଯେଉଁ ପୋଷ୍ଟ ଗୁଡ଼ାକ ଛାଡ଼ୁ, ଡିଜିଟାଲ ୱେବ୍ରେ ଗୋଟେ ଡିଜିଟାଲ ଫୁଟପ୍ରିଣ୍ଟ ପଡ଼ିଯାଏ, ଆଉ ଯେଉଁ ଫୁଟପ୍ରିଣ୍ଟକୁ କିଛି ହ୍ୟାକର୍ସ ଖରାପ ଜାଗାରେ ବ୍ୟବହାର କରନ୍ତି। ତେବେ ଏହି ସମ୍ପର୍କରେ ବିଜୟ ଭାଇ ଆପଣଙ୍କର ମତ କ'ଣ ରହିଛି?
2: ଦିନକୁ ଦିନ ଦୁନିଆରେ ଗୁଡ଼ାଏ ଜିନିଷ ପରିବର୍ତ୍ତନ ହେଇଯାଉଛି। ପୂର୍ବରୁ ସୋସିଆଲ ମିଡ଼ିଆ ନଥିଲା, ଆଜି ଟାଇମ୍ରେ ସୋସିଆଲ ମିଡ଼ିଆ ଅଛି। ତା ପୂର୍ବରୁ ଟେଲିଭିଜନ ଥିଲା, ତା ପୂର୍ବରୁ ରେଡ଼ିଓର ପ୍ରଚୁର ବ୍ୟବହାର ଚାଲିଥିଲା, ତା ପୂର୍ବରୁ ଲୋକେ ଜଣଙ୍କର ଆଉ ଜଣଙ୍କ ସହିତ ଲାଇଭ ଇଣ୍ଟରାକ୍ସନ ଚାଲିଥିଲା। ଆଉ ରହିଲା ଲୋକଙ୍କର ଗୋଟେ ନ୍ୟାଚୁରାଲ ଇନ୍ଷ୍ଟିଙ୍କ୍ ଥାଏ ଯେ ସେମାନେ ସାମ୍ନା ଲୋକଠାରୁ ଭେଲିଡେସନ୍ ଚାହାନ୍ତି। ଏବେ ଆମେ ଗୋଟେ ଜିନିଷ ନୂଆଟା ଆଣିଛୁ, ସର୍ବପ୍ରଥମେ ଆମେ ଯିବୁ ଆମ ଘର ଲୋକକୁ ଦେଖିବାକୁ, ସାଙ୍ଗ ଫ୍ୟାମିଲିକୁ ଦେଖିବାକୁ, ସୋସିଆଲ ମିଡ଼ିଆରେ ଦେଖିବାକୁ, ହେଲା। ଏଇଟା ନ୍ୟାଚୁରାଲ ଇନ୍ଷ୍ଟିଙ୍କ୍ ଏଇଟା, ଆହୁରି କିଛି ଖରାପ ଭାବିବାର ନାହିଁ। କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ ନ୍ୟାଚୁରାଲ ସାମ୍ନା ଲୋକର ଭେଲିଡେସନ୍ ସେତିକି ଯାହା ହିଁ ମାନ୍ୟତା ରଖିବା ଦରକାର, ଯେତେବେଳେ ତାହା ଆମର ନିଜର ହାପିନେସ୍କୁ, ନିଜର ପିସ୍ ଅଫ୍ ମାଇଣ୍ଡକୁ ହେମ୍ପର କରୁନି, ତାକୁ କୌଣସି ପ୍ରକାର ହାନି ପହଞ୍ଚୁନି। ଆଉ ଯେମିତି ଆପଣ ପଚାରିଲେ ଯେଉଁ ଫୁଟପ୍ରିଣ୍ଟ କଥା ରହିଯାଉଛି, ଡିଜିଟାଲ ଫୁଟପ୍ରିଣ୍ଟ କଥା, ଯେତେବେଳେ ସେ ଡିଜିଟାଲ ଫୁଟପ୍ରିଣ୍ଟ ଥରେ ଯଦି ଆମେ ଅନଲାଇନ୍ ପୋଷ୍ଟ କରୁଛେ, ତାକୁ ମିଟେଇବାଟା ବହୁତ କଷ୍ଟ। ମେ ବି ଆମେ ସୋସିଆଲ ମିଡ଼ିଆରୁ ଡିଲିଟ୍ କରିଦେଇପାରିବା, ପରମାନେଣ୍ଟଲି ଡିଲିଟ୍ କରିଦେବା, କିନ୍ତୁ କୌଣସି ନା କୌଣସି କ୍ଷେତ୍ରରେ, କୌଣସି ଜାଗାରେ କେଉଁଠି ନା କେଉଁଠି ଗୋଟେ ବ୍ୟାକ୍ଅପ୍ ହେଇଯାଉଛି, କିମ୍ବା ତାର କ୍ୟାଚ୍ ମୋଡ଼ରେ ରହୁଛି, କିମ୍ବା କୌଣସି ରୂପରେ ରହିଯାଏ ସେଇଟା। ତେଣୁ ଆମେ ସମସ୍ତେ ଆୱେର୍ ହେବା ଦରକାର, ଯାହା ବି ଆମେ ପୋଷ୍ଟ କରୁଛେ ବହୁତ ଭାବି ଚିନ୍ତିକି ପୋଷ୍ଟ କରିବା ସୋସିଆଲ ମିଡ଼ିଆରେ, ପ୍ରଥମ କଥା। ଆଉ ଯଦି ଦ୍ୱିତୀୟ କଥା ହେଲା, ତଥାପି ବି ଯଦି କୌଣସି ବ୍ୟକ୍ତି ଆମକୁ ହଇରାଣ କରୁଛି, ତ ଆମେ ସର୍ବପ୍ରଥମେ ଯାହା ବି ସାଇବର ସେଲ୍ ଅଛି ପୋଲିସର, ତାକୁ ଆମେ ଯଥାଶୀଘ୍ର କଣ୍ଟାକ୍ଟ କରିବା ଦରକାର, ପୋଲିସର ସହଯୋଗ ନେବାଟା ବହୁତ ଆବଶ୍ୟକ ଏ କ୍ଷେତ୍ରରେ।
0: ବହୁତ ସୁନ୍ଦର କଥା କହିଲେ ଭାଇ। ତେବେ ମୋର ପରବର୍ତ୍ତୀ ପ୍ରଶ୍ନ ରହିବ ପ୍ରଣତି ଭଉଣୀଙ୍କ ପାଖରେ। ତେବେ ପିଲାମାନେ ତ ସୋସିଆଲ ମିଡ଼ିଆ ବହୁତ ୟୁଜ୍ କରୁଛନ୍ତି, ଏଇସବୁ ଡିଷ୍ଟ୍ରାକ୍ସନ୍କୁ କେମିତି କମାଇବା ଦରକାର?
3: ଆଜିର ଯୁବପିଢ଼ିମାନଙ୍କ ପାଇଁ ସୋସିଆଲ ମିଡ଼ିଆ ସେମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ତ ସୋସିଆଲ ମିଡ଼ିଆର ଏକରେ ଆଡ଼ଭାଣ୍ଟେଜେସ୍ ଅଛି, ତାର ଡିସ୍ଆଡ଼ଭାଣ୍ଟେଜେସ୍ ବି ଅଛି। ତ ପଢ଼ା ସମୟରେ ତାଙ୍କୁ କେତେଟା ଜିନିଷ ଫଲୋ କରିବାକୁ ପଡ଼ିବ, ଯାହାଫଳରେ କି ସେ ଡିଷ୍ଟ୍ରାକ୍ସନ୍କୁ ସେମାନେ ଏଡ଼େଇ ପାରିବେ। ଯେମିତିକି ପଢ଼ା ସମୟରେ ମୋବାଇଲ୍ଠୁ ଦୂରରେ ରଖିବା, ମୋବାଇଲ୍କୁ ନୋଟିଫିକେସନ୍ ଅଫ୍ ରଖିବାର ଅଛି, ସାଇଲେନ୍ସ ରଖିବାର ଅଛି, ଆଉ ମୋବାଇଲ୍ ବ୍ୟବହାର ବଦଳରେ ବହିକୁ ଫଲୋ କରିବେ, ଆଉ ନିଜର ହବିକୁ ଫଲୋ କରିବେ, ଏକ୍ସରସାଇଜ୍ କରିବେ, କନ୍ସେନ୍ଟ୍ରେସନ୍ ପାଇଁ ଯୋଗ କରିବେ, ଧ୍ୟାନ କରିବେ। ଏସବୁ କରିବା ଦ୍ୱାରା ତାଙ୍କର ବଡି ବି ଭଲ ରହିବ, ମସ୍ତିଷ୍କ ବି ଭଲ ରହିବ, ଆଉ ଗୋଟେ ସୁସ୍ଥ ଜୀବନଯାପନର ଶୈଳୀ ଫଲୋ କରିପାରିବେ।
1: ତେବେ ଆଜିର ଆଲୋଚନାରେ ବହୁତ ସୁନ୍ଦର ବିଷୟଗୁଡ଼ିକ ଉପରେ ଆମେ ଆଲୋଚନା କଲୁ, ଜାଣିବାକୁ ପାଇଲୁ ଯେ ଶିକ୍ଷା, ସ୍ୱାସ୍ଥ୍ୟ ଆଉ ସୋସିଆଲ ମିଡ଼ିଆର ସମସ୍ୟା ଆଉ ସମାଧାନଗୁଡ଼ିକ ବିଷୟରେ। ତେବେ ଆଲୋଚନା ଚକ୍ରର ଶେଷ କ୍ରମରେ ଆମର ଗୋଟିଏ ଶେଷ ପ୍ରଶ୍ନ ରହିବ ଯେ ଆପଣ ଯଦି ଆଜିର ଯୁବପିଢ଼ିଙ୍କୁ କେବଳ ତିନୋଟି କଥା କହିବାର ସୁଯୋଗ ପାଆନ୍ତି, କେବଳ ତିନୋଟି, ତେବେ ସେ କଥା କ'ଣ ରହିବ? ତେବେ ମୁଁ ପ୍ରଥମେ ପଚାରିବାକୁ ଚାହିଁବି ବିଜୟ ଭାଇଙ୍କୁ।
2: ଭାଇ, ଯୁବପିଢ଼ି କଥା ଯେହେତୁ କହିଲେ, ମୁଁ ସମସ୍ତ ଭାଇ ଭଉଣୀମାନଙ୍କୁ କିଛି ବିଷୟ କହିବି। ଆମେ ସମସ୍ତଙ୍କର କିଛି ଜିନିଷରେ ଭଲ କରିବା ଆବଶ୍ୟକ, ସେଗୁଡ଼ିକ ହେଲା ଫିଜିକାଲ ହେଲ୍ଥ, ମେଣ୍ଟାଲ ହେଲ୍ଥ, ସୋସିଆଲ ହେଲ୍ଥ, କ୍ୟାରିୟର, ଫାଇନାନ୍ସିଆଲ ହେଲ୍ଥ। ପ୍ରତ୍ୟେକ କ୍ଷେତ୍ରରେ ଆମେ ସମସ୍ତଙ୍କୁ ଠିକ୍ ଭାବରେ ଗୋଟେ କ୍ଲାରିଟି ଅଫ୍ ମାଇଣ୍ଡ ସହିତ ବୁଝିବାର ଆବଶ୍ୟକତା ଅଛି ସର୍ବପ୍ରଥମେ। ସେକେଣ୍ଡ ଜିନିଷ ବୁଝିଲା ପରେ ତାକୁ କେମିତି ବଜାୟ ରଖିବା, କେମିତି ଫିଜିକାଲ ହେଲ୍ଥକୁ ଆହୁରି ଭଲ କରିବା, ତା ପାଇଁ କାର୍ଯ୍ୟ କରିବାର ଅଛି। ତୃତୀୟରେ ହେଲା, ଆମେ ଯେପରି ଗୋଟେ ଜିନିଷକୁ ନିର୍ଣ୍ଣୟ କରୁଥିବା, ପ୍ରି ପ୍ଲାନ୍ କରୁଥିବା, ସବୁବେଳେ ସେପରି ହେବ ବୋଲି କୌଣସି ମାନେ ନାହିଁ। ଦୁନିଆ ଆମକୁ ସବୁବେଳେ କିଛି ନା କିଛି ନୂଆ ଜିନିଷ ଦେଖେଇବ, ପରିସ୍ଥିତି ସେମିତି ସୃଷ୍ଟି ହେବ, ତ ପରିସ୍ଥିତିର ଅନୁଯାୟୀ, ପରିସ୍ଥିତିକୁ ଅନୁକୂଳ ଯେପରି ରହିବ, ତା ଅନୁଯାୟୀ ଆମେ ଆମର ଲକ୍ଷ୍ୟ ଆଡ଼କୁ ବଢ଼ିବାକୁ ସର୍ବଦା ଚେଷ୍ଟା କରିବାକୁ ପଡ଼ିବ। ତ ଏଇଟା କେବଳ ଫିଜିକାଲ ହେଲ୍ଥ କଥା ନୁହେଁ, ଏଇଟା ପ୍ରତ୍ୟେକ କ୍ଷେତ୍ରରେ ଆମର ଗୋଟେ ମଣିଷର ପ୍ରତ୍ୟେକ ଡାଇନାମିକ୍ସକୁ କଭର କରିବା ଉପରେ ଏଇଟା ଆସେ। ତ ତିନିଟି ଜିନିଷ, ଫାର୍ଷ୍ଟ କ୍ଲାରିଟି ଅଫ୍ ମାଇଣ୍ଡ, ସେକେଣ୍ଡ ବୁଝିଲା ପରେ ସେ ରାସ୍ତାରେ ଆଗକୁ କେମିତି ବଢ଼ିବା, ତୃତୀୟରେ ଫ୍ୟୁଚରରେ ଯାହା ବି ସିଚୁଏସନ୍ ଆସେ, ଯାହା ବି ନୂଆ ସିଚୁଏସନ୍ ଆସେ, କୌଣସି ଚ୍ୟାଲେଞ୍ଜେସ୍ ଆସେ, ତାକୁ କିପରି ହ୍ୟାଣ୍ଡେଲ କରିବା, ଆଡାପ୍ଟେବିଲିଟି, ତ ଏଇ ତିନିଟା ଜିନିଷ ହିଁ ଦରକାର।
0: ତେବେ ରେଶ୍ମା ଭଉଣୀ, ଆପଣଙ୍କର ଏ ସମ୍ପର୍କରେ କ'ଣ ମତାମତ ରହିବ? ଯଦି କିଛି ତିନୋଟି ୱାର୍ଡସ୍ରେ ଏମିତି ଯଦି ଯୁବପିଢ଼ିଙ୍କୁ କହିବାର ଅଛି କି ଆଗକୁ ବଢ଼ିବାର ଅଛି, ତ ମୁଁ ତିନିଟା ୱାର୍ଡ କହିବି। ଫାର୍ଷ୍ଟ ଡ୍ରିମ୍, ବଡ଼ ସ୍ୱପ୍ନ ଦେଖିବା ଦରକାର। ମାନେ ଯଦି ମୋତେ କିଛି କରିବାର ଅଛି, ତ ମୋତେ ସେଇ ସ୍ୱପ୍ନ ଦେଖିବାର ଅଛି, ରାତି ଶୋଇକି ସ୍ୱପ୍ନ ନୁହଁ, ରିଏଲ୍ ବାଲା ସ୍ୱପ୍ନ। ନେକ୍ସଟ, ସ୍ୱପ୍ନ ଦେଖିଲି ଠିକ୍ ଅଛି, ସ୍ୱପ୍ନକୁ ପୁରା କରିବା ପାଇଁ ମୋତେ ଶିଖିବାକୁ ପଡ଼ିବ, ଲର୍ନ। ତ ନିରନ୍ତର ଭାବରେ ମୋତେ ଶିଖିବାର ଅଛି, କଣ୍ଟିନ୍ୟୁଟି ରହିବାର ଅଛି। ଲାଷ୍ଟ, ଖାଲି ଭାବନାରେ ନୁହେଁ, କାମରେ କରିକି ଦେଖେଇବାର ଅଛି, ଆକ୍ଟ। ତ ତିନିଟା ୱାର୍ଡସ୍ ଯଦି କହିବି, ଡ୍ରିମ୍, ଲର୍ନ, ଆକ୍ଟ। ଧନ୍ୟବାଦ।
4: ବହୁତ ସୁନ୍ଦର କଥା କହିଲେ ଭଉଣୀ। ତେବେ ମୁଁ ଚାହିଁବି ପ୍ରଣତି ଭଉଣୀଙ୍କ ପାଖରୁ ଆପଣଙ୍କର କ'ଣ ମତାମତ ରହିବ ଭଉଣୀ ଏ ସମ୍ପର୍କରେ?

0: ଏକମତରେ ଯୁବପିଢ଼ିମାନଙ୍କୁ 3S ଉପରେ ଧ୍ୟାନ ଦେବାର ଅଛି, ସ୍କିଲ୍, ଷ୍ଟ୍ରେଙ୍ଥ ଆଣ୍ଡ ସ୍ମାଇଲ୍। ସ୍କିଲ୍, ନିଜ ଜୀବନରେ ଯାହା ବି ଶିଖୁଛ ଭଲ ଭାବରେ ଶିଖ, ତାକୁ ଯେମିତି ତୁମର ଲାଇଫ୍ରେ ସେଇଟା ୟୁଜ୍ଫୁଲ୍ ହୋଇପାରିବ। ଆଉ ଷ୍ଟ୍ରେଙ୍ଥ, ତୁମେ ନିଜକୁ ଯେଉଁ ବି କାମ ଶିଖୁଛ ସେଥିପାଇଁ ତୁମେ କାପେବଲ୍ ବୋଲି ନିଜ ଉପରେ ବିଶ୍ୱାସ ରଖ, ତ କେତେଟା ଜିନିଷ ବିଫଳତାରୁ ବି ଶିଖିବାକୁ ପଡ଼େ, ତାକୁ ବି ନିଜର ମୋର ଏଇଟା ଭୁଲ ଅଛି, ଠିକ୍ ଅଛି, ମୁଁ ଆକୁ ଶିଖିକି ଆଗକୁ ବଢ଼ିବି, ଏ ମନୋବୃତ୍ତି ରଖିବାର ଅଛି। ଆଉ ସ୍ମାଇଲ୍, ଲାଇଫ୍ରେ ବହୁତ କିଛି ଆସିବ ଯିବ, ତ ସେଥିପାଇଁ କେବେ ନିଜକୁ ଡିମୋଟିଭ୍ ଫିଲ୍ କରିବାର ନାହିଁ, ସବୁବେଳେ ହସି ଚାଲ, ଆଗକୁ ସବୁ କିଛି ଭଲ ହିଁ ହେବ, ଏଟ୍ ଦ ଏଣ୍ଡ ଏଭ୍ରିଥିଙ୍ଗ ୱିଲ୍ ବି ଫାଇନ୍।
1: ତେବେ ସାଥି, ଏଇ ତ ଶୁଣୁଥିଲେ ଗୋଟିଏ ଆଲୋଚନା, ଆଉ ଆଲୋଚନାର ବିଷୟ ଥିଲା ଆଜିର ଯୁବପିଢ଼ିର ସମସ୍ୟା ଓ ସମାଧାନ। ତେବେ ଧନ୍ୟବାଦ ଆଜିର କାର୍ଯ୍ୟକ୍ରମକୁ ଆପଣମାନେ ଆସିଲେ ଏବଂ ନିଜ ନିଜର ସମୟ କାଢ଼ି ବହୁତ ସୁନ୍ଦର ସୁନ୍ଦର କଥା କହିଲେ।
2: ତେବେ ଶ୍ରୋତା ବନ୍ଧୁ, ଆଜିର ଆଲୋଚନା ଚକ୍ରରେ ଥିଲେ ବିଜୟରାମ ସାରଥି ପାତ୍ର, ପ୍ରଣତି ପରିଡ଼ା ଆଉ ରେଶ୍ମା ପାତ୍ର। ଆଶା କରୁଛୁ ଆପଣମାନଙ୍କର ମୂଲ୍ୟବାନ ଉପଦେଶ ଆମ ଶ୍ରୋତାବନ୍ଧୁମାନଙ୍କୁ ନିଶ୍ଚୟ ଉଦ୍ବୋଧନ ଦେବ।

0: ତେବେ ସ୍ମୃତି, ଆଜିର ଆଲୋଚନା ଚକ୍ରରେ ବହୁତ କିଛି ଜାଣିଗଲା, ବହୁତ ବହୁତ ଧନ୍ୟବାଦ। ଆଜି ମୋର ମୁଡ୍ ପୁରା ରିଫ୍ରେଶ ହେଇଯାଇଛି।
1: ଆରେ ଆରେ, ଏଇସବୁ ସମସ୍ୟା ଏବଂ ସମାଧାନ ଉପରେ ଯୁବପିଢ଼ି ମାନଙ୍କୁ ଜାଣିବା ବି ଦରକାର, ସତ କଥା ନା କହିଲ?
0: ଠିକ କଥା କହିଲ, କିନ୍ତୁ ଦେଖ ସମୟ ତ ହେଇଗଲାଣି, ଆଉ ଆଜିର କାର୍ଯ୍ୟକ୍ରମ ଏଇଠି ସାରିବାକୁ ପଡିବ।
1: ହଁ ଠିକ କହିଲ, ଦୁଃଖ ତ ଲାଗୁଛି, କିନ୍ତୁ ସମୟ ତ କାହାକୁ ଅପେକ୍ଷା କରେନି ନା। ତେବେ ଚାଲ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ତେବେ ଶ୍ରୋତା ବନ୍ଧୁ, ଆଗାମୀକାଲି ବୁଧବାର ସୋମବାର କାର୍ଯ୍ୟକ୍ରମରେ ଆପଣ ଶୁଣିବେ ଏକ ନାଟକ। ବିଷୟ ରହିଛି ଷ୍ଟ୍ରିଟ୍ ଲାଇଟ୍ ତଳେ ମୋ ଜୀବନ। ରଚନା କରିଛନ୍ତି ସୁବ୍ରତ ସାମନ୍ତରାୟ। ତା ସହିତ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ସ୍କିଲ୍ ଡେଭଲପମେଣ୍ଟ କେତେ ଜରୁରୀ। ତେବେ ଶୁଣି ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଅର୍ଥାତ୍ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଏବଂ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସ 26 ତାରିଖ ଅର୍ଥାତ୍ ବୁଧବାର ଅପରାହ୍ନ 3ଟାରୁ 3ଟା ବାଜି 40 ମିନିଟ୍ ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଏବଂ ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 06854230690। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ପୁଣି ମିଶିବା ଆଉ ଏକ ସୁନ୍ଦର ଆଲୋଚନା କ୍ରମରେ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ପ୍ରତୀକ ଶର୍ମା
1: ଆଉ ମୁଁ ସ୍ମୃତି ପାଢ଼ୀ। ରହିଲୁ ସାଥୀ,
2: ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଦିବାସୀ ଭାଇ ଏବଂ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ଲାଗୁ ଏମିତିଆ ଆମର କାର୍ଯ୍ୟକ୍ରମ କେ ଶୁଣତେ ରୁହା
1: ହଁ କାର୍ଯ୍ୟକ୍ରମ ଶୁଣିବା ତାପରେ ଗତ ଇଏ କାଣ ରବିବାର ଦିନ ରେଡିଓ କେ ପଚାର କାର୍ଯ୍ୟକ୍ରମ ପ୍ରଚାରିତ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ନେଇକରି ସେଦିନ ଉପସ୍ଥାପକ ଉପସ୍ଥାପିକା ପୁରା ଏନ୍ତା ଭାବରେ କାର୍ଯ୍ୟକ୍ରମ କରିଥିଲେ ବିଶେଷଜ୍ଞ ମହାସାଜ ସାରାନିକ ବୋଲା ଆସିକରି ବି ପୁରା ସୁନ୍ଦର ଭାବରେ ଶ୍ରୋତା ବନ୍ଧୁ ମାନେ କୃଷିର ଉତ୍ତର ଗୁଡାକ ରଖିଥିଲେ ପୁରା ସେଦିନ କାର୍ଯ୍ୟକ୍ରମ ଏମିତି ପୁରା ନିମା ଲାଗିଥିଲା କିନ୍ତୁ କହିବାକୁ ଶବ୍ଦ ନାହିଁ ଆମେ ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରୁଛି ଯେତେ ବି ଗଭର୍ଣ୍ଣମେଣ୍ଟ ର ବର୍ତ୍ତମାନ ପ୍ରାଇଭେଟ ଗଭର୍ଣ୍ଣମେଣ୍ଟ ହଉ କି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହଉ କି ପ୍ରାଇଭେଟ ସଂସ୍ଥା ବି ହଉ ସବୁ ଏନ୍ତା ଆଣିକି ଆପଣ ମାନେ ଗୋଟେ ନୂଆ ନୂଆ ବିଷୟବସ୍ତୁ ଆଣିକି ଗୋଟେ ଆଲୋଚନା ମାନେ କରନ୍ତୁ ରେଡିଓ କେ ପାଚାରୁ କାର୍ଯ୍ୟକ୍ରମ କରୁଥାନ୍ତୁ ତା ନିହାତି ଭାବରେ ଖୁସି ଲାଗିବ
0: ଡାକାଇବୁ ତମେ ଫୋନ କରି ତମର ସୁଖ ଦୁଃଖ ଖାତା ହେଇଥିବ
2: ହ୍ୟାଲୋ ଚୈତି ଜେନ
0: ବସଲି ଅଛି ନାଇଁ ମୁଇଁ କାଇ ସେ ତୁଇ ଭିତରେ ଭିତରେ ଭିତରେ ଭିତରେ ଆମର ବାନ୍ଧି ସଙ୍ଗେ ଖାତା ଲୁସନି କାଇ କାଇଟା ଖାତା ଲୁସନି ବୋଲି କରି ମୁଇଁ ଏଟା କେ କେନ୍ଦି ପୁରା ନିମାନ କରି ଅନୁମାନ କରିଥିଲି ନାଇଁ ତୁ କୋନ ଲଗେ ଆସୁ ସେ ମୋତେ କିଣି ପୁରା ତୋର କାତା ନିମାନ ଆସେ ନାଇଁ
3: ପାନି ତ ଜବର ମାରିଲାନି ମାମା ପାନିର ଖବର ପାଇଁ ବୋଲି କରି ଖଣ୍ଡେ ତକେ କମ ଶୁଣତେ ରହିଛେ
0: ପାନି ମାରିଲେ ବୋଲ କି ପାନି ଉନା ହେଲେ ବୋଲ ତୋର ହିସାବେ
3: ମୋର ହିସାବରେ କହିଲେ ପାନି ଜବର ନହେବାର ଅଛି ଉନା ନହେବାର ଅଛି ବୋଲେ ନିମାନ ବେଶୀ ହେଲେ ମିଶା ଭୁଲ ନାହିଁ ଉନା ହେଲେ ମିଶା ଚାଷବାସ ନହେ ଅସୁବିଧା ହେଇଛି
0: ପାନି ପୁଣି ଜୀବନ ଫୁନି ପାନି ଜବର ହେଲେ ଜୀବନ ଯାଇଛି ପାନି ଜବର ଉନା ହେଲେ ଜୀବନ ଯାଇଛି
2: ଆଲେ ପଙ୍କଜ ବାବୁ କାଲି ଆମେ ନାଟକ ବଜେଇଲୁ ଶୁଣିଲାସ କି
0: ବିଭାଗ ତରଫରୁ ଆମେ ଧନ୍ୟବାଦ ଦେଲୁନି ଆମର ଲେଖବା ଲକ୍ଷ୍ୟ ତମର ଧନ୍ୟବାଦ କେ ପାଠାଇ ଦେଲୁନି ସେ ମୁଁ ନାଇଁ ଦରି କରି ବୁଲ ଆଲେ ଆରି କାଇ ରକମର କାର୍ଯ୍ୟକ୍ରମ କରବାର ଅଛି ଧନ୍ୟବାଦ ଲାଗ ଏମିତି ଆକା ଫୋନ କରିଥିଲି
1: ହ୍ୟାଲୋ
0: ଚୈତି ଜନ କ ଖାଇକି ତୁମେ ସେମରା ପଡ଼ି ଯିବ ଆସି ଦେଖନି
2: ହ୍ୟାଲୋ ଚୈତି ଜନ କେ କହିଲାସନି
1: ମୁଁ ମୁନା ମାଇକେଲ କହିଲିନି ଆପା
2: ହଁ କନ୍ତିନୁ ମୁନା ଭାଇ କହି ଦିଅ
1: ଜୟପୁର ଜୟପୁର ଖାଲସାଇରୁ ଆଜି ଆଗା କଲ୍ ଲାଗଲା ଆପା
0: ଅମୃତାଞ୍ଜନ ବୋଲବାଇ ନାଇ କି ତୋର ହାତ କେ ଦାରି କରି ମୁଇଁ ମୈଲମ କରିଦେବି ବତା ବାର୍ଷି ଅଛେ ସେ ବତା ଉନା କରିଦେବି
2: ତୁନଲି
1: ଗୋଟେ ନାଟକ ଶୁଣିଲି ଆପା ବଢିଆ ଲାଗଲା ଆପା
2: ନିକ ଲାଗିଲା
1: ସେ ନାଟକ ଆରି ଗୋଟେ
0: କେତେ ଦିନ ପରା ଯାଅ ନହେଲେ ଏବେ ଶୁଣାଇଲା ସାରି ଶୁଣାଇଲା ବୋଲବାସ ତମେ ଏକା
2: ଆଜିକାଲି ଖଣ୍ଡେ ଖଣ୍ଡେ ଇଂଲିଶ ମିଶ ଶିଖବାର ଅଛେ କାଇ
0: ନାଇଁ ସେ
1: ଇଂଲିଶ ଶିଖବାର ଅଛେ କାଇ ଆପା ନିକି
2: ଓଇ
0: ତୁଇ ତାର ବାଟେ କି ମୋର ବାଟେ ହଁ
1: ସବକର ବାଟେ ମାସେ ମାମା ମାମାର ବାଟେ ମିଶା ତାର ମାସେ ମିଶା
0: ନାଇଁ ତୁଇ ବାଞ୍ଜିର ବାଟେ ବୋଲଲା ପରା ମୋତେ ଲାଗଲାନି ତାର ସାପୋର୍ଟ ବାରଲୁସନି ଜବର
1: ନାଇଁ ନାଇଁ ମାମାର ବାଟେ ମିଶା ବାରବାର ଆର ବାଞ୍ଜିର ବାଟେ ମିଶା ବାରବାର କାଇ
0: ହେଲେ ତୋର ବେପାର ବାଟ କେନ୍ ତାର ଚାଲଲା ଅଛେ ଏବେ
1: ବେପାର ବାଟ ତ ମାମା ଏବେ ତ ବର୍ଷା ଚାଲଲା ଅଛି ମାମା
0: ଉନା ହେଲାନି
1: ବର୍ଷା ତ ଘରେ ବାହାରେ ବାହାରି ନାଇଁ
0: ମାର ପାଣି କିଣିକି ପୁରା ନ ମାରିଲେ ମିଶା

0: ହଉ ଆ ବନି କରଲା ବଢ଼ିଆ ହେଲା।
1: ଆମେ ସବୁ ରେଲୁ ଗାଈ, ମାମା ଭାଞ୍ଜି ଆପା ମନ ସବୁ ରେଲୁ ସିଟି।
0: ହଁ ଶୁଣିଥିଲୁ ଆମେ
2: ହେଲେ କାଇ ସେ ଆମ ସବୁ କାର୍ଯ୍ୟକ୍ରମ ଭଲ ଲାଗଲାନି ତ?
0: ହଁ ମାମା ହଁ ହଁ ବଢ଼ିଆ ଲାଗଲାନି।
2: ଜୁହାର ଲାଗତ ଏବେ।
0: ହଁ ଜୁହାର ଜୁହାର ମାମା ଜୁହାର ଜୁହାର ଆପା ଜୁହାର
1: ଜୁହାର ଜୁହାର। ହ୍ୟାଲୋ ଚୈତି ଜାନ।
0: ଜୁହାର ଆପା।
1: ଜୁହାର କେ କହିଲାସନି?
0: ମୁଇଁ ନବୀନ କୁମ୍ଭାର କହିଲେନି ଜୟପୁର କୁମ୍ଭାର ସାଇଟା ନ।
1: ହେଲେ ନବୀନ ବାବୁ କେମିତି ନିକୁଆ ଚାଷ କି?
0: ହ୍ୟାଲୋ
1: ହଁ ଶୁଣିଲି ନିକାଏ
2: ଜୁହାର ଜୁହାର କାଇ ସେ ପାନି ସବୁ ଦେଲାନି ତମର ବାଟେ?
0: ପାନି କଥା ଆର କୁହା ନାଇଁ ମାମା, କାଲି ଠାନୁ ଦିନ ଯାକ ମାରିଲା, ରାତି ଯାକ ମାରିଲା, ଏପିଲ ଯାକ ମାରିଲା ନାଇଁ, ବଜାଇ ଭାରି ନାଇଁ।
2: ବଢିଆ ଖାତା ଗୋର ନିନ ବାହାରିଲେ ସେ ବଲ
0: ଲାଗି ପଡ଼ିଲା ସେ ପାନି ଦିନ ରାତି।
2: ନାଇଁ ତୁଇ କହିଥିଲୁ ଆଇ ଦିନେ ପାନି ମାରେ ନାଇଁ ମାମା, ଚାଷବାସ କେନ୍ତା ରେ ଇସି ବୋଲୁଥିଲୁ କାଇ ସେ ଇନ୍ଦ୍ର ଦେବତା ସମାନ
0: ମାସିକା ତ ସତ କଥା ଗା ଯେ ସେ ଜଳ ବହୁଳ ସୃଷ୍ଟି ନାସ ଜଳ ବିହୁନ ସୃଷ୍ଟି ନାସ ବୋଲି କହିବାଇ ନାଇ ଯେ ସେମିତି ହେଲାନି ତାର ଜବର ହେଲେ ମିଶା ପାଦ
1: ଜବର ମାରିଲେ ମିଶା ହରବର ନାଇ କି
0: ଜବର ମାରିଲେ ମିଶା ଖରାପ ଅଲପ ମାରିଲେ ମିଶା ଖରାପ ଅଲପ ହେଲେ ମିଶା କାମ ନ ଦେ ଜବର ହେଲେ ଏମିତି ହେବାରେ ସି
2: ନାଇ ତେନେ ତ ଖନ ଖନ ବାଟେ ପୁଣି ବନିଆ ପରାଟା ମନେ ହେଇଗଲାନି ପୁଣି
0: ଜବର ବର୍ଷା ଅଛି ବାଟ ମନେ ରହୁଛେ
2: ଆମର ଅଞ୍ଚଳ ଭିତରେ ଖନ ବାଟେ ବନିଆ ନହେ
0: ନା ଆମର ଅଞ୍ଚଳ ଭିତରେ ନହେ ଆମର କାହିଁକି ନା ବୋଲେ ପିଲାନ ଏରିଆ ନା ଆମର ବାଟେ ଗାର୍ଡ ନାଲ ଏରିଆ ଆମର ବାଟେ ଖାଲ ଟାଇପ ଏରିଆ ଆମର ଏରିଆ ଲୋକ ନ ବନ୍ୟା ଯେତେ ଆଠ ଦିନ ପାଣି ମାରିଲେ ସେ କାଇ ନହେ
2: କୋନ ବାଟେ ଉଠି ଯାଇଛି ଗଲାରେ ପାଣି ବୋଲା ଫରା ବାରାଇଛି
0: ପାଣି ଦେଖା ଏତେ ମାରିଲାନି ଏତିକି ହେଲା କେତେ କାହିଁ ରାସ୍ତା ଘାଟ ଯାକ ପାଣି ଭର୍ତ୍ତି ଆମର ବାଟେ କିଛି ନାଇ ଯେ ଭାରା ପୁରା କି କେନେ କଣ ଯିବାର ଆଇବାର କାହିଁଟା ଭଲ ମନ୍ଦ କରି ନାଇଁ ଘରେ ପୁରି କରିଦେବାର ଚେୟାରରେ
2: ନାଇଁ ତ କାଇ ସେ ପାଞ୍ଚ ଘଣ୍ଟେ ହେଇଗଲେ ଫାକୁଡ଼ି ଖାଇବା ଖେ ବଡ଼ ସାରଦା ତ ଯିବା ଖେ ଫାଦାଇ ଯିବା ଖେ ନହେଲାନି ବୋଲି କରି ମନ ଦୁଖାଇଲାନି ତ ଖାଇ
0: ସକାଳୁ ବୁଲବା ଲୋକ ଘରେ ବସି ଯାଇକରି ବିଜାର ହେଲେନି କେନ ଭାରି ସକାଳ ବେଳେ ବୁଲବାର ଯିବେ ଏବେ ସକାଳ ବୁଲା ବନ୍ଦ ହେଇଗଲା
2: ଯିବା ମନ ନ ଲାଗଲାନି
0: ସକାଳେ ଡାକିଲା ଯେ ନାଇଁ ପାଣି ମାରିଲାନି ମୁଁ ନେଛି ବୋଲି ସକାଳେ ମିଶା ଏଡ଼େ ମାଠ ପାଣି ମାରିଥିଲେ ଛୋଟା କାମ ନ କରେ
2: ହେଲେ ମିଶା ଫାନି ମିଶା ଯେତିକି ଲଡ଼ା ଆମର ସେତିକି ମାର
0: ମାରିଲା
2: ବେଡା ମନକେ ନଷ୍ଟ ହେଇଛି ଆରି କାଇଁ ଡଙ୍ଗର ବେଡା ମନକେ ଭଲ ହେଇଛି ବୋଲୁବେ
0: ଡଙ୍ଗର ବେଡା ମନକେ ଭଲ
1: ହେଇଛି ଆମର କାର୍ଯ୍ୟକ୍ରମ ମାନେ ଶୁଣିଲା କି କେମିତି ଲାଗିଲାନି ଖଣ୍ଡେ
0: କାର୍ଯ୍ୟକ୍ରମ ବଢିଆ ଲାଗିଲାନି ଆପା କାଲି ଗୋଟେ ନୂଆ ନାଟକ ଶୁଣିଲି ଭଲ ଲାଗିଲା
1: ହଏ ସେଟା ସେ କହିବାସ କାହିଁକି ବୋଲି ଆକା ମୁଁ ଅଗାଇଲିଛି କେମିତି ନିକ ଲାଗଲା କି
0: କାର୍ଯ୍ୟକ୍ରମ ମାଧ୍ୟମ ଜଣାଇଲିନି ଧନ୍ୟବାଦ ସେମାନେ ଜଣାଇଲିନି
2: ଲେଖବା ଲୋକ ବସଲା ଅଛି ରାଜୁ
1: ପ୍ରଧାନୀ
2: ବସଲା ଅଛି ମୋର କାର୍ଯ୍ୟକ୍ରମ ଉପରେ ମୁଇଁ ଲେଖବା ନାଟକେ ଖେଲେ କହିଲାନି କି ନାଇଁ ଶୁଣବି ତା ବୋଲି କରି ବସଲା ଅଛି ଦେଖନି
0: ନାଇଁ ଭଲ ଲାଗଲା କାହିଁକି ନା ବୋଲେ ଆମର ଦାଦନ ଶ୍ରମିକ ମାନଙ୍କର ଉପରେ ଲେଖା ହେଲା ଭଲ ସେ ନାଟ ବାହାରେ କାମ କଲାଇନି ଲୋକମାନେ ସେମାନେ ଯାଇକରି କେମିତି ଅସୁବିଧା ସାମ୍ନା କଲାଇନି ସେମିତି ହେଲାନି ତ ଆରେ ସେବାର ବାହାରେ ଯାଇ ମନକେ
1: ହଏ ସେଟା ଶୁଣବାର ଆରି ସେମିତି ଦେଖିଲେ ମିଶା ଖଣ୍ଡେ ବୁଝାଇବାର ସେମିତି ନା ଯା ପଦାଏ ବୋଲିକିରି ଖଣ୍ଡେ
2: ମୋତେ ଆରି ଗୋଟେ ଫୋନ ଆଇଲାନି ଧରିଲିନି ବୋଲିନି
1: ହ୍ୟାଲୋ ଚୈତି ଜାନ।
0: ହ୍ୟାଲୋ ଅପା ଜୁହାର ଲାଗୁ।
1: ଜୁହାର ଜୁହାର କେ କହିଲାସନି ନାଁ ଖଣ୍ଡ ସାଙ୍ଗେ ଦିଆସ?
0: ମୁଁ ଜଲକଣ୍ଡ କହିଲିନି ମୋର ଗାଡ଼ଗୁଣ୍ଡା କୁମିରା ବ୍ଲକ।
1: ଆଲେ ଜଲକଣ୍ଡ ବାବୁ ତମେ କେନ୍ତା ରା ଚାଷ ତମର ପିଲା ମନ ମିଶା କେନ୍ତା ଆଛ?
0: ଏ ବାପରେ ଜାନି ଦେଲା କାଇକି?
1: ଆରେ ଜାନୁ ନାଇକି ସବୁକେ ତ ଖାଲି

0: ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ ବା ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଏବଂ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମାସ୍ତରୀୟ ଯାହାକି ମକଦ୍ଦମାକୁ ଯିବା ପୂର୍ବରୁ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଜଳଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନସେବା କମିଟି ଉମରକଟ, ଚନ୍ଦାହାଣ୍ଡି ଏବଂ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଜଣାଇଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସର 27 ତାରିଖ ଅର୍ଥାତ୍ ଆସନ୍ତା ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଏବଂ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଚଳିତ ଅଗଷ୍ଟ ମାସର 26 ତାରିଖ ଅର୍ଥାତ୍ ଆସନ୍ତାକାଲି ବୁଧବାର ଅପରାହ୍ନ 3ଟାରୁ 3:40 ପର୍ଯ୍ୟନ୍ତ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥର କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଏବଂ ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 06854230690। ଶୁଣିଲେ କେତୋଟି ଘୋଷଣା, ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଛି ସମୟ ପରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ, ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। ସନ୍ଧ୍ୟା 6:30 ଶୁଣିବେ ଉଦୟ ଭାରତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7 ଏବଂ ରାତି 8। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଶୁଣିବେ ସାକ୍ଷାତକାର। ପରେ ଶୁଣିବେ ବର୍ଷା ଋତୁରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ୱଚ୍ଛତା ସମସ୍ୟା। ରାତି 8:35 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ବାଦନ। ରାତି 9:30 ଶୁଣିବେ ଛାୟାବତ କାର୍ଯ୍ୟକ୍ରମ। ରାତି 10 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ମଲ୍ଲିକାର୍ଜୁନ ମନସୁର ଏବଂ ଶେଖର ମନସୁରଙ୍କ ଖେଳ ଶୁଣିବେ। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଚଳିତ ଅଧିବେଶନର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ହେଡ୍ ଷ୍ଟୋରି, ଶିଳ୍ପୀ ହେଲେ କିଏ କିଏ।

ଶୁଣିଲେ କେତେଟା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣି ଥରେ ଶୁଣିପାରିବେ ଆଜି ରାତି 10:30। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 180ତମ ଭାଗ।

ଏବଂ ଶୋକ ପ୍ରଦାନ କରିବ। ଯଥା ସମୟରେ ରାଜାଙ୍କର ଆନନ୍ଦ ବର୍ଦ୍ଧନ କରି ରାଣୀଙ୍କ ଗର୍ଭରୁ ସୁକୁମାର ପୁତ୍ରଟିଏ ଜନ୍ମ ହେଲା। ତାଙ୍କର ଅନ୍ୟାନ୍ୟ ମହିଷୀଗଣ ଈର୍ଷାନ୍ୱିତ ହୋଇ ସେହି ପୁତ୍ରକୁ ବିଷ ଖୁଆଇ ମାରିଦେଲେ। ରାଣୀ କୃତଦ୍ୟୁତି ପୁତ୍ରର ଅକସ୍ମାତ ମୃତ୍ୟୁରେ ଶୋକାତୁର ହୋଇ ଜ୍ଞାନ ହରାଇଲେ।

ଚିତ୍ରକେତୁଙ୍କ ପ୍ରାର୍ଥନା ଶୁଣି ଦୀନବତ୍ସଳ ଅଙ୍ଗିରା ଋଷି ଚରୁପାକ କଲେ ଏବଂ ରାଜାର ଜ୍ୟେଷ୍ଠା ପତ୍ନୀ କୃତଦ୍ୱିତୀକୁ ତାହା ଭୋଜନ କରାଇଲେ। ଏହାଦ୍ୱାରା ପୁତ୍ରଜାତ ହେବ, ରାଜାକୁ ହର୍ଷ।

0: ଏତେବେଳେ ଯାଇ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 180ତମ ଭାଗ। ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:30 ହେବା ପାଇଁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଶ୍ରୋତାବନ୍ଧୁ ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଭାରତ ସରକାର। କ୍ରୀଡ଼ା କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି, ବିଶେଷ କରି ଯୁବବର୍ଗଙ୍କୁ ଏ ଦିଗରେ ଅଧିକ ଉତ୍ସାହିତ କରାଯାଉଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତର ନାଁକୁ ଶିଖରରେ ପହଞ୍ଚାଉଛନ୍ତି ଆଜିର ଯୁବପିଢ଼ି। କେନ୍ଦ୍ର ସରକାରଙ୍କ ଅନେକ ଯୁବକୈନ୍ଦ୍ରିକ ଯୋଜନା ମଧ୍ୟରୁ ଖେଲୋ ଇଣ୍ଡିଆ ଅନ୍ୟତମ। ଭାରତରେ ତୃଣମୂଳ ସ୍ତରରୁ କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଦେଶକୁ ଏକ ମହାନ କ୍ରୀଡ଼ା

0: ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା 2018 ମସିହାରେ ଖେଲୋ ଇଣ୍ଡିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ସମ୍ପର୍କରେ ଅଧିକ ଆଲୋଚନା କରୁଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଅମଜାଦ ଖାନ।
1: ଶ୍ରୋତାବନ୍ଧୁ, ଜଣେ ବ୍ୟକ୍ତିଙ୍କ ଜୀବନରେ କ୍ରୀଡ଼ା ଏବଂ ଫିଟନେସ୍ର ଗୁରୁତ୍ୱ ଅମୂଲ୍ୟ। ଖେଳିବା ଦ୍ୱାରା ଦଳଗତ ମନୋଭାବ ସୃଷ୍ଟି ହୁଏ। ରଣନୈତିକ ଏବଂ ବିଶ୍ଳେଷଣାତ୍ମକ ଚିନ୍ତାଧାରା, ନେତୃତ୍ୱ ଦକ୍ଷତା, ଲକ୍ଷ୍ୟ ନିର୍ଦ୍ଧାରଣ ଏବଂ ବିପଦ ପ୍ରତିରୋଧ କ୍ଷମତା ବିକଶିତ ହୁଏ। ଜଣେ ସୁସ୍ଥ ଏବଂ ସ୍ୱାସ୍ଥ୍ୟବାନ ବ୍ୟକ୍ତି ସମାନ ଭାବରେ ସୁସ୍ଥ ସମାଜ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରେ। ଆମ ଦେଶର ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଭାରତ ଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ନିୟମିତ ପ୍ରଗତି କରିଛି। ଏହି ପ୍ରଚଣ୍ଡ ସମ୍ଭାବନାକୁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରଦର୍ଶନ କରାଯିବା ଆବଶ୍ୟକ। ଆମେ ଯୁବ ପ୍ରତିଭାକୁ ପ୍ରେରଣା ଦେବା, ସେମାନଙ୍କୁ ଉଚ୍ଚସ୍ତରୀୟ ଭିତ୍ତିଭୂମି ଏବଂ ସର୍ବୋଚ୍ଚ ସ୍ତରରେ ତାଲିମ ଦେବାର ସମୟ ଆସିଛି। ଆମକୁ କ୍ରୀଡ଼ାରେ ଅଂଶଗ୍ରହଣର ଏକ ଦୃଢ଼ ମନୋଭାବ ସୃଷ୍ଟି କରିବାକୁ ପଡ଼ିବ, ଯାହା ଖେଳାଳିମାନଙ୍କୁ ସେମାନଙ୍କର ପ୍ରକୃତ ସମ୍ଭାବନା ପ୍ରଦର୍ଶନ କରିବାକୁ ସକ୍ଷମ କରେ। ସେତେବେଳେ ହିଁ ଭାରତ ଏକ କ୍ରୀଡ଼ା ମହାଶକ୍ତି ହେବାର ସ୍ୱପ୍ନକୁ ସାକାର କରିପାରିବ। ଆମ ଦେଶରେ ଖେଳାଯାଉଥିବା ସମସ୍ତ କ୍ରୀଡ଼ା ପାଇଁ ଏକ ଦୃଢ଼ ଢାଞ୍ଚା ନିର୍ମାଣ କରି ତୃଣମୂଳ ସ୍ତରରେ ଭାରତରେ କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଭାରତକୁ ଏକ ମହାନ କ୍ରୀଡ଼ା ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଚଳନ କରାଯାଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ କେନ୍ଦ୍ର, ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ପ୍ରତିଭା ଅନ୍ୱେଷଣ ଏବଂ ବିକାଶ, ମହିଳାମାନଙ୍କ ପାଇଁ କ୍ରୀଡ଼ା, ଜାତୀୟ ଆଞ୍ଚଳିକ ରାଜ୍ୟ କ୍ରୀଡ଼ା ଏକାଡେମୀକୁ ସହାୟତା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ, ଗ୍ରାମୀଣ ଏବଂ ଆଦିବାସୀ ଜନଜାତି କ୍ରୀଡ଼ାକୁ ପ୍ରୋତ୍ସାହନ, ସ୍କୁଲ ଯାଉଥିବା ପିଲାମାନଙ୍କର ଶାରୀରିକ ସୁସ୍ଥତା ଆଦି କ୍ଷେତ୍ରଗୁଡ଼ିକ କାର୍ଯ୍ୟକାରୀ କରାଯାଏ। ଏହା ସହିତ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ କ୍ଷେତ୍ରଗୁଡ଼ିକ କାର୍ଯ୍ୟକାରୀ କରାଯାଏ, ଯେପରି ଖେଳ କ୍ଷେତ୍ର ବିକାଶ, ବ୍ୟବହାର ଏବଂ ସୃଷ୍ଟି, କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଏବଂ ଶାନ୍ତି ଓ ବିକାଶ ପାଇଁ କ୍ରୀଡ଼ା, ଗୋଷ୍ଠୀ ପ୍ରଶିକ୍ଷଣ ବିକାଶ କ୍ଷେତ୍ର। ଖେଲୋ ଇଣ୍ଡିଆ ଯୋଜନାରେ ଖେଳ କ୍ଷେତ୍ର ବିକାଶ, ଗୋଷ୍ଠୀ ପ୍ରଶିକ୍ଷଣ ବିକାଶ, ଗୋଷ୍ଠୀ କ୍ରୀଡ଼ାର ପ୍ରୋତ୍ସାହନ, ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଏକ ଦୃଢ଼ କ୍ରୀଡ଼ା ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି କରିବା ଏବଂ ଗ୍ରାମୀଣ ଆଦିବାସୀ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ମହିଳାମାନଙ୍କ ପାଇଁ କ୍ରୀଡ଼ା, କ୍ରୀଡ଼ା ଉତ୍କର୍ଷ କେନ୍ଦ୍ରର ସୃଷ୍ଟି, ପ୍ରତିଭା ଚିହ୍ନଟ ଏବଂ ବିକାଶ, କ୍ରୀଡ଼ା ଏକାଡେମୀକୁ ପ୍ରୋତ୍ସାହନ, ସ୍କୁଲ ପିଲାମାନଙ୍କ ପାଇଁ ଏକ ଜାତୀୟ ଶାରୀରିକ ସୁସ୍ଥତା ଅଭିଯାନ ଏବଂ ଶାନ୍ତି ଓ ବିକାଶ ପାଇଁ କ୍ରୀଡ଼ା ସମେତ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନ ପୂରଣ ଅନ୍ତର୍ଭୁକ୍ତ। ଗତ କିଛି ବର୍ଷ ଧରି ଭାରତୀୟ ଯୁବପିଢ଼ି ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବା ପାଇଁ ନୂତନ ପ୍ଲାଟଫର୍ମ ପାଇଛନ୍ତି, ତାହା ହେଉଛି ଖେଲୋ ଇଣ୍ଡିଆ ଅଭିଯାନ। ଭାରତ ସରକାରଙ୍କ ଦ୍ୱାରା 2017 ପ୍ରସ୍ତାବିତ ହୋଇଥିଲା, ଯାହାଦ୍ୱାରା ତୃଣମୂଳ ସ୍ତରରେ ପିଲାମାନଙ୍କ ସହିତ ଜଡ଼ିତ ହୋଇ ଭାରତର କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରାଯାଇପାରିବ। ଏହି ପ୍ରୟାସରେ ଦେଶବ୍ୟାପୀ ବିଭିନ୍ନ କ୍ରୀଡ଼ା ପାଇଁ କ୍ରୀଡ଼ା ଭିତ୍ତିଭୂମି ଏବଂ ଏକାଡେମୀ ନିର୍ମାଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା। ଏହି ଆନ୍ଦୋଳନ ଅଧୀନରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ବାର୍ଷିକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଭାବରେ ସ୍ଥାପନ କରାଯାଇଥିଲା, ଯେଉଁଠାରେ ଯୁବପିଢ଼ି ସେମାନଙ୍କ ରାଜ୍ୟ ଏବଂ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ ଏବଂ ପଦକ ପାଇଁ ପ୍ରତିଯୋଗିତା କରିଥିଲେ। ଏହି ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଥିବା କିଛି ବଡ଼ ନାମ ମଧ୍ୟରେ ଅଛନ୍ତି ପ୍ରସିଦ୍ଧ ଧାବିକା ଦ୍ୱିତି ଚାନ୍ଦ, ତୀରନ୍ଦାଜ ପାର୍ଥ ସାଲୁଙ୍କେ ଏବଂ କୋମଲିକା ବାରି। ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ା 2018 ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ା ସହିତ ଆରମ୍ଭ ହୋଇଥିଲା। ସେହି ବର୍ଷ ଶେଷରେ ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ଏହି ପଦକ୍ଷେପ ସହିତ ଜଡ଼ିତ ହେବା ପରେ ବଡ଼ ପ୍ରୟାସ ଆରମ୍ଭ ହେଲା ଏବଂ ଫଳସ୍ୱରୂପ 2019 ଖେଲୋ ଇଣ୍ଡିଆ ସ୍କୁଲ ଗେମ୍କୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଭାବରେ ନାମିତ କରାଗଲା। ଏହା ପୁଣେରେ ଅନୁଷ୍ଠିତ ହୋଇଥିଲା। ଖେଲୋ ଇଣ୍ଡିଆ ଶୀତକାଳୀନ ଗେମ୍ସର ପ୍ରଥମ ସଂସ୍କରଣ 2020 ଅନୁଷ୍ଠିତ ହୋଇଥିଲା।

0: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2018ରେ 18ଟି ଖେଳ ସହିତ ଆରମ୍ଭ ହୋଇଥିଲା। ଆଥଲେଟିକ୍ସ, ତୀରନ୍ଦାଜି, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, କବାଡ଼ି, ଖୋ ଖୋ, କୁସ୍ତି, ଭାରୋତ୍ତୋଳନ, ଟେନିସ୍, ଟେବୁଲ ଟେନିସ୍, ଭଲିବଲ, ସନ୍ତରଣ ଏବଂ ସୁଟିଂ। 2025 ମସିହାରେ ଯେତେବେଳେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ବିହାରରେ ଅନୁଷ୍ଠିତ ହୋଇଥିଲା, ସେଥିରେ ଆଉ 9ଟି ଖେଳ ସାମିଲ ହୋଇଥିଲା। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ପ୍ରତିଯୋଗିତାଗୁଡ଼ିକ ଉଭୟ ପୁଅ ଏବଂ ଝିଅଙ୍କ ପାଇଁ 17 ବର୍ଷରୁ କମ୍ ଏବଂ 21 ବର୍ଷରୁ କମ୍ ବର୍ଗରେ ଅନୁଷ୍ଠିତ ହୋଇଥାଏ। ଉଦ୍ଘାଟନୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ 18ଟି ଖେଳ ଥିଲା, କିନ୍ତୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା କାର୍ଯ୍ୟକ୍ରମରୁ ଜିମ୍ନାଷ୍ଟିକ୍ ଏବଂ ଖୋଖୋ ବଦଳରେ ଫେନ୍ସିଂ ଏବଂ ରଗ୍ବି ପ୍ରଦର୍ଶିତ ହୋଇଥିଲା। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣରେ 20ଟି ଖେଳ ଥିଲା, ଯେଉଁଥିରେ 2ଟି ସ୍ୱଦେଶୀ ଖେଳ ଯଥା ଯୋଗାସନ ଏବଂ ମଲ୍ଲଖମ୍ବ ଅନ୍ତର୍ଭୁକ୍ତ ଥିଲା। ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ପାଇଁ କ୍ରୀଡ଼ା ତାଲିକାରେ ସ୍ନୋ ବେସବଲ୍, ସ୍ନୋ ସ୍କି, ପର୍ବତାରୋହଣ, ଆଇସ୍ ସ୍କେଟିଂ, ଆଇସ୍ ହକି, ସ୍ନୋ ରଗ୍ବି, ଆଇସ୍ ଷ୍ଟକ୍ ଏବଂ ସ୍ନୋ ସୁ ଦୌଡ଼ ଅନ୍ତର୍ଭୁକ୍ତ। ବର୍ତ୍ତମାନ ଆମେ ଜାଣିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଅଂଶଗ୍ରହଣକାରୀଙ୍କୁ କିପରି ଚୟନ କରାଯାଏ। ବାର୍ଷିକ ତୃଣମୂଳ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାରୁ ଉଦୀୟମାନ କ୍ରୀଡ଼ା ପ୍ରତିଭା ଚିହ୍ନଟ କରାଯାଏ। ଆହୁରି ମଧ୍ୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଗେମ୍ସ ମାନଦଣ୍ଡ ଆଧାରରେ ଚୟନ କରାଯାଏ। ଖେଲୋ ଇଣ୍ଡିଆ ଇ ଖେଳ ପାଠଶାଳା, ଖେଲୋ ଇଣ୍ଡିଆ କେନ୍ଦ୍ର, ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର, ଖେଲୋ ଇଣ୍ଡିଆ ସ୍ୱୀକୃତିପ୍ରାପ୍ତ ଏକାଡେମୀ ଏବଂ ଯୋଜନା ଦ୍ୱାରା ଚିହ୍ନଟ କରାଯାଇଥିବା ଅନ୍ୟାନ୍ୟ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ବିକାଶ କରାଯାଏ। ଖେଲୋ ଇଣ୍ଡିଆ କେନ୍ଦ୍ର କ'ଣ? ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକ ଭାରତରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ତୃଣମୂଳ ସ୍ତରରେ କାର୍ଯ୍ୟ କରେ। ଏହା ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ। ଆର୍ଥିକ ସହାୟତା, ସହାୟକ କର୍ମଚାରୀ, ଉପକରଣ ପ୍ରଦାନ କରି ପୂର୍ବରୁ ରହିଥିବା କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ କେନ୍ଦ୍ରର ବିକାଶ କରିବା ଏହି କ୍ରୀଡ଼ାକେନ୍ଦ୍ରଗୁଡ଼ିକର ଲକ୍ଷ୍ୟ ଅଟେ। ଖେଲୋ ଇଣ୍ଡିଆ ଯୋଜନା 2021-22ରୁ 2025-26ରେ ଯେଉଁ ଦିଗଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି ସେଗୁଡ଼ିକ ହେଲା କ୍ରୀଡ଼ା ଭିତ୍ତିଭୂମିର ସୃଷ୍ଟି ଏବଂ ଉନ୍ନତି, କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରତିଭା ବିକାଶ, ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ କ୍ରୀଡ଼ା ଏକାଡେମୀ, ଫିଟ୍ ଇଣ୍ଡିଆ ଆନ୍ଦୋଳନ, କ୍ରୀଡ଼ା ମାଧ୍ୟମରେ ଅନ୍ତର୍ଭୁକ୍ତିର ପ୍ରୋତ୍ସାହନ। ଶ୍ରୋତାବନ୍ଧୁ, ବଣମଲ୍ଲୀ ବଣରେ ଫୁଟି ବଣରେ ଝରିଯିବା ପରି ଗ୍ରାମାଞ୍ଚଳରେ ଥିବା କ୍ରୀଡ଼ା ପ୍ରତିଭାମାନେ ମଧ୍ୟ ସେହି ଗ୍ରାମୀଣ କ୍ଷେତ୍ରରେ ବାନ୍ଧି ହୋଇ ରହିଯାଉଛନ୍ତି। ନିଜର ପ୍ରତିଭାର ମହକରେ ସାରା ଦୁନିଆକୁ ମହକାଇବା ପାଇଁ ଖେଲୋ ଇଣ୍ଡିଆ ହେଉଛି ଏକ ଉତ୍କୃଷ୍ଟ ମାଧ୍ୟମ ଏବଂ ଅପୂର୍ବ ସୁଯୋଗ। ଅପେକ୍ଷା କେବଳ ଆପଣଙ୍କର ଗୋଟିଏ ପଦକ୍ଷେପକୁ, ଆଗକୁ ପାଦ ବଢ଼ାନ୍ତୁ, ନିଜ ପ୍ରତିଭାର ମହକରେ ମହକାଇ ଦିଅନ୍ତୁ ସାରା ଜଗତକୁ।
1: ଶୁଣୁଥିଲେ ଆଲୋଚନା ଖେଲୋ ଇଣ୍ଡିଆ, ଆଲୋଚନା କରୁଥିଲେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଅମଜାଦ ଖାନ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ବିକାଶ ପାଇଁ ଆର୍ଥିକ ଅଭିବୃଦ୍ଧି ସହ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନର ଆବଶ୍ୟକତା ରହିଛି କହିଲେ ରାଜ୍ୟପାଳ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଏବଂ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ, ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଏବଂ ବିଭିନ୍ନ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ବିକଶିତ ଓଡ଼ିଶା 2036ର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ବିଶାଳ ପର୍ଯ୍ୟଟନ ସମ୍ଭାବନାକୁ ନୂତନ ପରିଚୟ ପ୍ରଦାନ, ମହିଳାଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ଉପରେ

ପରିଡ଼ା କହିଛନ୍ତି, ବିକଶିତ ଓଡ଼ିଶାକୁ କେବଳ ଆର୍ଥିକ ଅଭିବୃଦ୍ଧି ଓ ଭିତ୍ତିଭୂମି ଦ୍ୱାରା ନୁହେଁ, ଶିକ୍ଷାର ଗୁଣବତ୍ତା, ଗୋଷ୍ଠୀ ସ୍ଥାୟିତ୍ୱତା, ନାଗରିକଙ୍କ ସ୍ୱାସ୍ଥ୍ୟ ଓ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ମାଧ୍ୟମରେ ଆଗେଇ ନେବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରରେ ଏକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଯୁବପିଢ଼ିଙ୍କୁ କେବଳ ଚାକିରି ଖୋଜିବା ନୁହେଁ, ବରଂ ଚାକିରି ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯିବା ଆବଶ୍ୟକ। ମହିଳାମାନଙ୍କ ପାଇଁ ଶିକ୍ଷା, ପ୍ରଯୁକ୍ତି, ଅର୍ଥ, ସମ୍ପତ୍ତି, ଉଦ୍ୟମିତା ଓ ନେତୃତ୍ୱ ସୁଯୋଗ ବୃଦ୍ଧି କରିବାକୁ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଆୟୁଷ୍ମାନ ଯୋଜନା ଅଧୀନରେ 91 ନୂତନ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ଏଥିସହ 311 କୋଟି ଟଙ୍କା ବ୍ୟୟ ବରାଦରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଗସ୍ତ କରି ମନ୍ତ୍ରୀ ଶ୍ରୀ ମହାଲିଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ଅବସରରେ ସେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ସମ୍ପର୍କରେ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ରୋଗୀମାନେ ଯେଭଳି ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇପାରିବେ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 22 ଆରମ୍ଭ ହେବ। ଅଧିବେଶନ କାଳରେ 9 କାର୍ଯ୍ୟଦିବସ ରହିବା ସହ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଗୋଟିଏ ଛୁଟିଦିନ ରହିଥିବା ବେଳେ 2 ଦିନ ବିଧାନସଭାରେ କୌଣସି ବୈଠକ ହେବ ନାହିଁ। ଏହି ଅଧିବେଶନ ଅକ୍ଟୋବର ମାସ 3 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର 4 ସୋମବାରରେ 35 ପୁଲିସ୍ ଜିଲ୍ଲାର 452 ପ୍ରମୁଖ ଶୈବପୀଠରେ 34 ଅଧିକ ଭକ୍ତ ସୁରକ୍ଷିତ ଭାବେ ଦର୍ଶନ କରିଥିଲେ। ବିଭିନ୍ନ ଶୈବପୀଠରେ ଥିବା ନଦୀ ଓ ଅନ୍ୟାନ୍ୟ ଜଳପଥ ନିକଟରେ ମଧ୍ୟ ସୁରକ୍ଷାକୁ ସୁଦୃଢ଼ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଚାଲିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବିଭାଗ ପକ୍ଷରୁ 2,48,667 ଟନ୍ ସାର ଯୋଗାଇ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଉ 3,20,000 ଟନ୍ ସାର ଯୋଗାଇ ଦିଆଯିବ। ବର୍ତ୍ତମାନ 60% ସାର ସମବାୟ ବିଭାଗକୁ କୃଷି ବିଭାଗ ପକ୍ଷରୁ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ସାର କଳାବଜାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲଗାଣ ବର୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ହେଉଛି। ଚାଷୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ସହ ଆଗାମୀ ଦିନରେ ଆବଶ୍ୟକସ୍ଥଳେ ତାରିଖ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦପାଲି ବ୍ଲକର 70 ଗ୍ରାମର 75,432 ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଯାଜପୁର ଜିଲ୍ଲାର 41 ଗ୍ରାମର 21,010 ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 64 ଗ୍ରାମର 5,475 ଜଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଅତ୍ୟଧିକ ବର୍ଷା ଯୋଗୁଁ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟାମୁଣ୍ଡେଇ, ରାଜକନିକା ବ୍ଲକର ଅନେକ ସ୍ଥାନ ଜଳମଗ୍ନ ରହିଛି।
ହୋଇଥିବା ବେଳେ ଜନସାଧାରଣଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜିଲ୍ଲାର 61 ଗ୍ରାମ ପଞ୍ଚାୟତର 145 ଗ୍ରାମ, ପଟାମୁଣ୍ଡେଇ ପୌରପାଳିକାର 11 ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ 65 ଆଶ୍ରୟ କେନ୍ଦ୍ରରେ 10,553 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଦି ଉପରେ ନଜର ରଖିବାକୁ

ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଛତିଶଗଡ଼ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ବନ୍ୟା ସ୍ଥିତିକୁ ଆତଙ୍କିତ ନ ହେବା ପାଇଁ ଶ୍ରୀ ରାଉତ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜଳସ୍ତର ଓ ପ୍ରବାହକୁ ଆକଳନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସାଳନ୍ଦୀ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟକୁ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉଦ୍ଘାଟନ କରିଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ, ଜନକଲ୍ୟାଣ ଓ ଆଦିବାସୀ ସମାଜର ସଶକ୍ତିକରଣ ଦିଗରେ ସ୍ୱତନ୍ତ୍ର ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଦିଗରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ଓ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ବୈଠକରେ ଅଧ୍ୟକ୍ଷତା କରି ସୁରକ୍ଷିତ, ସୁଗମ ଏବଂ ଶୃଙ୍ଖଳିତ ଯାତାୟତ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥଗୁଡ଼ିକରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବୈଠକରେ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସେମଲା ଗ୍ରାମପଞ୍ଚାୟତରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଏହାକୁ ଆଧାର କରି ଘଟୁଥିବା ହିଂସା ଓ ନିର୍ଯାତନା ବିରୁଦ୍ଧରେ ଗ୍ରାମାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ସାମାଜିକ କୁପ୍ରଥାର ଭୟାବହ ପରିଣାମ ଉପରେ ଆଲୋଚନା କରାଯାଇଥିଲା। ଡାହାଣୀ ପ୍ରଥା ଏବଂ ଏ ସମ୍ପର୍କିତ ଅପରାଧକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ କରାଯାଇଛି। ଅନ୍ଧବିଶ୍ୱାସ ଆଧାରିତ କୌଣସି ଘଟଣା ଘଟିଲେ ତୁରନ୍ତ ପୁଲିସ୍ ଓ ପ୍ରଶାସନର ସହାୟତା ନେବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଶନିବାରଠାରୁ ଉତ୍ତର ଓ ଉପକୂଳ ଜିଲ୍ଲାର ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ବିକାଶ ପାଇଁ ଆର୍ଥିକ ଅଭିବୃଦ୍ଧି ସହ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନର ଆବଶ୍ୟକତା ରହିଛି କହିଲେ ରାଜ୍ୟପାଳ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି ୟୁପିଆଇ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାରର ଭିତ୍ତିଭୂମି ଭାବେ ୟୁପିଆଇ ଅନ୍ୟତମ ସଫଳ ସ୍ତମ୍ଭ ଭାବେ ଉଭା ହୋଇଛି। ଗୋଟିଏ ଆପ୍ ମାଧ୍ୟମରେ ସହଜରେ ବ୍ୟକ୍ତିସ୍ତରୀୟ ଏବଂ ବ୍ୟବସାୟିକ ସ୍ତରର କାରବାର ମଧ୍ୟ ସମ୍ଭବପର ହୋଇପାରିଛି। ବହୁ କୋଟି ବ୍ୟବହାରକାରୀଙ୍କ ଆର୍ଥିକ କାରବାରର ଏହା ଏକ ପସନ୍ଦ ତଥା ଭରସାଯୋଗ୍ୟ ମାଧ୍ୟମ ପାଲଟିଛି। ଦେଶର ଆର୍ଥିକ କାରବାର ଶୈଳୀ ଏହାଦ୍ୱାରା ବିଶେଷ ଭାବେ ପରିବର୍ତ୍ତିତ ହୋଇଛି। ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ସହ ସମାବେଶୀ ଆର୍ଥିକ ବ୍ୟବସ୍ଥାକୁ ଏହା ଅଧିକ ବ୍ୟାପକ ତଥା ସୁଗମ କରିପାରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟାମକ ତଦାରଖ ଅଧୀନରେ ୟୁପିଆଇ ବ୍ୟବସ୍ଥା ଗତ 2016 ଅଗଷ୍ଟ 25 ତାରିଖରେ ଆରମ୍ଭ ହୋଇଥିଲା। ଗତକାଲି ଏହା ନିଜ ଯାତ୍ରାର 10 ବର୍ଷ ପୂରଣ କରିଛି। ଦଶନ୍ଧି ମଧ୍ୟରେ ୟୁପିଆଇ ଦେଶର ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ବୈପ୍ଳବିକ ରୂପାନ୍ତରଣ ଆଣିପାରିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଏହା ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। ଦଶନ୍ଧି ମଧ୍ୟରେ ୟୁପିଆଇ କାରବାର ଉଲ୍ଲେଖନୀୟ

0: ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା ମାତ୍ର 1,78,00,000 ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟିରୁ ଅଧିକ ହୋଇଛି। ଏଥିସହ କାରବାର ସଂଖ୍ୟା 13,000 ଗୁଣ ବୃଦ୍ଧି ପାଇଛି। ସେହିପରି 2016-17 ଆର୍ଥିକ ବର୍ଷରେ ଅର୍ଥ ଦେଣନେଣ 0.07,00,000 କୋଟି ଥିବାବେଳେ ଗତ ଆର୍ଥିକ ବର୍ଷରେ ପ୍ରାୟ 4,000 ଗୁଣ ବୃଦ୍ଧି ପାଇ 314,00,000 କୋଟି ପହଞ୍ଚିଛି। କାରବାର ସଂଖ୍ୟା ଏବଂ ଅର୍ଥ ଦେଣନେଣ ବୃଦ୍ଧିରେ ଏହି ସମାନ୍ତରାଳ ସମ୍ପ୍ରସାରଣ ଦୈନିକ ଖୁଚୁରା ଅର୍ଥ ଆଦାନ ପ୍ରଦାନରେ ୟୁପିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ୟୁପିଆଇ ସହିତ ସାମିଲ ହୋଇଥିବା ବ୍ୟାଙ୍କ ସଂଖ୍ୟା 2016 21 ଥିବାବେଳେ ଗତ ଜୁଲାଇ ମାସ ସୁଦ୍ଧା ଏହା 741କୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଭାରତର ଡିଜିଟାଲ୍ ପେମେଣ୍ଟର 84% ୟୁପିଆଇ ମାଧ୍ୟମରେ ହୋଇଥିଲା। ଏପରିକି ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ଏହାକୁ ଆପଣାଇ ପାରିଛନ୍ତି। ବର୍ତ୍ତମାନ 11 ଦେଶରେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଛି। ଗତ 2025 ବିଶ୍ୱର ରିଏଲ୍ ଟାଇମ୍ ଅର୍ଥ କାରବାରରେ ଭାରତର ୟୁପିଆଇର ଅଂଶ 49% ରହିଥିଲା। ଚଳିତ ବର୍ଷ ୟୁପିଆଇର ଅଭିବୃଦ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ମେ ମାସରେ ପ୍ରଥମ ଥର ପାଇଁ ମାସିକ କାରବାର ସଂଖ୍ୟା 2,300 କୋଟି ଅତିକ୍ରମ କରିଛି। ଗତ ଜୁଲାଇ ମାସରେ ଏହା 2,366 କୋଟି ପହଞ୍ଚି ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଗତ ଦଶନ୍ଧି ମଧ୍ୟରେ ୟୁପିଆଇ ଯାତ୍ରାରେ ଏହା ହେଉଛି ସର୍ବାଧିକ ମାସିକ କାରବାର। ୟୁପିଆଇ କାରବାରକୁ ଅନୁଶୀଳନ କଲେ ବିଭିନ୍ନ କ୍ଷେତ୍ରରେ ଏହାର ପରିମାଣ ଏବଂ ଆକାରର ସ୍ୱଷ୍ଟ ପାର୍ଥକ୍ୟ ଜଣାପଡ଼ିଥାଏ। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ ୟୁପିଆଇ ମାଧ୍ୟମରେ ଅର୍ଥ ହସ୍ତାନ୍ତର ସ୍ୱଚ୍ଛ ପ୍ରଶାସନ ଓ ସ୍ୱଚ୍ଛ ଆର୍ଥିକ କାରବାରକୁ ଦର୍ଶାଉଛି। ଉପଭୋକ୍ତାଙ୍କ ବିଶ୍ୱସନୀୟତା ବୃଦ୍ଧି ଯୋଗୁଁ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ଆକାର ବୃଦ୍ଧି ପାଇ ଚାଲିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ଏହାକୁ ସ୍ୱୀକୃତି ମିଳିବା ଏକ ଉଲ୍ଲେଖନୀୟ ସଫଳତା। ବିଶ୍ୱର ପ୍ରମୁଖ ଆର୍ଥିକ କାରବାର ନେଟୱାର୍କକୁ ୟୁପିଆଇ ପଛରେ ପକାଇଛି। ଦୈନିକ 66 କୋଟିରୁ ଅଧିକ କାରବାର ଏହାଦ୍ୱାରା ସମ୍ଭବପର ହୋଇପାରୁଛି। ତ୍ୱରିତ, ସୁରକ୍ଷିତ ଏବଂ ସମାବେଶୀ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱସ୍ତରରେ ଅଧିକ ସଶକ୍ତ ହେଉଛି। ସୀମାପାର ଡିଜିଟାଲ୍ ପେମେଣ୍ଟ ପାଇଁ ଏହା ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ ପାଲଟିଛି। ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କାତାର, କାମ୍ବୋଡ଼ିଆ, ଗ୍ରୀସ୍ ଏବଂ ମାଳଦ୍ୱୀପ ୟୁପିଆଇ ସହ ସଂଶ୍ଳିଷ୍ଟ ହୋଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ୟୁପିଆଇର ବ୍ୟାପକତାକୁ ଏହା ପ୍ରମାଣ କରୁଛି। ଆଗାମୀ ଦଶନ୍ଧିରେ ୟୁପିଆଇର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନକୁ ଅନ୍ତର୍ଭୁକ୍ତ କରି ୟୁପିଆଇ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି ୟୁପିଆଇ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆଇ ଲଭ୍ ମାଇ ଇଣ୍ଡିଆ, ଶିଳ୍ପୀ ନେଲେ ଇରା ମହାନ୍ତି ଏବଂ କୁମାର ବାପି।

ପର୍ବତୀ ଗୀତଟି ଶୁଣନ୍ତୁ, ଉଦିତ ନାରାୟଣ ଏବଂ ନିବେଦିତାଙ୍କ କଣ୍ଠରେ କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲା।

0: ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:15 ହେବାପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରାତି 7:25 ଶୁଣନ୍ତୁ ଜିଲ୍ଲା ହାଲଚାଲ, ଏବଂ ରାତି 7:30 ଶୁଣିବେ କିଷାନମଣି କାର୍ଯ୍ୟକ୍ରମ। ସମସ୍ତ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଚୀନ୍ ସହ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ ଆବେଦନର ଶୁଣାଣି ପାଇଁ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସମ୍ମତି ଜଣାଇଲେ ସୁପ୍ରିମକୋର୍ଟ। କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବା ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱ, ଏବଂ କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 8 265 ରନ୍ ସଂଗ୍ରହ କରିଛି ଶ୍ରୀଲଙ୍କା। ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ଆସନ୍ତା ମାସରେ ନୂଆଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି। ଆଲୋଚନା ପୂର୍ବରୁ ଶ୍ରୀ ଡୋଭାଲ ଗତକାଲି ଦୁଇଦିନିଆ ଗସ୍ତରେ ବେଜିଂଠାରେ ପହଞ୍ଚିବା ପରେ ଚୀନ୍ ଉପରାଷ୍ଟ୍ରପତି ହାନ୍ ଝାଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବେଜିଂସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ

ରାଜନୈତିକ ଏବଂ ବହୁପକ୍ଷୀୟ ମଞ୍ଚରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଭାରତ ଚୀନ୍ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଚୀନ୍ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଥିବା ଭାରତୀୟ ଦୂତାବାସ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମସ୍କୋଠାରେ ତାଙ୍କ ରୁଷ ପ୍ରତିପକ୍ଷ ସର୍ଗେ ଲାଭାରୋଭ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସହଯୋଗ, ଆଞ୍ଚଳିକ ପ୍ରମୁଖ କ୍ଷେତ୍ର, ବିଶ୍ୱ ଆହ୍ୱାନ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରୁଷର ସରକାରୀ ସମ୍ଭାଦ ସରବରାହ ସଂସ୍ଥା ଟାସ୍ କହିଛି, ୟୁକ୍ରେନ୍, ଇରାନ୍ ଏବଂ ଆଫଗାନିସ୍ତାନ ଆଧାରିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୂର୍ବରୁ ଡକ୍ଟର ଜୟଶଙ୍କର ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ବାଣିଜ୍ୟ, ଶକ୍ତି, ସାର ଏବଂ ପରମାଣୁ ସହଯୋଗ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ପର୍ଯ୍ୟବେସିତ ଆର୍ଥିକ ସହଯୋଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ରୁଷ ବାଣିଜ୍ୟ, ଅର୍ଥନୈତିକ, ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଆଧାରିତ ଦ୍ୱିପାକ୍ଷିକ ବୈଠକରେ ଡକ୍ଟର ଜୟଶଙ୍କର ରୁଷ ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ୍ଙ୍କ ସହ ମିଳିତ ଭାବେ ସହ ଅଧ୍ୟକ୍ଷତା କରିଥିଲେ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ ମାସ 11 ତାରିଖରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି 2025 କେନ୍ଦ୍ରୀୟ ଲୋକସେବା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବା ନେଇ କେନ୍ଦ୍ର ସରକାର ଏକ ଆବେଦନ ମାଧ୍ୟମରେ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ସୁପାରିଶ କରିଥିବା 958 ଜଣ ପ୍ରାର୍ଥୀଙ୍କ ନିୟୋଜନ ନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏହି ସ୍ୱଷ୍ଟୀକରଣ ଆବଶ୍ୟକ କରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏ ସଂକ୍ରାନ୍ତ ସ୍ୱଷ୍ଟୀକରଣ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି। ବିଚାରପତି ପିଏସ୍ ନରସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଭୁକ୍ତ କରିବାକୁ ଶ୍ରୀ ମେହେଟ୍ଟା କୋର୍ଟକୁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି, ଜଷ୍ଟିସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠରେ ପୂର୍ବ ମାମଲାର ବିଚାର ହୋଇ ମାର୍ଚ୍ଚ 11 ତାରିଖରେ ରାୟ ପ୍ରକାଶ ପାଇଥିଲା। ସେହି ବେଞ୍ଚରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖରେ କହିଛନ୍ତି, କାଣ୍ଡା ଏକ୍ସପ୍ରେସ୍ ମାଧ୍ୟମରେ ଦିଲ୍ଲୀକୁ ପ୍ରାୟ 800 ଟନ୍ ପିଆଜ ଆସୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ନାଫେଡ୍, ଏନ୍ସିସିଏଫ୍ ଏବଂ କେନ୍ଦ୍ରୀୟ ଭଣ୍ଡାର ଷ୍ଟୋର୍ରେ ପିଆଜ ପ୍ରତି କିଲୋ 35 ଟଙ୍କା ଦରରେ ବିକ୍ରି କରାଯିବ। କାଣ୍ଡା ଏକ୍ସପ୍ରେସ୍ ଚେନ୍ନାଇ, ଏର୍ଣ୍ଣାକୁଲମ୍, ମଦୁରାଇ ଏବଂ ଗୌହାଟୀକୁ ଯିବ ବୋଲି ସେ ସୂଚନା ଦେଇଛନ୍ତି। ଯୁବବର୍ଗଙ୍କୁ କୃଷିଭିତ୍ତିକ ଶିକ୍ଷା ଏବଂ ତାଲିମ ପ୍ରଦାନ ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ କୁଳପତି ତଥା ଭାରତୀୟ କୃଷି ଗବେଷଣା ପରିଷଦ ପ୍ରତିଷ୍ଠାନଗୁଡ଼ିକର ନିର୍ଦ୍ଦେଶକଙ୍କ ସମ୍ମିଳନୀକୁ ଆଜି ଉଦ୍ଘାଟନ କରି ଶ୍ରୀ ଚୌହାନ କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବାକୁ କହିଛନ୍ତି। ଏହା ହେଉଛି ସମୟର ଆବଶ୍ୟକତା। କୃଷିଭିତ୍ତିକ ଶିକ୍ଷାକୁ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ରଖି ଚାଷ କ୍ଷେତ୍ରକୁ ସମ୍ପ୍ରସାରଣ କରିବା ଉପରେ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଫାର୍ମ ଏବଂ ଚାଷୀଙ୍କ ଅଭିଜ୍ଞତାକୁ ଏଥିରେ ଉପଯୋଗ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରସ୍ତୁତ ରହିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଉପକରଣକୁ ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ବିଦ୍ୟାର୍ଥୀଙ୍କ ସହ କୁଳପତିଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ ଏକ ମୁକ୍ତ ଏବଂ ସମାବେଶୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନ୍ୟୁଜିଲାଣ୍ଡର ୱେଲିଂଟନ୍ଠାରେ ପ୍ରତିରକ୍ଷା ରଣନୈତିକ ଆଲୋଚନାର ଦ୍ୱିତୀୟ ସଂସ୍କରଣରେ ଉଭୟ ଦେଶର ପ୍ରତିନିଧି ଏ ନେଇ ଆଲୋଚନା କରିଛନ୍ତି। ସାମୁଦ୍ରିକ ସୁରକ୍ଷା, ମିଳିତ ସାମରିକ କ୍ଷେତ୍ର ତାଲିମ, ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଏବଂ 2030 ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ନ୍ୟୁଜିଲାଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପସଚିବ ରିଚାର୍ଡ ସ୍ପିଡଟ୍ ଏହି ଆଲୋଚନା ବୈଠକରେ ମିଳିତ ଭାବେ ସହ ଅଧ୍ୟକ୍ଷତା କରିଥିଲେ। ପାରମ୍ପରିକ ଜ୍ଞାନ, ଆଧୁନିକ ବିଜ୍ଞାନ ଏବଂ ଔଷଧ କ୍ଷେତ୍ରର ସମନ୍ୱୟ ଉପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ସିଏସ୍

0: ଆୟାର ପାରମ୍ପରିକ ଜ୍ଞାନ ଆଧାରିତ ଡିଜିଟାଲ୍ ଲାଇବ୍ରେରୀ ପରିଦର୍ଶନ କରିବା ଅବସରରେ ଡକ୍ଟର ସିଂ ଏହା କହିଛନ୍ତି। ପାରମ୍ପରିକ ଜ୍ଞାନର ଅଧିକ ପ୍ରସାର ଏବଂ ପ୍ରଚାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଦେଶର ଗବେଷଣା ଏବଂ ନବସୃଜନ କ୍ଷେତ୍ର ଏକ ସମନ୍ୱିତ ଆଭିମୁଖ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ପାରମ୍ପରିକ ଜ୍ଞାନର ଉପଯୋଗ ବିଜ୍ଞାନ ଏବଂ ଔଷଧ କ୍ଷେତ୍ର ତଥା ଆନୁଷଙ୍ଗିକ ବିଷୟବସ୍ତୁର ପ୍ରସାର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତର ସମୃଦ୍ଧ ପାରମ୍ପରିକ ଜ୍ଞାନଭଣ୍ଡାରର ପ୍ରାସଙ୍ଗିକତା ଏବଂ ସାମାଜିକ ପ୍ରଭାବକୁ ପାଠାଗାର ଅଧିକ ବ୍ୟାପକ କରିପାରିବ ବୋଲି ଡକ୍ଟର ସିଂ ଆଶା ବ୍ୟକ୍ତ କରିଛନ୍ତି। ପାନୀୟ ଜଳ ଏବଂ ପରିମଳ ବିଭାଗ ପକ୍ଷରୁ ଆଜି ବହୁଭାଷୀ ସୁଜଳ ଗ୍ରାମ ସମ୍ବାଦର ଦଶମ ସଂସ୍କରଣ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଗ୍ରାମ ପଞ୍ଚାୟତ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ନେଇ ଏଥିପାଇଁ ଏକ କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି ବୋଲି ପାନୀୟ ଜଳ ଓ ପରିମଳ ବିଭାଗ କହିଛି। ଆଲୋଚନାରେ ଅଧ୍ୟକ୍ଷତା କରି ବିଭାଗୀୟ ସଚିବ ଅଶୋକ କେ ମୀନା ଗ୍ରାମାଞ୍ଚଳ ଜଳଯୋଗାଣରେ ତୃଣମୂଳ ସ୍ତରର ଅଭିଜ୍ଞତା, ଆହ୍ୱାନ ଏବଂ ଏହାର ସମାଧାନରୁ ଲବ୍ଧ ଶିକ୍ଷାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିୟମିତ ଜଳଯୋଗାଣ, ଜଳ ଗୁଣବତ୍ତା, ସ୍ଥାନୀୟ ସମ୍ପ୍ରଦାୟର ସଚେତନତା, ଅଭିଯୋଗ ସମାଧାନ, ଆର୍ଥିକ ପରିଚାଳନା, ଜଳ ଉତ୍ସର ସୁରକ୍ଷା ଆଦି କ୍ଷେତ୍ରଗୁଡ଼ିକ ଉପରେ ଗ୍ରାମପଞ୍ଚାୟତଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ କାର୍ଯ୍ୟକ୍ରମରେ ମତ ବିନିମୟ ହୋଇଛି। ଗ୍ରାମାଞ୍ଚଳ ଜଳଯୋଗାଣ ବ୍ୟବସ୍ଥାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଗ୍ରାମପଞ୍ଚାୟତଗୁଡ଼ିକ ଅଧିକ ଦାୟିତ୍ୱ ଗ୍ରହଣ କରିବାକୁ ସଚିବ ଶ୍ରୀ ମୀନା ଆହ୍ୱାନ ଦେଇଛନ୍ତି। କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସରେ 8 ୱିକେଟ୍ରେ 265 ରନ୍ ସଂଗ୍ରହ କରିଛି। ବର୍ଷା ଯୋଗୁଁ ଆଜିର ଖେଳକୁ ଶୀଘ୍ର ଶେଷ କରିବାକୁ ପଡ଼ିଥିଲା। ଶ୍ରୀଲଙ୍କା ଆଜି ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସୋନାଲ ଦିନୁଷା 85 ରନ୍ ଏବଂ ଲାହିରୁ କୁମାରା 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ ମାନବ ସୁଥାର 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ଶ୍ରୀଲଙ୍କା ଏବେ ମଧ୍ୟ ଭାରତର ପ୍ରଥମ ଇନିଂସ ସ୍କୋରଠାରୁ 238 ରନ୍ ପଛୁଆ ରହିଛି। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଚୀନ୍ ସହ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଆଞ୍ଚଳିକ ଓ ବୈଷୟିକ ପ୍ରସଙ୍ଗ ନେଇ ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିୟାର ମାନଦଣ୍ଡ ଆଧାରିତ ଆବେଦନର ଶୁଣାଣି ପାଇଁ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସମ୍ମତି ଜଣାଇଲେ ସୁପ୍ରିମକୋର୍ଟ। କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବା ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ 8 ୱିକେଟ୍ରେ 265 ରନ୍ ସଂଗ୍ରହ କରିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ତିଲାଇବଣି ବ୍ଲକ କଲ୍ୟାଣ ମଣ୍ଡପଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର 13,96,30,000 ଟଙ୍କାର 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ 2,38,00,000 ଟଙ୍କାର 36 ପ୍ରକଳ୍ପ ଓ 44,00,000 ଟଙ୍କାର 6 ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେହିପରି ରିୟାମାଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରିୟାମାଳ ବ୍ଲକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର 26,38,00,000 ଟଙ୍କାର 10 ପ୍ରକଳ୍ପ, ରିୟାମାଳ ପଞ୍ଚାୟତ ସମିତି ପାଇଁ 1,98,00,000 ଟଙ୍କାର 33 ପ୍ରକଳ୍ପ ଓ 1,04,00,000 ଟଙ୍କାର 9 ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
2: ବିଲେବଡ଼ି ବ୍ଲକର ଏବଂ ରିହାମାଲ ବ୍ଲକର ଆମେ 2 ବ୍ଲକର କାର୍ଯ୍ୟକ୍ରମ ହାତକୁ ନେଉ, ଯୋଉଠାରେ କି 40 କିଲୋମିଟର ରାସ୍ତା ହବ, ଆମର 40 କୋଟି ଟଙ୍କା ଖର୍ଚ୍ଚ ହବ, ଏ ବହୁତ ଗୁଡ଼େ ଗାଁକୁ କନେକ୍ଟ କରିବ। ଆମର ଯୋଉ ଯୋଜନା ଅଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା,

0: ସବୁ ସୂଚନା ମାଧ୍ୟମରେ ଗାଁକୁ କନେକ୍ଟିଭିଟି ଦେବା ସହିତ ଗାଁର ଏସେଟ୍ କେମିତି ତିଆରି ହେବ ସେଥିପାଇଁ ବିଜୁ ବିଓର ଏଠି 6,50,000 ଅନୁମୋଦନ ହୋଇଛି।
1: जिला सामाजिक कल्याण विभाग एवं शिशु विकास विभाग पक्षर् जिला परिषद सम्मेलनी कक्षटे देवगढ़ जिला प्रशासन पक्ष बेटी बचाओ बेटी पढ़ाओ योजना अधीन एक दिवसीय कर्मशाला अनुष्ठित जिला समाज मंगल अधिकारी सुरती प्रधान तत्वावधान में आयोजित कार्यक्रम में मुख्य अतिथि भाव अतिरिक्त आरक्षी अधीक्षक धीरज चपरदार जोगद कार्यक्रम शुभारंभ कर ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ଆର୍ଥିକ କାରବାର ସମୟରେ ସତର୍କତା ଅନ୍ଲାଇନ୍ ଠକେଇରୁ ସୁରକ୍ଷା ମହିଳା ଓ କିଶୋରୀମାନଙ୍କ ଅଧିକାର ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ସହ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ସମବାୟ ସମିତି ସମୂହର ଉପନିବନ୍ଧକ ଭୀମସେନ ସାହୁଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସହଯୋଗରେ ସମୃଦ୍ଧି ପଞ୍ଚମ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସମବାୟ ବିଭାଗ ଅଧୀନସ୍ଥ 38 ସମବାୟ ପ୍ରତିଷ୍ଠାନ କାର୍ଯ୍ୟ କରୁଥିବା କହିଥିଲେ। ସମବାୟ ସୋସାଇଟି କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ 14 ସୋସାଇଟିକୁ ଅନୁଦାନ ପ୍ରଦାନ କମନ୍ ସର୍ଭିସ୍ ସେଣ୍ଟର ଦୁଗ୍ଧ ସଂଗ୍ରହାଳୟ କେନ୍ଦ୍ର ରୁଫ୍ଟପ୍ ସୋଲାର ବାୟୋଗ୍ୟାସ୍ ପ୍ଲାଣ୍ଟ ବଲ୍କ ମିଲ୍କ ଚିଲିଂ ସେଣ୍ଟର ଏବଂ ଆସନ୍ତା ଖରିଫ୍ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡେଙ୍ଗୁ ଉପରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଜିଲ୍ଲାରୁ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଓ ନିରାକରଣ କରିବା ରୋଗ ପାଇଁ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଏହା ସହିତ ଏଡିସ୍ ମଶା ବଂଶବୃଦ୍ଧି ରୋକିବା ପାଇଁ ବିଭିନ୍ନ ଟାୟାର ମରାମତି ଦୋକାନ ଓ ପାଣି ଜମୁଥିବା ସ୍ଥାନମାନଙ୍କରେ ସଚେତନତା ସହ ମଶା କାମୁଡ଼ିବା ଦାଉରୁ ରକ୍ଷା ପାଇବା ନିମନ୍ତେ ନିୟମିତ ମଶାରୀ ବ୍ୟବହାର କରିବା ପାଇଁ ଜନସଚେତନତା ସୃଷ୍ଟି ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ଆବାହନ କ୍ରମେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନାର ନିବାରଣ ନିଷେଧ ଓ ପ୍ରତିକାର ଆଇନ 2013 ଅନୁଯାୟୀ ବିଭିନ୍ନ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନେ କାର୍ଯ୍ୟ କରିଥାନ୍ତି। କର୍ମକ୍ଷେତ୍ରରେ କେତେକ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ତାଙ୍କର ପ୍ରତିରୋଧ କରିବା ପାଇଁ ତଥା ସେମାନଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଅଧିନିୟମ ପ୍ରତ୍ୟେକ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବା ଓ ଯେଉଁ କାର୍ଯ୍ୟାଳୟରେ 10 ଅଧିକ କର୍ମଚାରୀ ଅଛନ୍ତି ସେହି ସ୍ତରରେ ଏକ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ତଥା ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ହଉ ସୁମନପା, ଗୀତାଟି ଭାରି ଭଲ ଲାଗିଲା। ତେବେ ଆମର ପେଟ ପାଟଣା କଥା କଣ, ଆଜି ବୈଠକରେ କଣ ବିଷୟ ଅଛି?
1: ଆଜି ବିଷୟ ହେଉଛି ଗୋରୁମାନଙ୍କର କୃମିଜନିତ ସମସ୍ୟା ଓ ତାହାର ପ୍ରତିକାର।
0: ହଁ, ଏ କୃମିଟା ଭାରି ବଡ ବିପଦର କାରଣ ଗାଈଗୋରୁଙ୍କ ପାଇଁ। ଏ ବିଷୟରେ ଆମର ବିଷୟ ବିଶେଷଜ୍ଞ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଟକର ଡକ୍ଟର ରଞ୍ଜନ କୁମାର ମହାନ୍ତ କଣ କହୁଛନ୍ତି, ଆସ ଶୁଣିବା। ସାର୍, ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର।
0: ପ୍ରଥମେ ଆମର ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ ଏହି କୁର୍ମୀ ଜନିତ ସମସ୍ୟା କେତେ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରିକି ଏହି କୁର୍ମୀକି ଆମେ ଅବହେଳା କରିଥାଉ ଆଉ ରୋଗ ହିସାବରେ ବି ନେଇନଥାଉ, ତାଦ୍ୱାରା ଆମେ ଜାଣିପାରୁନା କୁର୍ମୀ ଯେ କେତେ ଆମର କ୍ଷତି କରେ। ପ୍ରକୃତରେ ଏହି କୁର୍ମୀ କେତେ ପ୍ରଭାବ ଅଛି ଆଉ ଆକୁ କେତେ ଗୁରୁତ୍ୱ ଆପଣ ଦେଉଛନ୍ତି, ସେ ବିଷୟରେ ଟିକେ ପ୍ରଥମେ ଆଲୋଚନା କରି ତାପରେ ଆମେ ବିଷୟକୁ ଯିବା।
2: ଦେଖନ୍ତୁ, ଆମ ଚାଷୀ ଭାଇମାନେ କୁର୍ମୀକୁ ହଠାତ୍ କି ଜାଣିପାରିନଥାନ୍ତି, ଯେପରିକି ବାହ୍ୟ କୃମି ଯେମିତି ରହନ୍ତି, ଆମ ଟିଙ୍କ, ଉକୁଣି, ଡାଁଶ, ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ସହିତ ସେମାନେ ରକ୍ତକୁ ମଧ୍ୟ ଖାଇଯାଇଥାନ୍ତି, ଏହା ସହିତ ବିଭିନ୍ନ ପ୍ରକାର ରୋଗ କରାଇଥାନ୍ତି ଏବଂ ପ୍ରାଣୀଟି ମଧ୍ୟ ଅସହଯୋଗ ହୋଇଥାଏ। ସେ ନିଜେ କମ୍ଫର୍ଟରେ ନ ରହିବା ଦ୍ୱାରା ତାର ଠିକ୍ରେ ବଢ଼ିପାରିନଥାଏ ଏବଂ କ୍ଷୀର ମଧ୍ୟ ଠିକ୍ ହେଇନଥାଏ। ସବୁଠୁ ଅସୁବିଧା ହେଲା ଏବେ ଯୋଉ ଆମର ବିଭିନ୍ନ ଗାଁ ଗାଁରେ ବ୍ୟାପୁଛି ଚର୍ମ ବେଣ୍ଡି ବା ଲମ୍ପି ଚର୍ମ ରୋଗ, ଯେଉଁଥିରେ କି ଶରୀରରେ ଆବୁ ଭଳିଆ ବଡ଼ ବଡ଼ ହେଇଯାଉଛି ଚର୍ମ ଉପରେ ଏବଂ ସେଗୁଡ଼ା ବିଣ୍ଡି ଭଳିଆ ବସିକି ତାପରେ ଫାଟିଗଲା ପରେ ବଡ଼ ବଡ଼ ଘା ହେଇଯାଉଛି, ଯାହାଦ୍ୱାରା କି ବାଛୁରୀ ଗୁଡ଼ା ମରିବା ସହିତ ବେଳେବେଳେ ଗାଈମାନେ ବି ଯଦି ଆମେ ଠିକ୍ରେ ଚିକିତ୍ସା ନ କଲେ ମରିଯାଉଛନ୍ତି। ଏହା ଛଡ଼ା ଦେଖିବା, ଯଦି ଟିଙ୍କମାନେ ରହିଲେ ତାହେଲେ ଆମର ଯଦି ସ୍ଥାନଟି ହେଇଥିବ ସମୁଦ୍ରକୂଳିଆ, ବିଭିନ୍ନ ପ୍ରକାର ଯୋଉ ଜିଲ୍ଲା ଅଛି ଆମର ସମୁଦ୍ରକୂଳ ଜିଲ୍ଲା, ତାହେଲେ ସେଗୁଡ଼ିକରେ କଣ ହୁଏ, ରକ୍ତ ପରଜୀବୀ ଗୁଡ଼ିକୁ ସେଇ ଯୋଉ ଟିଙ୍କମାନେ ଗୋଟିଏ ଜୀବରୁ ଆଉ ଜୀବକୁ ନେଇଥାନ୍ତି, ଯାହାଫଳରେ କି ସେଇ ଯୋଉ ରକ୍ତ ପରଜୀବୀ ରୋଗ ହେଲେ, ଯେମିତି ଆମର ହଉଛି ସରା ବା ଥେଲେରିଆ କିମ୍ବା ବାବେସିଆ, ଯେଉଁଥିରେ ରକ୍ତ କମିଯାଇଥାଏ ଏବଂ ତାକୁ ଚିକିତ୍ସା କରିବାକୁ ବହୁତ କଷ୍ଟ ହୋଇଥାଏ ଏବଂ ବହୁତ ସମୟରେ ଗାଈ ବା ଆମର ବିଭିନ୍ନ ପଶୁ ମରିବାର ମଧ୍ୟ ରହିଛି ଦୃଷ୍ଟାନ୍ତ। ଆଉ ଅନ୍ତକୃମିରେ ସେମାନେ ଶରୀରର ପ୍ରାୟ ବେଳେବେଳେ ଖାଦ୍ୟ ଯୋଉ ଆମେ ଯୋଗାଇଥାଉ

0: ଶତକଡା 30-40% ମଧ୍ୟ ଖାଇଯାଇଥାନ୍ତି। ତାହେଲେ ଆପଣ ଭାବନ୍ତୁ ଯଦି ଏତେ ପରିମାଣର ଖାଦ୍ୟ ଯଦି ଅନ୍ତକୃମି ରହିକି ଖାଇଗଲେ ତାହେଲେ ସେ କେମିତି ଠିକରେ ବଢିପାରିବ, ନା ତା ଦେହ ଠିକ ରହିବ, ନା ସେ ଭଲ ଭାବରେ ଆମକୁ କ୍ଷୀର ଦେବ।
1: ଆଚ୍ଛା, ସେ ଦୃଷ୍ଟିରୁ କୃମିଟା ବହୁତ ଗୁରୁତ୍ୱପୂର୍ଣ୍ଣ ରୋଗ ହିସାବରେ ଆପଣ ନେଉଛନ୍ତି।
0: ଆଜ୍ଞା,
1: ତେବେ ଏଇ କୃମିର ଲକ୍ଷଣ ଜଣେ କେମିତି ଜାଣିପାରିବ ଯେ ସେ ଆକ୍ରାନ୍ତ ହେଇଛି ଗାଈ ଗୋରୁ ବୋଲିକି?
0: ବାହ୍ୟ କୃମି ଜାଣିବା ପାଇଁ ଆପଣଙ୍କର ବେଳେବେଳେ ଆମେ ଟିଙ୍କ ଉକୁଣି ତା ଶରୀରର ମୁଖ୍ୟତଃ ଆମର କାନ ପାଖରେ ବହୁତ ଦେଖାଯାଇଥାନ୍ତି, କାନର ତଳ ପାଖରେ ଆଉ ମୁଣ୍ଡ ପାଖରେ ଥାନ୍ତି, ଏବଂ ଦେହରେ ବି ମଧ୍ୟ ଉକୁଣି ଆଉ ଟିଙ୍କ ଦେଖାଯାଇଥାନ୍ତି। ଆଉ ଅନ୍ତକୃମି କିମ୍ବା ବାହ୍ୟକୃମି ରହିଲେ ପଶୁଟି କଣ କରିବ, ଗଛ ହଉ କିମ୍ବା କାନ୍ଥ ହଉ ସେଥିରେ ଘଷି ହବ, ନିଜ ଦେହ କିମ୍ବା ପଛ ପାଖଟାକୁ ସବୁବେଳେ ଘଷିବ। ବେଳେବେଳେ ମାଟି ମଧ୍ୟ ଖାଆନ୍ତି, ଆଉ ଦେଖିବେ ତାର ସ୍ୱାସ୍ଥ୍ୟ ଧୀରେ ଧୀରେ କମିଯିବ, ସେ ଖାଇବ ନାହିଁ ଠିକରେ। ବେଳେବେଳେ ଛୋଟ ବାଛୁରୀ ଥିବ, ତାର ଆଗର ଯୋଉ ଅଂଶ ଅଛି, ଯୋଉ ଆଗର ଆମର ମୁଣ୍ଡ ତଳେ ଯୋଉ ବେକ ପାଖର ଅଂଶ ଅଛି ସେଠି ଫୁଲିଯାଏ ଏବଂ ତା ଦେହ ଆଦୌ ଲାଗେନି। ବେଳେବେଳେ ଝାଡା ହୁଏ ଏବଂ ପତଳା ଝାଡା ହେଲା ପରେ ବେଳେବେଳେ ଗାଈ ବାଛୁରୀ ଦୁର୍ବଳ ହେଇଯାଆନ୍ତି। ତ ଏଇସବୁ ଯୋଉ ବିଭିନ୍ନ ପ୍ରକାର ଲକ୍ଷଣ ଅଛି ସେଇଠୁ ଆମେ ଜାଣିପାରିବା ଯେ ନିହାତି ତାର ଦେହରେ କୃମି କିମ୍ବା ବିଭିନ୍ନ ପ୍ରକାର ଅନ୍ତକୃମି କିମ୍ବା ବାହ୍ୟକୃମି ଅଛନ୍ତି।
1: ତେବେ ଏଇ ଯୋଉ ଅନ୍ତକୃମି ଆଉ ବାହ୍ୟକୃମି ତାର ଚିକିତ୍ସା କଣ?
0: ଆମର ବାହ୍ୟକୃମି ଯୋଉ ରହିଲେ ବାହ୍ୟକୃମିକୁ ତ ଆମେ ବାହାରୁ ଦେଖିପାରିବା, କିନ୍ତୁ ଅନ୍ତକୃମିକୁ ଆମେ ବାହାରୁ ଦେଖିପାରିବା ନାହିଁ। ଯେମିତି ବାହ୍ୟକୃମି ଭିତରେ ଆମର ଟିଙ୍କ ଉକୁଣି ଡାଁଶ ଏମାନେ ଯୋଉ ରହନ୍ତି ତାଙ୍କୁ ଆମେ ଦେଖିଲେ, ଯଦି ଆମେ ଦେଖିଲେ ତାଙ୍କର ସଂଖ୍ୟା ଅଧିକା ହେଇଯାଉଛି କିମ୍ବା ସେମାନେ ବଡ ବଡ ହେଇଗଲେଣି, ତାଙ୍କୁ ଆମେ ଚେଷ୍ଟା କରିବା ଯେ ଯଦି ବହୁତ କମ ପରିମାଣରେ ଅଛନ୍ତି ତାହେଲେ ଆମେ ହାତରେ ତାଙ୍କୁ ବାହାର କରିଦେଇପାରିବା। କିନ୍ତୁ ଯଦି ଦେଖିବେ ଯଦି ବହୁତ ଅଧିକା ଧରନ୍ତୁ 100 କିମ୍ବା 100 ଉପରେ ଅଛନ୍ତି ତାହେଲେ ଆମେ ହଠାତ୍ କି ତାଙ୍କୁ ବାହାର ନ କରି ଆମେ ଔଷଧ ପ୍ରୟୋଗ କରିକି ତାଙ୍କୁ ବାହାର କରିବା। କାରଣ କଣ ହୁଏ, ଯଦି ଆମେ ଗୋଟେ ଗୋଟେ ଟିଙ୍କକୁ ଆମେ ବାହାର କରିବା ସେ ବେଳେବେଳେ ଗୋଟେ ବିଷ ଛାଡ଼ିଥାନ୍ତି, ଏବଂ ସେଇ ବିଷ ଯେତେବେଳେ ବହୁତ ଗୁଡ଼ାଏ ଟିଙ୍କ ବାହାର କଲା ପରେ ବାଛୁରୀମାନେ ତାଙ୍କ ଦେହରେ ବିଷକ୍ରିୟା ଖେଳି ଯାଇଥାଏ ଏବଂ ସେମାନେ ବହୁତ ଦୁର୍ବଳ ହୋଇଯାଆନ୍ତି, ବେଳେବେଳେ ମରିପାରନ୍ତି। ତେଣୁ ଆମେ ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ପ୍ରକାର ଟିଙ୍କ ଔଷଧ ଆସୁଛି, ଯେମିତିକି ଆମର ସାଇପରମେଥ୍ରିନ୍, ଡେଲ୍ଟାମେଥ୍ରିନ୍, ବିଭିନ୍ନ ପ୍ରକାର ଏଇ ଯୋଉ କେମିକାଲର ଯୋଉ ବିଷ ଅଛି ତାକୁ ଆମେ ତାଙ୍କ ଶରୀରରେ ଯୋଉ ଅନୁମୋଦିତ ମାତ୍ରା ଆମେ ଡାକ୍ତରଙ୍କୁ ପଚାରିକି ସେଥିରେ ଆମେ କଣ କରିବା, ତାଙ୍କ ଦେହକୁ ଆମେ ସଫା କରିଦେବା ଏବଂ ସଫା କରିବା ସମୟରେ ତାଙ୍କ ମୁହଁରେ ତୁଣ୍ଡି ଦେବା। କାରଣ ତୁଣ୍ଡି ମରିଲେ ଚାଟିଲେ କଣ ହବ ନା ତାଙ୍କ ଆଖିରୁ ଏବଂ ମୁହଁରୁ ଲାଳ ବାହାରିବ, ଯୋଉଟା ବିଷକ୍ରିୟା କିଛି ହେଇଥାଏ। ଖାଲି ତାଙ୍କ ଦେହକୁ ସଫା କଲେ ହେବ ନାହିଁ, ତାଙ୍କ ଦେହକୁ ସଫା କରିବା ସହିତ ଆମେ କଣ କରିବା ନା ଗୁହାଳକୁ ଯୋଉ ଅନୁମୋଦିତ ମାତ୍ରା ଅଛି, ମାନେ ଆପଣ ଯଦି ଗାଈର ଦେହକୁ ଗୋଟେ ଲିଟର ପାଣିରେ ଗୋଟେ ମିଲିଲିଟର ପକେଇକି ସଫା କରୁଛନ୍ତି, ଆପଣ ଗୁହାଳ ଯେତେବେଳେ କରିବେ ସେତେବେଳକୁ ତାର 3-4 ଗୁଣା ଆମେ ଔଷଧ ବ୍ୟବହାର କରିବା ଦରକାର।
1: ଗୁହାଳ ସଫା ରଖିବା ପାଇଁ
0: ଗୁହାଳଟା ଯୋଉ ଟିଙ୍କର ଅଣ୍ଡା ଆଉ ଛୋଟ ଟିଙ୍କ ଯୋଉ ଥିବେ ତାଙ୍କୁ ମାରିବା ଦରକାର। ଯଦି ଆମେ ତାଙ୍କୁ ନ ମାରିଲେ ତାହେଲେ 15 ଦିନ ଭିତରେ ପୁଣି ଆଉ ଥରେ ସେଇ ଟିଙ୍କ ମାନେ ତାଙ୍କ ଉପରକୁ ଚାଲିଯିବେ। ସଫା ତ ରଖିବା, ଚୂର୍ଣ୍ଣ 5 ଭାଗ, ବ୍ଲିଚିଂ ପାଉଡର 1 ଭାଗ ଆମେ ତାକୁ ପାଣିରେ ମିଶେଇକି ଯଦି ଆମେ ଗୁହାଳରେ ପକେଇବା ଏବଂ ପକେଇବା ପରେ ପାଖାପାଖି 1.5 ଘଣ୍ଟା 2 ଘଣ୍ଟା ଛାଡ଼ିଦେବା, ତାପରେ ଆମେ ସଫା କରିବା। ତାହେଲେ ଯଦି ସପ୍ତାହକୁ ଆମେ ଥରେ କିମ୍ବା 2 ଥର ଯଦି ଆମେ କରିପାରିବା ତାହେଲେ ଟିଙ୍କ ଉକୁଣି ସଂଖ୍ୟା ଏବଂ ଆମର ଅନ୍ତକୃମି ସଂଖ୍ୟା ମଧ୍ୟ କମିଯିବାର ବହୁତ ସମ୍ଭାବନା ରହିଛି। ଏହା ଛଡ଼ା କଣ କରିବା, ଗୁହାଳର ଚାରିପାଖ ଆମେ ସଫା ରଖିବା ନିହାତି ଦରକାର। ଯଦି ଅନାବନା ଗଛ ରହିଲା, ବୁଦା ରହିଲା ଏବଂ ଛୋଟ ଛୋଟ ଘାସ ବହୁତ ରହିଲା ତାହେଲେ ତା ଦେଇକି ମଧ୍ୟ ଏବେ ବର୍ଷା ଦିନ ଏବଂ ଶୀତ ଦିନରେ ବହୁତ ଅଧିକା ଯୋଉ କୃମିମାନେ ଭିତରକୁ ପଶି ଆସିବେ ସେ ଯୋଉ ଓଦା ପତ୍ର ଦେଇକି।
1: ଆଚ୍ଛା, ଆପଣ ଯୋଉ ବାହ୍ୟକୃମି କଥା କହିଲେ ସେଇଟା ଆମର ସାବଧାନତା ଅବଲମ୍ବନ କଲେ ହୁଏତ କମିଯାଇପାରେ, କିନ୍ତୁ ଅନ୍ତକୃମି ବି ଗୋଟେ ଅଛି କହୁଥିଲେ, ସେ ଅନ୍ତକୃମିର ଲକ୍ଷଣ କଣ ଆଉ ତାକୁ କେମିତି ଆମେ ପ୍ରତିରୋଧ କରିପାରିବା ବା ଚିକିତ୍ସା କରିପାରିବା ସେ ବିଷୟରେ କଣ କହିବେ?
0: ଅନ୍ତକୃମିର ମୁଖ୍ୟ ଲକ୍ଷଣ ଯୋଉ ରହିଲା ଯେ ତାର ପଛ ପାଖ ଦେହଟାକୁ ସେ ଗଛ କିମ୍ବା କାନ୍ଥରେ ଘଷିବ। ଦ୍ୱିତୀୟ ଜିନିଷ ହେଉଛି ଖାଇବା ସେ କମିଦେବ ଏବଂ ତା ଦେହ ଆଦୌ ଲାଗିବନି। ଏବଂ ସବୁଠୁ ମୁଖ୍ୟ ପ୍ରୋବ୍ଲେମ ହେବ କଣ ନା ଝାଡା ହେବ ଏବଂ ଝାଡାଟା ପତଳା ହେବ, ଝାଡାଟା କିଛି ଦୁର୍ଗନ୍ଧ ମଧ୍ୟ ହେଇପାରେ। ଆଉ ଆମେ ଏହାର ମୁଖ୍ୟ କେମିତି ଆମେ ଚିହ୍ନଟ କରିବା, ଗାଈର ଗୋବରକୁ ଆମେ ତଳେ ପଡିଆ ଯୋଉଟା ତଳେ ପଡିଥିବ ତାକୁ ନ ନେଇକି ଯେତେବେଳେ ଗାଈର ଗୋବର ପଡୁଥିବ ସେତେବେଳେ ସେଥିରୁ ଉପର ଅଂଶରୁ ସଂଗ୍ରହ କରିବା ଏବଂ ସେଇ ଝାଡାକୁ ନେଇକି ନିକଟସ୍ଥ ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରେ ତାକୁ ଆମେ ଟେଷ୍ଟ କରିବା। ଯଦି

0: ଭାଇ ପଲଙ୍କ ସହିତ ମିଶିକି ରହିବା ପାଇଁ ଚାହିଁବ ନା ତାକୁ ଅଲଗା ରଖି ଚିକିତ୍ସା କରିବା, ଆପଣଙ୍କ ମତରେ କଣ?
1: ଦେଖନ୍ତୁ, ଆମର ଯୋଉ ଚାଷୀ ଭାଇମାନଙ୍କର ଯୋଉ ଗୁହାଳ ଅଛି ସେଥିରେ ତ ଆମେ ଯେତେ ଚେଷ୍ଟା କଲେ ବି ଗାଈ ଗୋରୁମାନଙ୍କୁ ଅଲଗା ରଖିପାରିବା ନାହିଁ।
0: ଆଚ୍ଛା।
1: ଏବଂ ତା ଛଡ଼ା ବେଳେବେଳେ କଣ ହେଉଛି, ଆମର ଗୁହାଳ ପାଖ ଦେଇକି ମଧ୍ୟ କୋଉ ଗାଈ ଗଲା, ସେ ଯଦି ଗୋବର କରିଦେଲା ପାଖରେ, ତାହେଲେ ସେଥିରୁ ମଧ୍ୟ କୃମି ଆଉ ବିଭିନ୍ନ ପ୍ରକାର ଯିବା ଆସିବାର ସମ୍ଭାବନା ରହିଛି। ତେଣୁ ଆମେ ଚେଷ୍ଟା କରିବା ଆମର ସବୁ ଗାଈ ବାଛୁରୀ ତା ସହିତ ଗୁହାଳ ଏବଂ ଯୋଉଠି ଆମେ ବାନ୍ଧୁଥିବା ଦିନବେଳେ ମଧ୍ୟ ଯୋଉ ଜାଗାରେ ଆମେ ବାନ୍ଧୁଥିବା ସେଇ ଜାଗାକୁ ମଧ୍ୟ କୃମି ଔଷଧ ଏବଂ ଟିଙ୍କ ଔଷଧ ଦେଇକି ତାକୁ ସଫା କରିବା ଦରକାର। ଆଉ ଆମର ଯେତେ ସବୁ ଚରିବା ଜାଗା ଗୁଡା ଅଛି ପ୍ରାୟ ସେଇ ଯୋଉ କୃମିମାନେ ବହୁତ ଅଧିକା ମାତ୍ରାରେ ଥାଆନ୍ତି। ତେଣୁ ଆମେ ଚେଷ୍ଟା କରିବା ଏଇ ଯୋଉ ବର୍ଷା ଦିନରେ ଟିକେ ସତର୍କତା ଅବଲମ୍ବନ କରିବା, କାରଣ ଏବେ ଏଇ ଯୋଉ ଚେପ୍ଟା କୃମି ଆଉ କଲିଚା କୃମିମାନେ ବହୁତ ଅଧିକା ଆକ୍ଚୁଆଲି ଥାଆନ୍ତି।
0: ତେବେ ବର୍ତ୍ତମାନ ବର୍ଷା ଦିନ ଏବଂ ବହୁତ ସମୟରେ ଝଡ଼ି ବର୍ଷା ବି ଚାଲିଛି, କୋଉଠି କୋଉଠି ବି ବନ୍ୟାର ପ୍ରଭାବ ବି ଅଛି, ତେବେ ଏହି ସମୟରେ ବିଶେଷ କଣ ସତର୍କ ରହିବା ପାଇଁ ଆପଣ ପରାମର୍ଶ ଦେବେ?
1: ଆପଣ ବହୁତ ଭଲ ପ୍ରଶ୍ନଟି ପଚାରିଲେ। ଏବେ ଦେଖାଯାଉଛି ଯେ ଯେତେବେଳେ ପାଣି ବଢି ପାଣି ଆସୁଛି ସେତେବେଳେ ସେ ପଟୁ ମାଟିଟା ଆମର ଘାସ ଉପରେ ପଡିଯାଉଛି। ଯୋଉ ପଟୁ ମାଟିଟା ଯେତେବେଳେ ଆମର ଗାଈଟି କିମ୍ବା ମଇଁଷି କିମ୍ବା ଯେକୌଣସି ଆମର ଜୀବ ଖାଇଲା ସେଥିରେ ପ୍ରଥମତଃ କୃମି ଯିବ, ଦ୍ୱିତୀୟ ଜିନିଷ ହେଲା ସେ ଯୋଉ ପଟୁ ମାଟିଟା ତାର ଝାଡ଼ା କରିବ, ଯାହାଫଳରେ କି ଗାଈ ଦୁର୍ବଳ ହେଇଯାଏ। ତ ସେଥିପାଇଁ ସବୁ ଗୋପାଳକ ଭାଇ ଭଉଣୀମାନଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯଦି ଆପଣଙ୍କର ବନ୍ୟା ପାଣି ଏବେ ଜଷ୍ଟ କମିଯାଇଛି ତାହେଲେ ସେ ଜାଗାକୁ ଚରିବା ପାଇଁ ନିଅନ୍ତୁ ନାହିଁ। ପାଖାପାଖି ପାଞ୍ଚ ଛଅ ଦିନ ପରେ ଆପଣ ସେ ଜାଗାକୁ ନେଇପାରିବେ। ତା ପୂର୍ବରୁ ଆପଣ ସେପଟେ ଘାସ କାଟିକି ଆଣିକି କିଛି ଦିଅନ୍ତୁ, ତାକୁ ଟିକେ ଛାଇରେ ଶୁଖେଇକି ଆପଣ ସେ ଘାସକୁ ଦିଅନ୍ତୁ ଏବଂ ଗାଈକୁ ଚେଷ୍ଟା କରନ୍ତୁ ଘର ଭିତରେ ନ ରଖିକି ଘର ପାଖରେ ବାନ୍ଧିକି ଗଛ ତଳେ ରଖନ୍ତୁ ଏବଂ ଅଳ୍ପ କିଛି ଚାଲିବା ପାଇଁ ନିଅନ୍ତୁ, କିନ୍ତୁ ଯୋଉ ଜାଗାରେ ଆପଣଙ୍କ ପାଣି ଛାଡି ଯାଇଥିବ ପଟୁ ଚରିବା ଜାଗାକୁ ନିଅନ୍ତୁ ନାହିଁ। ଏବଂ ଯଦି ସାପ କାମୁଡୁଛି କିମ୍ବା ଅନ୍ୟ କିଛି ଆପଣଙ୍କର ଦେଖୁଛନ୍ତି ସେ କିଛି ବିଷଧର ଜିନିଷ ଖାଇଦେଇଛି ପୋକ କିମ୍ବା ଇଏ, ତାହେଲେ ଆପଣ ଚେଷ୍ଟା କରନ୍ତୁ ଯେତେ ଶୀଘ୍ର ପାରୁଛନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଅନ୍ତୁ।
0: ଆଉ ଖାଦ୍ୟପେୟର କଣ ବିଶେଷ ଯତ୍ନ ନେବା ଦରକାର ଏହି କୃମି ଆକ୍ରାନ୍ତ ଗାଈଗୋରୁଙ୍କ ପାଇଁ?
1: ଦେଖନ୍ତୁ, କୃମି ରହିଲେ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗୋଟିଏ ଗାଈ ଦେହରୁ ବେଳେବେଳେ 40 ଫୁଟ ଲମ୍ବାର ମଧ୍ୟ କୃମି ବାହାର କରାଯାଇଛି। ଆମର ଯୋଉ ଗୋଲ କୃମି ବହୁତ ପରିମାଣରେ ଥାନ୍ତି, କିନ୍ତୁ ଚେପ୍ଟା କୃମି ବେଳେବେଳେ ଗୋଟିଏ ରହିକି ମଧ୍ୟ ସେ ବହୁତ ଲମ୍ବା ରୁହେ ଏବଂ ସେ ତାର ବହୁତ ଖାଦ୍ୟ ଖାଏ। ତ ଖାଇଲା ମାନେ ଗାଈର ତାର ନିଜର ସ୍ୱାସ୍ଥ୍ୟ ଠିକ ରହିବନି ଏବଂ ତାର କ୍ଷୀର ମଧ୍ୟ ଠିକ ଦେଇପାରିବନି। ତେଣୁ ଆମେ ଖାଦ୍ୟ ହିସାବରେ କଣ ଦେବା, ଆପଣ ଦେଖିଥିବେ ଛେଳିମାନେ ଯଦି କଅଁଳିଆ ପତ୍ର ଖାଆନ୍ତି କିମ୍ବା ଗାଈ ଗୋଟେ ବହୁତ କଅଁଳିଆ ପତ୍ର ଖାଏ ତାହେଲେ ଛେଳି ହୁଏ। ତେଣୁ ଆପଣ ଯଦି କଅଁଳିଆ ପତ୍ର ବହୁତ ଅଛି ତାହେଲେ ମିକ୍ସ କରିକି ତାକୁ ଦିଅନ୍ତୁ, ଅନ୍ୟ ଖାଦ୍ୟ ସହିତ ଦିଅନ୍ତୁ। ଦ୍ୱିତୀୟ ଜିନିଷ ହେଲା ତାଙ୍କୁ ଟିକେ ଭଲ ଖାଦ୍ୟ ମାନେ ଖାଲି ଦାନା ବହୁତ ଅଧିକା ନ ଦେଇକି ଆମର ଯଦି ଶଙ୍କର ହାତିଆ ଘାସ ଅଛି କି ଭଲ କିଛି ଘାସ ଚାଷ କରନ୍ତୁ। ଚାଷୀ ଭାଇମାନେ ଯଦି ଭଲ ଘାସ ଚାଷ କରିବେ ତାହେଲେ କ୍ଷୀରର ଉତ୍ପାଦନ ଖର୍ଚ୍ଚ କମିଯିବ, ପରିମାଣ ବଢିବ, ତା ସହିତ ଗାଈର ଦେହ ମଧ୍ୟ ଭଲ ରହିବ। ଆଉ ଏବେକାର ଯୋଉ ଲମ୍ପି ଚର୍ମ ରୋଗ ହେଇଛି ତା ପାଇଁ ସବୁ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ଆପଣଙ୍କର ଯଦି ଏଇ ରୋଗ ହେଇଛି ତା ପାଇଁ ଆପଣ ଦେଶୀ ଔଷଧ ବି ଆପଣ ବ୍ୟବହାର କରିପାରିବେ। ସେଥିରେ ଆପଣ କଣ କରିପାରିବେ ନା ତାଙ୍କୁ ସେ ଯୋଉ ଘା ସଫା କରିବାଟା ସବୁଠୁ ବଡ ଜିନିଷ, ଆଉ ଯେହେତୁ ଇଏ ଭୂତାଣୁ ଦ୍ୱାରା ହେଉଛି ତାକୁ ଆମେ ଚିକିତ୍ସାଟା ଆମର ଲକ୍ଷଣ ଅନୁସାରେ କରିବା।
0: ଲକ୍ଷଣ କଣ?
1: ଲକ୍ଷଣ ହେଲା ତାର ତାପମାତ୍ରା ବଢିଯିବ, 104 ରୁ 106 ଡିଗ୍ରୀ ହେଇଯିବ, ତାପରେ ତାର ଦେହରେ ଆବୁ ଆବୁ ଭଳିଆ ଚମଡା ଉପରେ ବାହାରିବ, ବେଳେବେଳେ ମୁହଁ ଭିତରେ, ବେଳେବେଳେ ତାର ପହ୍ନାରେ, ମଳଦ୍ୱାର ପରିଷଦ ଦ୍ୱାର ପାଖରେ ଏବଂ ପୁରା ସାରା ଚମଡାରେ। ସବୁଠୁ ଅସୁବିଧା ହୁଏ ଯଦି ତାର ତଣ୍ଟିରେ ଆମର ହେଇଥିବା ନିଶ୍ୱାସ ନଳୀରେ କିମ୍ବା ଖାଦ୍ୟ ନଳୀରେ, ସେଥିରେ ମରିବାର ବହୁତ ସମ୍ଭାବନା ରହିଛି। ତେଣୁ ତା ପାଇଁ କଣ କରିବା, ଆପଣ ସାଧାରଣ ଜିନିଷ ହେଲା ଯେ ଚେଷ୍ଟା କରନ୍ତୁ ଆମର କିଛି ଯେମିତି ଦେଶୀ ଗଛ ଯେମିତି ହେଲା ଅମୃତଭଣ୍ଡା, ଆପଣଙ୍କର ଯଦି ଡିମ୍ବିରି କିମ୍ବା ସପୁରି ଏହାର ପତ୍ର ଆଉ ତାର ଫଳ ଆପଣ ତାକୁ ଖାଇବାକୁ ଦେଲେ ଏହାର ପ୍ରତିରୋଧକ ଶକ୍ତି ବଢେ। ଏହା ଛଡା କଣ କରିପାରିବା ନା ଯେତେବେଳେ ରୋଗ ଯଦି ଗୋଟେ ଗାଈକୁ ହେଇଗଲା କିମ୍ବା ଗୋଟେ ବାଛୁରୀକୁ ହେଇଗଲା ତାହେଲେ ଅନ୍ୟକୁ ପ୍ରତିଷେଧକ ଦେଇପାରିବେ। କଣ କରିପାରିବେ ନା 4ଟା ଜିନିଷ ଅଛି, ପାନପତ୍ର 10ଟା, ଗୋଲମରିଚ 10 ଗ୍ରାମ, ଲୁଣ 10 ଗ୍ରାମ, ଗୁଡ 10 ଗ୍ରାମ, ତାକୁ ନେଇକି ଆମେ ମିଶେଇ ଦେବା ଗୋଲମରିଚକୁ ଗୁଣ୍ଡ କରିକି

0: ଗୋଟେ ଛେଚି ଦେଇକି ତାକୁ ମିଶେଇଦେବା, ମିଶେଇକି ଆମେ ଗୋଟେ ବଡ ଗାଈକୁ ଆମେ ଏହାକୁ ଗୋଟେ ପାନ ଦେଇପାରିବା। ଯଦି ଛୋଟ ଅଛି ତାହେଲେ ସେ ଅନୁସାରେ ଅଧା କିମ୍ବା ଚାରି ଭାଗରୁ ଭାଗେ କରିକି ଆମେ ଦେଇପାରିବା। ଏବଂ ପିଇବା ପାଇଁ ଏହି ସମୟରେ ଟିକେ ନଖଉସୁମ ପାଣି ଆଉ ତା ସହିତ ଯେହେତୁ ଗାଈଟି ଖାଇବାରେ ବି ଅସୁବିଧା ହୁଏ, ଆପଣ ଗୁଡ଼ ଲୁଣ ଅଳ୍ପ ଟିକେ ଲେମ୍ବୁ ପକେଇକି ମଧ୍ୟ ଆପଣ ସାଦା ପାଣି ନ ଦେଇକି ଟିକେ ଗୁଡ଼ ଲୁଣ ମିଶା ପାଣି ଦେଲେ ଗାଈ ଶୀଘ୍ର ଭଲ ହୋଇଥାଏ। ବିଭିନ୍ନ ପ୍ରକାର ହୋମିଓପାଥି ଔଷଧ ମିଳୁଛି, ଯଦି ଆପଣ ଡାକ୍ତରଙ୍କ ପରାମର୍ଶ ପାଇପାରୁନାହାନ୍ତି ତାହେଲେ ପ୍ରଥମେ ଆପଣ ହୋମିଓପାଥିର ଯୋଉ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଗୋଟେ ଔଷଧ ଆଣିବେ, ଆଉ ଗୋଟେ ଫୁଲା କମେଇବା ପାଇଁ ଔଷଧ ଆଣିବେ। ସବୁଠୁ ବଡ଼ ଜିନିଷ ହେଉଛି ଘାକୁ ଆମେ ସଫା କରିବା। ତାହେଲେ ଘାକୁ କେମିତି ସଫା କରିବା, ଆପଣ ସବୁବେଳେ ଗରମ ପାଣି କରିକି ତାକୁ ନଖ ଉଷୁମ ରଖିବେ, ସେଇ ପାଣିରେ ଆପଣ ଘାକୁ ସୂତା କପଡ଼ାରେ ଜୋରରେ ଘଷିକି ସଫା କରିବେ। ସଫା କଲା ବେଳକୁ ଆପଣ ଡେଟଲ ପକେଇ ପାରିବେ ବାହାରେ, ଯଦି ମୁହଁରେ ହେଇଛି ଖାଇବା ସୋଡ଼ା ଆପଣ ବ୍ୟବହାର କରିକି ତାକୁ ସଫା କରିଦେବେ। ସଫା କଲା ପରେ ଯେହେତୁ ଗାଈର ବହୁତ ଅଧିକା ଘା ହେଇଥିବ, ଆପଣ ମଲମ ଆଣିଲା ବେଳକୁ ଆପଣ ପାରିବେ ନାହିଁ, ତ ସବୁଠୁ ଭଲ ଜିନିଷ ହେଉଛି ନିମ୍ବ ପତ୍ର ବା ନିମ୍ବ ଛେଲି, ତା ସହିତ ଟିକେ ଆପଣ ହଳଦୀ ଆଉ ଅଳ୍ପ ଟିକେ ନଡ଼ିଆ ତେଲ ବା ଆପଣ ରାଶି ତେଲ ମିଶେଇ ପାରିବେ, ଆଉ କିଛି ଯଦି ଆମେ ପାରିବା ଗନ୍ଧକର୍ପୂର, କାରଣ ଗନ୍ଧକର୍ପୂର ଦେଲେ କଣ ହେବ, ମାଛି ବସିବାଟା ହେବ ନାହିଁ। ଯଦି ବି ଆପଣ ପ୍ରଥମ ସ୍ତରରେ ଅସୁବିଧା କିଛି ହେଉଛି ତାହେଲେ ଏଇ ଯୋଉ ଘରୋଇ ଚିକିତ୍ସା କରନ୍ତୁ। ଘରୋଇ ଚିକିତ୍ସା କଲା ପରେ ଆପଣ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କରିକି ଆପଣ ଯାହା ତାକୁ ଯେମିତି ଭଲ କରିବା କଥା ତାକୁ କଲେ ଆପଣ ନିହାତି ଆପଣଙ୍କର ଯୋଉ ବାଛୁରୀ କିମ୍ବା ଗାଈ ମୃତ୍ୟୁମୁଖରୁ ବଞ୍ଚିଯିବ।
1: ଆମେ ଯୋଉ ଆଲୋଚନା କରୁଛେ କୁର୍ମୀ ପରେ, ତାପରେ ଆପଣ କହିଲେ ଚର୍ମ ବିଣ୍ଡି ରୋଗ, କିନ୍ତୁ ବର୍ତ୍ତମାନ ସରକାରଙ୍କ ତରଫରୁ କଣ ଏଇ ରୋଗ ପାଇଁ କିଛି ପ୍ରତିଷେଧକ ବ୍ୟବସ୍ଥା କିମ୍ବା ଟୀକାର ବ୍ୟବସ୍ଥା କରାଯାଇଛି କି?
0: ଆଜ୍ଞା, ବହୁତ ଭଲ ପ୍ରଶ୍ନଟି ପଚାରିଲେ। ଏବେ ଦେଖନ୍ତୁ ସରକାରଙ୍କ ପାଖରୁ ଏଇ ଯୋଉ ଚର୍ମ ବିଣ୍ଡି ରୋଗ ପାଇଁ ଟୀକା ଆସୁଛି, ସେ ବହୁତ ଅଞ୍ଚଳରେ ଏଇ ଟୀକା ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରେ ଉପଲବ୍ଧ। ଆମେ ତାକୁ ଯୋଉ ଗାଈ କିମ୍ବା ବାଛୁରୀଙ୍କୁ ହେଇନାହିଁ ଆମେ ତାଙ୍କୁ ଚେଷ୍ଟା କରିବା ଏଇ ଟୀକାଟା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଆମେ ତାଙ୍କୁ ଦେବା ପାଇଁ, ତାହେଲେ ଆମର ଏଇ ଯୋଉ କଷ୍ଟଟା କମିଯିବ ଏବଂ ଆମେ ଏତେ କଷ୍ଟ ଭୋଗିବାନି କିମ୍ବା ଆମେ ଏତେ ଯୋଉ ନଷ୍ଟ ଆମର ହେଇ ନପାରେ।
1: ଆଉ ଶେଷରେ କଣ ପରାମର୍ଶ ଦେବେ?
0: ଦେଖନ୍ତୁ ଆମର ଯୋଉ ଅନ୍ତକୃମି କିମ୍ବା ବାହ୍ୟକୃମି, ସେମାନେ ବାହ୍ୟକୃମି ତ ଆମେ ଜାଣିପାରିଥାଉ କିନ୍ତୁ ଅନ୍ତକୃମିକୁ ଜାଣିପାରିନଥାଉ, ତେଣୁ ଯଦି ଆପଣ ଅନ୍ତକୃମିକୁ ଅତି କମ୍ରେ ଛଅ ମାସରେ ଥରେ କୃମି ଔଷଧ ଦେଇକି କିମ୍ବା ଆପଣ କୃମି ଔଷଧ ବଦଳରେ ମଧ୍ୟ ପୁରୁଣା ଔଷଧ ଭଳିଆ ଯେମିତି ଆପଣଙ୍କ ଲିମ୍ବ ପତ୍ର ମଧ୍ୟ ମଝିରେ ମଝିରେ ଦେଲେ ସେ ଅନ୍ତକୃମି କମିଯାଇଥାନ୍ତି। ଆମେ ଅନ୍ତକୃମିମାନଙ୍କୁ ଯଦି ଆମର ପଶୁମାନଙ୍କ ପାଖରୁ ନ ହଟାଇବା, ଗୁହାଳକୁ ଠିକରେ ନ ସଫା ରଖିବା, ଗୁହାଳ ପାଖର ପରିବେଶକୁ ଯଦି ଆମେ ଶୁଷ୍କ ନ ରଖିବା, ତାହେଲେ ଆମେ ଆମର ଗାଈର ଯୋଉ ଅମଳ ପାଇବା କଥା, ଯୋଉ ଆମେ କ୍ଷୀର ପାଇବା କଥା କିମ୍ବା ତାର ବଢ଼ିବା କଥା ଆମର ବାଛୁରୀ ସେମିତି ବଢ଼ିପାରିବେ ନାହିଁ। ତେଣୁ ଆମେ ଯଦି ଚାହୁଁଛେ ଗୋଟେ ଭଲ ଗୋପାଳକ ହେବା, ଭଲ କ୍ଷୀର ପାଇବା ଏବଂ ଆମର ବାଛୁରୀଟି ଭଲ ଗାଈ ହେବ, ତାହେଲେ ଆମେ କୃମି ସମସ୍ୟାରୁ ଆମ ଗାଈ ବାଛୁରୀମାନଙ୍କୁ ବଞ୍ଚେଇ ବା ନିହାତି ଦରକାର।
1: ସାର୍ ବହୁତ ବହୁତ ଧନ୍ୟବାଦ, ଆଜି ଯୋଉ ବିଷୟ ଥିଲା ସେ ବିଷୟରେ ଆପଣ ଖୁବ ସୁନ୍ଦର ଆଲୋଚନା କଲେ, ତା ସହିତ ବର୍ତ୍ତମାନ ଯୋଉ ବ୍ୟାପୁଥିବା ଚର୍ମ ବିଣ୍ଡି ରୋଗ ସେ ବିଷୟରେ ବି ଆଲୋଚନା କଲେ, ଆଉ ଚାଷୀ ଭାଇ ଭଉଣୀମାନଙ୍କୁ କିପରି ସେଥିରୁ ଚିକିତ୍ସା କରିବେ ଏବଂ ପ୍ରତିଷେଧକ ଭାବରେ କିପରି ସେମାନେ ଚିକିତ୍ସା କରିବେ ସେ ବିଷୟରେ ବି କହିଲେ। ଏ ଆଲୋଚନା ପାଇଁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ହଁ ଭାଇ, ଆଜି ଯୋଉ ବିଷୟଟି ବୈଠକରେ ଆଲୋଚନା ହେଲା ସେ ବିଷୟଟି ଭାରି ଭଲ ଲାଗିଲା।
1: ତାହେଲେ ଆମେ ବିଷୟ ବିଶେଷଜ୍ଞ ଯିଏ ଥିଲେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଟକର ଡକ୍ଟର ରଞ୍ଜନ କୁମାର ମହାନ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦେବା।
2: ବହୁତ ବହୁତ ଧନ୍ୟବାଦ।
1: ହଁ ସୁମନପା, ଏବେ ଟିକେ ଜାଣିବା ବଜାର ଦର।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 28-30 ଟଙ୍କା, ପିଆଜ କିଲୋ ପ୍ରତି 31-40 ଟଙ୍କା, ବିଲାତି ବାଇଗଣ 30-50 ଟଙ୍କା, ବାଇଗଣ 50-60 ଟଙ୍କା, କୋବି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-95 ଟଙ୍କା, ଭେଣ୍ଡି କିଲୋ ପ୍ରତି 43-50 ଟଙ୍କା, କଖାରୁ 20-30 ଟଙ୍କା, ଝୁଡ଼ଙ୍ଗ 55-65 ଟଙ୍କା, ଜହ୍ନି 41-48 ଟଙ୍କା, କଲରା 44-52 ଟଙ୍କା, ଗାଜର କିଲୋ ପ୍ରତି 54-64 ଟଙ୍କା, ସେହିପରି ସଜନା ଛୁଇଁ 55-65 ଟଙ୍କା। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧ

0: ଅନୁସାରେ ବଜାର ଦର କମ୍ ବେଶି ହେବାର ସମ୍ଭାବନା ରହିଛି।
1: ହଉ ଆମେ ଚାଷୀବନ୍ଧି ଲୋକ, ପାଣିପାଗ ନ ଶୁଣିକି କଣ ଉଠିବା କି?
2: ପାଣିପାଗଟା ଶୁଣିଦେବା।
0: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ଭୁବନେଶ୍ୱର ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।
1: ହଉ ସୁମନ ବାପା, ପାଣିପାଗ ତ ଶୁଣିଲେ, ଏତେ ସମୟ ଧରି ଆମ ଶ୍ରୋତାମାନେ ବି ଆମ ସହିତ ରହିଲେ, ଏବେ ବୈଠକ ଶେଷ କରିବା ନା ନାହିଁ?
2: ହଁ ବୈଠକ ଶେଷ କରିବା, କିନ୍ତୁ ଆମ ଶ୍ରୋତାମାନଙ୍କୁ ଆଉଥରେ ଧନ୍ୟବାଦ।
1: ଧନ୍ୟବାଦ।

ଏଥର ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ର 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପ୍ରେମ୍ ୱେଟ୍ସ ପ୍ରିୟା। ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ କୁମାର ବାପି ଏବଂ ତପୁ ମିଶ୍ରା।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ।

0: ବର୍ଷା ଋତୁରେ ଅତ୍ୟଧିକ ବର୍ଷା ଓ ଜଳ ଜମିବା କାରଣରୁ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥାଏ। ଘର ବଜାର ରାସ୍ତାକଡ଼ରେ ପଡ଼ିଥିବା ଆବର୍ଜନା ବର୍ଷା ଜଳ ସହିତ ମିଶି ନାଳକୁ ବନ୍ଦ କରିଦେଇଥାଏ, ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇ ଦୁର୍ଗନ୍ଧ, ମଶାମାଛିର ବଂଶବୃଦ୍ଧି ଓ ବିଭିନ୍ନ ରୋଗର ଆଶଙ୍କା ବଢ଼ିଥାଏ। ତେଣୁ ବର୍ଷା ଋତୁରେ ଘରୋଇ ଓ ସାମାଜିକ ସ୍ତରରେ ବର୍ଜ୍ୟବସ୍ତୁକୁ ଠିକ୍ ଭାବରେ ସଂଗ୍ରହ, ପୃଥକୀକରଣ ଓ ନିଷ୍କାସନ କରି ସ୍ୱଚ୍ଛ ପରିବେଶ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର।
1: ସ୍ୱଚ୍ଛତା ରଖିବା ଏବଂ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ, କାରଣ ସ୍ୱଚ୍ଛ ପରିବେଶ ହିଁ ମାନବ ସମାଜ ଉପରେ ସୁପ୍ରଭାବ ପକାଇଥାଏ। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଅଳିଆ ଆବର୍ଜନା ତଥା ବର୍ଜ୍ୟବସ୍ତୁ କିପରି ଭାବେ ସଂଗ୍ରହ କରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇପାରିବ ଏବଂ ସେଗୁଡ଼ିକୁ

0: ପୁନଃଚକ୍ରଣ କରି ଆବଶ୍ୟକୀୟ ସାମଗ୍ରୀ ଉତ୍ପାଦନ କରାଯାଇପାରିବ, ଏ ନେଇ ଚିନ୍ତା କରି ତା'ର ପରିଚାଳନା କଲେ ଆମର ଦେଶର ଉନ୍ନତି ନିଶ୍ଚୟ ହେବ। ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରିବା, ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀକୁ କିପରି କମ୍ ବ୍ୟବହାର କରିବା ଏବଂ କଠିନ ବର୍ଜ୍ୟବସ୍ତୁକୁ କିପରି ପରିଚାଳନା କରିବା ସେ ସମ୍ପର୍କରେ ଲୋକଙ୍କୁ ବୁଝାଇବା ଦରକାର ଏବଂ ସଚେତନ କରିବା ଦରକାର। ତେବେ ଯେଉଁ ବର୍ଜ୍ୟବସ୍ତୁ ସବୁ ବାହାରୁଛି ତା'ର ପରିଚାଳନା କେମିତି ଏବଂ କେଉଁ କେଉଁ ଉପାୟରେ କରାଯାଏ, ଆସନ୍ତୁ ସେ ସମ୍ପର୍କରେ କଥା ହେବା ସ୍ୱଚ୍ଛସାଥୀ ଜ୍ୟୋତ୍ନାରାଣୀ ଜେନାଙ୍କ ସହିତ, ଆଉ ଜାଣିବା ବର୍ଜ୍ୟବସ୍ତୁର ପରିଚାଳନା ସମ୍ପର୍କରେ।
1: ମ୍ୟାଡାମ ନମସ୍କାର।
2: ହଁ ନମସ୍କାର।
1: ବର୍ଜ୍ୟବସ୍ତୁ ପରିଚାଳନା କିପରି କରାଯାଏ ସେ ସମ୍ପର୍କରେ ଟିକେ ଶ୍ରୋତାମାନଙ୍କୁ କୁହନ୍ତୁ।
2: ଆମ ମ୍ୟୁନିସିପାଲିଟିରେ 12 ଜଣ ସ୍ୱଚ୍ଛସାଥୀ ଓ 3 ଜଣ ସ୍ୱଚ୍ଛ ସୁପରଭାଇଜର ନିୟୋଜିତ ହୋଇଛୁ। 600 ଘରକୁ ନେଇକି ଗୋଟେ ଗୋଟେ ସ୍ୱଚ୍ଛସାଥୀ ଆମେ କାମ କରୁଛୁ ଏବଂ ଆମେ ପ୍ରତ୍ୟେକ ଘରକୁ ଯାଇ ସମସ୍ତଙ୍କୁ ବୁଝେଇକିରି କହୁଛୁ ଯେ ଦୁଇଟା ଡବାରେ ହିଁ ଅଲଗା ଅଲଗା ଅଳିଆ ରଖନ୍ତୁ, ଗୋଟାକରେ ଓଦା ଅଳିଆ ଆଉ ଗୋଟେ ବକେଟ୍ରେ ଶୁଖିଲା ଅଳିଆ ଦିଅନ୍ତୁ, ଆଉ କାଚ ଜିନିଷକୁ ଅଲଗା ବ୍ୟାଗ କିମ୍ବା ବାଲ୍ଟି ନାଲି ବାଲ୍ଟିରେ ହିଁ ରଖନ୍ତୁ ବୋଲି ତାଙ୍କୁ ଆମେ ବୁଝଉଛୁ। ସେମାନଙ୍କ ଠାରୁ ଆମେ ଆଣୁଛୁ ଓଦା ଅଳିଆ ମତଲବ ଯୋଉ ପନିପରିବା ଚୋପା ପଚା ସାରା ଖାଦ୍ୟ ପଦାର୍ଥ ଯାହାକି ମାଟିରେ ଖୁବ କମ ଦିନ ଭିତରେ ମିଶିଯାଇ ଖତରେ ପରିଣତ ହେଇଯିବ। ଶୁଖିଲା ଅଳିଆ ଯୋଉଟା କି ମାଟିରେ କିଛି ଦିନ ବହୁତ ଦିନ ପଡିଲେ ବି ସେଟା ନଷ୍ଟ ହବାର ଚାନ୍ସ ନାହିଁ, ଏବଂ ଯୋଉ ପ୍ଲାଷ୍ଟିକ କାଚ ଜରି ଏସବୁ ଯାକକୁ ଆମେ ଅଲଗା ହିଁ ଆଣୁଛୁ, ଏବଂ ଏଇ ଯାକ ଆଗରୁ ଆମେ ଟ୍ରାଇସାଇକେଲ ମାଧ୍ୟମରେ ହିଁ ଆଣୁଥିଲୁ। 3-3 ଡବା ଆମେ ଟ୍ରାଇସାଇକେଲରେ ନଉଥିଲୁ, 3 ସବୁଜ ଡବା ଏବଂ 3 ନୀଳ ଡବାରେ ଆମେ ଏଇ ଯୋଉ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିଲୁ, ଆଉ ଯୋଉ ନୀଳ ଡବାରେ ଆମର ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିଲୁ ଏବଂ ସବୁଜ ଡବାରେ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିଲୁ। ତାକୁ ଆମେ ଆହୁରି ଯୋଉ ଛୋଟ ଗାଡି ଆମର ଅଛି ସେ ଗାଡି ମାଧ୍ୟମରେ ଆମର MCC ଗୋଟେ ସେଣ୍ଟର କରାଯାଇଛି, ମାଇକ୍ରୋ ସେଗ୍ରିଗେସନ ସେଣ୍ଟର ବୋଲି, ସେଠି ଆମର ଯୋଉ ମେସିନ ସବୁ ଲାଗିଛି ଯୋଉ ବର୍ଜ୍ୟବସ୍ତୁ ଯାଉଛି ନଡିଆ କତା ହଉ ନଡିଆ ଖୋଳ ସବୁ ଯାକ ସେ ମେସିନରେ ଆମେ ସବୁ ପକେଇ ଦଉଛୁ। ସେଠି ପକେଇଦେଲା ପରେ ସେଟା କଣ ହଉଛି ନା ସବୁ ମୁଣ୍ଡ କରିକି କରିଦଉଛି, ଜାଣିଲା ପରେ 14 କୁଣ୍ଡ ଆମର ତିଆରି ହେଇଛି। ସେ 14 କୁଣ୍ଡରେ ଗୋଟେ ଗୋଟେ କୁଣ୍ଡରେ ସବୁ ଏଇ ଯୋଉ ବର୍ଜ୍ୟବସ୍ତୁ ଯାଉଛି ଓଦା ବର୍ଜ୍ୟବସ୍ତୁ ଯାକ ଗୋଟେ ଗୋଟେ କୁଣ୍ଡରେ ଲୋଡିଂ କରାହଉଛି। ସେଠି ଲୋଡିଂ କଲା ପରେ ତାକୁ ତା ଭିତରେ ଆମର ଯୋଉ ଖତ ତିଆରିର ଯୋଉ ପ୍ରୋସେସଟା ହଉଛି ଆମର କିଛି ଗୁଡ଼ ଆଉ କିଛି ଦହି କି ନେଇକିରି ଆଉ ଚଷୁ ଏ 3 ଆଇଟମକୁ ମିଶ୍ରଣ କରିକିରି ଗୋଟେ ବଲ୍ ଟାଇପ୍ର କରିକି ସେ କୁଣ୍ଡ ମଝିରେ ହିଁ ରଖାଯାଉଛି। ତାପରେ ଯୋଉ ଆବର୍ଜନାକୁ ଭର୍ତ୍ତି କରାଯାଉଛି, ସେ ଆବର୍ଜନା 47 ମଧ୍ୟରେ ସେ ଖତ ସମ୍ପୂର୍ଣ୍ଣ ଖତ ହେଇଯାଉଛି ଏବଂ ତାକୁ ଆମେ ବାହାର କରିକିରି ବାହାରେ ଶୁଖେଉଛୁ। ଶୁଖିଲା ପରେ ସେଟା ଖତ ତିଆରି ହେଉଛି, ଆଉ ତାକୁ ଆମେ ଖତକୁ ଆମ ମୋ ଖତ ନାମରେ ନାମିତ କରିକି ତାକୁ ବାହାରେ କିଲୋ ପିଛା 20 ଦରରେ ବିକ୍ରି କରାଯାଉଛି।
1: ଆଚ୍ଛା,
2: ଏଇଟା ହେଲା ଓଦା ବର୍ଜ୍ୟବସ୍ତୁ ଉପରେ ମୁଁ ଆପଣଙ୍କୁ କହିଲି। ଶୁଖିଲା ବର୍ଜ୍ୟବସ୍ତୁ ବି ଆଉ ଗୋଟେ ମେସିନ ଆମର ଲାଗିଛି, ସେଟା ହଉଛି ଯୋଉ ଜରି ଯାକ ଆସୁଛି ଆମର, ଜରି ଯାକ ଦେଖନ୍ତୁ ବାହାରେ ଉଡିକିରି ସବୁ ପ୍ଲାଷ୍ଟିକ ଜରି ଯୋଉ ରହିଯାଉଛି ଜମି ମାନଙ୍କରେ ପଡୁଛି, ଦେଖନ୍ତୁ ସେଟା ବର୍ଷ ବର୍ଷ ଧରିକି ସେଠି ରହିଲେ ବି ମିଳୁନି। ତା ଉପରେ ଯୋଉ ଗଛ ହଉଛି ସେ ବି ଗଛ ସାର ବି ସମାନ ସଂଗ୍ରହ କରିପାରୁନି, ତାଦ୍ୱାରା ଅସୁବିଧା ହଉଛି ଆମର ଆମର ପରିବେଶ ନଷ୍ଟ କରୁଛି। ସେଥିପାଇଁ ତାକୁ ଆମେ କଣ କରୁଛୁ ନା ଲୋକମାନଙ୍କଠୁ ସଂଗ୍ରହ କରିକି ନେଇକିରି ସେଠି ଗୋଟେ ମେସିନ ଆମର ଯୋଉ ପ୍ରେସ ମେସିନ ବୋଲି ଲାଗିଛି, ସେ ପ୍ରେସ ମେସିନରେ ତାକୁ ଆମେ ପ୍ରେସ କରିକି ରଖୁଛୁ, ଇଟା ଟାଇପ୍ର ତାକୁ ପ୍ରେସ କରାହଉଛି, ଆଉ ସେ ଜରି ଯାକ କାଢିକିରି ସବୁ ସଜଡ଼ାକି ରଖାହେଇକି ଯୋଉଠି ଆମର ଜାଳେଣୀ ଦରକାର ହଉଛି ଯୋଉ ଫ୍ୟାକ୍ଟ୍ରି ମାନଙ୍କରେ, ସେଇ ଫ୍ୟାକ୍ଟ୍ରି ମାନଙ୍କୁ ଏ ଯାକ ଆମେ ବିକ୍ରି କରିପାରିବୁ।
1: ଆଚ୍ଛା, ତ ଖତ ପିଛା ତ ଆପଣ 20 ନଉଛନ୍ତି ବୋଧେ?
2: ହଁ,
1: ତ ସେଟା ଯେକୌଣସି ବ୍ୟକ୍ତି ମଧ୍ୟ ନେଇପାରିବ ସେ ଖତକୁ?
2: ତାକୁ ସମସ୍ତେ ନେଇପାରିବେ, ଛୋଟ ଯୋଉ ଆମର ଫୁଲ ଗଛ ଦେବା ପାଇଁ ଆମର ସବୁ ଟାଉନର ଲୋକମାନେ ନେଇପାରିବେ, ଆହୁରି ଏଗ୍ରିକଲଚର ଡିପାର୍ଟମେଣ୍ଟ ବାଲା ବି ନେଇପାରିବେ, ବହୁତ ଖତ ବାହାରୁଛି ସେମାନେ ଯିଏ ବି ଚାହିଁବେ ସେ ନେଇପାରିବେ। ଆମର ଗୋଟେ ଦୋକାନ ବି କରାଯାଇଛି ମ୍ୟୁନିସିପାଲିଟି ତରଫରୁ କୋଉଠି ଆମର ବସ୍ ଷ୍ଟାଣ୍ଡରେ, ସେଠି ବି ଖତ ରଖାଯାଉଛି, ଆଉ ସେଠି ବି ରଖାଯାଇଛି ଗୋଟେ ଆମର ଏସ୍ଏଚ୍ଜି ଗ୍ରୁପରୁ ଗୋଟେ ମାଆଙ୍କୁ ସେଠି ନିଯୁକ୍ତି କରାଯାଇଛି ତାର ଦାୟିତ୍ୱ ନେବା ପାଇଁ। ଆଉ ଏଇ ଯୋଉ ଆମର ଯୋଉ ବ୍ୟାଟେରୀ ଚାଳିତ ଗାଡି ବର୍ତ୍ତମାନ ବାହାରିଲା, ଆଗରେ ଟ୍ରାଇସାଇକେଲ ନଉଥିଲୁ, ଏବେ ଆହୁରି ବ୍ୟାଟେରୀ ଚାଳିତ ଗାଡି ବାହାରିକି ଆମର ଯୋଉ ଝିଅ ପିଲାମାନେ ସେ ଏସ୍ଏଚ୍ଜି ମାଧ୍ୟମରୁ ହିଁ ଝିଅ ପିଲାମାନଙ୍କୁ ରଖାଯାଇଛି, ସେମାନେ କଣ ନିଜେ ଚଲଉଛନ୍ତି, 2 ଲେଖା ରଖାଇଛନ୍ତି, ଗୋଟେ ବିଓବିରେ 2 ଲେଡିଜ ରଖାଯାଇଛନ୍ତି, 2 ଯାକ ଚଲେଇ ପାରିବେ, 2 ଯାକ ମିଶା ଅଳିଆ ସଂଗ୍ରହ କରିପାରିବେ।

0: ଆମେ ତ ଘରୁ ବୁଝେଇକିରି କଳିଆଟାକୁ ତାଙ୍କୁ ଦିଆ କରଉଛୁ, ସେମାନେ ନେଇକିରି କରିକି ଏମସିସି ରେ ଆମର ନେଇକି ପହଞ୍ଚଉଛନ୍ତି, ଏମସିସି ରେ ଅଲରେଡି କରିକି ପୁଣି ଆସିକିରି ଆହୁରି ସଂଗ୍ରହ କରିକି ନେଉଛନ୍ତି।
1: ଆଚ୍ଛା, ଯୋଉ କାମ ଯାକ ଚାଲିଛି ବର୍ତ୍ତମାନ ବର୍ଜ୍ୟବସ୍ତୁ ଯୋଉ ପରିଚାଳନା ଚାଲିଛି ସ୍ୱଚ୍ଛ ସାଥୀ ହିସାବରେ, ଘର ଘର ବୋଲି କଣ ବୁଝନ୍ତି?
0: ଆମେ ଘର ଘର ବୋଲିକି ବୁଝଉଛୁ ଯେ ଯୋଉ ଘରୁ ଯେକୌଣସି ଅଳିଆ ଯାହା ବି ବାହାରୁଛି ଆପଣ ମାନେ ବାହାରେ ନାଳରେ ରୋଡରେ ଛକ ମାନଙ୍କରେ କୋଉଠି ହିଁ ପକେଇବାକୁ ଦିଆଯିବ, ମାନେ କେହି ପୋଡନ୍ତୁ ନାହିଁ କି ବାହାରେ ପକାନ୍ତୁ ନାହିଁ, ଆମର ଗାଡି ଆସୁଛି ଗାଡିରେ ହିଁ ଅଲଗା ଅଲଗା କରିକି ଆପଣ ଦିଅନ୍ତୁ, ଡବାରେ ଦୁଇଟା ଡବାରେ ରଖନ୍ତୁ, ଆମେ ନବୁ ଆମ ଘରୁ ଆସିକିରି, ଆଉ ଆମର ଏଠି ଲୋକ ପିଲାମାନେ ଆସୁଛନ୍ତି, ଆପଣ ବାହାରେ ସବୁ ଘରେ ରଖିଥାନ୍ତୁ, ଆମେ ଗାଡିରେ ନବୁ।
1: ଆମେ ମାନେ ଦେଖୁଛୁ ଯେ ଆମ ଅଞ୍ଚଳର ତ ଯୋଉ ସ୍ୱଚ୍ଛ ସାଥୀ ମାନେ ବୁଲୁଛନ୍ତି ସେମାନେ ପଇସା କଲେକ୍ସନ ବି କରୁଛନ୍ତି, ତ ସେଇ ପଇସା କଣ?
0: ସେଇଟା ହଉଛି ଆମର ଯୋଉ ଦିନକୁ ଟଙ୍କାଟ ହିସାବରେ କଲେକ୍ସନ, ଏବେ ଆମର 4 ୱାର୍ଡରୁ କରାହେଇଛି ବର୍ତ୍ତମାନ ଗୋଟେ ମାସ ପାଇଁ, ଆଉ ବାକି ୱାର୍ଡକୁ ଆମର ହେଇନି, ଆମର ରସିଦ ସହିତ କଟା ହଉଛି, ଆଉ ଦିନକୁ ଟଙ୍କାଟ ହିସାବରେ ମାସକୁ 30 ୟୁଜେସ୍ କଲେକ୍ସନ କରାହଉଛି।
1: ଯେତେବେଳେ ଆପଣ ଯାଆନ୍ତି ଡୋର ଟୁ ଡୋର କହିବା ପାଇଁ, ଆପଣ କିଛି ପ୍ରୋବ୍ଲେମ ଫେସ୍ କରନ୍ତି କି?
0: ହଁ, ଫାଷ୍ଟ ତ ପ୍ରୋବ୍ଲେମ କଲେ ତଥାପି ଲୋକମାନେ ବି ବହୁତ ଖୁସି ହେଇକିରି ସବୁ ଶୁଣୁଛନ୍ତି, ଆଉ ଆମ କଥାରେ ବି ରାଜି ହେଇକି ଦଉଛନ୍ତି। ଆମେ ଏତିକି ନାହିଁ, ଆମେ ୱାର୍ଡର ପ୍ରତ୍ୟେକ ତାଙ୍କର ପ୍ରତ୍ୟେକ ସମସ୍ୟାକୁ ଆମେ ସମାଧାନ କରୁଛୁ, ମ୍ୟୁନିସିପାଲିଟିରେ ନେଇକି ପ୍ରତ୍ୟେକ ସମସ୍ୟା ନେଇକି ପହଞ୍ଚଉଛୁ। ଦେଖନ୍ତୁ, ପାଣିର ସମସ୍ୟା ହଉ କିମ୍ବା ବିଦ୍ୟୁତର ସମସ୍ୟା ହଉ, ପେନସନର ସମସ୍ୟା ହଉ, ଆଉ ମାନେ ଯେତିକି ଆମର ଅଛି ସବୁର ସମସ୍ୟା ପାଇଁ ଆମେ ତାଙ୍କ ମାନଙ୍କ ଠୁ ବାର୍ତ୍ତା ନେଇକି ଅଫିସରେ ହିଁ ପହଞ୍ଚଉ, ତାଙ୍କର ସୁବିଧା ହିଁ କରୁଛୁ, ତେଣୁ ସେମାନେ ଆମର କଥାରେ କିଛି ଏନେ ଖୁସି ହେଇକିରି ଆମକୁ ସମାନ ବ୍ୟବହାର ଦେଇକିରି ସମାନ କାମ ବି କରୁଛନ୍ତି। ଛକ ମାନଙ୍କର ଆମର ଯୋଉ ସବୁ ଗଦେଇ ଦଉଥିଲେ ଗୋଟେ ଗୋଟେ ଡିପୁ କରିଥିଲେ, ବର୍ତ୍ତମାନ ଆମେ କଣ କରୁଛୁ ନା ସେ ଡିପୁ ଗୁଡାକୁ ସବୁ ବନ୍ଦ କରିଦେଇଛୁ, ଆଉ ଯୋଉ ଛକ ଜାଗା ମାନଙ୍କରେ ଆମର ଡଷ୍ଟବିନ୍ ରଖା ହେଇଥିଲା, ଧୀରେ ଧୀରେ ଆମେ ବି ନବରଙ୍ଗପୁରକୁ ପୁରା ଡଷ୍ଟବିନ୍ କ୍ଲିନ୍ କରିଦେଲାଣୁ, ଆଉ ସବୁ ପ୍ରତ୍ୟେକ ଡୋରରୁ ଅଳିଆ ଗାଡିରେ ହିଁ ଦେବେ, ଘର ଲୋକମାନେ ବି ବହୁତ ବୁଝିକିରି ଆମକୁ ଗାଡିରେ ହିଁ ଦଉଛନ୍ତି। ବାହାରକୁ ଆମେ ଯାଉଛେ, ବାହାରକୁ ଗଲେ ଆମେ ମନେ କରନ୍ତୁ କୋଉଠି ଗୋଟେ କଦଳୀ ଖାଇଦେଲେ ସେଟାକୁ ଆମେ ରୋଡ ଉପରେ ଫିଙ୍ଗି ଦଉଛେ, ସେଟା ଆମର ଅଭ୍ୟାସଗତ ଅଛି ଆଗରୁ, କିନ୍ତୁ ବର୍ତ୍ତମାନ ତାକୁ ଆମେ ଧୀରେ ଧୀରେ ଚେଞ୍ଜ କରିବାକୁ ହିଁ ପଡୁଛି, ଯେହେତୁ ଆମେ ଦେଖୁଛେ ଯେ ନାଇଁ ନାଇଁ ଆମ ମନରେ ଗୋଟେ ଜାଗ୍ରତ ଆସିଲାଣି ଯେ ସରକାର ଆମ ପାଇଁ ଏତିକି ସୁବିଧା ଉପଲବ୍ଧ କରିଛନ୍ତି, ଯାହାଫଳରେ କି ଆମେ ତ ଏକା ସାଙ୍ଗରେ ତ ଆମେ ସ୍ୱଚ୍ଛତା ହେଇପାରିବାନି, ତାକୁ ଧୀରେ ଧୀରେ ହବାକୁ ଟିକେ ଟାଇମ୍ ଲାଗୁଛି, ବାହାରେ ପକେଇ ଦଉଛନ୍ତି, ନାଳରେ ପକେଇ ଦଉଛନ୍ତି, ରୋଡରେ ପକେଇ ଦଉଛନ୍ତି, ସବୁକିଛି କରୁଛନ୍ତି, କିନ୍ତୁ ବର୍ତ୍ତମାନ ଆମେ ନିଜେ ଯେତେବେଳେ ଚାହିଁବା ଯେ ନାଇଁ ନାଇଁ ଗାଡି ତ ଆସୁଛି ଆଉ ସରକାର ଏତେ ପ୍ରକାର ସୁବିଧା କରୁଛି, ଆମେ ଯଦି ଏଇ ଜିନିଷଟାକୁ ଆମେ ବାଟରେ ପକେଇ ଦଉଥିଲେ, ବାଟରେ ଯାଉଥିଲେ ଯୋଉଟା ନାଇଁ ସେଟା ଯୋଉଟା ନାଇଁ ସେଟା ଫିଙ୍ଗି ଦଉଥିଲେ, ଏସବୁକୁ ଆମେ ମନରେ ଗୋଟେ ଇଏ ସଂସ୍କାର ଆସୁଛି ଯେ ନାଇଁ ନାଇଁ ଆମେ ଏଇଟାକୁ ଆଉ କରିବା ନାହିଁ, ଆମେ ଏଇଟାକୁ ରଖିକିରି ଯାଇକି ସମାନ ଜାଗାରେ ସେଟାକୁ ପହଞ୍ଚେଇବା, ସେ ଯୋଉ ଡଷ୍ଟବିନ୍ ରହୁଛି କୋଉଠି ଟାଉନ ବାହାରେ ହଉ, ମନେ କରନ୍ତୁ ଆମେ ରାସ୍ତାରେ ଯାଉଛେ, ରାସ୍ତାରେ ସବୁ ଜାଗା ଡଷ୍ଟବିନ୍ ନଥିବ ନା, ତାକୁ ସେ ଅନୁସାରେ ଆମେ ତାକୁ ରଖିକିରି ଆଉ ଯୋଉଠି ନାଇଁ ସେଠି ଯୋଉଠି ଫିଙ୍ଗି ଦଉଥିଲେ ଲୋକଙ୍କର ଗୋଟେ ଭୟ ରହୁଛି ନାଇଁ ନାଇଁ ସେଠି କିଏ ଦେଖୁଛନ୍ତି କି, କାରଣ ଆମର 24 ତ ଲୋକ ଦେଖନ୍ତୁ ରାତିରେ ଡ୍ୟୁଟି କରୁଛନ୍ତି ଦିନରେ ଡ୍ୟୁଟି କରୁଛନ୍ତି, ସେ ଜିନିଷଟା ବି ଲୋକଙ୍କ ମନରେ ଅଛି କି ନାହିଁ, କିଏ କୋଉଠି ଦେଖୁଥିବେ କହିବେ ଆମକୁ କାଳେ କହିଦେବେ କି, ଏସବୁର ଭୟ ବି ଗୋଟେ ଆସିଲାଣି, ଆମେ ଯୋଉ ସେଟା ପକେଇବା ପାଇଁ ନିଜେ ନିଜେ ସତର୍କ ମିଶା ହଉଛେ, ବାହାରେ ଆଉ ନାଳରେ ପକଉନୁ, ଦାଣ୍ଡ ଝାଡୁ କଲେ ମିଶା ସେଠି ବି ନାଳରେ ପକେଇ ଦଉଥିଲେ, ସେଟା ବି ଆଉ ନାଳରେ ପକାଉନି, ଗୋଟେ ଜରିରେ ରଖିକିରି ଗାଡି ଆସିଲେ ଗାଡିରେ ଦଉଛନ୍ତି।
1: ଆମେ ଯଦି ସଚେତନ ନିଜେ ହେଇପାରିବା ପ୍ରଥମେ ତାହେଲେ ତ ଅନ୍ୟକୁ ସଚେତନ କରିପାରିବା। ମ୍ୟାଡାମ ବହୁତ ଭଲ ଭଲ କାମ ଆପଣ ମାନେ କରୁଛନ୍ତି, ସେଥିପାଇଁ ଆମେ ଆମ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛୁ, ରହିଲୁ, ନମସ୍କାର।
0: ନମସ୍କାର।
2: ପ୍ରକୃତରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଅନେକ କଥା ଆମେ ଜାଣିପାରିଲୁ, ଅନ୍ୟ ଅର୍ଥରେ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନାରେ ସାହାଯ୍ୟ କରିବ। ଯେତେବେଳେ ଆମେ ବର୍ଜ୍ୟବସ୍ତୁକୁ ଠିକ୍ ଭାବରେ ବିସର୍ଜନ କରିବା ଏବଂ ବର୍ଜ୍ୟବସ୍ତୁକୁ ପୁଣି ବ୍ୟବହାର ଉପଯୋଗୀ କରିପାରିବା ତେବେ ଏହା ଆମ ଦେଶର ବିକାଶରେ ନିଶ୍ଚୟ ସହାୟ ହେବ। ଏହାର ମୁଖ୍ୟ ଧ୍ୟାନ ହେଉଛି ଗ୍ରାମାଞ୍ଚଳ, ଏହାଦ୍ୱାରା ଗ୍ରାମୀଣ ନାଗରିକଙ୍କ ଜୀବନ ଜୀବିକା ବୃଦ୍ଧି କରିବାରେ ସହାୟ ମଧ୍ୟ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ଉଦ୍ଦେଶ୍ୟ ଜନସ୍ୱାସ୍ଥ୍ୟକୁ ବଦଳାଇ ପାରିବା। ଭାରତକୁ ପରିଷ୍କାର ଓ ସବୁଜ ସୁନ୍ଦର କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଏକ ଭଲ ଆରମ୍ଭ। ଯଦି ସମସ୍ତ ନାଗରିକ ଏକାଠି ହୋଇ ଏହି ଅଭିଯାନରେ ଅଂଶଗ୍ରହଣ କରିବେ ତେବେ ଭାରତ ଖୁବ୍ ଶୀଘ୍ର ଉନ୍ନତି କରିପାରିବ, ଏଥିରେ ଟିକେ ହେଲେ ସନ୍ଦେହ ନାହିଁ, ସବୁଜ ସୁନ୍ଦର ବି ହୋଇପାରିବ। ଯେତେବେଳେ ଭାରତର ସ୍ୱଚ୍ଛତା ଅବସ୍ଥାରେ ଉନ୍ନତି ଆସିବ ସେତେବେଳେ ଆମେ ସମସ୍ତେ ସମାନ ଭାବରେ ଉପକୃତ ହୋଇପାରିବା।

ଥରେ ବ୍ୟବହାର ହେଉଥିବା ସାମଗ୍ରୀ କେବଳ କିଛି ମିନିଟ୍, କିଛି ଘଣ୍ଟା କିମ୍ବା କିଛି ଦିନ ପାଇଁ ବ୍ୟବହୃତ ହୁଏ, କିନ୍ତୁ ଏହା ବ୍ୟବହାର ହୋଇସାରିବା ପରେ ହଜାର ବର୍ଷ ଧରି ଆମ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଯଦିଓ ଭାରତୀୟ ସଂସ୍କୃତିରେ ପ୍ରାଚୀନ କାଳରୁ ବହୁବାର ବ୍ୟବହୃତ ହୋଇପାରୁଥିବା ସାମଗ୍ରୀର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏକକ ବ୍ୟବହାର ଯେତେ କମ୍ ସମ୍ଭବ ସେତେ ବ୍ୟବହାର କରିବା ପାଇଁ ଭାରତୀୟମାନେ ପସନ୍ଦ କରନ୍ତି ବୋଲି ବିଭିନ୍ନ ସୂତ୍ରରୁ ଜଣା ବି ପଡ଼ିଛି। ତେବେ ବଢ଼ୁଥିବା ଆଧୁନିକୀକରଣ ବର୍ତ୍ତମାନ ଏକକ ବ୍ୟବହାର ଦ୍ରବ୍ୟର ବ୍ୟବହାରକୁ ବହୁଗୁଣିତ କରିଦେଇଛି। ଏହା ପ୍ଲାଷ୍ଟିକ୍ ପାଣି ବୋତଲ କିମ୍ବା ଖାଦ୍ୟପାତ୍ର ବା କପ୍ ଆକାରରେ ହେଉ କିମ୍ବା ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବାକ୍ସ ବି ହେଉ, ଏହି ସମସ୍ତ ସର୍ବବ୍ୟାପୀ ଆଧୁନିକ ଉପଯୋଗୀ ସାମଗ୍ରୀଗୁଡ଼ିକ କ୍ଷଣିକ ବ୍ୟବହାର ପରେ ଏତେ ଶୀଘ୍ର ଆବର୍ଜନାରେ ପରିଣତ ହୁଏ ଯାହାକୁ ଆମେ ଲକ୍ଷ୍ୟ କରିବା ବି କଷ୍ଟସାଧ୍ୟ ହୋଇଥାଏ।

ବର୍ଷା ଋତୁରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱଚ୍ଛତା ସମସ୍ୟାର ସମାଧାନ ପାଇଁ ଆମକୁ ହିଁ ଆଗଭର ହେବାକୁ ପଡ଼ିଥାଏ। ବର୍ଷା ପୂର୍ବରୁ ଓ ବର୍ଷା ସମୟରେ ନାଳ ଓ ଡ୍ରେନ୍କୁ ସଫା କରିବା, ରାସ୍ତା ନାଳ କିମ୍ବା ଜଳାଶୟରେ ଆବର୍ଜନା ନ ପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା, ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା କରି ସଂଗ୍ରହ କରିବା, ଅଳିଆ ଗାଡ଼ି ଆସିଲେ ସେଥିରେ ପକାଇବା, ଘର ଚାରିପାଖରେ ପାଣି ଜମିବାକୁ ନ ଦେବା ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଠିକ୍ ରୂପେ କରିବା। ବର୍ଷା ଜଳ ଯେପରି ଭାବେ ପାନୀୟ ଜଳ ସହିତ ମିଶି ନପାରେ ତାର ବ୍ୟବସ୍ଥା କରିବା ଏବଂ ସତର୍କ ରହିବା। ଗ୍ରାମବାସୀଙ୍କୁ ସ୍ୱଚ୍ଛତା ରଖିବା ପାଇଁ କହିବା ଏବଂ ଶୌଚାଳୟର ବ୍ୟବହାର କରିବା ପାଇଁ କହିବା। ତା ସହିତ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ବିଷୟରେ ମଧ୍ୟ ସଚେତନ କରିବା। ସହରାଞ୍ଚଳରେ ନିୟମିତ ଆବର୍ଜନା ସଂଗ୍ରହ ହେବା ଦରକାର। ପୌର ସଂସ୍ଥା ପକ୍ଷରୁ ନିୟମିତ ଭାବେ ଘର

ଓ ବଜାରରୁ ଆବର୍ଜନା ସଂଗ୍ରହ ହେବା ନିହାତି ଆବଶ୍ୟକ। ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ପ୍ରଶାସନ ମିଶି ସ୍ୱଚ୍ଛତା ଅଭିଯାନ କରିବା ଦରକାର। ବର୍ଷା ଋତୁରେ ସ୍ୱଚ୍ଛତା ସମସ୍ୟାର ସମାଧାନ କେବଳ ସରକାର କିମ୍ବା ପୌର ସଂସ୍ଥାର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ମଧ୍ୟ। ଗ୍ରାମ ଓ ସହରର ପ୍ରତ୍ୟେକ ନାଗରିକ ସଚେତନ ହୋଇ ନିଜ ପରିବେଶକୁ ସଫା ରଖିଲେ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଠନ କରାଯାଇପାରିବ। ତେବେ ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ, ତା ସହିତ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଜାତୀୟ ସଂହତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସଂହତି ସୌରଭ। ପ୍ରଯୋଜନା ପ୍ରସେନଜିତ ମହାନ୍ତି, ରଚନା ଅଲେଖଚନ୍ଦ୍ର ବିଶ୍ୱାଳ, ସଙ୍ଗୀତ ପରିଚାଳନା ସୁନାକର ସାହୁ ଏବଂ ପ୍ରସେନଜିତ ମହାନ୍ତି।

ସ୍ରଷ୍ଟା ଠିକ୍ କହିଥିଲେ। ତୁମେ କେମିତି ଭାବିଲ ଯେ ଏ ମର୍ତ୍ତ୍ୟ ଲୋକରେ ଏମିତି ସ୍ଥାନ ଅଛି ଯେଉଁଠି ତୁମେ ସ୍ୱର୍ଗଠାରୁ ଅଧିକ ସୁଖ ପାଇପାରିବ।

0: ତାପରେ ତାପରେ କଣ ହେଲା ନୀଳପରି?
1: ମର୍ତ୍ତ୍ୟର ପ୍ରଶଂସା ପୁଣି ସ୍ୱର୍ଗର ନିନ୍ଦା, ଏ ଦୁଇଟି ଯାକ ଅପରାଧରେ ମୁଁ ହେଲି ଅପରାଧିନୀ। ତାର ପରାଭବ ମୁଁ ଭୋଗ କରୁଛି ମା।

0: ତୁମେ କାନ୍ଦୁଛ ଭାରତ ମାତା?
1: ତୁମେ ଶୁଣିପାରୁଛ ନୀଳପରି, ସେଇ ଦୂର ଯମୁନା କୂଳରୁ କାହାର ବୁକ ଫଟା ବିଳାପ ଭାସି ଆସୁଛି।
0: ଆସ ଭାରତ ମାତା, ଆମେ ସେଇ ଦିଗକୁ ଯିବା।

0: ବାପୁ ମୋର ସବୁଦିନ ଏମିତି ଅଭିମାନୀ, ମୋ ପିଲାମାନେ ତ ତା ଅଭିମାନକୁ ସବୁଦିନ ସମ୍ମାନ ଦେଇ ଆସିଛନ୍ତି, ଆଜି ବି ସମ୍ମାନ ଦେବେ। ତୁମେ ଧୈର୍ଯ୍ୟ ଧର ମିଳ ପରି।
1: ନିଜେ କୁହ, ତୁମର ସହିବାକୁ ଧୈର୍ଯ୍ୟ ଅଛି ତ?

0: ରାତି ପାହି ଆସୁଛି ନୀଳପରି, ଦେଖ ପୂର୍ବ ଆକାଶ କେମିତି କ୍ରମେ ଅରୁଣିମାମୟ ହୋଇ ଉଠୁଛି।
1: ମୁଁ ନୀଳପରି, ଶାନ୍ତିର ପ୍ରତୀକ ମୁଁ। ହେଲେ ଶାନ୍ତି କାଇଁ?
2: ତୁମର ତିରଙ୍ଗା ପଣତକାନି ଯେବେ ଲୁହରେ ଭିଜୁଛି, ମୁଁ ଆଉ ଶାନ୍ତି କେଉଁଠି ପାଇବି ମା?
0: ନୀଳପରି,
1: ହଁ ହଁ ମା, ଯାହା ନାହିଁ ଭାରତେ ତାହା ନାହିଁ ମରତେ। ମର୍ତ୍ତେରେ ଯେବେ ଶାନ୍ତି ମିଳିଲାନି, ତେବେ ମୋର ନର୍କବାସ ହେବା ବରଂ ଭଲ।

0: ଚିଟା।
1: ବାଃ ନୀଳପରି, ତୁମେ ତ ଭଲ ଗୀତ ଗାଇପାରୁଛ। ତୁମେ ଜାଣିଛ ଆମ ମା ତୁମଠାରୁ ଆହୁରି ଭଲ ଗୀତ ଗାଇପାରନ୍ତି।
0: କିଏ ତୁମ ମା?
2: ତୁମରି ପାଖରେ ଅଛନ୍ତି, ଜାଣିପାରୁନ? ଆମେ ତାଙ୍କରି କୋଳରେ ଜନ୍ମ।
3: ମା, ତୁମେ ଗୋଟେ ଗୀତ ଗାଅ ନା।

0: ମା, ସେମାନେ ତାର ମୂଲ୍ୟ ନିଶ୍ଚୟ ବୁଝନ୍ତି।
1: ଆମ ଟିକି ଟିକି ଡେଣାରେ ଉଡି ଉଡି ସବୁ ଦେଖୁଛୁ।
2: କଣ ଦେଖୁଛ?
3: ସାମ୍ପ୍ରଦାୟିକତା, ଧର୍ମାନ୍ଧତା ଏବଂ ବିଚ୍ଛିନ୍ନତାବାଦକୁ ମହାସାଗରକୁ ନିକ୍ଷେପ କରି ଭାରତ ମାତା କୋଳରେ ଶାନ୍ତି ସଂହତି ରକ୍ଷା ପାଇଁ ପ୍ରତ୍ୟେକ ଭାରତବାସୀ ଆଜି ସଂକଳ୍ପବଦ୍ଧ। ବୁକୁର ଶେଷ ରକ୍ତବିନ୍ଦୁ ଦେଇ ତାହା ପାଳନ କରିବାକୁ ସମସ୍ତେ ଆଗେଇ ଆସୁଛନ୍ତି।
1: ଭାରତ ମାତାର ଚରଣ ତଳେ ଉଗ୍ରପନ୍ଥୀ ତାର ଅସ୍ତ୍ର ସମର୍ପଣ କରୁଛି। ପାକୁଆ ପାଟିରେ ହସ ଫୁଟେଇ ବାପୁଜୀ ନିଶ୍ଚୟ ତାଙ୍କର ଅଭିମାନ ଭରା ଅନଶନ ଭଙ୍ଗ କରିବେ। ତୁମେ ଅପେକ୍ଷା କର ନୀଳପରୀ।

ନୀଳପରି, ତୁମର ଅନ୍ୱେଷଣ ଆଜି ସଫଳ ହୋଇଛି। ଭାରତ ଭୂଇଁରେ ଏବେ ଶାନ୍ତି ଏବଂ ସଂହତିର ଜୟଯାତ୍ରା। ଫେରିଆସ ନୀଳପରି, ତୁମକୁ ସ୍ୱର୍ଗଭୂମି ସ୍ୱାଗତ ଜଣାଉଛି।

ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ମଲ୍ଲିକାର୍ଜୁନ ମନସୁର ଏବଂ ରାଜ ଶେଖର ମସୁଙ୍କ ଯୁଗଳ ଖେୟାଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ସତ୍ୟମେବ ଜୟତେ। ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ଆତିଫ ଅସଲମ ଏବଂ ତୁଲସୀ କୁମାର।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସ୍ୱିଟି ୱେଡ୍ସ ଏନ୍ଆର୍ଆଇ ଏହି ଚଳଚ୍ଚିତ୍ର ଗୀତଟି ଶୁଣନ୍ତୁ, ପଲାଶ ମଚ୍ଛଲ ଫିଟ୍ ଏବଂ ଅରିଜିତ ସିଂଙ୍କ କଣ୍ଠରେ।

0: the two match series 1-0. The India Meteorological Department, IMD, has forecast heavy rainfall over Arunachal Pradesh, Assam, Meghalaya, Uttar Pradesh, Uttarakhand, Bihar, Chhattisgarh and East Rajasthan tomorrow. Meanwhile, parts of Delhi NCR witnessed light to moderate rain during the day. IMD has said that cloudy sky conditions will continue to prevail over Delhi with spells of light to very light rainfall for the next 2 days. And that is the end of this news bulletin.
1: ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ଶୁଣିଲେ। ରିଲେ କରି ପ୍ରଚାର କରୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଜୟପୁର। ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ, ଆସନ୍ତାକାଲି ଅର୍ଥାତ୍ ବୁଧବାର ଅଗଷ୍ଟ ମାସର 26 ତାରିଖରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6 ଆଜି 5 ମିନିଟ୍ରେ। ବର୍ଣ୍ଣଭ୍ୟା ବର୍ଣ୍ଣାଢ଼ ଶୁଣିବେ ବିବିଧ କାର୍ଯ୍ୟକ୍ରମ ସକାଳ 7 ଆଜି 25 ମିନିଟ୍ରେ। ଏଥିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱାଧୀନତା ଦିବସ ଅଭ୍ୟର୍ଥନା ସମାରୋହରେ ଯୋଗ ଦେଇଥିବା କାମାକ୍ଷୀ ପ୍ରସାଦ ଦାସ ଏବଂ ଦୁର୍ଗା ପ୍ରସାଦ ସାହୁଙ୍କ ସହ ସାକ୍ଷାତକାର। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଦିନ 11:30ରେ ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ ରଚନା ଏବଂ ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଦିନ 1:20ରେ ପ୍ରଚାର କରିବୁ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର। ଦାନ୍ତବିନ୍ଧାର କାରଣ ଓ ପ୍ରତିକାର ସମ୍ପର୍କରେ ଡାକ୍ତର ଅର୍ଚ୍ଚନା ପ୍ରଧାନଙ୍କ ସହ ସାକ୍ଷାତକାର। ପରେ ଅନ୍ୟ ଏକ ସାକ୍ଷାତକାର, ସୋସିଆଲ ମିଡ଼ିଆ ଯୁଗରେ ନାରୀର ଭୂମିକା ସମ୍ପର୍କରେ ବୈଜୟନ୍ତୀ ସ୍ୱାଇଁଙ୍କ ସହ ସାକ୍ଷାତକାର। ଅପରାହ୍ନ 5:00ରେ ଶୁଣିବେ ଯୋଗାଣୀ କାର୍ଯ୍ୟକ୍ରମ, ଏଥିରେ ପ୍ରଚାର କରିବୁ ନାଟକ ଷ୍ଟ୍ରିଟ୍ ଲାଇଟ୍, ତଳେ ମୋ ଜୀବନ। ପରେ ଶୁଣିବେ ସ୍କିଲ୍ ଡେଭଲପମେଣ୍ଟ କେତେ ଜରୁରୀ, ଶେଷ ରହିଛି ନିଯୁକ୍ତି ସୂଚନା। ଅପରାହ୍ନ 5:30ରେ ଶୁଣିବେ ହ୍ୟାଲୋ ସାଦ୍ଦାଲାଗୁଆ ଗୀତ। ରାତି 8:15ରେ ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ଗୀତ ସୌରାଂଶୁ ପଟ୍ଟନାୟକ, ସଙ୍ଗୀତ ଧୀରେନ୍ ମୋହନ ପଟ୍ଟନାୟକ। ରାତି 10:30ରେ ଶୁଣିବେ ଏକକ କଳାକାର କ୍ରମରେ ଗୀତିକାର ସବୀର ଅହମ୍ମଦଙ୍କ ଗୀତକୁ ନେଇ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିଲା ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:12:05। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53ରେ।